0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଏଥର ସବୁ ମାନେ ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଫ୍ରେଣ୍ଡସ୍, ଏହି ସମୁଦ୍ର କେବଳ ଯୁଦ୍ଧ ପାଇଁ ନୁହେଁ କି କେବଳ ବୁଲିବା ପାଇଁ ନୁହେଁ। ହଁ ଫ୍ରେଣ୍ଡସ୍, ଆଜି ଆମେ ଯେଉଁ ପେଟ୍ରୋଲ ବ୍ୟବହାର କରୁଛେ, ଯେଉଁ ବିଦେଶୀ ଜ୍ଞାନକୌଶଳ ପାଉଛେ, ସେଥିରୁ ପ୍ରାୟ 90% ବ୍ୟାପାର ଏହି ସମୁଦ୍ର ପଥରେ ହିଁ ହୋଇଥାଏ। ଭାରତର ଅର୍ଥନୈତିକ ପ୍ରଗତି ଏହି ସମୁଦ୍ରର ଢିଉ ଉପରେ ହିଁ ଗଢ଼ା ହୁଏ। ଯଦି ସାମୁଦ୍ରିକ ପଥ ସୁରକ୍ଷିତ ନ ରୁହେ, ତେବେ ଦେଶର ବିକାଶ ଚକ ଥମିଯିବ। ତେଣୁ ଆମ ନୌସେନା ଆଉ ମର୍ଚେଣ୍ଟ ନେଭିର ନାବିକମାନେ ଦେଶର ଅର୍ଥନୀତିକୁ ଗତିଶୀଳ ରଖୁଥିବା ଅସଲି ସାରଥୀ।

ଗ୍ରୀଷ୍ମର ପ୍ରଖର ତାପ ଯେତେବେଳେ ଧରଣୀ ଏଥିରେ ହେଉଥାଏ ସନ୍ତପ୍ତ, ସେତେବେଳେ ସାରା ବ୍ରହ୍ମାଣ୍ଡର ଅଧୀଶ୍ୱର ରସରାଜ ରସକେନ୍ଦ୍ର ମୌଡ଼ମଣି ଜଗତର ଅଧୀଶ୍ୱର ଶ୍ରୀଜଗନ୍ନାଥ, ଯିଏ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ଏବଂ ଯିଏ ଜଗନ୍ନାଥ ବଳଭଦ୍ର ସୁଭଦ୍ରାୟ ନମଃ, ସେଇ ଜଗନ୍ନାଥ ତାଙ୍କର ଚଳନ୍ତି ପ୍ରତିମା ଯେତେବେଳେ ଶ୍ରୀମନ୍ଦିର ଭିତରେ ରତ୍ନବିଧିରେ ମହାପ୍ରଭୁ ଦର୍ଶନ ଦେଉଥାନ୍ତି, ବାହାରେ ଭକ୍ତଙ୍କ ଗହଣକୁ ଚାଲିଆସନ୍ତି ତାଙ୍କର ଚଳନ୍ତି ପ୍ରତିମା ମଦନ ମୋହନ, କାହିଁକି ଆସନ୍ତି ନା? ଯେତେବେଳେ ଏଇ ଗରମରେ ଜନଜୀବନ ମାନବ ଜୀବନ ତ୍ରାହି ତ୍ରାହି ଡାକୁଥାଏ ଏବଂ ଟିକେ ଗରମର ଏ ଉତ୍ତାପକୁ ଅନୁଭବ କରୁଥାଏ, ମାନବୀୟ ଲୀଳାରେ ଯିଏ ପରିପୃଷ୍ଟ ହେଇ ନୀଳାଚଳ ନିବାସରେ ବିଦ୍ୟମାନ ସେଇ ଜଗତର ମଣିମା, ତାଙ୍କୁ ମଧ୍ୟ ହୁଏ ଗରମ। ଆହା, ସେ ତ ସବୁ ନାଟକର ନାଟୁଆ, ସେ ତ ସବୁ ରସ ରାସର ଚରମ ଶ୍ରେଷ୍ଠ ପରିସୀମାର ବାହାରେ, ତେଣୁ ସେ ମଧ୍ୟ ଅନୁଭବ କରନ୍ତି ସତେ ଯେମିତି ଏ ଗରମକୁ, ଏବଂ ଶୀତଳତା ପ୍ରଦାନ କରିବା ପାଇଁ ନିଜର ଅଗଣିତ ଭକ୍ତଜନଙ୍କୁ ଏବଂ ନିଜେ ହେବା ପାଇଁ ଶୀତଳ, ଚନ୍ଦନ ମାଖି ଦେହରେ ଆରମ୍ଭ କରନ୍ତି ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରୁ ଚନ୍ଦନ ଜାତ ବା ଚନ୍ଦନ ଯାତ୍ରା। ଏକୋଇଶ ଦିନିଆ ବାହାର ଚନ୍ଦନ ଯାତ୍ରା ହେଉଛି ପ୍ରଭୁଙ୍କର ପ୍ରେମ ରସ ରାସ ସେବାର ଏକ ଅପୂର୍ବ ନିଦର୍ଶନ, ମାନବୀୟ ଲୀଳାର ଏକ ଅପୂର୍ବ ସମନ୍ୱୟ। ଏବଂ ସେହି ଚନ୍ଦନ ଜାତରେ ଯେତେବେଳେ ଭାବର ଭଜନ ସମିଶ୍ରଣ ହୋଇଯାଏ, ସେତେବେଳେ ସେ ପରିବେଶ ଆହୁରି କେତେ ଦିବ୍ୟ ହୋଇଯାଏ, କେତେ ମଧୁର ହୋଇଯାଏ, କେତେ ରମ୍ୟ ହୋଇଯାଏ, ତାର କୌଣସି କଳ୍ପନା ନାହିଁ।

ଅକ୍ଷୟ ତୃତୀୟାର ଶୁଭବେଳାରୁ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ସବୁଠାରୁ ଦୀର୍ଘତମ ଯାତ୍ରା ଚନ୍ଦନ ଯାତ୍ରା। ବାହାର ଚନ୍ଦନର ଏହି ଏକୋଇଶ ଦିନ ଯେତେବେଳେ ଭାବର ଠାକୁର ଭକ୍ତଙ୍କ ଗହଣକୁ ଆସନ୍ତି, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ପାଇଁ ଆସନ୍ତି। ଗ୍ରୀଷ୍ମର ଏହି ତାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଶୀତଳ କରିବା ପାଇଁ ଚନ୍ଦନ କର୍ପୂରର ଯେଉଁ ପ୍ରଲେପ ସାଙ୍ଗକୁ ସୁବାସିତ ଜଳରେ ନୌକା ବିବାହ ବିହାରର ସେ ଅପୂର୍ବ ଦୃଶ୍ୟ ଯେଉଁ ଭକ୍ତ ଦେଖିଛନ୍ତି, ତାର ମର୍ମକୁ, ତାର ଭାବକୁ, ତାର ଦିବ୍ୟତାକୁ ଅନୁଭବ କରିପାରିଛନ୍ତି। ସାଥୀ, କୁହାଯାଏ ନା ସେ ଭାବର ଠାକୁର ମାନବୀୟ ଲୀଳାରେ ନିଜକୁ ବାନ୍ଧି ରଖିଛନ୍ତି, ଆଉ ସେହି ମାନବୀୟ ଲୀଳାରେ ମଧ୍ୟ ସେ ନିଜକୁ ହଜେଇ ଦିଅନ୍ତି। ଏସବୁ ଗୋଟିଏ କଥା, ପ୍ରଭୁ ଆସନ୍ତି, ଚାପ ଖେଳନ୍ତି ଏବଂ ନିଜେ ଶୀତଳ ହେବା ସହିତ କୋଟି କୋଟି ଭକ୍ତଜନଙ୍କ ମନରେ ମଧ୍ୟ ଶୀତଳତା ଭରିଦିଅନ୍ତି। କିନ୍ତୁ ତା ସାଙ୍ଗକୁ ଆଉ ଗୋଟିଏ ସୁନ୍ଦର ସମନ୍ୱୟ ଅଛି ଏହି ପ୍ରତ୍ୟେକଟି ଯାତ୍ରା ସହିତ। ଆପଣ ତ ଜାଣିଛନ୍ତି ଆମ ଠାକୁର କେତେ ରସପ୍ରିୟ, ରାସପ୍ରିୟ ଏବଂ ତା ସହିତ ଭଜନ ପ୍ରିୟ ମଧ୍ୟ। ଯେଉଁ କାଳିଆ ଆଖିକୁ ଟିକେ ଗୀତଗୋବିନ୍ଦ ନ ଶୁଣିଲେ ରାତିରେ ନିଦ ଆସେ ନା, ସେ କାଳିଆଙ୍କର ପ୍ରତ୍ୟେକଟି ଯାତ୍ରାରେ, ପ୍ରତ୍ୟେକଟି ଉତ୍ସବରେ ଭାବର ଭଜନ ଅତ୍ୟନ୍ତ ପ୍ରିୟ ଏବଂ ଅତ୍ୟନ୍ତ ନିଜର ଏବଂ ଭକ୍ତ ପାଇଁ ମଧ୍ୟ। ସଂସାର ରୂପକ ସାଗରରେ ଆମେ ଯେତେବେଳେ ସମସ୍ତେ ସେହି ନାବିକଙ୍କ ଭରସାରେ ଆମର ସୁଖ ଦୁଃଖ, ହସ ଲୁହ, ସଫଳତା ବିଫଳତା, ଭଲମନ୍ଦ ତାଙ୍କରି ଇସାରାରେ, ଆଉ ଆମ ମନପ୍ରାଣକୁ, ଆମର ଜୀବନକୁ ଯେତେବେଳେ ତାଙ୍କର ଭଜନର ଅମୃତ ଆହୁରି ଅଧିକ ଦିବ୍ୟ କରିଦିଏ, ସକାରାତ୍ମକତାରେ ଭରିଦିଏ, ତେବେ ସିଏ ହେଇଯାଏ ଭାବର ଉଚ୍ଛ୍ୱାସ, ଭକ୍ତିର ଅର୍ଘ୍ୟ। ଏଇ ଭକ୍ତିର ଅର୍ଘ୍ୟ ବା ଏଇ ଭଜନ ଏଇ ଚନ୍ଦନ ଯାତ୍ରାର ପରିବେଶରୁ ମଧ୍ୟ ବାଦ୍ ପଡ଼ିନାହିଁ। କେତେବେଳେ ଆରମ୍ଭ ହୁଏ, ଯେତେବେଳେ ମଣି ଏବଂ ଭଦ୍ରା ନାମକ ଦୁଇଟି ବିମାନରେ ବସିକି ମହାପ୍ରଭୁ ଆସନ୍ତି, ଚାପ ଖେଳନ୍ତି ଏବଂ ତା ସହିତ ଯେତେବେଳେ ମଣି ବିମାନରେ ବାହାରି ଆସନ୍ତି ଶ୍ରୀମନ୍ଦିର ଭିତରୁ, ସିଂହଦ୍ୱାର ଗୁମୁଟ ନିକଟରୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଭକ୍ତବୃନ୍ଦ, ତାଙ୍କର ସେବକମାନେ ତାଙ୍କୁ ଭଜନର ଅମୃତରେ ଭିଜେଇ ଭିଜେଇ, ତାଙ୍କ ଭଜନରେ ନିଜକୁ ହଜାଇ ଏବଂ ପ୍ରଭୁଙ୍କୁ ଖୁସି କରେଇ କରି ଭଜନ ଗାଇ ଗାଇ ଆସି ପହଞ୍ଚନ୍ତି ନରେନ୍ଦ୍ର ପୁଷ୍କରିଣୀ ପାଖରେ। ଏବଂ ସେ ଦୃଶ୍ୟ ଯିଏ ଦେଖିଛି ସେ ଅନୁଭବ କରିଛି, ସତରେ ଯେମିତି ମହାପ୍ରଭୁଙ୍କ ସହିତ ଭକ୍ତଙ୍କର ଏକ ମନ ଏକ ପ୍ରାଣ ହୋଇଯାଏ। ସେହି ସମୟରେ ବଡ଼ଦାଣ୍ଡର ପଥ ପାଲଟିଯାଏ ଭଜନରେ ଏକ ମଞ୍ଚ, ଯେଉଁ ମଞ୍ଚରେ ସତେ ଯେମିତି ପ୍ରଭୁ ବସି ବସି ଝୁଲି ଝୁଲି ହଲି ହଲି ଶୁଣୁଥାନ୍ତି ଭକ୍ତମାନଙ୍କର ଭଜନ। ଏବଂ ସେ ଯେତେବେଳେ ଆସି ପହଞ୍ଚନ୍ତି ନରେନ୍ଦ୍ର ପୁଷ୍କରିଣୀ ନିକଟରେ, ତା ପରବର୍ତ୍ତୀ ସମୟରେ ମଧ୍ୟ ଭଜନ ରହିଛି, ସେ ବିଷୟରେ ମଧ୍ୟ ଆପଣମାନଙ୍କୁ କହିବି। କିନ୍ତୁ ଏବେ ଆଉ ଗୋଟିଏ ସୁନ୍ଦର ଭକ୍ତି ଅର୍ଘ୍ୟ ତାଙ୍କରି ଚରଣରେ।

ମହାପ୍ରଭୁ ମଦନ ମୋହନ ଭୂଦେବୀ ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବଙ୍କ ସହିତ ଯେବେ ପ୍ରଭୁ ଆସି ପହଞ୍ଚିଯାଆନ୍ତି ନରେନ୍ଦ୍ର ପୁଷ୍କରିଣୀ ନିକଟରେ, ସେତେବେଳେ ତ ଅନ୍ୟାନ୍ୟ ନୀତିକାନ୍ତି ଅଛି, ମହାପ୍ରଭୁଙ୍କର ଚନ୍ଦନ ଲାଗିଅଛି, ଏବଂ ପରେ ପରେ ଯେତେବେଳେ ନରେନ୍ଦ୍ର ପୁଷ୍କରିଣୀର ନୀଳ ଜଳ ରାଶିରେ ନନ୍ଦା ଏବଂ ଭଦ୍ରା ନାମକ ଦୁଇଟି ସୁସଜ୍ଜିତ ନୌକା ବା ଚାପରେ ପ୍ରଭୁ ବିହାର କରନ୍ତି ବା ଚାପ ଖେଳନ୍ତି, ସେଇ ନିକଟରେ ରହିଛି ଏକ ମଞ୍ଚ ଯାହାକି ପାରମ୍ପରିକ ଭଜନର ମଞ୍ଚ। ସେଇ ମଞ୍ଚରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଗୀତ, ଛାନ୍ଦ, ଚମ୍ପୁ ଏବଂ ଭାବର ଭଜନ ଏସବୁକୁ ଗାନ କରାଯାଉଥାଏ, ଏବଂ ସେଇ ଗୀତର ତାଳେ ତାଳେ ବା ସେ ଭଜନର ତାଳେ ତାଳେ ଯେତେବେଳେ ଏଇ ଭଜନପ୍ରିୟ ମାଧବ ଚାପ ଖେଳୁଥାନ୍ତି, ତାର ଦୃଶ୍ୟ ସତରେ ଆହା କେଡ଼େ ରମ୍ୟ, କେଡ଼େ ଭାବମୟ, କେଡ଼େ ଭକ୍ତିମୟ, ତାର ପରିପ୍ରକାଶ କେବେ ଭାଷାରେ ସମ୍ଭବ ନୁହେଁ। ସତରେ ଯେ କେବଳ ମଞ୍ଚରେ ଯେଉଁ କଳାକାରମାନେ ଥାନ୍ତି, ସେମାନେ ଯେ ଗୀତ ଗାଉଥାନ୍ତି, ସେମାନେ ଯେ ଭଜନ ଗାଉଥାନ୍ତି, ଆଉ ପ୍ରଭୁ ଚାପ ଖେଳୁଥାନ୍ତି, ତା ତ ନୁହଁ, ସେ ଭାବର ଠାକୁର ତାଙ୍କର ପ୍ରତ୍ୟେକଟି ଭକ୍ତଙ୍କର ଅନ୍ତଃ ମନରେ ଯେଉଁ ଭଜନ ଗୁଞ୍ଜରିତ ହେଉଥାଏ, ଯେଉଁ ଭାବର ଉଚ୍ଛ୍ୱାସ ଚାଲିଥାଏ, ଯିଏ ଯେଉଁ ଭାବରେ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟକୁ ନିବେଦନ କରୁଥାଏ, ସେହି ସମୟରେ ସେ ଚାପ ଖେଳକୁ ଦେଖୁ ଦେଖୁ ଯାହା ମନ ଭିତରୁ ଯେଉଁ ଭକ୍ତି ସଙ୍ଗୀତ ନିର୍ଝରିତ ହେଉଥାଏ, ତାହା ପ୍ରଭୁଙ୍କର ମନକୁ ଛୁଉଁଥାଏ। ସେଇଥିପାଇଁ ତ ଆପଣ ଯଦି ଦେଖିବେ, ଏଇ ଚାପ ଖେଳି ଖେଳି ପ୍ରଭୁ ଯେତେବେଳେ ବିହାର କରୁଥାନ୍ତି ନରେନ୍ଦ୍ର ନୀଳ ଜଳ ରାଶିରେ, ସେତେବେଳେ ମହାପ୍ରଭୁ ସତେ ଯେମିତି ହସୁଥାନ୍ତି, ମନ୍ଦ ମନ୍ଦ ଅଧରରେ, ତାଙ୍କର ତ ଅଧର ସୁନ୍ଦର, ନୟନ ସୁନ୍ଦର, ବଦନ ସୁନ୍ଦର, ସବୁ ସେଇ ସୁନ୍ଦର ଠାକୁର ହସି ହସି ଏଇ ଭଜନକୁ ଶୁଣି ଶୁଣି ଧୀରେ ଧୀରେ ଧୀରେ ଧୀରେ ଚାପ ଖେଳୁଥାନ୍ତି। ତେଣୁ ପ୍ରଭୁଙ୍କର ଏଇ ଚାପ ଖେଳ ସହିତ, ଚାପର ବିହାର ସହିତ, ନୌକା ବିହାର ସହିତ ଭଜନର ସମ୍ବନ୍ଧ ଅତ୍ୟନ୍ତ ନିବିଡ଼।

ଆଉ ଏ ଭଜନର ଅମୃତ ଉଭୟ ଭକ୍ତ ଏବଂ ଭଗବାନଙ୍କୁ ମନ ପ୍ରାଣକୁ କରିଦିଏ ଆହୁରି ମଧୁର, ଆହୁରି ଶୀତଳ, ଆହୁରି ଦିବ୍ୟ, ଆହୁରି ଭାବମୟ, ଆହୁରି ଅଧିକ ଜୀବନ୍ତ ଏବଂ ସକାରାତ୍ମକ। ସତରେ ଏହି ଚାପ ଖେଳୁ ଖେଳୁ ଯେମିତି ପ୍ରଭୁ ଭଜନ ଶୁଣି ଶୁଣି ମଜିଯାଆନ୍ତି, ହଜିଯାଆନ୍ତି ଭକତ ମଧ୍ୟ ପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନରେ, ଏହି ଚନ୍ଦନ ଯାତ୍ରାର ରମ୍ୟ ପରିବେଶ ଭିତରେ ଭାବରେ ଭାବରେ ନିଜକୁ ମଧ୍ୟ ହଜେଇ ଦିଏ। ଆଉ ଭକ୍ତ ଆଉ ଭଗବାନଙ୍କର ଏହି ଉଭୟ ଭଜନ ଭିତରେ ହଜିଯିବାର ପରମ୍ପରା ପ୍ରତ୍ୟେକଟି ଉତ୍ସବରେ, ପ୍ରତ୍ୟେକଟି ଯାନିଯାତ୍ରାରେ ସମ୍ଭବ। ଏହି ଜଗତର ନାଥଙ୍କ ନିକଟରେ ଏତିକି କରୁଣା, ଏତିକି ପ୍ରାର୍ଥନାର ଆଶାରେ ଶେଷ କରିବା ଆଜିର ଏହି ଭକ୍ତି ଅର୍ଘ୍ୟ, ଯେ ଏମିତି ପ୍ରତ୍ୟେକଟି ଯାନିଯାତ୍ରାରେ ପ୍ରଭୁ ତୁମର ଭଜନ ଗାଇବାର ସୁଯୋଗ ମିଳୁଥାଉ। ହୁଏତ ସେହି ନରେନ୍ଦ୍ର ପୁଷ୍କରିଣୀରେ ବସି ଆମେ ଭଜନ ଗାଇପାରିବା ନାହିଁ, କିନ୍ତୁ ନିଜ ମନ ଭିତରେ ତ ଗାଇପାରିବା, ପ୍ରଭୁଙ୍କ ଉଦ୍ଦେଶ୍ୟରେ ତ ଗାଇପାରିବା, ସେତିକି ଯଥେଷ୍ଟ। ତାଙ୍କ ପାଖରେ ସେ ଭାବର ଗୀତ ବି ପହଞ୍ଚେ। ଆପଣ ନିଜ ଘରେ ଥାଇ ବି ଚାପ ଉପରେ ଥିବା ଭଗବାନଙ୍କ ଉଦ୍ଦେଶ୍ୟରେ ଭଜନ ଗାଇଲେ ସେ ସବୁ ଶୁଣିପାରନ୍ତି ଆଉ ସବୁ ଅନୁଭବ କରିପାରନ୍ତି। ସାଥୀ, ଏ ସୁନ୍ଦର କଥା ସହିତ ଆଜିର ଅର୍ଘ୍ୟଥାଳିକୁ ଏଠି ଶେଷ କରୁଛୁ।

ଧର୍ମରାଜ ଯୁଧିଷ୍ଠିର ଚାରି ଭାଇ ଓ ଦ୍ରୌପଦୀଙ୍କୁ ସଙ୍ଗରେ ଘେନି ସ୍ୱର୍ଗପଥରେ ଯାତ୍ରା କଲେ। ବିଦୁର ଯୋଗବଳରେ ପ୍ରଭାସ ତୀର୍ଥରେ ପ୍ରାଣ ଛାଡ଼ିଲେ। ବ୍ରାହ୍ମଣ ସାପ ଯୋଗୁଁ ବିଦୁର ରୂପରେ ଜନ୍ମିଥିବା ଯମ ସାପରୁ ନିସ୍ତାର ପାଇ ପୁଣି ଯମଭୁବନକୁ ଫେରିଗଲେ। ସ୍ୱାମୀମାନଙ୍କୁ ଅନୁସରଣ କରି ଚାଲୁଥିବା ଦ୍ରୌପଦୀ ପଥରେ ପ୍ରାଣ ଛାଡ଼ିଲେ। ସଂସାର ମାୟା ଦୂର କରି ପାଣ୍ଡବମାନେ ଜଗତରୁ ନିସ୍ତରି ଗଲେ। ହସ୍ତିନାରେ ପରୀକ୍ଷିତ ରାଜା ହେଲେ। ବିରାଟଙ୍କ ପୁତ୍ର ଉତ୍ତର କନ୍ୟା ଇରାବତୀଙ୍କୁ ତାଙ୍କ ବିବାହ ଦେଲେ। ସେମାନଙ୍କର ଜନ୍ମେଜୟ ଆଦି ଚାରିଗୋଟି ପୁଅ ହେଲେ। ରାଜା ପରୀକ୍ଷିତ ଦିଗ୍ବିଜୟରେ ଯିବାବେଳେ ବାଟରେ କଳିଙ୍କୁ ଦେଖିଲେ। ସନ୍ଧ୍ୟାବେଳଟାରେ ରାଜପୋଷାକ ପିନ୍ଧିଥିବା ଜଣେ ଶୂଦ୍ର ରୂପରେ ସେ ଚାଲିଥିଲା। ତା ଆଗରେ ଚାଲୁଥିଲେ ଏକ ପାଦ ଥିବା ଗୋଟିଏ ଷଣ୍ଢ ଆଉ ଗୋଟିଏ ଗାଈ। କଳି ବଡ଼ ଜୋରରେ ପାଟି କରି ହାତରେ ଧରିଥିବା ମୁଷଳରେ ଷଣ୍ଢର ପାଦଟିକୁ ପିଟିବାରେ ଲାଗିଥିଲା। ଏପରି ଦୃଶ୍ୟରେ ବିଚଳିତ ହୋଇ ରାଜା ତାକୁ ଧରି ଆଣି ବାନ୍ଧି ପକାଇଲେ। ଦିଗ୍ବିଜୟରେ ଗଲାବେଳେ ରାଜା କଳିକୁ କାହିଁକି ବାନ୍ଧିଲେ, ସେ କାହା ପାଦକୁ ପିଟୁଥିଲା ବୋଲି ସୌନକ ପଚାରିବାରୁ ସୁତମୁନି କହିଲେ।

ଶୁଣିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 27ତମ ଭାଗ। ଏ ଭାଗର କଣ୍ଠଶିଳ୍ପୀମାନେ ଥିଲେ ତୃପ୍ତି ଦାସ ଏବଂ ବାଦଲ ଆଚାର୍ଯ୍ୟ। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

0: వెల్కమ్ బ్యాక్. ఇగన్ ట్యూన్ కరిచింది 100.4 ఆకాశవాణి ఎఫ్ఎం రెయిన్బో కోచింది తెలుసు దిల్ తక్ స్టూడియో ఘంటారి వర్తమాన 6:53 హూచి సమయ వర్తమాన ଆପଣ ମାନଙ୍କ ପାଇଁ ମର୍ଣ୍ଣିଂ ଅପଡେଟ୍ରେ ଜଣାଇଦିଏ. ଆଜି ଦିନସାରା ମଧ୍ୟ ପାଗ ସେହିଭଳି ଟିକେ କୋହଲା ରହିବାର ସମ୍ଭାବନା ରହିଛି. ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ଏବଂ ସର୍ବନିମ୍ନ 22 ଡିଗ୍ରୀ ରହିବାର ସମ୍ଭାବନା ଅଛି. ବର୍ଷା ମଧ୍ୟ ଆଜି ଟିକେ ହେବାର ସମ୍ଭାବନା ଅଛି. ସେଥିପାଇଁ ଆପଣମାନେ ବି ଟିକେ ଘରୁ ବାହାରୁଛନ୍ତି ତାହେଲେ ଜାଣିଛନ୍ତି ତ କାଳ ବୈଶାଖୀ ପ୍ରଭାବରେ ବର୍ତ୍ତମାନ ବର୍ଷା ଟିକେ ହେଇ ଚାଲିଛି. ପାଗ ଟିକେ କୋହଲା ରହୁଛି, ତେଣୁ ଛତା ଟିକେ ନିଶ୍ଚୟ ରେନିକୋଟ୍ ଟିକେ ନିଶ୍ଚୟ ବ୍ୟବହାର କରନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ. ତା ସହିତ ଆଜି ହେଉଛି ୱାର୍ଲଡ ନୋ ଡାଏଟ୍ ଡେ. ଇଏ ଗୋଟେ ଫନି କିନ୍ତୁ ସକାରାତ୍ମକ କଥା. କ'ଣ ଯେ ଆମେ ଆଜିକାଲି ଯୋଉ କହୁଛେ ଇଏ ଟିକେ ମୋଟା ଇଏ ଟିକେ ପତଳା ଏସବୁ ଜିନିଷ ଏବଂ ଖାଇବାର ବହୁତ ଗୁଡ଼େ ରେଷ୍ଟ୍ରିକ୍ସନ୍ସ ଆମ ବଡି ପାଇଁ ନେଇ ଆସୁଛେ, ଇଏ କୋଉଠି ନା କୋଉଠି ଆମ ପାଇଁ ହେଲ୍ଦି, କିନ୍ତୁ ଏମିତି ଅନେକ ଜିନିଷ ଯୋଉଗୁଡ଼ାକ ଆମ ଶରୀର ପାଇଁ ଖାଇବା ଦରକାର ତାକୁ ମଧ୍ୟ ଆମେ ଖାଉନାହୁଁ. ଏଇ ଟିକେ ମୋଟା ହେଇଯିବା କି ଏଇ ଟିକେ ଏପଟ ସେପଟ ଦେଖାଯିବା କି ଏସବୁ ଜିନିଷର ଯୋଉ କଥା ରହିଛି ତାକୁ ଟିକେ ଦୂରେଇ ଦେବା ପାଇଁ ଆଜି ୱାର୍ଲଡ ପାଳନ କରୁଛି ୱାର୍ଲଡ ନୋ ଡାଏଟ୍ ଡେ. ମାନେ ଡାଏଟ୍କୁ କହିବା ନା ନା, ସେହି ଉପରେ ଆଜିର ଦିନ ପାଳନ କରାଯାଉଛି. ଏବଂ 1898 ଆଜିର ଦିନରେ ପ୍ୟାରିସ୍ର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା. ଏ ମଧ୍ୟ ଗୋଟିଏ ସ୍ମରଣୀୟ ଦିନ. ଆଜି ଆମ ଭାରତର ଜଣେ ମହାନ ସଙ୍ଗୀତ ପ୍ରଯୋଜକ ତଥା ସଙ୍ଗୀତ ଦୁନିଆରେ ଭଜନ ଦୁନିଆରେ ଯାହାଙ୍କର ବହୁତ ବହୁତ ନାଁ ଥିଲା, ଅନେକ ଭଜନ ଆମକୁ ଭେଟି ଦେଇଛନ୍ତି, ଗୁଲସନ କୁମାର ଟି ସିରିଜ୍ର ପ୍ରତିଷ୍ଠାତା, ତାଙ୍କର ମଧ୍ୟ ଜନ୍ମଦିବସ. ତେବେ ଇଏ ଥିଲା ମର୍ଣ୍ଣିଂ ଅପଡେଟ୍ରେ. ବର୍ତ୍ତମାନ ସମୟ କହିଲାଣି, ଶୀଘ୍ର ଶୀଘ୍ର ଚାଲନ୍ତୁ ଯିବା ଆକାଶବାଣୀ ଦିଲ୍ଲୀ ଷ୍ଟେସନକୁ, କାରଣ ଟାଇମ୍ ହେଇଯାଇଛି ଶୁଣିବା ପାଇଁ ସାଂସ୍କ୍ରିଟ୍ରେ ନ୍ୟୁଜ୍ ପ୍ରଚାର କରୁଛି ରିଲେ କରିକି.
1: प्रधानमंत्री नरेन्द्र मोदी अद्य नवदिल्ल्यां वियत

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ।

ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ମୋଟ 23,437 କୋଟି ଟଙ୍କା ବ୍ୟୟର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ବୈଠକରେ ଆଖୁର ଉଚିତ ଏବଂ ଲାଭକାରୀ ମୂଲ୍ୟ ବୃଦ୍ଧିକୁ ମଧ୍ୟ ମଞ୍ଜୁରୀ ମିଳିଛି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ରୋଡ୍ ଶୋରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବୋଦୟ ପରିକଳ୍ପନାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତର ପ୍ରଥମ ଦିନରେ ପ୍ରମୁଖ ଉଦ୍ୟୋଗପତି ଓ ବ୍ୟବସାୟିକ ସଂଘଗୁଡ଼ିକ ସହ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିଥିଲେ। ଶ୍ରୀ ମାଝୀ ଆଜି ମଧ୍ୟ ବିଶିଷ୍ଟ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। କୋରାପୁଟ ପୌର ପରିଷଦ ଦ୍ୱାରା କରାଯାଇଥିବା କଫି ସେଲ୍ଫି ପଏଣ୍ଟ, ଲବଣ ସତ୍ୟାଗ୍ରହ ସ୍ମାରକୀ ଏବଂ ରାଜୀବ ଗାନ୍ଧି ଶିଶୁ ଉଦ୍ୟାନର ଉନ୍ନତିକରଣ ପ୍ରକଳ୍ପ ଏଥିରେ ସାମିଲ ହୋଇଛି। ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଅସ୍ମିତାର ଜୀବନ୍ତ ପ୍ରତିଛବି ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଭୁବନେଶ୍ୱର ବୟନଭବନଠାରେ ବୟନିକାର 70ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ବୁଣାକାରମାନଙ୍କୁ ଜୀବିକା ଯୋଗାଇ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ଆଗାମୀ ମୌସୁମୀ ଋତୁରେ ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ସମସ୍ତ ଡ୍ରେନେଜ୍ ବ୍ୟବସ୍ଥା ଏବଂ ମ୍ୟାନହୋଲ୍ଗୁଡ଼ିକର ଯାଞ୍ଚ କରିବା ବାଧ୍ୟତାମୂଳକ ରହିଛି। ଏହାସହ ତଳିଆ ଅଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଅସ୍ଥାୟୀ ସହାୟତା କେନ୍ଦ୍ର ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଭୁବନେଶ୍ୱର କଟକରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ଦୀର୍ଘକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେବ ବୋଲି ବୈଠକରୁ ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିଭଳି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ହେବ ବୋଲି ସୂଚନା ମିଳିଛି। ପୁରୀ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ସହକାରୀ ଅଧ୍ୟାପକ ଏବଂ ସହାୟକ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିଲାଗି ଗତକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉତ୍କଳ, ଫକୀରମୋହନ, ରମାଦେବୀ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାର ଯୁବ ଖେଳାଳିମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଯୋଗାଇ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ବୁଲି ଦେଖିବା ସହ ମନ୍ତ୍ରୀ ଶ୍ରୀ ସୁରଜ ସେଠାରେ ଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ନେଇ ଗ୍ରୀଷ୍ମକାଳୀନ ଶୈକ୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଏବଂ ମାନସିକ ବିକାଶକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲାର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ଶ୍ରୀରାମ ମନ୍ଦିର ଛକରୁ ପୁଲିସ୍ ପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାରେ ନର୍ସିଂ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମାଲକାନଗିରିଠାରେ ଗତକାଲି ସର୍ବାଧିକ ତାପମାତ୍ରା 39.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।

0: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସାଥୀ, ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ପ୍ରାପ୍ତବୟସ୍କରେ ପଡ଼ିଯିବାର କାରଣ ଏବଂ ନିରାକରଣ, ଏ ବିଷୟରେ ଆଲୋଚନା କରିଛନ୍ତି ଡାକ୍ତର ଧୀରେନ୍ଦ୍ରନାଥ ମହାରଣା।
1: ଅନ୍ୟମାନଙ୍କ ତୁଳନାରେ ବୟସ୍କ ଲୋକମାନଙ୍କର ପଡ଼ିଯିବାର ସମ୍ଭାବନା ବେଶୀ ଥାଏ। ସମୟ ସମୟରେ ପଡ଼ିଯିବା ଦ୍ୱାରା ଅତି ଶୋଚନୀୟ ଖଣ୍ଡିଆ ଓ ଗଭୀର କ୍ଷତମାନ ସୃଷ୍ଟି ହୋଇଥାଏ। ହାଡ଼ ଭାଙ୍ଗିଯାଇଥାଏ, ମସ୍ତିଷ୍କ ମଧ୍ୟରେ ରକ୍ତସ୍ରାବ ହୁଏ, ପେଟ ଭିତରର ବିଭିନ୍ନ ଅଙ୍ଗ ଯଥା ଯକୃତ ଓ ସ୍ପ୍ଲିନ୍ ଇତ୍ୟାଦିରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥାଏ। ଏହି ରକ୍ତସ୍ରାବମାନ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟି ଅନେକ ସମୟରେ ମୃତ୍ୟୁମୁଖରେ ପଡ଼େ। ମୁଣ୍ଡବୁଲା ପ୍ରାପ୍ତବୟସର ଏକ ସାଧାରଣ ସମସ୍ୟା। ଏହା ସମୟ ସମୟରେ ଏତେ ଶୋଚନୀୟ ରୂପ ଧାରଣ କରେ ଯେ ଲୋକଟିକୁ ଚାଲିବା ମଧ୍ୟ କଷ୍ଟକର ହୋଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ସେହିପରି ସିଙ୍କୋପ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟା ବୟସ୍କ ଲୋକମାନଙ୍କଠାରେ ଅନେକ ପରିମାଣରେ ଦେଖାଯାଇଥାଏ। ଏହି ରୋଗର ଲକ୍ଷଣ ହେଉଛି ଖୁବ୍ ଅଳ୍ପ ସମୟ ପାଇଁ ଲୋକଟିର ଚେତା ବୁଡ଼ିଯାଇଥାଏ ଓ ସେ ତଳେ ପଡ଼ିଯାଇଥାଏ। ଅପସ୍ମାର ରୋଗ ବା ଏପିଲେପ୍ସି ତଳେ ପଡ଼ିଯିବାର ଆଉ ଏକ କାରଣ। ଅନେକ ପ୍ରକାରର ଅପସ୍ମାର ରୋଗ ରହିଛି। ପ୍ରାପ୍ତ ବୟସ୍କଙ୍କଠାରେ ଅପସ୍ମାର ଅଧିକ ପରିମାଣରେ ଦେଖାଯାଇଥାଏ। ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମିଯିବା ଓ ବ୍ରେନ୍ ଟ୍ୟୁମର ଇତ୍ୟାଦି ଅପସ୍ମାର ରୋଗର ମୁଖ୍ୟ କାରଣ। ଦୃଷ୍ଟିଶକ୍ତିରେ ଅସୁବିଧା ଯୋଗୁଁ ମଣିଷ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ବୟସ ବଢ଼ିବା ସାଙ୍ଗକୁ ଅନେକ ଦୃଷ୍ଟିଜନିତ ଅସୁବିଧା ସୃଷ୍ଟି ହୋଇଥାଏ। ତନ୍ମଧ୍ୟରୁ ମୋତିଆବିନ୍ଦୁ ଏକ ଅତି ସାଧାରଣ ସମସ୍ୟା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବୟସ ବଢ଼ିବା ସାଙ୍ଗକୁ ଲୋକଙ୍କଠାରେ ମୋତିଆବିନ୍ଦୁର ପରିମାଣ ବଢ଼ି ବଢ଼ି ଚାଲେ। ଏହି ମୋତିଆବିନ୍ଦୁର ଚିକିତ୍ସା ଅତି ସହଜ ସାଧ୍ୟ ହେଲେ ମଧ୍ୟ ଚିକିତ୍ସା କରାଇବାରେ ହେଳା ହେଲେ ଲୋକଟିର ଦୃଷ୍ଟିଶକ୍ତି ଗଭୀର ଭାବରେ ହ୍ରାସ ପାଇଥାଏ ଓ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଆଖିର ରେଟିନା ଓ ମାକୁଲାଠାରେ ବୟସଜନିତ କ୍ଷୀଣତା ବା ଡିଜେନେରେସନ ପ୍ରାପ୍ତ ବୟସରେ ଦୃଷ୍ଟିଶକ୍ତି ହ୍ରାସର ଅନ୍ୟ କାରଣ। ବିଭିନ୍ନ ପ୍ରକାରର କାନର ରୋଗ ଯୋଗୁଁ ମଣିଷ ତଳେ ପଡ଼ିଯାଇପାରେ। ବିଭିନ୍ନ ମାଂସପେଶୀ ଓ ଗଣ୍ଠି ଦୁର୍ବଳତା ଯୋଗୁଁ ତଳେ ପଡ଼ିଯିବାର ସମ୍ଭାବନା ଥାଏ। ଅଷ୍ଟିଓ ଆର୍ଥରାଇଟିସ୍ ନାମକ ଏକ ଗଣ୍ଠି ରୋଗ ବହୁଳ ପରିମାଣରେ ପ୍ରାପ୍ତ ବୟସରେ ଦେଖାଯାଏ। ଏହି ରୋଗରେ ଗଣ୍ଠି ଭିତରେ ଥିବା କାର୍ଟିଲେଜ୍ ନଷ୍ଟ ହୋଇଯାଏ ଓ ଗଣ୍ଠିଟି ଜାମ୍ ବା ଷ୍ଟିଫ୍ ହୋଇ ବାଲାନ୍ସ ରହେନି। ତା ସାଙ୍ଗକୁ ଗଣ୍ଠିଟି ମଧ୍ୟ ଦରଜ ହୁଏ, ଚାଲିବା କଷ୍ଟ ହୁଏ ଓ ବେଳେବେଳେ ଗଣ୍ଠିଟି ବଙ୍କା ହୋଇଯାଏ ଓ ତାହା ତଳେ ପଡ଼ିବାର ଅନେକ ସମୟରେ କାରଣ ହୋଇଥାଏ। ମାଂସପେଶୀ ଦୁର୍ବଳତା ବା ସାର୍କୋପେନିଆ ବୟସ୍କମାନଙ୍କର ଆଉ ଏକ ସ୍ୱାସ୍ଥ୍ୟ ସମସ୍ୟା ଓ ତଳେ ପଡ଼ିଯିବାର କାରଣ। କାହିଁକି ନା ଅଣ୍ଟା ଓ ଆଣ୍ଠୁ ଇତ୍ୟାଦିର ମାଂସପେଶୀ ସବୁ ଦୁର୍ବଳ ହୋଇଯାଏ ଓ ତାର ପରିମାଣ କମିଯାଏ, ତେଣୁ ଲୋକଟି ତଳେ ପଡ଼ିଯିବାର ସମ୍ଭାବନା ଥାଏ। ସିଧା ହୋଇ ଠିଆ ହେବା ଓ ଭାରି ଜିନିଷ ଉଠାଇବା ତାଙ୍କ ପକ୍ଷରେ କଷ୍ଟକର ହୁଏ। ଅଣ୍ଟା ଓ ଗୋଡ଼ର ମାଂସପେଶୀ ଦୁର୍ବଳ ହେବା ଦ୍ୱାରା ଲୋକଟି ଚାଲିପାରେନି ଓ ଅନେକ ସମୟରେ ତଳେ ପଡ଼ିଯାଇଥାଏ। ଗାଧୁଆଘର ଓ ପାଇଖାନାରେ ତଳେ ପଡ଼ିଯିବା ଏକ ସାଧାରଣ ଘଟଣା। ଗାଧୁଆଘର ଓ ପାଇଖାନାକୁ ସେଥିପାଇଁ ଶୁଖିଲା ରଖିବା ଓ ଆଲୋକିତ ରଖିବା ଅତ୍ୟନ୍ତ ଜରୁରୀ। ବୟସ୍କ ଲୋକମାନେ ବ୍ୟବହାର କରୁଥିବା ଗାଧୁଆଘର ଓ ପାଇଖାନା ଖୋଲା ରଖିବା ଉଚିତ ଓ କାନ୍ଥର ଭିତର ପଟେ ରେଲିଂ ରହିବା ଉଚିତ। ଚାଲିବା ସମୟରେ ମାଂସପେଶୀଗୁଡ଼ିକ ଫ୍ରି ହୋଇନଥାଏ ଏବଂ ତାହା ଫିଟେ ନାହିଁ, ଯାହାଦ୍ୱାରା କି ତଳେ ପଡ଼ିଯିବାର ସମ୍ଭାବନା ରହିଥାଏ। ପାର୍କିନସୋନିଜିମ୍ ନାମକ ଏକ ରୋଗ ପ୍ରାପ୍ତ ବୟସରେ ଅତି ସାଧାରଣ ଭାବରେ ଦେଖାଯାଇଥାଏ। ଏହି ରୋଗରେ ରୋଗୀ ଆଗକୁ ନଇ ପଡ଼େ ଏବଂ ଧୀରେ ଧୀରେ ଚାଲେ ଓ ହାତଗୋଡ଼ ଥରା ହୋଇଥାଏ, ଯାହାଦ୍ୱାରା ପଡ଼ିଯିବାର ସମ୍ଭାବନା ଅଧିକ ଥାଏ। ଛାତି ହେଉ ବା ପେଟ ହେଉ କିମ୍ବା ବଡ଼ ବଡ଼ ଗଣ୍ଠି ଭିତରେ ଅନେକ ସମୟରେ ରକ୍ତସ୍ରାବ ହୋଇଥାଏ। ଏହିସବୁ ଅତ୍ୟନ୍ତ ଶୋଚନୀୟ ଘଟଣା ଓ ସେଗୁଡ଼ାକ ତୁରନ୍ତ ଚିକିତ୍ସା ନକଲେ ରୋଗୀ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ପ୍ରତ୍ୟେକ ଘରେ ବୟସ୍କ ବ୍ୟକ୍ତିମାନେ ଥିଲେ ସେମାନଙ୍କର ଏହିସବୁ ପଡ଼ିଯିବାର କାରଣ ସବୁ ଆଲୋଚନା କରି ତାର ବିଧି ବ୍ୟବସ୍ଥା ବା ଚିକିତ୍ସା କଲେ ପଡ଼ିଯିବା ବା କ୍ଷତ ହେବାର ସଂଖ୍ୟା ପରିମାଣ କମିଯାଇଥାଏ।
0: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣିଲେ ପ୍ରାପ୍ତ ବୟସରେ ପଡ଼ିଯିବାର କାରଣ ଓ ନିରାକରଣ, ଏ ବିଷୟରେ କହିଲେ ଡାକ୍ତର ଧୀରେନ୍ଦ୍ରନାଥ ମହାରଣା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
2: ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର

ଜୁରି ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଆସାମ ବିଧାନସଭା ନିର୍ବାଚନ ପରେ ନୂତନ ସରକାର ଗଠନ ନେଇ ପ୍ରକାଶ ପାଇଲା ତତ୍ପରତା ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicketରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956କୁ ସଂଶୋଧନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ବର୍ତ୍ତମାନ ବିଚାରପତିଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇପାରିବ। ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଗତକାଲି ମୋଟ 23,437 କୋଟି ଟଙ୍କା ବ୍ୟୟ ଅଟକଳର ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦେଶରେ କପା ଉତ୍ପାଦନ ମିଶନ କପାସ କ୍ରାନ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଦେଶରେ କପା ଚାଷୀଙ୍କ ଉନ୍ନତି ତଥା ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ 5,669 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପଦକ୍ଷେପ ଦ୍ୱାରା 32 ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହି ମିଶନ ପ୍ରସ୍ତୁତ କରାଯାଇଛି। ଫସଲ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବହୁଳ ଉପଯୋଗକୁ ଏହି ମିଶନ ପ୍ରୋହାହନ ପ୍ରଦାନ କରିବା ସହିତ ରୋଗ ଏବଂ କୀଟପତଙ୍ଗ ପ୍ରତିରୋଧକ ଉଚ୍ଚ ଅମଳକ୍ଷମ ବିହନ ବିକଶିତ କରିବାରେ ସହାୟକ ହେବ ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଭିଏତନାମ ରାଷ୍ଟ୍ରପତି ଏକ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଏତଦ୍ବ୍ୟତୀତ ଭିଏତନାମର ବ୍ୟବସାୟିକ ନେତୃବୃନ୍ଦଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଗତ ଏପ୍ରିଲ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋଲାମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଭିଏତନାମ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ସ୍ୱାଗତ କରାଯିବ। ପରେ ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ବୈଠକ ପରେ ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଭିଏତନାମ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ତୋ ଲାମ୍ଙ୍କର ଏହି ଗସ୍ତ ଅବସରରେ ସେ ଆଜି ବିଶ୍ୱବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୁ ହାଉସ୍ ବକ୍ତୃତା ପ୍ରଦାନ କରିବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ଙ୍କୁ ଗତକାଲି ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଭିଏତନାମ ରାଷ୍ଟ୍ରପତି ତାଙ୍କର ସମ୍ପ୍ରତି ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିବା ସହିତ ଦୁଇ ଦେଶର ସମ୍ପର୍କକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ଦିଗରେ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭାରତରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି, 294 ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି 266ଟି ସିଟ୍ରେ ବିଜୟୀ ହୋଇ ଏକ ଐତିହାସିକ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ମାତ୍ର 80ଟି ସିଟ୍ ପାଇବାରେ ସକ୍ଷମ ହୋଇଛି। ସେହିଭଳି ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ କରିଥିବାବେଳେ
ପୁଡୁଚେରୀରେ ଏନ୍ଡିଏ ମୋଟ୍ 30ଟିରୁ 18ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି।

0: ହୋଇଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ନୂତନ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ସ୍ୱଷ୍ଟ ବହୁମତ ହାସଲ କରିଥିବା ବିଜେପି ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ପାଇଁ ଦଳ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ନୂତନ ସରକାର ସେଠାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ଇତିମଧ୍ୟରେ ପଶ୍ଚିମବଙ୍ଗ ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରୀୟ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗରେ ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ। ଅନ୍ୟପକ୍ଷରେ ଆସାମରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ସେଠାରେ କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଛନ୍ତି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନେତାମାନଙ୍କ ନାମକୁ ଅନୁମୋଦନ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସର ଫୁଜାଇରାଠାରେ ଇରାନ୍ ଦ୍ୱାରା ହୋଇଥିବା ଆକ୍ରମଣ ଘଟଣାରେ ତିନିଜଣ ଭାରତୀୟ ନାଗରିକଙ୍କ ଆହତ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସାଧାରଣ ନାଗରିକ ଏବଂ ଭିଭିଭୂମିକୁ ଲକ୍ଷ୍ୟ କରି ଆକ୍ରମଣ କଦାପି ଗ୍ରହଣୀୟ ନୁହେଁ। କେବଳ କଥାବାର୍ତ୍ତା ଓ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇବା ସହିତ ସଂଯୁକ୍ତ ଆରବ ଏମିରେଟ୍ ସହିତ ଭାରତ ଦୃଢ଼ ଭାବେ ଛିଡ଼ା ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ତଥା ବାଧାମୁକ୍ତ ଜାହାଜ ଚଳାଚଳ ଦ୍ୱାରା ଆଞ୍ଚଳିକ ଶାନ୍ତି ସ୍ଥିରତା ବଜାୟ ରହିବା ସହିତ ବିଶ୍ୱସ୍ତରରେ ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଇରାନ୍ର ଏହି ଆକ୍ରମଣକୁ ଜାପାନ ଆୟାରଲାଣ୍ଡ ଅଷ୍ଟ୍ରିଆ ସାଉଦି ଆରବ ଓ ଜୋର୍ଡାନ୍ ସମେତ ବହୁ ଦେଶ ନିନ୍ଦା କରିଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋହାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ମଦନୀତି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ରାୟ ବିରୁଦ୍ଧରେ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କ ପାଇଁ ଆମିକସ୍ କ୍ୟୁରି ନିଯୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପାଇଁ ବରିଷ୍ଠ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ଦାୟିତ୍ୱ ଅର୍ପଣ ନେଇ ପ୍ରସ୍ତାବ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଏହି ମାମଲାରୁ ଓହରିଯିବାକୁ ଅଗ୍ରାହ୍ୟ କରିବା ପରେ ଆପ୍ ନେତାମାନେ କୋର୍ଟ ଶୁଣାଣିକୁ ବର୍ଜନ କରିଛନ୍ତି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ଶର୍ମା ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 155 ରନ୍ କରିଥିଲା। ଦଳ ପକ୍ଷରୁ ସମୀର ରିଜ୍ଭି ଅପରାଜିତ 40 ରନ୍ କରିବା ସହିତ ତ୍ରିଷ୍ଟାନ୍ ଷ୍ଟପ୍ସ 38 ରନ୍ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ନୁର୍ ଅହମ୍ମଦ 2 ୱିକେଟ୍ ଅକ୍ତିଆର କରିଛନ୍ତି। 156 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଚେନ୍ନାଇ ସୁପର କିଙ୍ଗ୍ 17 ଓଭର ଓ 3 ବଲ୍ରେ 2 ୱିକେଟ୍ ହରାଇ 159 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଲ୍ 2026 ସଂସଦରେ ଆଗତ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପିର ବିଜୟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ FM ରେନ୍ବୋ କଟକ।

ସେଥି ଯୋଉ ଏକାଗ୍ରତାର କଥା ଆପଣମାନଙ୍କୁ କହୁଥିଲି, ସେଥିପାଇଁ ଲୋଡ଼ା ଯୋଉ ସବୁ ମାନେ ଇମ୍ପୋର୍ଟାଣ୍ଟ ଜିନିଷ, ତା ଭିତରୁ ସବୁଠାରୁ ଇମ୍ପୋର୍ଟାଣ୍ଟ କଥାଟି ହେଉଛି ନିୟମିତ ଭାବରେ ଆପଣମାନଙ୍କର ବିରତି। ଆପଣ ଯେକୌଣସି ଗୋଟେ ସୃଜନାତ୍ମକ କାମ କରନ୍ତୁ ବା କ୍ରିଏଟିଭ୍, ଯୋଉଟା ଆମକୁ କହୁଛେ କ୍ରିଏଟିଭ୍ କାମ କରନ୍ତୁ ବା ଶାରୀରିକ ପରିଶ୍ରମର କାମ କରନ୍ତୁ, ଗୋଟିଏ ଘଣ୍ଟା ବା 45 ମିନିଟ୍ କାମ ପରେ ଆଟ୍ଲିଷ୍ଟ 5 ମିନିଟ୍ର ଗୋଟେ ବିରତି ଆପଣଙ୍କୁ ରିଫ୍ରେଶ୍ କରିଦେବ, ନିରନ୍ତର କାମ ଏକାଗ୍ରତାକୁ ହ୍ରାସ କରିଦେଇପାରେ। ତେଣୁ ନିୟମିତ ଭାବରେ ଆପଣମାନେ ଟିକେ ଉଠିବା, ଟିକେ ବ୍ରେକ୍ ନେବା, ଟିକେ ଚାଲିବା ବୁଲିବା, ପାଣି ପିଇବା, ଆଉ ଟିକେ ନିଜକୁ ବିଶ୍ରାମ ଦେବା ଏବଂ ଟିକେ ମନକୁ ଖୁସି କରିକି ପୁଣି ଯେତେବେଳେ କାମରେ ଲାଗି ପଡ଼ିବେ ସେ ଦେଖିବେ ଏକାଗ୍ରତାକୁ ବୃଦ୍ଧି କରିବା ପାଇଁ ଏ ଗୋଟେ ସୁନ୍ଦର ଉପାୟ ଭଳି ଆପଣଙ୍କର କାମ ଦେବ। ଏବଂ ତା ଛଡ଼ା ଆମର ଇଣ୍ଡିଆନ କଲଚରରେ ବା ଆମ ଭାରତୀୟ ସଂସ୍କୃତିରେ ଯୋଗର କଥା, ଧ୍ୟାନର କଥା, ମେଡିଟେସନର କଥା, ଇଏ ହେଉଛି ସବୁଠାରୁ ଭଲ ଏବଂ ଶକ୍ତିଶାଳୀ ଉପାୟ ଏଇ ଏକାଗ୍ରତାକୁ ବୃଦ୍ଧି କରିବାର ମାନେ ପ୍ରୋସେସରେ। ପ୍ରତିଦିନ ଆପଣମାନେ ଟ୍ରାଏ କରନ୍ତୁ ଯେ କିଛି ସମୟ ଆଟ୍ଲିଷ୍ଟ ଟିକେ ମନକୁ ଶାନ୍ତ ରଖିକି ଯଦି ଆପଣ ୟୋଗା କରିପାରୁଛନ୍ତି, ଏକ୍ସରସାଇଜ୍ କରିପାରୁଛନ୍ତି ଏବଂ କିଛି ସମୟ ମେଡିଟେସନ ବା ଧ୍ୟାନ କରିପାରୁଛନ୍ତି, ତେବେ ଇଏ ଆପଣଙ୍କର କାମ କରିବାର ତୀବ୍ରତାକୁ ଏବଂ ଦକ୍ଷତାକୁ ମଧ୍ୟ ବହୁତ ବଢ଼େଇ ଦେଇପାରିବ। ଏବଂ ଆପଣ ଅଳ୍ପ ସମୟରେ ଯେଉଁ କାମଟି ବର୍ତ୍ତମାନ ଅଧିକ ସମୟ ଯେଉଁ କାମଟି ଆପଣଙ୍କୁ ଲାଗୁଛି ତାକୁ ଆପଣ ଅଳ୍ପ ସମୟରେ କରିଦେଇପାରିବେ ଏବଂ ତା ସହିତ ପର୍ଯ୍ୟାପ୍ତ ନିଦ ଏବଂ ସୁସ୍ଥ ଆହାର ମଧ୍ୟ ଏଇ ଏକାଗ୍ରତା ପାଇଁ, ଆପଣଙ୍କ ଏକାଗ୍ରତାକୁ ବୃଦ୍ଧି କରିବା ପାଇଁ ଅନ୍ୟତମ କାରଣ। ତେବେ ସାଥୀ, ଇଏ ଥିଲା ଏକାଗ୍ରତାର କଥା। ବର୍ତ୍ତମାନ ଆପଣଙ୍କର ଏକାଗ୍ରତାକୁ ବୃଦ୍ଧି କରିବା ପାଇଁ ଆଉ ଗୋଟେ ପ୍ରମୁଖ କାରଣ ଯିଏ ପ୍ଲେ କଲେ ମ୍ୟୁଜିକ, ତାକୁ ତ ଆମେ ଦିନସାରା ପ୍ଲେ କରୁଛୁ ଆକାଶବାଣୀ ଏଫ୍ଏମ୍ ଦେନ୍ବକାଟକରେ। ଆପଣମାନେ ଆମକୁ ଟ୍ୟୁନ୍ କରିଛନ୍ତି ଆଉ ଶୁଭ ସକାଳ ପ୍ରୋଗ୍ରାମରେ ସକାଳୁ ସକାଳୁ ଆପଣଙ୍କୁ ଆପଣଙ୍କ ମୁଡ୍କୁ ପୁରା ରିଫ୍ରେଶ୍ କରିବା ପାଇଁ ଆପଣମାନଙ୍କ ପାଇଁ ଆଉ କିଛି ଗୀତ। ଷ୍ଟେ ଟ୍ୟୁନ୍ଡ।

ଗୋଟେ କଥା ଜୀବନକୁ ଖୁବ୍ ସହଜ ସରଳ ସୁନ୍ଦର କରିଦେଇପାରୁଥାଏ ସେ ହେଉଛି ସେଇ ଗୀତ। କୋଇଲିର କୁହୁ ସେ, ଫୁଲର ମୁହୁ ସେ, ପୁଣି କୁହୁକ ଦୀପ, ସିଏ ହେ ମନର ମିତ, ସେ ହିଁ ପ୍ରେମିକା ଆଖିରେ ଆଖି ମିଶିଗଲେ ନ କହିପାରୁଥିବା ଅକୁହା କଥା, ସେ ପୁଣି ଫୁଲର ମୁହୁ, କୋଇଲିର କୁହୁ, ପାହାଡ଼ ଝରଣା, ନଦୀ ସାଗରର ପାଖରେ ଥିବା ସେ କୁନି ଗାଁ, ସ୍ମୃତି ଫରଦରେ ଚକ୍ଚକ୍ କରୁଥିବା ସବୁ ଖଟା ମିଠା ଗପର ନା ଗୀତ। ଜୀବନଟା ଯଦି ହୁଏ ଗୀତ, ଭାବନ୍ତୁ ତ, ସତରେ ଜୀବନଟା ତ ଗୋଟେ ଗୀତ, ଇଏ ଗୋଟେ ଜୀବନ ହେଉଛି ଗୋଟେ ଆନ୍ଥେମ। ଆପଣ ଏହାକୁ କେମିତି ଗାଉଛନ୍ତି? ସବୁ ସକାଳ ଆମ ପାଇଁ ଗୋଟେ ଗୋଟେ ସୁରିଲା ମୁକୁଡ଼ା, ଆଉ ସବୁ ସନ୍ଧ୍ୟା ଆମ ଅନ୍ତରକୁ ଛୁଇଁ ଯାଉଥିବା ଗୋଟେ ଅନ୍ତରା, ନିଶ୍ୱାସର ସରଗମ ପାଇଁ ହୃଦୟର ସ୍ପନ୍ଦନ ଧକ୍ ଧକ୍ ହେଉଥିବା ଗୋଟିଏ ତାଳ, ଆଉ ସେଇ ତାଳରେ ତାଳରେ ସୁଖ ଦୁଃଖ, ହସ ଲୁହ, ରାଗ ରୁଷା, ମାନ ଅଭିମାନ, ଏ ସବୁକୁ ସାଉଁଟି ସଜାଡ଼ି ଚାଲୁଥିବା ଆମେମାନେ ସମସ୍ତେ। ତାହେଲେ ଚାଲନ୍ତୁ ନା ଜୀବନର ଗୀତକୁ ମନ ଭରିକି ଗାଇବା, ଏନ୍ଜୟ କରିବା।

ସତରେ ଜୀବନ ଗୋଟେ ଅସୁମାରୀ ଆଶାମାନଙ୍କର ଅସରା ଗପ, କେବେ ହସ ଖୁସିର ଗହଳି ତ କେବେ ପୁଣି ଦୁଃଖର ନିଶବ୍ଦ ନିରବତା ଭିତରେ ଦିଗହରା ଗୋଟେ ପଥିକ। କିନ୍ତୁ ଏସବୁ ଭିତରେ

0: ସୌନ୍ଦର୍ଯ୍ୟକୁ ଉପଭୋଗ କରିକି ଯାଆନ୍ତି।
1: ଆଜ୍ଞା ମ୍ୟାମ।
0: ତା ସହିତ ପାଖାପାଖି ଥିବା ପାସେଞ୍ଜର ମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା କରନ୍ତି।
1: ବନ୍ଧୁତା ହେଇଯିବା, ମୁଁ ଯେତେ ଥର ଯାଉଛି ଯାଉଛି ପ୍ରାୟ ମୁଁ କଣ୍ଟାକ୍ଟ ଲିଷ୍ଟ ଦେଖେ, ଦଶ କୋଡିଏ ଜଣଙ୍କ ସହିତ ମୋର ମାନେ ଯାହା ହେଲେ ନିଆଯିବ କଥାବାର୍ତ୍ତା।
0: ପାଖାପାଖି ପାସେଞ୍ଜର ମାନଙ୍କ ସହିତ କଥାବାର୍ତ୍ତା ହେବା ବହୁତ ଭଲ, କିନ୍ତୁ ତାଙ୍କଠୁ ଟିକେ ସତର୍କ ବି ରହିଥିବେ, କାରଣ ସବୁ ପାସେଞ୍ଜର ଯେ ଆପଣଙ୍କ ବିଷୟରେ ଜାଣିବା ନିହାତି ଦରକାର ସେମିତି ନୁହେଁ, ଆଉ ସବୁ ପାସେଞ୍ଜର ଯେ ଠିକ ଲୋକ ହେଇଥିବେ ସେମିତି ବି ନୁହେଁ, କାରଣ ବହୁତ ଲୋକ ଅସୁବିଧାରେ ବି ପଡନ୍ତି ଟ୍ରେନରେ ଗଲାବେଳେ। ତେଣୁକରି ଦେଖି ଚାହିଁ ଭାବି ଚିନ୍ତି କଥାବାର୍ତ୍ତା ହେଇ କାହାଠୁ କିଛି ନ ନେଇ ଖାଦ୍ୟ ଦ୍ରବ୍ୟ ଯିବା ଆସିବା କରୁଥିବେ।
1: ଦେଖାଯାଇଛି ସେମାନେ ବହୁତ ପିଲା ଅଛନ୍ତି, ଷ୍ଟୁଡେଣ୍ଟ ମାନେ ଯାଆନ୍ତି, ସେମାନଙ୍କୁ ନେଇ ଖାଦ୍ୟରେ ସେମାନେ ଯୋଉ ଯିବା ଡେଷ୍ଟିନେ ପହଞ୍ଚି ପାରନ୍ତି ନା। ବହୁତ ଲୋକ ବି ଅଛନ୍ତି, ମୁଁ ଦେଖିଛି ତାଙ୍କ ନାକ କାକର ସଙ୍ଗେ ସଙ୍ଗେ ଏମିତି କରନ୍ତି, ମୁଁ ବହୁତ ଦେଖିଛି ଟ୍ରେନ୍ରେ ସେମିତି ସିଚୁଏସନ।
0: କିନ୍ତୁ ଆମେ ଏଇଆ କହିପାରିବା ଯେ ଟିକେ ନିଜେ ସତର୍କ ରହିଲେ ବହୁତ ଭଲ କଥା। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି, ଆଉ ବେଶୀ ଭଲ।
0: ହ୍ୟାଲୋ, ଫୋନ କଲ୍ ଟି କଟିଯାଇଛି, ଆମେ ଶୁଣି ଦଉଛୁ ଏଇ ସୁନ୍ଦର ଗୀତଟି।

0: ତୁମେ କହୁଥିବ ମୁଁ ଲେଖୁଥିବି, ଏଇ ତ ଆମର ରୀତି।
1: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝି ନେବ ଆମ ପ୍ରୀତି।
0: ଲେଖିଛନ୍ତି ସ୍ୱରାଜ ନାୟକ ପରତରା ଅନୁଗୁଳରୁ।
1: ମିଠା ମିଠା କଥା କହି ପାଗଳ କରିଲ, ହୃଦୟକୁ ଭଲ ପାଇ ହାତକୁ ଧରିଲ, ମୋ ପସନ୍ଦ ତୁମେ ଭାରି ଭଲ।
0: ପ୍ରଥମ ପ୍ରେମର ତୁମେ ଖୁସିର କୁଣିଆ, ହସେଇଲ ଫୁଲ ଧରି ମୋ ସାରା ଦୁନିଆ। ସକାଳରୁ ସଞ୍ଜ ଯାଏ ମୋ ସାଥେ ଖେଳିଲ, ମୋ ଚଲାପଟରେ ଖାଲି ମହକ ଭରିଲ, ମୋ ପସନ୍ଦ ତୁମେ ଭାରି ଭଲ।
1: ତୁମ ପରି ସାଥୀ ପାଇ ଖୁସି ମୁଚି ଖୁସି, ସରକ ସୁଖରେ ଥାଇ ପାରୁଛି ମୁଁ ହସି। ଏ ଜୀବନ ଏ ମିଳନ ପ୍ରୀତିର ମହଲ, କେହି ହେବ ନାହିଁ ପରା ତୁମ ସମତୁଲ, ମୋ ପସନ୍ଦ ତୁମେ ଭାରି ଭଲ।

0: ଲେଖିଛନ୍ତି କାଜଲ କାଦମ୍ବିନୀ ଖୁଣ୍ଟିଆ, ପ୍ରିୟପ୍ରକାଶ ସାହୁ, ବୀଣାପାଣି ଖୁଣ୍ଟିଆ, ମାନସୀ ଦାସ, ପ୍ରଣତିରାଣୀ ବେହେରା, ବିଷ୍ଣୁପ୍ରିୟା ସସ୍ମିତା, କରମକୁଳ ଆଶ୍ରମ, ବାଲିକୁଦା, କେନ୍ଦ୍ରାପଡ଼ାରୁ।
1: କଣ ଲେଖିବି ମୁଁ ଭାବିପାରୁ ନାହିଁ, ଭାବନା ବଢୁଛି ବେଶୀ। କାଗଜରେ ଶବ୍ଦ ଲୁଚକାଳି ଖେଳେ, କଲମ ଯାଇଛି ଋଷି।
0: ମନ କଥା ମନେ ରହିଯାଏ କାହିଁ, ଲେଖିପାରିବିନି କିଛି। ମନର ପୃଷ୍ଠାକୁ କିଏ ବା ପଢ଼ିବେ, ହୃଦୟ ରହେଯା ଛପି।

0: ଲେଖିଛନ୍ତି କୃପାସିନ୍ଧୁ ନାୟକ ପରତର ଅନୁଗୁଳରୁ।
1: ସାଥୀ ତୁମେ ଆସନେଇ ଖୁସିର ମହକ ସୁନା ସକାଳେ, ମୋ ମନ ଫୁଲ ପାଇଯାଏ ପ୍ରେମ, ଗୀତ ଗାଇ ଝୁମିଯାଏ କାକର କୋଳେ।
0: ଭାଗ୍ୟ ରେଖା ପାପୁଲିରେ ତମେ ଦେଲ ଖୁସି, ଆପଣାର କରିନେଲା ପ୍ରେମ ହସି ହସି, ସାଥୀ ତମେ ଦେଲ ଛୁଇଁ ଭଲ ପାଇବାର ମିଠା ବଉଳି, ମୋ ଭାବନାକୁ ବୁଝିପାରି ତମେ ଘରଟିଏ ଗଢିଦେଲ ସୁଖ ଗହଳେ।
1: ଦୂର ଆକାଶକୁ ଦେଖି ଚିଠି ଲେଖେ ପ୍ରୀତି, ପ୍ରୀତି ଜୀବନକୁ ଦିଏ ସୁଖ ଆଉ ଶାନ୍ତି, ସାଥୀ ତମେ ମୋ ପସନ୍ଦ ହୃଦୟ।

0: ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ।
1: ସୁନ୍ଦର ସୁନ୍ଦର ଭାରି ସୁନ୍ଦର ଓଡ଼ିଶା ରାଇଜ ମୋର ସୁନ୍ଦର ତାର ସବୁଜ ସିରି ଶୋଭାର ଏ କନ୍ତା ଘର।
0: ବଢିଆ ବଢିଆ ଭାରି ବଢିଆ ଆମରି ଭାଷା ଓଡ଼ିଆ ଭାଷା ଭିତ୍ତିକ ରାଇଜ ଭାବେ ପ୍ରଥମେ ହେଲା ଠିଆ।
1: ଯା ଦାଣ୍ଡ ବଡ଼ ବଡ ଦାଣ୍ଡଟି ଦେଉଳ ବଡ଼ ଦେଉଳ ଯା ବଡ ନେତ ନୀଳ ଚକ୍ରରେ
0: ଆମ ଓଡ଼ିଶା ଭାରି ସରସା ତା ସମ ରାଇଜ ନାହିଁ ଓଡ଼ିଶୀ ଗୀତ ଓଡ଼ିଶୀ ନୃତ୍ୟ ମନକୁ କିଣି ନିଅଇ।
1: ସବୁ ରାଇଜ ମଧ୍ୟରେ ଶ୍ରେଷ୍ଠ ଏଇ ରାଇଜ ମୋହର ସଭି ଏଠି ଭଉଣୀ ଭାଇ କେହି ତ ନୁହନ୍ତି ପର।
0: ଗୋଟିଏ ଓଡ଼ିଆ ଗୋଟିଏ କଣ୍ଠେ ଗାଇବା ଓଡ଼ିଶା ଜୟ ମା ମାଟିର ଯଶ ରଖିବା ମନରେ ନ ରଖି ଭୟ।
1: ଜୟ ଉତ୍କଳ ଜୟ କଳିଙ୍ଗ ଜୟ ମୋ ଓଡ଼ିଶା ମା ଏଇ ରାଇଜ ସୁତ ସୁତାଙ୍କୁ ହୋଇଥିବ ସେ ସାହା।

ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ। ନମିତା ଜସ୍ମିନ ଅପାଙ୍କ ନିମନ୍ତେ ଜଗନ୍ନାଥଙ୍କୁ ସୁମରେ ଅପାଙ୍କର ମିଷ୍ଟବାଣୀ ଶୁଣିବାକୁ ମନ ପକ୍ଷୀ ମୋର ଝୁରେ। ଶ୍ରୋତାଙ୍କ ସହିତ ବାର୍ତ୍ତାଳାପ କରେ ନିଜ ପ୍ରିୟଜନ ପରି ସେମାନଙ୍କ ମନ ପରା ରଖିଅଛ ବାନ୍ଧି ତୁମେ ସ୍ନେହ ଡୋରି। ଶ୍ରୋତାଙ୍କ ଲିଖିତ କବିତାକୁ ତୁମେ ଖୁସିରେ କର ପଠନ, କବିତା ଶ୍ରବଣେ ଶ୍ରୋତାମାନଙ୍କର ମନ ହୁଅଇ ପ୍ରସନ୍ନ। ସୁନ୍ଦର ସୁନ୍ଦର ଗୀତ ଶୁଣାଉଛ ଆମ କଥା ରକ୍ଷା କରି, ତୁମ କାର୍ଯ୍ୟକ୍ରମେ ଶ୍ରୋତାମାନଙ୍କର ପସନ୍ଦ ରହିଛି ଭରି। ମୋର ଠାରେ ଶୁଭ ଦୃଷ୍ଟି ନ ପକାଅ, ଦେଖି ମୋର କେଉଁ ଦୋଷ, ପ୍ରାର୍ଥନା କରୁଛି ଅପାମାନେ ମୋର କହିବି ତାର ରହସ୍ୟ। ନମିତା ଜସ୍ମିନ ଅପାଙ୍କ ସହିତ ରହିବି ମୁଁ ଚିରଦିନ, ଥରେ ଅପା ବୋଲି ଗ୍ରହଣ କରିଛି କିପରି ଭୁଲିବ ମନ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ, ମୋ ପସନ୍ଦ।
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ଦୁଇ ବାପାଙ୍କୁ ନମସ୍କାର।
0: ଦୁଇ ବାପାଙ୍କ ତରଫରୁ ଆପଣଙ୍କୁ ମଧ୍ୟ ନମସ୍କାର। କିଏ କହୁଛନ୍ତି?
1: ବାଲେଶ୍ୱର କହୁଥିଲି।
0: ବାଲେଶ୍ୱର କିଏ?
1: ବାଲେଶ୍ୱର ନରେନ୍ଦ୍ରନାଥ ପୁହାଣ କହୁଥିଲି। ବର୍ଷେ ପରେ ଲାଗିଲା।
0: ନରେନ୍ଦ୍ରନାଥ ପୁହାଣ ଆଜ୍ଞା କେମିତି ଅଛନ୍ତି?
1: ରିଟାୟାର୍ଡ ହେଲି 2022 ରିଟାୟାର୍ଡ ହେଲି, ଏବେ ଯାକ ଭଲ ଅଛି।
0: ରିଟାୟାରମେଣ୍ଟ ବର୍ଷରେ ବି ଆମେ କଥା ହେଇଥିଲେ।

0: ତାପରେ ବି କଥା ହେଇଥିଲେ, ଆପଣଙ୍କର ପୁଅର ବାହାଘର ଖୋଜୁଥିଲେ, କଥା ହେଇଥିଲେ
1: ହେଇନି ମ୍ୟାଡାମ, ହେଇନା ପୁଅର ବଡ଼ ବଡ଼ ହେଇନି, ସାନ ପୁଅର ବାହାର ହେଇନି, ଠିକ ହେଇଯିବ ପ୍ରାୟ ଯେତେ ରାସ୍ତା ଦି ତିନିଟା ପ୍ରସ୍ତାବ ଅଛି।
0: କୋଉଠି ଠିକ ହଉଛି ସେଇ ବାଲେଶ୍ୱର କି ଆଉ କୋଉଠି?
1: ବଡ଼ ବଡ଼ ପ୍ଲାଷ୍ଟିକ ଇଞ୍ଜିନିୟରିଂ ପାସ୍ କରିଛି, ସେ ପେଟ୍ରୋଲ ପାସ୍ କରି ବୋଧେ ଗୁଜରାଟ ରେ ଅଛି। ସାନ ପୁଅ ସିଭିଲ ର ବିଚାର ପାସ୍ କରି ବର୍ତ୍ତମାନ ଏଇ ବାଲେଶ୍ୱର ଫକୀରନଗୁଲି ପାଖରେ ଆମର ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ରେ ଅଛି ଆକାଉଣ୍ଟାଣ୍ଟ।
0: ଆଚ୍ଛା, ପୁଅ ମାନଙ୍କର ନାଁ କଣ?
1: ବଡ ପୁଅ ନାଁ ହଉଛି ପତିହାରୀ ପୁଅ, ଡାକନ୍ତି ଗୁଡୁ। ସାନ ପୁଅ ନାଁ ହେଲା ନିରଙ୍କାରୀ ପୁଅ, ଡାକନ୍ତି ଜିରୁ।
0: ଆଚ୍ଛା, ତାହେଲେ ସମସ୍ତଙ୍କର ଭଲ ଭଲ ନାଁ ଦେଇଛନ୍ତି ଆପଣ, କିନ୍ତୁ ଆପଣଙ୍କର ବହୁ ଖୋଜି ସାରିଲେଣି, ବହୁ କରିବେ ଏବେ?
1: ହେଲେ ପସନ୍ଦ ହବନି, ଯାଇଛି ଟିକେ ପସନ୍ଦ ହବ, ସେଠି ବର୍ମ ପସନ୍ଦ ହଉନି, ସ୍କାଟିଂ ଠିକ ରହୁନି।
0: ଆପଣ ବେଶୀ ବାଛୁଛନ୍ତି କି?
1: ମୁଁ ବାଛୁନି, ବେଶୀ ବାଛୁଛି ମ୍ୟାଡାମ। ତାପରେ ଗୀତାକି ଝିଅ ରାଜି ହଉଛନ୍ତି, ସେମାନେ ଗୋଟେ କଣ୍ଡିସନ କହୁଛନ୍ତି, ଆମେ ବାହାଘର ପରେ ସେମାନେ ଚାହୁଁଛନ୍ତି ଚାକିରି କରିବେ।
0: ଆପଣ କହୁଛନ୍ତି ନା ଚାକିରି କରିବେନି?
1: ହଁ, ବିଟେକ୍ ଝିଅ ଯେଉଁମାନେ ହଉଛନ୍ତି, ବିଟେକ୍ ବିଇଡି କରିଛନ୍ତି ଯେଉଁମାନେ, ସେମାନେ କହୁଛନ୍ତି ଆମେ ଚାକିରି କରିବୁ। ଓଡ଼ିଶା ଗଭର୍ଣ୍ଣମେଣ୍ଟ ର ବିଇଡି ପାସ୍ କଲେ ଗୁଜୁରାଟ କେମିତି ଚାକିରି କରିବେ, ହେଇପାରିବନି। ତାପରେ ପୁଅ ବି ଦେଖୁଛି ସିଜନ ସାରା ସର୍ଭିସ ହେଲେ ବଡ ପ୍ରୋବ୍ଲେମ ହଉଛି, ଜଣେ ଯଦି ଗୁଜୁରାଟ ହେଲା ଜଣେ ରହିଲାଣି, ବଡ ତା ପାଖରେ ରହିଲାଣି, ଏସବୁ ସମସ୍ୟା।
0: ଅଧିକାଂଶ ଝିଅ ଚାହୁଁଛନ୍ତି ନିଜେ ସ୍ୱାବଲମ୍ବୀ ହବା ପାଇଁ, ଆଉ ସେଟା ବି ଭଲ କଥା। ଆପଣଙ୍କୁ ଯଦି ପସନ୍ଦ ହଉନି ସେଟା ଅଲଗା କଥା, ସମସ୍ତଙ୍କ ନିଜ ନିଜର ମତ ରହିଛି, ନିଜ ନିଜର ପସନ୍ଦ ରହିଛି, କିନ୍ତୁ ଝିଅମାନେ ଚାକିରି କରିବା ଭଲ। ଆଜି ଆପଣଙ୍କର ଝିଅଟିଏ ନାହିଁ ବୋଲି ଆପଣ କହୁଛନ୍ତି ସିନା, ଆପଣଙ୍କର ଯଦି ଝିଅଟେ ଥାନ୍ତା ଆପଣ କଣ ତାଙ୍କୁ ଚାକିରି କରିବାକୁ ସ୍ୱାବଲମ୍ବୀ କରିବାକୁ ଚାହିଁନଥାନ୍ତେ କି?
1: ଯୋଉ ଝିଅମାନେ ଟେକ୍ନିକାଲ କ୍ୱାଲିଫାଏଡ ହେଇଛନ୍ତି, ସେମାନଙ୍କର ବାପା ମା ଏତେ ପଇସା ଖର୍ଚ୍ଚ କରିଛନ୍ତି, ଆମେ ଖାଲି ରୋଷେଇ କରିବୁ ନା?
0: ଠିକ କଥା, ଖାଲି ବାପା ମାଙ୍କର ପଇସା ଖର୍ଚ୍ଚ ନୁହେଁ, ସେମାନେ ବି ତ କଷ୍ଟ କରିକି ପାଠ ପଢିଛନ୍ତି, ତାଙ୍କ ପାଠଟାକୁ କଣ ବେକାର ଘରେ ରଖିଦେବେ କି?
1: ଠିକ କଥା,
0: ହଁ, ବରଂ ଝିଅଟିଏ ଚାକିରି କରିଥିଲେ ବହୁତ ଭଲ, ସବୁ ମ୍ୟାନେଜ ହେଇଯିବ।
1: ମିସଅଣ୍ଡରଷ୍ଟିଂ ହେଇଗଲେ ଟିକେ ଅସୁବିଧା,
0: ଘରର ଆର୍ଥିକ ପରିସ୍ଥିତି ତଳେ ଟିକେ କମିଯାଏ, ଜଣଙ୍କ ଉପରେ ଯେତେବେଳେ ପ୍ରେସର ପଡେ, ଆଜି ସିନା ଜଣେ ଅଛନ୍ତି କାଲି ଦୁଇ ଜଣ ହେବେ, ତିନି ଜଣ ହେବେ, ପଇସାଟା ବେଶୀ ଦରକାର ପଡିବ, ଆଉ ଜଣଙ୍କ ଜାଗାରେ ଦୁଇ ଜଣ ଚାକିରି କରିଥିଲେ ବହୁତ ଭଲରେ ସେମାନେ ଚଳିପାରିବେ, ସେ ଦୃଷ୍ଟିରୁ ତାଙ୍କର କେତେବେଳେ ମନମାଳିନ୍ୟ ରହିବନି।
1: ଆମର ହେଲ୍ଥ ଡିପାର୍ଟମେଣ୍ଟ ତ ବହୁତ ଭାଇ, ଦୁଇ ଜଣ ଡାକ୍ତର ଅଛନ୍ତି, ଦୁଇ ଜଣ ଥାର୍ଗେଟ ଅଛନ୍ତି, କେତେ ରହିଛନ୍ତି ଭଲ ରିଟାୟାର କରିଛନ୍ତି ସବୁ,
0: କିନ୍ତୁ ପୁଅ ଚାହୁଁନାହାନ୍ତି ଆପଣଙ୍କର,
1: ସେମାନେ ତାଙ୍କର କଣ ଲାଇଫ ଭାବୁଛନ୍ତି।
0: ହଉ, ଆପଣଙ୍କ ପୁଅଙ୍କର ମନ ଲାଖି ପ୍ରସ୍ତାବଟି ମିଳିଯାଉ, ଏବଂ ଶୀଘ୍ର ଶୀଘ୍ର ବାହାଘର ହବ।
1: ପ୍ରସ୍ତାବ ଆସିଛି ମ୍ୟାଡାମ, ଆଇଜି ସିମ୍ପୁଲ ଗ୍ରାଜୁଏସନ ପାସ୍ କରିଛନ୍ତି, ଚାହୁଁନାହାନ୍ତି ସର୍ଭିସ କରିବା ପାଇଁ, ତେଣୁ ସେଇଟା ହେଇଯିବ ବୋଧେ ଯେତେବେଳେ ଆଶା, ତାଙ୍କ ଜାତକ ବି ଦେଖିଛି, ଜାତକ କହିଲା ଯେ ଏଇ ବର୍ଷ ଆପଣ ସର୍ଭିସ ପାର ହବନି।
0: ଭଲ କଥା, ଆଉ ଆପଣ ତ ବହୁ କରିବାକୁ ଅନେକ ବସିଛନ୍ତି, ବହୁ ପରସା ଖାଇବାକୁ ବେଶୀ ମନ କରୁନାହାନ୍ତି, ଖାଲି ସ୍ତ୍ରୀ ପରସା ଖାଉଛନ୍ତି, ବହୁ ପରସା ଖାଇବାକୁ ମନ କରନ୍ତୁ, ଦେଖିବା ହେଇଯିବ।
1: ଟିକାର ହେଇଗଲୁ ନା? ଟିକାର ହେଇଗଲୁ, ତାପରେ ଆଉ ଆମର ପ୍ରଥମ କର୍ତ୍ତବ୍ୟ ହେଲା ପିଲାମାନଙ୍କୁ ହାତ ଦିଆ ଛନ୍ଦିବା କଥା, ନିଶ୍ୱାସ ନାହିଁ ବିଶ୍ୱାସ।
0: ପ୍ରଥମ କର୍ତ୍ତବ୍ୟ ସାରି ଦେଇଛନ୍ତି, ପିଲାଙ୍କୁ ମଣିଷ କରିଦେଇଛନ୍ତି, ନିଜ ଗୋଡରେ ନିଜେ ଠିଆ ହେଇଛନ୍ତି, ତାପରେ ବାହାଘରଟା ଅଧିକା କଥା, ଯେବେ ହବାର ଥିବ ହବ,
1: କର୍ତ୍ତବ୍ୟ ସେଟା, ଆମର କର୍ତ୍ତବ୍ୟ ସେଟା, ପୁଅ ଝିଅମାନଙ୍କୁ ତାଙ୍କ ହାତ ଛନ୍ଦେଇକି ସଂସାରକୁ ଦବା କଥା।
0: ହଉ, ଠିକ ଅଛି, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ,
1: ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଭଜନ ଶୁଣିଦେବେ,
0: ଶୁଣିଦେଉଛୁ ଆପଣଙ୍କୁ ଏଇ ସୁନ୍ଦର ଭଜନଟି।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 06712303149।
1: 06712303149 ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ଦୁଇଟି ଅକ୍ଷରେ କିଣି ନେଲା ପରି କାନକୁ ମୋହର ଲାଗେ,
1: ଓଠ ତବସଖି ଭରିଦିଏ ତାକୁ, କି ଗଭୀର ଅନୁରାଗୀ।

0: ଆଜି ତ ସମୟ କହିଲାଣି ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ

0: ବିତି ଯାଇଥିବା ବୟସ ଆଉ ସମୟ କେବେ ହେଲେ ଫେରେନି, ହେଲେ ଛାଡ଼ିଯାଏ ଅନେକ ଖଟା ମିଠା ସ୍ମୃତି ଅନୁଭୂତି ମନର ଡାଏରୀରେ। ସେସବୁ ଅଦୃଶ୍ୟ ଭାବରେ ଯେମିତି ଲେଖି ରଖୁଥାଏ ମଣିଷ, ଆଉ ତା ଭିତରୁ କେବେ କେବେ କିଛି କିଛି ଲେଖା, କିଛି କିଛି ପୃଷ୍ଠା ଆମ ଆଖି ଆଗରେ ପୁଣି ଥରେ ଝଲସି ଉଠେ। ଏଇ ଯେମିତି ଖରାଦିନ ଛୁଟିମାନଙ୍କର କଥା। ନିତିଦିନିଆ ବ୍ୟସ୍ତବହୁଳ ଜୀବନରେ ଘରୁ ବାହାରିଲା ବେଳେ କି ରାସ୍ତାରେ କୁଆଡ଼େ ଗଲାବେଳେ ଅବା ଘର କିମ୍ବା ଅଫିସ ଝରକାର ସେ ପାଖରେ ଏଇ ଯୋଉ ସମୟଟି ବର୍ତ୍ତମାନ ଚାଲିଛି, ଯେତେବେଳେ ଆପଣ ଦେଖିବେ ଯେ କିଛି ପିଲା ମନ ଖୁସିରେ ସ୍କୁଲ ଆଜି ନ ଯାଇ, ମାନେ ସ୍କୁଲ ଛୁଟି ଥିବାରୁ ସେମାନେ ମନ ଖୁସିରେ ମଜା କରୁଛନ୍ତି, ଖେଳ କରୁଛନ୍ତି, ସେତେବେଳେ ଆପଣଙ୍କର ମନେ ପଡ଼ିଯିବ ଆପଣଙ୍କର ଛୋଟବେଳର ସେହି ଖରା ଛୁଟି ଦିନର ସବୁ କଥା ଗୁଡାକ, ସବୁ ସ୍ମୃତି ଅନୁଭୂତି କଥା। ସ୍ମୃତି ପଟଳରେ ଯେମିତି ଚକ୍ ଚକ୍ କରିକି ସବୁ ଦିଶିଯାଏ, ସବୁ ଦୁଷ୍ଟାମୀ ସାଙ୍ଗସାଥୀଙ୍କ ସହିତ କେତେ କେତେ କଥା, ଆଉ ତା ସହିତ ଯୋଡ଼ା କେତେ ଅଭୁଲା ସ୍ମୃତି ସବୁ। ୱେଲକମ୍ ବ୍ୟାକ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଆମ ସହିତ ଦିଲ୍ ସେ ଦିଲ୍ ତକ୍। ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ 9:00 ହେଇସାରିଛି, ଆଉ ଆପଣମାନଙ୍କ ସହିତ ଡାଇରେକ୍ଟ କନେକ୍ଟ ହେବାର ସମୟ ହେଇଯାଇଛି, ମାନେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ଷ୍ଟାର୍ଟ କରିବାର ଟାଇମ୍ ହେଇଯାଇଛି। ତାହେଲେ ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ କୋଉ ବିଷୟରେ କଥା ହେବା ଆପଣ ଟିକେ ହିଣ୍ଟ୍ସ ନିଶ୍ଚୟ ପାଇସାରିବେଣି। ଖରା ଜୁନିଆ ଛୁଟି ଆମ ସମସ୍ତଙ୍କ ଜୀବନର ଗୋଟେ ବହୁତ ସୁନ୍ଦର ଅଂଶ, ଛୋଟବେଳେ ଯୋଉ ସବୁ କଥା ଆମକୁ ବହୁତ ଅଧିକ ଖୁସି କରି ଦଉଥିଲା ତା ଭିତରୁ ଏଇ ଗୋଟିଏ କଥା, ଗ୍ରୀଷ୍ମ ଛୁଟିର କଥା। ତାହେଲେ ଆଜି ଆପଣ ଆମ ସହିତ ସେୟାର କରନ୍ତୁ ଆପଣଙ୍କର ଖରା ଛୁଟି ବେଳର ସ୍ମୃତି, କେମିତି କଟୁଥିଲା ସେସବୁ ଦିନ, କଣ କରୁଥିଲେ ଖରା ଛୁଟିରେ ଆପଣ, ଆମକୁ ଜଣାଇବା ପାଇଁ ନମ୍ବର ହେଉଛି ଆମର 0671230315। ଶୀଘ୍ର ଶୀଘ୍ର ଆମକୁ କଲ୍ କରିଦିଅନ୍ତୁ, ଆଉ କୁହନ୍ତୁ ଆପଣଙ୍କର ଖରା ଛୁଟିର ସେ ସବୁ ସ୍ମୃତି ଅନୁଭୂତି, କେମିତି କାଟୁଥିଲା ସେତେବେଳେ ଆପଣଙ୍କର ଦିନ, କଣ କରୁଥିଲେ ସେତେବେଳେ ଆପଣ। ନମ୍ବରଟି ଆଉ ଥରେ କହି ରଖୁଛି, 0671230315 ହେଉଛି ଆମର ନମ୍ବର, ଆମକୁ ଶୀଘ୍ର ଶୀଘ୍ର କଲ୍ କରିଦିଅନ୍ତୁ। ଆସିଯାଇଛି ଆମର କଲ୍, ଦେଖିବା କିଏ କରିଛନ୍ତି ଫର୍ଷ୍ଟ କଲ୍। ନମସ୍କାର, ଦେଖିବା ଫର୍ଷ୍ଟ କଲର୍ କିଏ, କୋଉଠୁ ସେ କହୁଛନ୍ତି ଆଉ କିଏ କଲ୍ କରିଛନ୍ତି ଆମକୁ। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ଆଜ୍ଞା ଆପଣଙ୍କ ଭଏସ୍ ଟିକେ କ୍ଲିୟର ହେଲାନି, ଆଉ ଥରେ ଟିକେ କହିଦିଅନ୍ତୁ। ଆଚ୍ଛା ସୁନୀଲ ଭାଇ, ଗୁଡ୍ ମର୍ଣ୍ଣିଂ, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି।
0: କଣ କହିବେ ସୁନୀଲ ଭାଇ, ଆଜି ଯୋଉ ଟପିକ ଟି ଆମେ ରଖିଛେ ଯେ ଖରା ଛୁଟିର କଥା, ଆପଣଙ୍କର ଖରା ଛୁଟିର ସ୍ମୃତି ସବୁ କଣ ମନେ ପଡ଼ିଯାଉଛି ଏବେ, ଆଉ ଖରା ଛୁଟିରେ ସମୟରେ ଆପଣ କଣ କଣ ସବୁ କରୁଥିଲେ ଆମ ସହିତ ଟିକେ ସେୟାର କରନ୍ତୁ।
1: ଖରାଦିନ ତ ସାର ଛୋଟବେଳେ ମାନେ ଛୁଟି ହେଲା ପରେ ପୋଖରୀକି ଯାଇ ପୋଖରୀରେ ଘଣ୍ଟେ ଦି ଘଣ୍ଟା ଏମିତି ଗାଧୋଉ ଆମେ।
0: ବାପରେ ଏତେ ସମୟ?
1: ଆଜ୍ଞା। ତାପରେ ସେଠୁ ଗାଧୋଇ ଗଲେ ସେପଟେ ମା ବି ବ୍ୟସ୍ତ ହେବେ କି ଏପର୍ଯ୍ୟନ୍ତ କାହିଁକି ଆସିଲେନି, ବାଡି ଧରି ଆସିବେ ପୋଖରୀ
0: ବାଡ଼ିବା ପାଇଁ ଆପଣଙ୍କୁ।
1: ହଁ, ତାପରେ ସବୁ ଯେତେ ଛୁଆ ସବୁ ଆମ ସାହିର ଛୁଆ ଗାଧୋଉ ସବୁ ଦୌଡିକି।

0: ପୁଣି ଘରକୁ ଯାଇକି ପହଞ୍ଚିବେ ଯାହା ସାଙ୍ଗେ ସାଙ୍ଗେ ନାଇଁ ଆପଣଙ୍କର ଏଇଟା ଗାଁ କଥା କହୁଛନ୍ତି ତ
1: ଆଜ୍ଞା
0: ଗାଁର ନାଁ କଣ ଆପଣଙ୍କର ଆଚ୍ଛା ତାହେଲେ ଆପଣଙ୍କ ଗାଁ ଲୋକ ଯଦି କିଏ ଆମକୁ ଶୁଣୁଥିବେ ଆଉ ଆପଣଙ୍କର ସାଙ୍ଗସାଥି ଯଦି କିଏ ଶୁଣୁଥିବେ ଏବେ ସେମାନେ ମଧ୍ୟ ମନେ ପକେଇ ପାରିବେ ଆପଣଙ୍କ ଭଳିଆର ସେ ସ୍ମୃତି ତାପରେ ଘରକୁ ଆସିକି ସେତେବେଳେ ପୋଛାପୋଛି ହେଇ ଖିଆ ପିଆର ଯୋଉ ମଜା ଆଉ ତା ସହିତ ଖେଳ ଫେଳ କଣ ଭାଇ ହଉଥିଲା ସେତେବେଳେ ଆଉ
1: ଟାଇମରେ ସେ ଆମର ଗୋଟେ ବଡ କୟା ଗଛ ଥିଲା ତେନ୍ତୁଳି ଗଛ ତେନ୍ତୁଳି ଗଛର ତେନ୍ତୁଳି ଗଛରେ ଆମେ ସବୁ ପାଞ୍ଚ ଛଅ ପିଲା ଆସିକି ତାକୁ ସଢେଇ ଗାଞ୍ଜିରେ ସବୁ ମାନେ ଆମର ମାଇକ୍ରୋଫୋନ କରିକି
0: ବଢିଆ କଥାଟି ମନେ ପକେଇଲେ ଆପଣ ଏ ଯୋଉ ମାଇକ୍ରୋଫୋନ କରିକି କଥାବାର୍ତ୍ତା ହୁଏ
1: ତାପରେ ନାଚ ରିହର୍ସଲ କରୁ ନାଚ ରିହର୍ସଲ ଗଲା ପରେ ସେଠୁ ଯିଏ ଜଣେ ଭିଲିଆନ ଥିବ ଜଣେ ହିରୋ ଥିବ ଛୋଟ ଦିନର କାହାଣୀ ଆଉ
0: ଆପଣ କଣ ହଉଥିଲେ ଭିଲିଆନ ହଉଥିଲେ ନା ହିରୋ ହଉଥିଲେ ନା କଣ ହଉଥିଲେ ଆପଣ
1: ଆମେ ଏମିତି
0: ସାଇଡ ଆକ୍ଟର ମାନେ କ୍ୟାରେକ୍ଟର ଆକ୍ଟର ହଉଥିଲେ ଆପଣ ତାହେଲେ
1: ଆମଠୁ ବଡ ଭାଇ ଥିଲେ ନା ଆମେ ଛୋଟ
0: ଥିଲୁ ଆଚ୍ଛା ଯାହା ହଉ ଆପଣ
1: ସେ ସବୁ ଖରା ଦିନ କୋଉଠି କୁସୁମ କେନ୍ଦୁ ଏମିତି ଜଙ୍ଗଲକୁ ଯାଇକି ଖାଇକି ଆସ
0: ବା ବଢିଆ ବଢିଆ କଥା ସବୁ ମନେ ପକେଇ ଦେଲେ ଆପଣ କଲ କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସୁନୀଲ ଭାଇ ଆଉ ଆଜି ନିଶ୍ଚୟ ଆପଣ ସେ ଦିନକୁ ସବୁ ମିସ୍ କରୁଥିବେ କିନ୍ତୁ ସମୟ ତ କେବେ ଫେରି ଆସେ ନା କିନ୍ତୁ ସେ ସ୍ମୃତି ଗୁଡାକ ଆପଣ ମନେ ପକେଇଛନ୍ତି ନିଶ୍ଚୟ ଖୁସି ଲାଗିଥିବ ଆପଣଙ୍କୁ ଆମକୁ କଲ କରିଥିବାରୁ ବି ଆମେ ବହୁତ ଖୁସି ରହିଲି ଭାଇ ନମସ୍କାର ହଁ ସାଥୀ ଏଇ ଯୋଉ ସମୟ ଏ ସମୟ ତ କେବେ ଫେରି ଆସିପାରିବନି ଆପଣ ଯେତେ ଚାହିଁଲେ ବି ସେ ଛୋଟବେଳର ପିଲାଦିନର ସ୍ମୃତିକୁ କେବେ ପୁଣି ସେ ଦିନଗୁଡ଼ାକ ପୁଣି କେବେ ଫେରେଇ ଆଣିଦେଇପାରିବେନି ଖାଲି ଗୋଟେ ପିଢ଼ି ଆଉ ଗୋଟେ ପିଢ଼ି ପାଖରେ ଯେତେବେଳେ ସବୁ କଥା ଗୁଡ଼ାକ ଦେଖୁଥିବେ ସେତେବେଳେ ସତରେ ମନେ ପଡ଼ିଯାଉଥିବ ତାଙ୍କର ସେସବୁ କଥା ସେଇ କଥାକୁ ନେଇକି ଆପଣମାନେ ଆମକୁ କଲ୍ କରୁଛନ୍ତି ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରୁଛନ୍ତି ଆଉ କଣ କହୁଛନ୍ତି ତାଙ୍କର ଖରାଦିନର ସ୍ମୃତି ଅନୁଭୂତି ଖରା ଛୁଟିବେଳର କଥା ବିଷୟରେ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଡଲି ମ୍ୟାଡାମ ନମସ୍କାର ଆଉ କେମିତି ଅଛନ୍ତି ଆପଣ ପ୍ରଥମେ କୁହନ୍ତୁ ମୁଁ ବି ଆପଣଙ୍କ ସହିତ କଥା ହେଇକି ପୁରା ଫାର୍ଷ୍ଟ କ୍ଲାସ ଅଛି କଣ କହିବେ ଖରା ଛୁଟିର କଥା ଛୋଟବେଳେ ସେ ଯୋଉ ଖରା ଛୁଟି ଆପଣ କଣ କଣ ସବୁ କରୁଥିଲେ କଣ ସବୁ ସ୍ମୃତି ଅନୁଭୂତି ଅଛି ସେ ସମୟର
2: ଖରାଦିନ ଛୁଟି ଛୋଟ ଛୋଟ ଯେତେବେଳେ ଛୁଆ ହେଇଥିଲେ ସ୍କୁଲର ଯେତେବେଳେ ଛୁଟି ହୁଏ ବହୁତ ଆନନ୍ଦ ଲାଗେ କାରଣ ଆମେ ଗାଁରେ ରହୁଛୁ ଗାଁରେ ସବୁ ଯୋଉ ଜାମୁକୋଳି ଗଛ ଆମ୍ବ ଗଛ ପିଜୁଳି ଗଛ କରମଗା ଗଛ ଏଗୁଡାକ ସବୁ ଖରାଦିନେ ହୁଏ ଆମେ କଣ କରିବୁ ଖରାଦିନେ ଯେତେବେଳେ ଛୁଟି ହୁଏ ବୋଉ କଣ କରିବ ସମସ୍ତଙ୍କୁ ଶୁଆଇ ଦବ କିନ୍ତୁ ଆମେ ଖରାବେଳେ ଉଠିକିରି କୋଉଠି ଜାମୁକୋଳି ତୋଳ କୋଉଠି ଆମ୍ବ ଅଗତା କୋଉଠି ତା ବାଡିରୁ ପିଜୁଳି ଚୋରି କର ତା ବାଡିରୁ ଲଙ୍କା ଚୋରି କର ଏମିତି କରିକିରି ଆମର ଦିନଟା ପୁରା ବିତୁଥିଲା
0: ତାପରେ ପୁଣି ଘରକୁ ଫେରିଲା ବେଳକୁ ମାଡ ଫାଡ଼ ହଉଥିଲା ନା ନାଇଁ
2: ଆଜ୍ଞା ଆଜ୍ଞା ଘରକୁ ଫେରିଲା ବେଳକୁ ଖାଲି ମାଡ ତ ନୁହେଁ ଯୋଉ ସନ୍ଧ୍ୟା ବେଳେ ରୁଟି ଘରିକା ସେ ସେକା ସେଇ କରେ ସେଇଥିରେ ଚିଆଁ ଦେଇଦିଏ
0: ପ୍ରାୟ ଘରର କଥା ସେତେବେଳେ ଏବଂ ତା ସହିତ ଯୋଉ କହିଲେ ପିଜୁଳି ଚୋରି ଆମ୍ବ ଚୋରି ସିଏ ମଧ୍ୟ ଗୋଟେ ନିଆରା ଅନୁଭୂତି ତାର ବର୍ତ୍ତମାନ ଆପଣ ଆମକୁ କିଏ କହିଲେ ବି ଯାଇକି ସେଇ ଜିନିଷ ବର୍ତ୍ତମାନ କରିହବନି କିନ୍ତୁ ସେତେବେଳେ ଭାବନ୍ତୁ କେତେ ସେତେବେଳେ ସେଇଭଳିଆ କୋଉଭଳିଆ ମାଇଣ୍ଡ ସେଟ୍ ଆମର ସବୁ ଥିଲା ଆମେ ଯାଇକି କେମିତି ସବୁ ଚଢିକି ଆପଣ ମାନେ ତୋଳି ପକଉଥିଲେ ଖାଇ ଦଉଥିଲେ ସେ ଯୋଉ ମଜା ସେ ଯୋଉ ନିଆରା ଅନୁଭୂତି
2: ସେତେବେଳେ ଗୋଟେ ଏକତା ଥିଲା ଆଉ ଯାହା ବାଡିରେ ପଶି ଯାଅ କିଛି କହୁନଥିଲେ ପ୍ରଚୁର ପରିମାଣରେ ସମସ୍ତଙ୍କର ଗଛ ବୃଛ ଥିଲା ଆଉ ଯାହା ବାଡିରେ ଯାହା ଗୋଟେ ଗରିବ ଲୋକଟେ ଯଦି ବିକ୍ରି କରିବାକୁ ରଖିଥବ ଆମେ ଯଦି ତା ବାଡିରୁ ଘିନି ଆସିବୁ ସେ ଟିକେ ଅଶାନ୍ତି ହଉଥିଲା କିନ୍ତୁ ଏବେକାର ସାର ସେ ଗଛ ଆଉ ନାହିଁ ଗୋଟେ ଜାମୁକୋଳି ଗଛ ଆମର ଗାଁଟା ଏଡେ ବଡ ଗାଁଟେ କେବଳ ଆମରି ବିଲ ପାଖରେ ଗୋଟିଏ ଜାମୁକୋଳି ଗଛ ଅଛି ଆଉ କାହାରି ଜାମୁକୋଳି ଗଛ ନାହିଁ ଜାମୁକୋଳି ସ୍ୱପ୍ନ ହେଇଗଲାଣି ଖରାଦିନେ ଜାମୁକୋଳି ବେଲ ଆମ୍ବ ପିଜୁଳି କରମଗା ଏଗୁଡାକ ପ୍ରଚୁର ପରିମାଣରେ ଫଳେ କିନ୍ତୁ ଏଇଲା ଆଉ ସେ ଗଛ ନାହିଁ କି ସେ ଫଳ ନାହିଁ କିଛି ନାହିଁ ଏଇଗୁଡାକ ଭାବିଲା ବେଳକୁ ବହୁତ ଦୁଃଖ ଲାଗେ
0: ଆଉ ସେସବୁ କଥା ଗୁଡାକୁ ଭାରି ମିସ୍ କରୁଥିବେ ଏବେ ଆପଣ ଯାହା ହଉ ଆପଣ କଲ୍ କଲେ କିନ୍ତୁ ଯୋଉ କଥାଟି କହିଲେ ସତ କଥା ଏଇ ଖରାଦିନେ ଆମେ ଅନୁଭବ କରୁଛେ କେବଳ ଏଇ ଖରାଦିନ ଆସିଲେ ଆମେ ମନେ ପକଉଛେ ସେ ଗଛର ଇମ୍ପୋର୍ଟାନ୍ସ କିନ୍ତୁ ଆପଣ ଯେମିତି କହିଲେ ଯେ ପ୍ରତ୍ୟେକଟି ଗାଁରେ

0: ଗୋଟେ ଆମ ପୋଖରୀରେ ଗୋଟେ ପୋଖରୀ ପାଖରେ ଗୋଟେ ଆମ୍ବ ଗଛ ଅଛି
1: ଆଜ୍ଞା,
0: ସେଥିରେ ଆମ୍ବ ଡାଳଟା ପାଣିକି ଯାଇଛି, ସେ ଆମ୍ବ ଡାଳରେ ଆମେ ସବୁ ଚଢି ଯାଇକିରି ପାଣିକି ଭୁସ୍ ଭୁସ୍ କିରି ଡେଉଁ।
1: ଆରେ ବା, ଇଏ ଗୋଟେ ନିଆରା ଅନୁଭୂତି, ସେ ବି ଗୋଟେ ସ୍ମୃତି ହେଇକି ରହିଯାଇଛି।
0: ଡେଉଁ ସେତେବେଳେ ସେତେବେଳେ ତ କିଛି ଜାଣିପାରୁନଥିଲୁ, ଆଉ ତେଣୁ ଖଣ୍ଡିଆ ହଉ କି ଖାବରା ହଉ କି ଯାହା ହଉ, ଆଉ ଘରକୁ ଆସିଲା ବେଳକୁ ଖାଲି ମାଡ ଆଉ।
1: ଆଚ୍ଛା, ଖରା ଛୁଟି ଯେତେବେଳେ ଡଲି ମ୍ୟାଡାମ ହୁଏ, ଆଚ୍ଛା ମୁଁ ପଚାରୁଥିଲି ଯେ ଡଲି ମ୍ୟାଡାମ, ଯେତେବେଳେ ଖରା ଛୁଟିଟା ହେଇଯାଏ, ଯେତେବେଳେ ଆରମ୍ଭ ହେଇଯାଏ, ସେତେବେଳେ ଆପଣଙ୍କୁ ଖୁସି ଲାଗେ ନା ଆପଣ ସ୍କୁଲକୁ ମିସ୍ କରନ୍ତି ସେତେବେଳେ?
0: ନାଇଁ, ଖରା ଦିନଟା ଚାଲି ଆସିଲେ ଆମେ ଖୁସି ହଉ, କାରଣ ସବୁବେଳେ ସ୍କୁଲକୁ ଯାଉଥିବ ଦଶଟାରୁ ଚାରିଟା, ସକାଳୁ ସକାଳ ଛଅଟାରୁ ଆଠଟା, ଟିକେ ଘରେ ସମୟ ଦେଇପାରୁନି, ଗାଁରେ ସବୁ ଲୋକମାନେ ଅଛନ୍ତି, ସାଙ୍ଗସାଥି ଅଛନ୍ତି, ସମୟ ଦେଇପାରୁନି,
1: ତେଣୁ ସେ ଗୋଟେ ଭାରି ଖୁସି
0: ହେଇଯାଏ, ଟିକେ ଭଲ ଲାଗେ ଆଉ।
1: ଭଲ ଲାଗେ, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଆପଣ କଲ୍ କଲେ, ଏତେ ସୁନ୍ଦର ସୁନ୍ଦର ସ୍ମୃତି ଆମ ସହିତ ବାଣ୍ଟିଲେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ରଖୁଛି,
1: ନମସ୍କାର। ସାଥୀ, ସବୁ ଗୋଟେ ଗୋଟେ ଏମିତି ମିଠା ମିଠା ସ୍ମୃତି ଯାହାକୁ କେବେ ହେଲେ ଜୀବନର ମନର ଡାଇରୀରୁ ବା ଜୀବନର ଖାତାରୁ ଲିଭେଇ ହୁଏନି, ପାସରି ହୁଏନି। ଇଏ ତା ଭିତରୁ ଗୋଟେ କଥା, ଖରା ଛୁଟି ବା ଗ୍ରୀଷ୍ମ ଛୁଟିର ସ୍ମୃତି। ଏହି ଗ୍ରୀଷ୍ମ ଛୁଟିର ସ୍ମୃତିରେ ଆମେ ସବୁ କଟେଇଥିବା ସମୟଗୁଡ଼ିକ, ବିତେଇଥିବା ମୁହୂର୍ତ୍ତଗୁଡ଼ିକ, ଏବଂ ଏହି ଖରା ଛୁଟିରେ ଅନେକ ନୂଆ ନୂଆ ସାଙ୍ଗସାଥି ତିଆରି, ସମ୍ପର୍କର ତିଆରି, ଏବଂ ସେମାନଙ୍କ ସହିତ ବନ୍ଧୁତାର ନିବିଡ଼ତା, ଏସବୁ ଜିନିଷ ଆମମାନଙ୍କ ଜୀବନର ଗୋଟେ ବହୁତ ବଡ଼ ପୁଞ୍ଜି। ତେବେ ଏହି ପୁଞ୍ଜିକୁ ଆମେ ସମୟର ସହିତ ବୟସର ତାଳରେ ଗତି ଦେଇ ବଡ଼ ହେଲା ପରେ ଏବେ କେତେ ମନେ ରଖିଛେ, କେତେ ଝୁରୁଛେ, କେତେ ମନେ ପକଉଛେ, ତାରି ବିଷୟରେ ଆଜି ଆମେ କଥା ହଉଛେ। ଖରା ଛୁଟିର ସ୍ମୃତି ବିଷୟରେ ଆପଣମାନେ ଆମକୁ କଲ୍ କରୁଛନ୍ତି, ଆମର ନମ୍ବର ହଉଛି 0671230353। ଆପଣମାନଙ୍କ ସହିତ ମୁଁ କଥା ହଉଛି, ଜଲ୍ଦି ଜଲ୍ଦି ଫୋନ୍ କରନ୍ତୁ। କିନ୍ତୁ ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ସେଇ ମିଠା ସ୍ମୃତି ଗୁଡ଼ିକ ଉପରେ ଶୁଣେଇଦେବା, ତାପରେ ପୁଣି ଆପଣମାନଙ୍କ ସହିତ କଥା ହେବା।

0: ସତରେ ସେ ସ୍ମୃତି ଗୋଟେ ରୂପା ଜହ୍ନ, ଆଉ ସେ ରୂପା ଜହ୍ନ ଚକମକ କରୁଛି ମନର ଦେଶରେ ଆଜି, ଯେତେବେଳେ ମୁଁ ଆପଣମାନଙ୍କୁ ମନେ ପକେଇ ଦେଉଛି ପୁଣି ସେ ଖରାଦିନର କଥା ସବୁ, ଖରାଦିନର ଛୁଟିର କଥା। ଗ୍ରୀଷ୍ମ ଛୁଟି ଗୋଟେ ଇମୋସନ, ଖରା ଟିକେ ନଇବା ମାତ୍ରକେ ଦୌଡ଼ାଦୌଡ଼ି, ଲୁଚାଲୁଚି, କୁମ୍ଭୀର ତୋପାଣି, କ୍ରିକେଟ, ଫୁଟବଲ, ହକି, କ୍ୟାରମ୍, ଆହୁରି କେତେ କ'ଣ ଖେଳ ପାଇଁ ପୁଣି ବାହାରି ପଡ଼ିବା, ଆଉ ଘରୁ ଗାଳି ନ ଶୁଣିବା ପର୍ଯ୍ୟନ୍ତ ଘରକୁ ନ ଫେରିବାର ବାହାନା, ଆଉ ପୁଣି ସେ ଖେଳ ଭିତରେ କେତେ ରାଗରୁଷା, ଅଳି, ଅଭିମାନ, ମାନ କଟି, ଆଉ କିଛି ସମୟ ଭିତରେ ପୁଣି ସେ ନିରୀହ ମନ ଭିତରେ କୁଆଡ଼େ ମିଳେଇ ଯାଏ ସେ ସବୁକିଛି। ସନ୍ଧ୍ୟା ନଇଲା ବେଳକୁ ସବୁ କଟି ମିଟିରେ ବଦଳି ଯାଇଥାଏ। ଇଏ ହେଉଛି ସେ ଖରା ଛୁଟି ଦିନର ଖେଳଗୁଡ଼ିକର କଥା। ତେବେ ଚାଲନ୍ତୁ ନା ଆପଣଙ୍କର ଆଉ ଗୋଟିଏ କଲ୍ ନେଇଯିବା, ଆସିଯାଇଛି ଆଉ ଗୋଟିଏ କଲ୍। କିଏ କରିଛନ୍ତି ଆଉ କ'ଣ କହୁଛନ୍ତି ତାଙ୍କ ଖରା ଦିନର ଛୁଟି ବିଷୟରେ, ସେଇ ସ୍ମୃତି ବିଷୟରେ, ଅନୁଭୂତି ବିଷୟରେ? ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
1: ଆରେ ମନେ ପଡ଼େ ମୋର ମୋ ପିଲାଦିନ। ଜୟ ଜଗନ୍ନାଥ।
0: ବାଃ, କେତେ ସୁନ୍ଦର ଗୀତରୁ ଆରମ୍ଭ କଲେ, ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ଆପଣଙ୍କର।
1: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା ଜିଲ୍ଲା ଗଞ୍ଜାମ।
0: ନାରାୟଣ ଭାଇ, ଆପଣଙ୍କୁ ସ୍ୱାଗତ ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ କୁ। କ'ଣ କହିବେ ନାରାୟଣ ଭାଇ, ଖରା ଦିନର ଛୁଟି କଥା ଆଉ ସେଇ ପିଲାବେଳର ସେଇ ସବୁ ସ୍ମୃତି, ଅନୁଭୂତି, ଖରା ଛୁଟିରେ କ'ଣ କରୁଥିଲେ ଆପଣ, କେମିତି କଟୁଥିଲା ସେ ଦିନ?
1: ଛୁଆବେଳେ ତ ମୋର ମନେ ଅଛି, ଆମ ଗାଁରେ ଗୋଟେ ବାଘୁଆ ନଦୀ ବୋଲି ଅଛି ଗୋଟେ।
0: ଆଜ୍ଞା।
1: ଆମେ ସବୁ ପିଲାମାନେ ସକାଳେ ସବୁ ପଳା ମାଛ ଧରିବା ପାଇଁ।
0: ଆଚ୍ଛା।
1: ଆଉ ତାପରେ ଆମ୍ବ ସେ ତୋଟାକୁ ଯାଉ, ଆମ୍ବ ପାରୁ ସବୁ, ଆଉ ତାକୁ ସବୁ ଗୋଟେକି ଆଣି ଘରେ ସବୁ ଆମ୍ବ ସୋଡ଼ା ପକାଉ ସବୁ।
0: ଆରେ ବା, ବଢିଆ କଥା। ଆଉ କଣ, ଆଉ ଖେଳ ପେଳ ହଉଥିଲା ନା ନାଇଁ ଭାଇ ସେତେବେଳେ?
1: ହଁ, ଖେଳ ସେତେବେଳେ ଆମର କବାଡ଼ି ଖେଳ ହଉଥିଲା।
0: ଆଚ୍ଛା।
1: ତାପରେ ଗଲେ ଗୋଟେ ଆମର ଗୋଟେ ପିଲ ଖେଳ ବୋଲି ଥିଲା, ଗୋଟେ ଦିଟା କାଠିରେ ଖେଳ ହୁଏ, ସେଇଟା ଖେଳ ହଉଥିଲା, ଆଉ ଏମିତି ବହୁତ ଜୋର ଖେଳ ହଉଥିଲା, ବହୁତ ଜୋର ଖେଳ ହଉଥିଲା।
0: ଆଚ୍ଛା, ସେ ସବୁ ସମୟକୁ ଏବେ ଆପଣ ଭାଇ ମିସ୍ କରୁଥିବେ ନିଶ୍ଚୟ।
1: ଆଜ୍ଞା, ନିଶ୍ଚୟ ମିସ୍ କରୁଛନ୍ତି।
0: ଆଉ କଣ କହିବେ ତାହେଲେ ସେ ସବୁ ସମୟ, ଯେତେବେଳେ ବର୍ତ୍ତମାନ ଆପଣ ଦେଖୁଛନ୍ତି ଖରା ଛୁଟି ହଉଛି, ପିଲାମାନେ ସବୁ ଖେଳକୁଦ କରୁଛନ୍ତି, ଆପଣଙ୍କ ବେଳ କଥା ଟିକେ ଟିକେ ମନେ ପଡି ଯାଉଥିବ, ଟିକେ ମିସ୍ କରୁଥିବେ ପିଲାବେଳକୁ, କିନ୍ତୁ ଏତେ ସମୟର ନିୟମ ଆଉ ନା କଣ ଭାଇ? ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଆମ ସହିତ କଥା ହେଲେ, ସେୟାର କଲେ ଆପଣଙ୍କର ମନର କଥା ଆଉ ଖରା ଦିନର ଛୁଟି ସ୍ମୃତି। ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।

0: ସାଥୀ ଆପଣ ମଧ୍ୟ କଲ୍ କରିପାରିବେ, ଆମକୁ କଲ୍ କରିବା ପାଇଁ ନମ୍ବର ହେଉଛି 06712303153। କଲ୍ କରନ୍ତୁ ଆଉ କୁହନ୍ତୁ କେମିତି କଟୁଥିଲା ଆପଣମାନଙ୍କର ଖରାଦିନର ଛୁଟିର ସେ ସମୟ, କ'ଣ ଖେଳ ଖେଳୁଥିଲେ, କେମିତି ସମୟକୁ କାଟୁଥିଲେ, କୋଉ ନୂଆ ସାଙ୍ଗ ତିଆରି କରୁଥିଲେ, କିଏ କିଏ ସବୁ ବନ୍ଧୁ ଏପର୍ଯ୍ୟନ୍ତ, ସେସବୁ କଥା ଆପଣଙ୍କର ମନେ ପକେଇ ଦିଅନ୍ତି। ଆସିଯାଇଛି ଆଉ ଗୋଟିଏ କଲ୍, ନେଇଯିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଦେଖିବା। ହ୍ୟାଲୋ ନମସ୍କାର, କିଏ କହୁଥିଲେ କୋଉଠୁ କହୁଥିଲେ?
1: ନମସ୍କାର ଭାଇ, ମୁଁ ଭୁବନେଶ୍ୱର ଶୈନପୁର ବାସନ୍ତୀ କହୁଛି।
0: ବାସନ୍ତୀ ମ୍ୟାଡାମ ନମସ୍କାର, ଆପଣଙ୍କୁ ଡାଇଲିନ ଲାଇଫ ଚିଟଚାଟକୁ ସ୍ୱାଗତ। କ'ଣ କହିବେ, ଗ୍ରୀଷ୍ମ ଛୁଟିର କଥା, ଖରା ଦିନର ଛୁଟିର କଥା, କ'ଣ ସବୁ ସ୍ମୃତି ଅନୁଭୂତି ଅଛି, କେମିତି କଟୁଥିଲା ଆପଣଙ୍କର ସମୟ?
1: ଭାଇ ଦଶଟା ହେଲା ତ ମାନେ ସକାଳ ସ୍କୁଲ, ଦଶଟା ହେଲା ତ ସ୍କୁଲ ଛୁଟି ହେଇଯିବ।
0: ଆଜ୍ଞା,
1: ଆମେ ଦଶ ଜଣ ସାଙ୍ଗ ସାଙ୍ଗ ହେଇକି ଯିବୁ ପୋଖରୀକି ଗାଧେଇବା ପାଇଁ।
0: ଆଚ୍ଛା,
1: ପୋଖରୀରେ ଯୋଉ ବର ଓହଳ ହେଇଥିବ, ବର ଓହଳିରେ ଓହଳିକି ପୋଖରୀକି ଡେଇମୁ, ମଝିରେ ଗୋଟେ ପୋଖରୀର ଖୁଣ୍ଟ ପୋତା ହେଇଥିବ, ତାକୁ କିଏ ଆଗ ଛୁଇଁବ ତାକୁ ମାନେ କମ୍ପିଟିସନ ଚାଲିବ ଆମର।
0: ଆଚ୍ଛା,
1: ସେଠି ଯାଇକି ଗାଧେଇ ସାରିଲା ପରେ ଆସୁ, ଦିଟା ତିନିଟା ହେଇଗଲେ କେହି ଘରେ କିଛି କହନ୍ତି, ଯାଇଛନ୍ତି ତ ସାଙ୍ଗସାଥି ହେଇକି ଖର ଛୁଟି ହେଇଛି, ଘରେ ଆମକୁ କେହି କେହି ଗାଳି କରନ୍ତିନି। ଗାଧେଇକି ଆସିଲା ପରେ ଖାଇ ସାରିବୁ, ଖାଇ ସାରିଲା ପରେ ଯେତେବେଳେ ସନ୍ଧ୍ୟା ହବ ନା, ଚାରିଟା ହେଲା ପରେ ଯୋଉ ଗାଁର ଯୋଉ ପାଳ ଗଦା ହେଇଥିବ, ଦୁଇ ସାଇଡ୍ ପାଳ ଗଦା ହେଇଥିବ, ମଝିରେ ସାଙ୍ଗ ଥିବ, ସେଠି ବହୁ ଖେଳ ଖେଳିବୁ, ମୁଁ ଯେବେ ଜୁଆଇ ମୋ ସାଙ୍ଗ ହବ ବହୁ। ତାପରେ ଖେଳି ସାରିଲା ପରେ ସନ୍ଧ୍ୟା ବାସି କପଡ଼ାରେ କଣ୍ଢେଇ ତିଆରି କରିଦେବୁ, କଣ୍ଢେଇ ହବ, କଣ୍ଢେଇ ବହୁ ଆଉ ଜୁଆଇଁ କରିକି ସେଇଟା ଖେଳୁ। ଆଉ ସେଠିକି ସନ୍ଧ୍ୟା ସାତଟା ହେଲା ପରେ ଆମେ ଭାଇ ଭଉଣୀ, ମୋ ଦାଦା ପୁଅ, ପିଇସୀ ପୁଅ, ଏମିତି ଆମେ ମୋର ବି ଦି ଜଣ ଭାଇ, ଆମେ ଚାରି ଜଣ ଭାଇ ଭଉଣୀ ସାଙ୍ଗ ହେଇକି ଆମ ବାରିକରେ ହାଇସ୍କୁଲ ଅଛି, ହାଇସ୍କୁଲ ପଡିଆକୁ ଠିକ ବାରିକି ଆମ ଲାଗିଛି ପଡିଆ, ସାତଟା ହେଲା ମାନେ ସେଠିକି ପଳେଇବୁ,
0: ସେଠି
1: ପଡିଆରେ ରାତି ଦଶଟା ଯାଏଁ ଖେଳିବୁ, ଖେଳି ସାରିଲା ପରେ ଘରକୁ ଆସୁ।
0: କିନ୍ତୁ
1: ବେଶୀ ମଜା ଲାଗେ ଯୋଉ କଣ୍ଢେଇ ଖେଳଟା, ଯୋଉ ବୋହୁ ବୋହୁକା ଖେଳ ହୁଏ, ସେଇଟା ବେଶୀ ମଜା ଲାଗେ।
0: ଆପଣ ତ ମାନେ ଖରା ଛୁଟିକୁ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିଛନ୍ତି ଆଉ ସୁନ୍ଦର ଭାବରେ ଖେଳିକି ତାକୁ କାଟିଛନ୍ତି ତାହେଲେ।
1: ଭାଇ ସେଇଟା ତ ସନ୍ଧ୍ୟା ସାତଟା ଯୋଉ ବୋରେ ଆମେ ଯୋଉ ଫିଲ୍ଡ ଯାଇକି ଖେଳୁ, ସେଠି ଗୋଟେ ମଜା କଥା କଣ କି ନା, ବୋରେ ଆମ୍ବ ଗଛ ଥିବ, ଆମ୍ବ ଗଛରୁ ମୋ ଦାଦା ପୁଅ ଚଢିବ, ଦାଦା ସେ ଜଗି ଯିଏ ଜଗିଥିବ ସିଏ ଆସି ଯୋଉ ଭାଷାରେ ଭାଇ ଶୋଧିବ, ତମେ କାନରେ ଶୁଣିପାରିବନି, ସିଏ ଯାଇକି ପାଳ କଥା ତଳେ ଲୁଚିବ, ସିଏ ପଚାରେ ସିଏ କଣ କଲା, ଆମେ ତ କେହି ନାଇଁ, ଆମ ସାଙ୍ଗେ ତ କେହି ଅଛି ନା, ଆମେ ଟିକେ ଅଛୁ ନା, ସେ ଗଛରେ ଚଢିଥିଲା ନା, ଗଛ ଚଢିଛ ଆମେ ତ କେହି ଦେଖିନୁ, ଗଛରେ କିଏ ଚଢିଛି, ଆମେ ତ ଏତିକି ଲୋକ ଅଛୁ, ଚଳିଲା କିଏ ତମ ଗଛ, ତମେ ଦେଖୁଛ, ସେ ଯାଇକି ପାଳ କଥା ତଳେ ପଡିଥିବ।
0: ଯା ହଉ, ଆପଣ କେତେ ସୁନ୍ଦର ସୁନ୍ଦର ସ୍ମୃତି ସବୁ ମନେ ପକେଇଲେ, ସେ ସବୁ ସ୍ମୃତି ଆପଣଙ୍କର ଆଜି ମନେ ପଡିଯାଇଛି, ସେଥିପାଇଁ ଆମେ ମଧ୍ୟ ଭାରି ଖୁସି, ଆଉ ଆପଣ ଆମକୁ କଲ୍ କରିକି ଜଣେଇଲେ ସେଥିପାଇଁ ଆହୁରି ଅଧିକ ଖୁସି।
1: ମୁଁ ଆର ଦବା ଦିନ ଗାଁକୁ ଯାଇଥିଲି, ଫିଲ୍ଡକୁ ବି ଯାଇଥିଲି, ଆମ ତୋରି କରିବାକୁ ଭଉଣୀ ନ ଭାଉଜ ମୁଁ ତିନି ଜଣ।
0: ଯା ହଉ, ଆପଣ ଯା ହଉ ବରକରାର ରଖିଛନ୍ତି ପରମ୍ପରା।
1: ସେଇ ଧାଡ଼ରେ ପୁରେଇକି ପୁଣି ଆମ୍ବ ଆଣିକି ଆସିଥିଲୁ, ମୋର ସେଇଟା ହିଁ ମନେ କହିଲି, ଛୋଟବେଳେ ଯୋଉ ଅଭିଜ୍ଞତା ଥିଲା ଏବେ ବି ସେଇଟା ଅଛି।
0: ଯା ହଉ, ଏଇଟା ଏଇଟା ଗୋଟେ ବହୁତ ବଢିଆ କଥା, ବଢିଆ କଥାଟି ଶୁଣିବାକୁ ମିଳିଲା, ଆଉ ଆମେ ଆଶା କରୁଛୁ ଏଇ ହାବିଟ ଟା ଆପଣଙ୍କର ମାନେ ବୟସ ବଢିବା ଯାଏ ଚାଲିଥାଉ ପୁରା।
1: ଆଜ୍ଞା ଭାଇ, ସେଇଟା ମୋର ରହିବ, କାହିଁକି ଯେତେବେଳେ ଆମ ବାରିକି ଲାଗିଛି ସେ ଫିଲ୍ଡଟା, ସେଇଟା ସଦାବେଳେ ମନେ ରହିବ, ସଦାବେଳେ ଅଭିଜ୍ଞତା ରହିବ।
0: ଯା ହଉ ଯା ହଉ, ଏମିତି ଥାଉ, ଆପଣ କଲ୍ କଲେ, ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ବାଣ୍ଟିଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ଥ୍ୟାଙ୍କ ୟୁ ଭାଇ, ରହିଲି, ନମସ୍କାର।
0: ନମସ୍କାର। ବାଃ ସତୀ, ଦେଖନ୍ତୁ କେତେ ରଙ୍ଗୀନ, କେତେ ମଜାଦାର, ଆଉ କେତେ କୌତୁହଳରେ ଭରା ଥିଲା ସେଇ ଛୋଟବେଳର ଖରାଦିନର ଛୁଟି। ଯେମିତି ବର୍ତ୍ତମାନ ବାସନ୍ତୀ ମ୍ୟାଡାମ କହୁଥିଲେ ଯେ ବର୍ତ୍ତମାନ ମଧ୍ୟ କିଛି ପରମ୍ପରା ସେ ବଜାୟ ରଖିଛନ୍ତି, ଆପଣ ସେମିତି ରଖିଛନ୍ତି ନା ନାହିଁ, ନା ଖରା ଛୁଟିରେ ଯାହା ଯାହା ସବୁ କରୁଥିଲେ ସବୁ କିଛି ଆଉ ବର୍ତ୍ତମାନ କରିବାର ଆପଣ ସୁଯୋଗ ପାଉନାହାନ୍ତି, କ'ଣ କରୁଥିଲେ, କ'ଣ ପାଉନାହାନ୍ତି ସୁଯୋଗ, କେମିତି କଟୁଥିଲା ଦିନ, ସେସବୁ ବିଷୟରେ ଆମକୁ ଜଣାନ୍ତୁ। ଆସିଯାଇଛି ଆଉ ଗୋଟେ କଲ୍, ନେଇଯିବା ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ କୋଉଠୁ କହୁଥିଲେ?
2: ବିଶ୍ୱଜିତ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ, ନମସ୍କାର।
2: ମୁଁ ବାମଦେବ ପୃଷ୍ଟି କହୁଥିଲି, ଝାଞ୍ଜିରୀ ମଙ୍ଗଳା କଟକ।
0: ବାମଦେବ ଭାଇ ନମସ୍କାର, ଆପଣଙ୍କୁ ଡାଇନିଂ ଲାଇଫ ଚିଟଚାଟକୁ ସ୍ୱାଗତ। କ'ଣ କହିବେ, ଛୋଟବେଳର ସେ ଯୋଉ ଖରାଦିନର ଛୁଟି ବାମଦେବ ଭାଇଙ୍କର କେମିତି କଟୁଥିଲା, କ'ଣ ସବୁ ସ୍ମୃତି ମନେ ପଡ଼ିଯାଉଛି ଆଜି?
2: ନିଶ୍ଚିନ୍ତ ଭାବରେ ମନେ ପଡ଼ିଯାଉଛି, ଯେତେବେଳେ ସ୍କୁଲ ଏକ୍ଜାମ ସରିଯାଏ,
0: ଆଜ୍ଞା,
2: ଯେତେବେଳେ ଖରାଦିନ ଛୁଟି ହେଇଯାଏ, ସେତେବେଳେ ମାନେ ଏ ଆନନ୍ଦଟା କହିଲେ ନ ସରେ। ବର୍ତ୍ତମାନ ସମୟରେ ଯେମିତି ଅଛି ଯେ ବନ୍ଦ ହେଲା ମାନେ ସ୍କୁଲ, ବର୍ତ୍ତମାନ ଘରେ ପିଲାମାନେ ପାଠ ପଢୁଛନ୍ତି ବା ଟ୍ୟୁସନ ଯାଉଛନ୍ତି କିମ୍ବା ଅନଲାଇନରେ ପଢୁଛନ୍ତି, ଆମ ବେଳେ ତା ସେସବୁ ନଥିଲା, ମାନେ ସ୍କୁଲ ଛୁଟି ହେଲା ମାନେ ପୁରା ବିନ୍ଦାସ ଦୁଇ ମାସ ରଜ ପର୍ଯ୍ୟନ୍ତ। ଆଉ ତା ଭିତରେ ମନେ ଅଛି

0: ସେତେବେଳେ ଖରାବେଳେ କ'ଣ ହୁଏ, ଆମ ଗାଁ ପାଖରେ ଗୋଟେ ନଦୀ ଅଛି, ଗେଙ୍ଗୁଟି ନଦୀ। ଆମ ଗାଁଟା ହଉଛି ଯାଜପୁର ଜିଲ୍ଲାର ଦକ୍ଷିଣକୁଳ ଗ୍ରାମ। ଗେଙ୍ଗୁଟି ନଦୀରେ ମାନେ ଆମର ନଈର ତୁଠରୁ ପୁରା ପ୍ରାୟ 100-150 meter ପର୍ଯ୍ୟନ୍ତ ପୁରା ବାଲି ଥାଏ, ତାପରେ ପୁରା କାଚ କେନ୍ଦୁ ଭଳିଆ ପାଣି, ଯୋଉ ପାଣିରେ କି ବୁଡିବାର କେବେ ବି ଚାନ୍ସ ନାହିଁ। ଆମ ପିଲାବେଳେ ସେ ଆମ ପେଟେ ଲେଖା ପାଣି ହୁଏ। ସେତେବେଳେ ଆମେ କଣ କରୁ ନା, ଯିବୁ ବୋଧେ 11:00 ଯିବୁ, 12:30 ଯେତେବେଳେ ପର୍ଯ୍ୟନ୍ତ ମାନେ ବୁଡିକି ଗାଧୋଉଥିବୁ ଘରୁ। ଯେତେବେଳେ ଖାଇବା ପାଇଁ ଯେତେବେଳେ ବହୁ ବ୍ୟସ୍ତ ହେଇଯାଉଥିବ, ମାନେ ଗାଡି ଧରିକି ଯାଆନ୍ତି, ତ ଆମେ ସେତେବେଳକୁ ମାନେ ଭୟରେ ଉଠି ପଳେଇ ଆସୁ। କିନ୍ତୁ ସେତେବେଳକୁ କଣ ହେଇଥାଏ ନା, ଆଖି ପୁରା ଲାଲ ହେଇଯାଇଥାଏ, ହାତର ଆଙ୍ଗୁଠି ଫାଙ୍ଗୁଠି ସବୁ ପୁରା ଧଳା ପଡିଯାଇଥାଏ। କେତେ ସମୟ ଲେଖା ଗାଧେଇବା, ବହୁତ ଶାନ୍ତି ଲାଗୁଥିଲା ଗାଧେଇବା। ତାପରେ ଖାଇକି ଆସିକି ଘରେ ପହଞ୍ଚି ଖାଇସାରିଲା ପରେ ଯେତେବେଳେ ଘରେ କହିବେ ଯେ ମାନେ ଖରା ହେଲାଣି, ଖାଇଦେଇକି ଟିକେ ଶୋଇପଡ଼, କିନ୍ତୁ ଆମେ ଅପେକ୍ଷା କରିଦେବୁ କେମିତି ମାନେ ଘରେ ସେତେବେଳେ ମାନେ ଶୋଇପଡ଼ିବେ, ବାପା ଶୋଇପଡ଼ିବେ କି ବାପା ବୋଉ ଶୋଇପଡ଼ିବେ। ସେତେବେଳେ ଆଉ ସେ ଚାନ୍ସ ଟା ମାରିଦେଇକି ସିଧା ଯାଇକିଣି କିଛି ପିଲା ଯାଇକିଣି ଆମ୍ବ ତୋଟାରେ ହଉ କିମ୍ବା ଆମ ବାଡି ପଟରେ ଅଛି ଇଏ ବାଉଁଶ ତୋଟା ବି ଅଛି, ତା ଭିତରେ ଯାଇକିଣି ଆମେ ଏଇ ଯୋଉ ଗୋଟେ ଜଣେ କଲର ଭାଇ କହୁଥିଲେ ଯେମିତି ସଢେଇକି ଟଙ୍ଗେଇକି ମାଇକ୍ରୋଫୋନ କରିକିଣି ଆମେ ସେତେବେଳେ ଆମ ଗାଁରେ ବି ଗୋଟେ ଯାତ୍ରା ଦଳ ଥିଲା ସୁନାମୁଖୀ ଅପେରା। ଆମେ ଯେତେବେଳେ ସେ ସୁନାମୁଖୀ ଅପେରା ତ ସନ୍ଧ୍ୟାରେ ବେଳେବେଳେ ଦେଖୁ, ରିଏଲ ସେଲ ଦେଖୁ, ଏଗୁଡା ସବୁ ମନେ ରହିଯାଏ। ଆଉ ଆମକୁ ତ ଏତେ ଏତେ ଛୋଟ ଛୋଟ ପିଲା, ଆମେ ତ ସେସବୁ କରିପାରିବୁନୁ, ଆମ ଭିତରେ ଗୋଟେ ଉତ୍ସାହ ଆସେ ଆମେ ଯାହା ଖରାବେଳେ ଗୋଟେ ଗୀତିନାଟ୍ୟ କରିବା। ତ ଆମ ସେତେବେଳେ କଣ ବାଧ୍ୟ ଥିଲା, କଣ ବାଧ୍ୟ ଥିଲା ନା, ଏଇ ସଢେଇକୁ ବାଡେଇବା ହଉ ବା ଟିଣ ଯୋଉ ତେଲ ଟିଣ ତା ଦେହରେ ବାଡେଇକିଣି, ଆଚ୍ଛା କିଛି ପିଲା ବାଡଉଥିବେ ଆଉ କିଛି ପିଲା କଣ କରୁଥିବେ ନା, ଧନୁ ତୀର କରିକି ସେ ରାମ ଲକ୍ଷ୍ମଣ ରାବଣ ଏଇସବୁ ଯୁଦ୍ଧ ଗୁଡା ମାନେ ହବ। ଏଥିରେ କଣ ହବ, ସେ ଯୋଉ ବାଧ୍ୟରେ ଶୁଣିକିଣି ଅନ୍ୟମାନେ ଆସିକି ସବୁ ଧୀରେ ଧୀରେ ଧୀରେ ଏକାରେ 10-20 ଥର ଆସିକି ପହଞ୍ଚି ଯିବେ, ସେତେବେଳେ ଭାରି ଲାଜ ଲାଗୁଥିଲା ଯଦି ସେମାନେ ଆସିକି ଆମକୁ ଦେଖିଲେଣି। ଆମେ ଫଟାଫଟ ସେଗୁଡା ସବୁ ବନ୍ଦ ବାନ୍ଦ କରିକି ପୁଣି ଚାଲିଲୁ ଘରକୁ ଏମିତି ବହୁତ ଥିଲା, ବହୁତ ସ୍ମୃତି ଥିଲା ପିଲାବେଳେରେ। ଆଉ ମାନେ ସେ ଯୋଉ ଖୁସି ସେତେବେଳେ ଆଉ କିଛି, ତା ଭିତରେ ବି ବେଳେବେଳେ ମାମୁ ଘରକୁ କେତେବେଳେ ପିଇସି ଘରକୁ ଯିବାକୁ ପଡୁଥିଲା, ଆଉ ଉପରୁ ପଡିବ ଯୋଉ ପାଚିଲା ଆମ୍ବ ଖାଇବା ମଜା, ସେସବୁ ଭୁଲି ହଉନି। ଆଉ ଯେମିତିକି କୟା ଆମର ଯୋଉ ତେନ୍ତୁଳି ତାକୁ ନେଇକି ସମସ୍ତେ ମିଶିକି ଗୋଟେ ଫିଷ୍ଟ କଲା ଭଳିଆ, ଲଙ୍କା ରସୁଣ ଏସବୁ ଦେଇକି ଯୋଉ ନିଜ ନିଜ ଭିତରେ ଖାଇବା, କଣ ବରପତ୍ର ଏବେ ସବୁ କଅଁଳି ଥିବ, ସେ ବରପତ୍ର କଅଁଳିଆ ବରପତ୍ରକୁ ଠୋଲା କରିକି ତା ଦେହରେ ଖାଇବା, ସେ ସ୍ମୃତି ସବୁ ଯେମିତି ଆଖି ଆଗରେ ନାଚି ଯାଉଛି, ସେ ପିଲାବେଳେ ଏମିତି ନାଚି ଯାଉଛି। ଆଉ ବର୍ତ୍ତମାନ ଭାବୁଛ ଯେ ସେ ପିଲାଦିନ ହୁଏତ ଆଉ ତ ଜୀବନ ଆସିବନି, ପୁଣି ଗୋଟେ ଜନ୍ମକୁ ଅପେକ୍ଷା। ଆଉ
1: ସତ କଥା ଭାଇ, ବହୁତ ସୁନ୍ଦର ସୁନ୍ଦର ସ୍ମୃତି ସବୁ ଆପଣ ବାଣ୍ଟିଲେ। ଆପଣ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ଆପଣଙ୍କର କଥାରେ ମଧ୍ୟ ମନେ ପଡିଯାଇଥିବ ଅନେକ ଲୋକମାନଙ୍କର ତାଙ୍କର ଛୋଟବେଳର କଥା। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରିପାରିବେ, ଆଉ ଯେମିତି ବାମଦେବ ଭାଇ କହୁଥିଲେ, ଅନ୍ୟ ଶ୍ରୋତା ବନ୍ଧୁମାନେ ଆମର କହୁଥିଲେ ନିଜ ନିଜର କଥା, ଆଉ ସମସ୍ତଙ୍କର କଥାରେ ପ୍ରାୟ ନଈର କଥାଟି କମନ୍ ରହିଗଲା। ତାମାନେ ନଈର ଗାଧୁଆଟା ନିହାତି ଭାବରେ ହଉଥିଲା, ଯାହା ଯାହା ଗାଁରେ ବା ଯାହା ଯାହା ସହର ନଈ ପାଖରେ ଅବସ୍ଥିତ, ନିଶ୍ଚିତ ଭାବରେ ସେ ନଈ ଗାଧୁଆ ସହିତ ମଧ୍ୟ ଜଡ଼ିତ ରହିଥିଲା ଏଇ ଛୋଟବେଳର ଖରାଦିନର ଛୁଟିର କଥା। ତା ବିଷୟରେ ବି ସମସ୍ତେ କହୁଛନ୍ତି, ଆଉ ଖେଳ ବିଷୟରେ ବି ସମସ୍ତେ କହୁଛନ୍ତି। ଆପଣମାନେ ମଧ୍ୟ ସାଥୀ କଲ୍ କରିପାରିବେ, ଜଣାଇପାରିବେ ଆପଣଙ୍କର କଥା। ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ପୁଣି ଥରେ ଆପଣମାନଙ୍କ ସହିତ କଥା ହେବା ପାଇଁ ଫେରୁଛି।

0: ଯଦି ଖରାଦିନର ଛୁଟି ମାନଙ୍କର କଥା ବା ନାଇଣ୍ଟିଜ୍ ବା ଅର୍ଲି 2000ର କଥା ଯଦି ଆମେ ଟିକେ ମନେ ପକେଇବା, ତାହେଲେ ସେ ସମୟରେ ତ ମୋବାଇଲ ଆଉ କମ୍ପ୍ୟୁଟର ଗେମ୍ସର ଏତେ ପରିମାଣରେ କ୍ରେଜ୍ ନଥିଲା, ଭିଡିଓ ଗେମ୍ସର କ୍ରେଜ୍ ଦେଖିବାକୁ ମିଳୁଥିଲା, ଆଉ ତା ବି ଟିଭି କିମ୍ବା ଛୋଟିଆ ବ୍ୟାଟେରୀବାଲା ଗୋଟେ ଡିଭାଇସେସରେ ସୀମିତ ଥିଲା। ବେଶୀରୁ ବେଶୀ ଖେଳଗୁଡ଼ିକ ଘର ଦୁଆରେ, ଛାତ ପିଣ୍ଡାରେ, ଗଳି ଖେଳପଡ଼ିଆ ଆଦିରେ ଜମି ଯାଉଥିଲା। ଶାରୀରିକ ଭାବରେ ଆମକୁ ଫିଟ୍ ତ ରଖୁଥିଲା, ତା ସହିତ ଇମୋସନାଲ ବଣ୍ଡିଂ ବି ଗୋଟେ କ୍ରିଏଟ୍ କରୁଥିଲା। ଆଉ ନିଶ୍ଚିତ ଭାବରେ ଆଜି ଏଇସବୁ କଥାକୁ ଯେତେବେଳେ ଗୋଟିଏ ପିଢ଼ି ଆଉ ଗୋଟିଏ ପିଢ଼ି ପାଖରେ ଦେଖେ, ଅଳ୍ପ ସମୟ ପାଇଁ ହଜିଯାଏ, ତା ଆଖି ଆଗରେ ନାଚିଯାଏ ସେସବୁ ମିଠା ହସ, ସାଙ୍ଗସାଥୀଙ୍କ ମୁହଁ ଖେଳୁ ଖେଳୁ ପଡ଼ିଯିବା, ଖଣ୍ଡିଆ ହେଇଗଲେ ସେ କାନ୍ଦ, ପୁଣି ବାପା ମାଙ୍କର ସେ ଗାଳି, ତାପରେ ପୁଣି କେତେ ସ୍ନେହ ଆଦର, ଏସବୁ କଥା ସେଇ ଗ୍ରୀଷ୍ମ ଛୁଟି ବା ଖରା ଛୁଟି ସହିତ ଯୋଡ଼ା। ତାରି ବିଷୟରେ ଆଜି ଆମେ କଥା ହଉଛେ। ଗୋଟେ ପରେ ଗୋଟେ କଲ୍ ଆସୁଛି, ନେଇଯିବା ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ସ୍ମୃତି। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନମସ୍କାର, ସନ୍ଧ୍ୟାରାଣୀ ସୁତାର ଫ୍ରମ୍ ପଟ୍ଟାମୁଣ୍ଡେଇ ମଟସାଇ।
0: ଆଜ୍ଞା ସନ୍ଧ୍ୟା ମ୍ୟାଡାମ, ଆପଣଙ୍କୁ ୱେଲକମ୍ ଡାଲିନ୍ ଲାଇଫ ଚିଟ୍ଚାଟ୍କୁ। କଣ କହିବେ ଆଜିର ଟପିକ୍ ବିଷୟରେ, ଖରାଦିନର ଛୁଟି ଆପଣଙ୍କର କେମିତି କଣ କଟୁଥିଲା, କଣ ସବୁ ସ୍ମୃତି ଅନୁଭୂତି ଅଛି ଆପଣଙ୍କର?
1: ଆପଣ ଜାଣିଥିବେ ମୁଁ ଯୋଉ ସୁତାର ଦାଦା ଆପଣ କହୁଥିଲି, ମୁଁ ତାଙ୍କ ମିସେସ।
0: ଆଚ୍ଛା, ଆଜ୍ଞା ଆଜ୍ଞା,
1: ନାଟକ କରନ୍ତି?
0: ଆଜ୍ଞା ଆଜ୍ଞା ଆଜ୍ଞା, କୁହନ୍ତୁ।
1: ଜାଣିଲେ ହାଇକୋର୍ଟ?
0: ଆଜ୍ଞା ଆଜ୍ଞା, ହଁ ହଁ ହଁ, ଜାଣିପାରିଲି, କୁହନ୍ତୁ।
1: ବହୁତ
0: ଖୁସି ଆପଣଙ୍କ ସହିତ କଥା ହେଇ। କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ବିଷୟରେ ବହୁତ ଭଲ ଟପିକ ଟେ ରଖିଛନ୍ତି, ଯାହାକୁ ପୁରୁଣା କଥା ଗୁଡା ମନେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା,
1: ଆଉ ମୁଁ କହିବି କଣ ନା, ଆମେ ଛୋଟବେଳେ କଣ କରୁଥିଲୁ ନା, ବେଶୀ ଗାଧୋଉଥିଲୁ ନଈରେ।
0: ଆଚ୍ଛା,
1: ଆମ ନଈ ପାଖରେ ଗୋଟେ ପୋଲ ଥିଲା।
0: ଆଜ୍ଞା,
1: ପୋଲରେ ଚଢିଯିବୁ, ପୋଲରୁ ଡେଇଁବୁ।
0: ଆଚ୍ଛା,
1: ଡେଇଁକି ପହଁରି ପହଁରି କିଏ ଏପଟ ସେପଟ କୂଳ ହେଇପାରିବ, ତା ଭିତରେ ଆମେ ସାଙ୍ଗମାନେ ସବୁ ଏମିତି ଖେଳୁ।
0: ଆପଣଙ୍କର କୋଉଠି ଗାଁଟି କୋଉଠି ଆପଣଙ୍କର ଥିଲା?
1: କେନ୍ଦ୍ରାପଡା ଆଳି, ଯୋଉ ମାନେ ବାପ ଘର ଥିଲା। ହଁ ହଁ
0: ଆଜ୍ଞା, ଆଳିରେ
1: ରହୁଛୁ ତ ଏବେ କଟକରେ।
0: ଆଜ୍ଞା ଆଜ୍ଞା, ତେବେ ଆପଣ ଏଇ ଯୋଉ ଗାଧା ଗାଧି ଏବଂ ତା ସହିତ କୁହନ୍ତୁ, ଆଗକୁ କୁହନ୍ତୁ ଆଉ କଣ କଣ ସବୁ ସ୍ମୃତି ଅଛି
1: ସାଙ୍ଗମାନଙ୍କ ସହିତ ମିଶିକି। ଏଇ ଯୋଉ ବାମଦେବ ଭାଇ ଯୋଉ କହିଲେ, ତେନ୍ତୁଳି ଆଉ ବିଲାତି ବିଲାତି ଦେଇ ଚକୁଡା କରି ଖାଉ ଖରାଦିନେ। ଆମେ କଣ କରୁ ନା, ଭାଇମାନଙ୍କ ପାଖରେ ସବୁ ଯୋଉ ଭାଇମାନେ ଥାନ୍ତି, ବଡ ବଡ ଭାଇମାନଙ୍କୁ, ତାଙ୍କୁ କହିକି ବକ୍ସି ଜଗବନ୍ଧୁ ସବୁ ଯୋଉ ନାଟକ ବି କରୁ, ବସିକି ବାଡିରେ ଖରାଦିନେ ଏଇଭଳି ସବୁ କାମ କରୁ ଆଉ।
0: ଆଚ୍ଛା, ଖେଳ ଫେଳ ସେତେବେଳେ ହଉଥିଲା ନା ନାଇଁ? ଆଉ
1: ହଁ, ଖେଳ ହଉଥିଲା, ପୁଚି ଖେଳୁଥିଲୁ, ଗୋଟେ ବାଇଗଣ ପକାନ୍ତିନି ବାଲ୍ଟି ଭିତରେ ପାଣି।

0: ପାଇ ଗୋଟେ ପକେଇ ଦିଅନ୍ତୁ, ତାକୁ କିଏ ବୁଡ଼ିକି ଦୌଡ଼ିକି ଯାଇକି ଆଗେ ଆଣିପାରିବ
1: ଆଣିପାରିବ ଖୋଜିକି,
0: ଆମ ସାଙ୍ଗ ଭିତରେ ସିଏ ବି ଗୋଟେ କମ୍ପିଟିସନ ଲାଗୁ।
1: ବଢିଆ ବଢିଆ ଖେଳ, ଏଇସବୁ ଖେଳ ବର୍ତ୍ତମାନ ଧୀରେ ଧୀରେ ହଜି ହଜି ଗଲାଣି ଆପଣ ଯୋଉ କଥା ସବୁ କହୁଛନ୍ତି।
0: ହଁ ଆକ୍ଚୁଆଲି ଠିକ କଥା, ଏବେ ତ ହଜିଗଲାଣି, ଏବେ ତ କେବଳ ଘରେ ଏବେ ଖରାଦିନେ ମୋ ପୁଅ ବି ଖେଳୁଛି ତା ଭାବିଙ୍କ ସାଙ୍ଗରେ, ଏଇ ଇନ୍ଡୋର ଗେମ୍ ହେଇ ଖେଳିବ, କ୍ୟାରମ୍ ଖେଳେ ଆଉ
1: ଆଉ ତାପରେ ତ ବେଶୀ ଅନଲାଇନ ହେଇଗଲା ଏବେ ତ, ମାନେ ପ୍ରାୟ ସମସ୍ତେ ଫୋନରେ ଏନଗେଜ ରହିଲେ, ସ୍ମାର୍ଟଫୋନ ଆସିଗଲା ପରେ, କମ୍ପ୍ୟୁଟର ଆସିଗଲା ପରେ, ଏଇ ଗେମ୍ ଭିତରେ ସମସ୍ତେ ହଜି ଯାଉଛେ ଆମେ।
0: କିନ୍ତୁ
1: କିନ୍ତୁ ଯାହା ହଉ ଆପଣ, ହଁ ଆପଣ ଯାହା ହଉ ସେସବୁ କଥା ମନେ ପକେଇଲେ, କଲ୍ କଲେ, ସେଥିପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।
0: ଫୋନ କରିବି ବୋଲି ବହୁତ ଟ୍ରାଏ କରେ ଯେ ଫୋନ ଆସେ, ଏବେ ତ ଦୁଇ ସପ୍ତାହ ହେଲା ଆପଣ ଆସିନଥିଲେ।
1: ହଁ ହଁ, ଯାହା ହଉ ଆପଣଙ୍କ ସହିତ କଥା ହେଇକି ମଧ୍ୟ ବହୁତ ଖୁସି ଲାଗିଲା ମତେ, ବହୁତ ବହୁତ ଧନ୍ୟବାଦ।
0: ମର୍ଣ୍ଣିଂରେ ଯେତେବେଳେ ଶୁଣିନଥିଲା ଯେ ବିଶ୍ୱଜିତ ଆସିଛନ୍ତି, ଦେଖିବା ଟ୍ରାଏ କରେ ଯଦି ଲାଗିଯାଏ କଥା ହେଇଯିବି।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ, ରହିଲେ ଆଜ୍ଞା ନମସ୍କାର।
0: ହଁ ରହିଲି, ନମସ୍କାର, ଥ୍ୟାଙ୍କ ୟୁ।
1: ଯଦି ଆପଣ ମଧ୍ୟ କଲ୍ କରନ୍ତୁ, 0671230315 ହେଉଛି ଆମର ନମ୍ବର, ଆଉ ନମ୍ବରରେ ଆମକୁ କଲ୍ କରିକି କୁହନ୍ତୁ, ଯେମିତି ବର୍ତ୍ତମାନ ମ୍ୟାଡାମ କହୁଥିଲେ ଯେ ତାଙ୍କର କଣ ସବୁ ସ୍ମୃତି, କେମିତି ନଈରେ ସେ ବୁଡ଼ୁଥିଲେ, କେମିତି ବାଇଗଣକୁ ଖୋଜୁଥିଲେ, କେମିତି ଗୀତିନାଟ୍ୟ କରୁଥିଲେ, ବକ୍ସି ଜଗବନ୍ଧୁର ନାଟକ କରୁଥିଲେ, ସେସବୁ ବେଳର ଅନୁଭୂତି କଣ କଣ, କେମିତି କଟୁଥିଲା ସେ ଛୋଟବେଳର ସବୁ ଦିନ, ଖରା ଛୁଟିର ଦିନ, ତା ବିଷୟରେ କଥା ହଉଛି ଆମେ। ଆସିଗଲା ଆଉ ଗୋଟେ କଲ୍, ଦେଖିବା କି କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର ଭାଇ।
1: ନମସ୍କାର,
2: ଆଜ୍ଞା
1: ଉର୍ମିଳା ମ୍ୟାଡାମ ନମସ୍କାର, ଆପଣଙ୍କୁ ଡାଇଲିନ ଲାଇଫ କୁ ସ୍ୱାଗତ। କଣ କହିବେ ମ୍ୟାଡାମ, କେମିତି କଣ ସବୁ ସ୍ମୃତି ଅଛି ଆପଣଙ୍କର, ଖରା ଦିନର ସ୍ମୃତି, ଖରା ଛୁଟିର ସ୍ମୃତି, ଛୋଟବେଳର?
2: ବଢିଆ ସୁନ୍ଦର ଟପିକ ଆଣିଛନ୍ତି, ଛୋଟବେଳର କଥା ସବୁ ମନେ ପକେଇଛନ୍ତି, କାମ ବ୍ୟସ୍ତରେ ବି ଯାହା କଲଟା ଲାଗିଗଲା, ଦୁଇପଟେ କଥା ହେଲେ ବି ଭଲ ଲାଗିବ।
1: ଆଜ୍ଞା ଆଜ୍ଞା ନିଶ୍ଚୟ।
2: ଖରାଦିନେ ବେଶି ତାସ୍ ଖେଳିବା ବଢିଆ ଲାଗିଥାଏ, ଦୁଇପହରେ ଯୋଉ ଗରମ ହଉଥାଏ, ବାରିଆଡେ ବସିକି ତାସ୍ ଖେଳିବା, ତାସ୍ ଖେଳିବାର ଯୋଉ ମଜାଟା ସେଟା ବହୁତ ନିଆରା ଥାଏ।
1: ଆଚ୍ଛା,
2: ତା ସହିତ ଗାଧେଇବା, ନଈ ଗାଧେଇବା, ଆମର ଦୁଇଟା ନଈ, ଗୋଟେ ସାନ ନଈ, ଗୋଟେ ବଡ ନଈ। ବଡ ନଈରେ ସେଟା ହଉଛି ରୋଡ ସାଇଡ କର, ଆମେ ଧର ବୁଡୁଥିବୁ, ଘର ଲୋକକୁ ଆସିକି କହିଦେବି ଯିଏ ସବୁ ଦେଖୁଥିବି, ସେଥିପାଇଁ ଆମର ସାନ ନଈ ଅଛି, ଆମେ ସେଟା କଣ ପଟିଆ, ଆମେ ସେଇଠି ଯାଉ ବୁଡ଼ି ବୁଡ଼ି ବୁଡ଼ି ବୁଡ଼ି ଆଇଲା ବେଳକୁ ପୁରା ଆଖି କାନ ପୁରା ନାଲ, ଯାହାକି ପାଣି ପିଆ ପିଇ ବୁଡ଼ା ବୁଡ଼ି ଯାହା ହେଇଥିବ ତା ଭିତରେ ଜାଣିଥିବେ ଆଉ, ନଈର ପହଁରା ଯେମିତି ଆଉ। ତା ସହିତ ମାଛ ବି ଧରିକି ଆଣିବାର ସୁଯୋଗ ମିଳିଥାଏ, ମାଛ ଧରିବାର ନିଆରା ଥାଏ, ମାନେ କାଦୁଅ ପଙ୍କରେ ମାଛ ଧରୁଥିବା, ରକ୍ତା ମାଛ ମାରିଥିବ ଯେ, ବିନ୍ଧା ଚିଟିକା ହଉଥିବ ଯେ, ଆହୁରି ସିଏ ଗୋଟେ ନିଆରା ଅନୁଭୂତି। ଆଉ ବେଶୀ ଭଲ ଲାଗେ ଫିଷ୍ଟ କରିବାର ମଜାଟା, ଖରାଦିନେ ରାତିରେ ଯୋଉ ଫିଷ୍ଟ କରିବାର ମଜାଟା ବହୁତ ଭଲ ଲାଗିଥାଏ।
1: ଫିଷ୍ଟ ଫିଷ୍ଟ ସବୁ ହୁଏ, ରୋଷେଇ ଫୁସି କଣ ସେତେବେଳେ କିଏ ରୋଷେଇ କରନ୍ତି ନା, ଆପଣ ସବୁ ମିଶିକି ରୋଷେଇ କରନ୍ତି?
2: ମିଶିକି ସମସ୍ତେ କରାଉ ଆଉ।
1: ଆଚ୍ଛା, ମଜା ଭିତରେ ଆଉ ଟେଷ୍ଟର କଥା ନାହିଁ ସେଠି, ସେ ସମୟ ଯୋଉ ବିତିଥିବ ସେ ସମୟ ଭିତରେ ଯୋଉ ଗୋଟେ ଗେଟ୍ ଟୁଗେଦର, ଗୋଟେ ବଣ୍ଡିଂ ଯେମିତି କହୁଥିଲି, ଇମୋସନାଲ ବଣ୍ଡିଂ ଯୋଉ ଗୋଟେ କ୍ରିଏଟ୍ ହେଇଯାଏ, ସେଇଟା ଗୋଟେ ହଉଛି ସବୁଠୁ ମହତ୍ଵପୂର୍ଣ୍ଣ କଥା, ଏବଂ ସେ ଆମ ଗୋଟେ ପୁଞ୍ଜି, ଆମ ଜୀବନ ସାରା ପାଇଁ ଗୋଟେ ପୁଞ୍ଜି ହେଇକି ରହିଯାଏ ସେଟା ଆମର।
2: ସେତେବେଳର ଜୀବନଟା ଏତେ ସୁନ୍ଦର ଥିଲା ଭାଇ, ମାନେ ଅନୁଭୂତି ବର୍ତ୍ତମାନ ସାଇତା ହେଇକି ତମ ମନରେ ରହିଛି, ବର୍ତ୍ତମାନର କୌଣସି ଖେଳରେ ନାହିଁ, କୋଉ ସାଙ୍ଗସାଥି ନାହିଁ, କେହି ନାହିଁ, ମାନେ ଫୋନ ମାଧ୍ୟମରେ ସବୁକିଛି ସେ ମାନେ ରହୁଛନ୍ତି, ସେତେବେଳେ ସାଙ୍ଗ ମାନେ ଯେତେବେଳେ ଆମେ ଅଧିକା ଦିନ ପରେ ଭେଟବାଟ ହଉ, ସେ ସବୁ କଥା ମନେ ପକେଇଲା ବହୁତ ଖୁସି ଲାଗେ, ଆଉ ପ୍ରୋଗ୍ରାମ ମାଧ୍ୟମରେ ଆମେ କିଛି କିଛି ସେୟାର କରିପାରୁଛୁ, ମନେ ବି ରହୁଛି, ଭଲ ଲାଗୁଛି, ସେଇଟା ବି ବଢିଆ ଲାଗୁଛି।
1: ବଢିଆ କଥା ଠିକ କହିଲେ, ସେତେବେଳେ ଜୀବନ ମ୍ୟାଡାମ ବହୁତ ସରଳ ଥିଲା କିନ୍ତୁ ରୋମାଞ୍ଚକର ଥିଲା, କିନ୍ତୁ ବର୍ତ୍ତମାନ
2: ଗାର୍ଡିଆନ ମାନଙ୍କ ପ୍ରତି ଭୟ ରହୁଥିଲା, ବାପା ମା କାଳେ କଣ କହିବେ କି ବାଡ଼େଇବେ କଣ କରିବେ, ବର୍ତ୍ତମାନ ପିଲାମାନଙ୍କର ତ ଭୟଭୀତି ନାହିଁ ନା, ତାପରେ କଣ ଗୋଟେ କାମ ଅଛି ଆମ ଉପରେ, ଦାୟିତ୍ୱ ବୋଲି ଗୋଟେ କଣ ଅଛି ବାପା ମାଙ୍କର, ସେ ତ ତାଙ୍କ ଗାଣ୍ଡରେ ଗୋଡେଇକି ହିଁ ଆମେ ସେଟା କରୁଥିଲୁ,
1: ସବୁ କଥା ମନେ ପଡ଼ିଲା
2: ନା, ଭୟଟା ବହୁତ ରହୁଥିଲା, ସ୍କୁଲ ଧର ନ ଯାଇଥିବୁ, ସେ ଯୋଉ ମାଡ଼, ସେ ଯୋଉ ଛାତ୍ରା, ସ୍କୁଲରେ ସାର୍ଙ୍କ ଠାରୁ ଖାଇବା, ଘରେ ବାପା ମାଙ୍କ ଠାରୁ ଖାଇବା।
1: ଆଜ୍ଞା ଆଜ୍ଞା, ମନେ ପକେଇଲେ ସେସବୁ କଥା, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ରହିଲି ମ୍ୟାଡାମ ନମସ୍କାର। ସାଥି ଆପଣ ମଧ୍ୟ କଲ୍ କରିପାରିବେ ଆଉ ଜଣାଇ ପାରିବେ ଆପଣଙ୍କର ମତ, ଆପଣଙ୍କର ସେ ସବୁ ସ୍ମୃତି ଅନୁଭୂତି, କେମିତି କଟୁଥିଲା ଖରାଦିନର ସେସବୁ କଥା, ସେ ସମୟ, ସେ ସାଙ୍ଗସାଥିଙ୍କ ମେଳରେ କଟିଯାଉଥିବା ସେ ସବୁ ସ୍ମୃତି ଭରା ଦିନଗୁଡ଼ିକ, ସେସବୁ ଖେଳ।

0: ଖରାଦିନର ଛୁଟି ଆଉ ସେ ସମୟର ସ୍ମୃତି ଅନୁଭୂତି ବିଷୟରେ କଥା ହେଉଛେ ଆମେ ଡାଇଲିନ ଲାଇଫ ଶୁଟ୍ ଚାଟ୍ରେ। ୱେଲକମ୍ ବ୍ୟାକ୍ ଏଗେନ୍। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଛନ୍ତି ଦିଲ୍ଲୀ ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି କଲ୍। ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନମସ୍କାର, ଜୟ ଜଗନ୍ନାଥ ଆଜ୍ଞା, ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ,
1: ବେହେରା କହୁଥିଲେ ଆଜ୍ଞା, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ରାଜନାଖଳା ବାଙ୍କୋଇ ଆମର ବାରବାଟୀ ନିକଟସ୍ଥ ଆରିଗମା ଗ୍ରାମ ଦୁଇପଇସାରୁ ବଳରାମ ବେହେରା କହୁଥିଲେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ବଳରାମ ଭାଇ କଣ କହିବେ ଆଜିର ଯୋଉ ଟପିକ ରଖିଛି ଆମେ, ଖରାଦିନର ସ୍ମୃତି, ଖରା ଛୁଟିର ସେ ସ୍ମୃତି କଣ କହିବେ ତା ବିଷୟରେ, କଣ ସବୁ ସ୍ମୃତି ଅନୁଭୂତି, କେମିତି କଟୁଥିଲା ସେ ସମୟ ଆପଣଙ୍କର?
1: ନାଇଁ ଖରା ଛୁଟିରେ ତ ହେଲେ ଆମେ ବୁଲାବୁଲି କରିବା ସବୁଆଡେ ଯାଉ, ବିଶେଷ କରି ଆମର ସେଠି ଗୋଟେ ଅଛି ଗାଁ ପାଖରେ ଆମର ଗୋଟେ ଅଛି ମା କୁଶଳାଙ୍କ ପୀଠ ଗୋଟେ ଅଛି।

0: ବିରାଟ ଜଙ୍ଗଲ ଆଜ୍ଞା ସେଟା।
1: ଆଚ୍ଛା,
0: ସେଟା ବାର୍ଷିକ ଉତ୍ସବ ହୁଏ, ଦଶହରାରେ ହୁଏ ବାର୍ଷିକ, ମାଙ୍କର ଉତ୍ସବ ହୁଏ, ଦୋଳ ପୂର୍ଣ୍ଣିମାରେ ସାତ ଦିନ ଯଜ୍ଞ ହୁଏ।
1: ଆଜ୍ଞା ଆଜ୍ଞା।
0: ସେଠିକି ଆମେ ଯାଇ ବୁଲାବୁଲି କରିବାକୁ ଯାଉ ସେଠିକି। ତାପରେ ଏମିତିରେ ବି ଅନ୍ୟ ଆଡେ ବୁଲାବୁଲି କରିବାକୁ ଯାଉ ଖରା ଛୁଟିରେ।
1: ମାନେ ସମ୍ପର୍କୀୟ ମାନଙ୍କ ଘରକୁ ଯାଆନ୍ତି ନା ଏମିତି ବିଶେଷ ସ୍ଥାନ ଗୁଡିକ ବୁଲିବା ପାଇଁ ଯାଆନ୍ତି? ଭଲ ଭଲ ଜାଗା ଟିକେ ଦେଖିବା ପାଇଁ ଆପଣ ସୁଯୋଗ ପାଆନ୍ତି? ଆପଣ ଟିକେ ବୁଲାବୁଲି କରିବାକୁ ସୁଯୋଗ ପାଆନ୍ତି। ଆଉ ଖେଳ ଫେଳ ଭାଇ କେମିତି କଣ ସେତେବେଳେ ଟିକେ ହୁଏ ନା ନାଇଁ? ଖେଳ ଫେଳ ଆଉ ଏତେ ସମୟ ପାଆନ୍ତି?
0: ଖେଳ ଆଉ ନାହିଁ ଆଜ୍ଞା, ମୁଁ ବର୍ତ୍ତମାନ ତ ସର୍ଭିସ ହୋଲ୍ଡର ଅଛି ଆମର, ଯୋଉ
1: ପିଲାବେଳେ ଯେତେବେଳେ ଖରା ଛୁଟି ହଉଥିଲା ସେତେବେଳେ ଆପଣ ଖେଳୁଥିଲେ?
0: ପିଲାବେଳେ ଯାଉଥିଲେ ମାମୁଁ ଗାଁ ବୁଲିବାକୁ।
1: ହଁ, ମାମୁଁ ଘର ଗାଁକୁ ଯାଉଥିଲେ। ମାମୁଁ ଘର ଗାଁ କୋଉଠି ଭାଇ ଆପଣଙ୍କର?
0: ମାମୁଁ ଗାଁ ସେଇ ଆମର ସେଇଠି ଅଛି, ଆମର ସେଇ ଗାଁରେ ଆଜ୍ଞା।
1: ସେଇ ଗାଁରେ ପାଖରେ ଆପଣଙ୍କ ଗାଁ ପାଖରେ?
0: ହଁ, ସେ ଆମର ନିଜ ଗାଁଟା ଅଲଗା ଜାଗାରେ ଥିଲା, ଆମେ ମାମୁଁ ଗାଁ ପଳେଇଲୁ, ଘର କରିକି ରହିଗଲୁ ମାମୁଁ ଗାଁରେ।
1: ଆଚ୍ଛା ଆଚ୍ଛା, ସେଇଠି
0: ନିଜ ଗାଁରେ ଥିଲୁ।
1: ହଁ ହଁ,
0: 10 କିଲୋମିଟର ଦୂରରେ ସେତେବେଳେ ମାମୁଁ ଗାଁ ବୁଲାବୁଲି କରିବାକୁ ଆସିଥିଲି, ତାପରେ ମାମୁଁ ଗାଁ ରହିଗଲୁ, ଗଲା ସରିଗଲା। ଆଉ
1: ମାମୁଁ ଘର ଗାଁରେ ସେଇଠି ଖରା ଛୁଟି କଟିଲା। କେତେ ବୟସ ହେଇଥିଲା ଆପଣ ଆସିଲେ ସେଠିକି?
0: ଆଜ୍ଞା,
1: କେତେ ବଡ ହେଇଥିଲେ ପଳେଇ ଆସିଲେ ଏଠିକି ଏପଟକୁ?
0: ମୋର ବୟସ ହେଇଥିଲା ଆଜ୍ଞା 7 ବର୍ଷ ଖଣ୍ଡେ ହେଇଥିଲା, ବୟସ 6-7 ବର୍ଷ।
1: ତାହେଲେ ମାମୁଁ ଘର, ତାହେଲେ ମାମୁଁ ଘର, ମାମୁଁ ଘର ଗାଁରେ ତାହେଲେ ଧୁମ୍ କଟିଥିବ ଖରା ଦିନର ଛୁଟି, ମଜା ମସ୍ତି, ଖେଳ ଫେଳ ସବୁ ହେଇଥିବ ସେଇଠି? ଆଉ
0: ଆଜ୍ଞା ଆଜ୍ଞା, ସବୁ ପିଲା ସେଇଠି ସବୁ। ଆଉ କଣ ବର୍ତ୍ତମାନ ତ ପ୍ରେଜେଣ୍ଟ ଏଠି ଗଭର୍ଣ୍ଣମେଣ୍ଟ ହାଇକୋର୍ଟରେ ଯୋଉ ଅଛି ଆମର ଆଡଭୋକେଟ୍ ଜେନେରାଲ ଅଫିସ୍, ଜାଣିଥିବି
1: ହାଇକୋର୍ଟରେ। ଯାହା ହଉ, ଆପଣ କଲ୍ କଲେ ଭାଇ, ଆପଣଙ୍କ ସହିତ କଥା ହେଇକି ଭାରି ଭଲ ଲାଗିଲା। ଏମିତି କଲ୍ କରୁଥିବେ ମଝିରେ ମଝିରେ, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ଜଗନ୍ନାଥ ଆପଣ ଭଲ ରଖିଥାନ୍ତୁ, ଆମ ପିଲାମାନଙ୍କୁ ଭଲ ରଖିଥାନ୍ତୁ, ଆପଣଙ୍କ ବନ୍ଧୁ ବାନ୍ଧବ ଭଲ ରଖିଥାନ୍ତୁ, ଯୋଉ ଶ୍ରୋତାମାନେ ଶୁଣିଛନ୍ତି ସେମାନଙ୍କୁ ଜଗନ୍ନାଥ ଅମୃତ ଦୃଷ୍ଟିରେ ଚାହିଁଥାନ୍ତୁ।
1: ଆଜ୍ଞା ଆଜ୍ଞା, ଆପଣଙ୍କୁ ମଧ୍ୟ ଚାହିଁଥାନ୍ତୁ, ରହିଲୁ ଭାଇ, ନମସ୍କାର।
0: ରାଧେ ରାଧେ ରାଧେ ରାଧେ ରାଧେ।
1: ସାଥୀ, ଆପଣ ମଧ୍ୟ କଲ୍ କରିପାରିବେ ଆଉ ଜଣାଇ ପାରିବେ ଆପଣଙ୍କର ସେ ସବୁ ଦିନର ସ୍ମୃତି। ଖାସରେ କି ଏଇ ଖରାଦିନର ଛୁଟି ଗୁଡିକ ଅନେକ ଲୋକମାନଙ୍କର ନିଜ ସହର ବା ନିଜ ଗାଁଠୁ ଟିକେ ଦୂରରେ, ମାମୁଁ ଘର ଗାଁ କିମ୍ବା ସହର, ଅନ୍ୟ ସମ୍ପର୍କୀୟମାନଙ୍କର ଘରେ, ସେଠି ନୂଆ ସାଙ୍ଗମାନଙ୍କ ସହିତ ଭାବ ପାୱାର କଟ୍ ହେଲେ ପୁଣି କେତେବେଳେ ଗପ ଶୁଣିବା, ଅନ୍ତାକ୍ଷରୀ ଖେଳିବା, ଆଉ ତା ସହିତ ପୁଣି ରାତିର ଗରମରୁ ଟିକେ ଲାଘବ କରିବା ପାଇଁ ଛାତ ଉପରେ ବା ବାରଣ୍ଡାରେ ଖୋଲା ଆକାଶ ତଳେ ତାରାମାନଙ୍କ ଗହଳିରେ ଯେଉଁ ନିଦ, ଏସବୁ ଖରା ଛୁଟି ବା ଖରା ଦିନର ଛୁଟି ସହିତ ଯେଉଁ ଦିନଗୁଡ଼ିକ ସ୍ମୃତିଗୁଡ଼ିକ ଯୋଡ଼ା, ତା ସହିତ ଏମାନେ ପୁରା କନେକ୍ଟେଡ୍ ହେଇକି ଥାଆନ୍ତି, ଯାହାକୁ ସାରା ଜୀବନ କେବେ ଭୁଲି ହେଇନା ବା କେହି ଭୁଲିବାକୁ ବି ଚାହେଁ ନା, ସେ ବିଷୟରେ ଆଜି ଆମେ କଥା ହଉଛେ। ଆଉ ଗୋଟିଏ କଲ୍ ନେଇଯିବା, କିଏ କରିଛନ୍ତି ଦେଖିବା। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ଶୁଭ ସକାଳ ବିଶ୍ୱଜିତ।
1: ଶୁଭ ସକାଳ ଭାଇ, ନମସ୍କାର, କେମିତି ଅଛନ୍ତି ଭାଇ?
2: ମୁଁ ତ ସବୁବେଳେ ବିନ୍ଦାସ ଥାଏ, ଆଶା ଅଛି ମା ଶାରଳାଙ୍କ ଆଶୀର୍ବାଦ ଆପଣ ଭଲରେ ଥାନ୍ତୁ,
1: ମା ଶାରଳା
2: ଘଣ୍ଟା ଘୋଡ଼େ ରଖିଥାନ୍ତୁ। ମୁଁ କୋଟିଲା କନ୍ଦପୁର ଦଶମରୁ କହୁଥିଲି, କିନ୍ତୁ ଭାଇ ଆଜି ଆପଣଙ୍କ ଅର୍ଘ୍ୟତାଳି ଆଉ ଶୁଭ ସକାଳ ମଣି ମେଲୋଡି ଆଜି ପୁରା ବହୁତ ବଢିଆ ଲାଗେ, ବିଶେଷ କରି ଶୁଭ ସକାଳ ଯୋଉ
1: ଯାହା ହଉ ଭାଇ, ଆପଣ ଶୁଣିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସେଥିପାଇଁ, ଏବଂ ଆପଣଙ୍କ ପାଖରୁ ଏଇ ଟିକେ ଯୋଉ ଆମର ଭଲ ହେଇଛି ବୋଲି କାର୍ଯ୍ୟକ୍ରମ ଶୁଣିଲେ ଆମର ପେଟ ପୁରିଯାଏ। ଆଉ କଣ କହିବେ ଭାଇ ଆଜିର ଟପିକ ବିଷୟରେ?
2: ପ୍ରୋଗ୍ରାମ କରୁଛନ୍ତି ଆମେ ଯଦି ନ ଶୁଣିବା ଖାଲି ଡାଲି ପ୍ରୋଗ୍ରାମ ସବୁ ପ୍ରୋଗ୍ରାମ ଶୁଣେ।
1: ଯାହା ହଉ, ବହୁତ ବଢିଆ, ବହୁତ ବଢିଆ ଭାଇ, ଆଜିର ଟପିକ ବିଷୟରେ କଣ କହିବେ ଭାଇ?
2: ଦେଖନ୍ତୁ ଭାଇ, ଖରାଦିନ ତ ଆସିଗଲା, ଆମେ ହଉଛୁ ମନ ରାଜା, ସେ ଖରା ଦେଢ଼ ମାସ ଦି ମାସ ପାଖାପାଖି, ଆମ ଘର ଅପେକ୍ଷା ଆମେ ନିଜେ ରାଜା ହେଇଯାଉ, କାହିଁକି ନା ବାପା ମାଙ୍କ କଥା ମାନୁ ନା କାହାରି କଥା ନ ମାନିକି ବହୁତ ମଜା କରୁଥିଲୁ ସେତେବେଳେ। ସେତେବେଳେ ଯେମିତି ବିଶେଷ କରି ଖରାଦିନ ହେଲେ ପୋଖରୀ ନଈ ଇଏ ଦିଟା ଯାକ ଏକୁଳ ସେକୁଳ ଯେମିତି ହେଲେ ଆମେ ଖାଇବା,
1: ମାନେ
2: ଗୋଳିଆ ପାଣି ଯେମିତି ହେଲେ ଆମେ କରିବୁ। ଆମେ 10-12 ଜଣ ଆମେ ଟିମ୍ ଥିଲୁ, ଆମ ବୁଢା ଅଜା ଆଈ ମାନେ ସବୁ ନାଁ ଦେଇଥିଲେ, ବାଳୁଙ୍ଗା ଥିଲେ, ଦଣ୍ଡା ବାଳୁଙ୍ଗା ଇଚ୍ଛାଦୀ ବାଇଡଙ୍କ ସବୁ ନାଁ ଦିଆହେଇଥିଲା, କାହିଁକି ଖରାଦିନ ଆସିଲେ ପୋଖରୀ ଆଉ ପୋଖରୀ ପାଣି ଯେହେତୁ ଗୋଳିଆ ନ ହବ, ଆଖି ନାଲି ନ ହବ, ତ ସେ ଖରାଦିନ ମଜାଟା ନଥାଏ। ତାପରେ ସେଠି ନୁହେଁ, ପୋଖରୀ ପାଖରେ ସବୁ ଆଗରୁ ଗଛ ଗଛ ଲାଗୁଥିଲା, ଗଛ ଚଢିକି ଡାଳ ମାଙ୍କୁଡି ଖେଳୁ, ଭୁଷା ସେ ଯାଏ ପୋଖରୀ ପଡ଼ିବ, ସିଏ ଯୋଉ ମଜା ଥିଲା ଖେଳିବା, ତାପରେ ବିଭିନ୍ନ ପ୍ରକାର ଖେଳ ତ ହଉଥିଲା, କିନ୍ତୁ ବିଶେଷ ମଜା ଲାଗେ ଯେତେବେଳେ ଖାଇ ପିଆ ଯେତେବେଳେ ଶୋଇବୁ ଅନେଇ ଥାଉ, ଆଶା ହବ କେମିତି ମୁଣ୍ଡକୁ ଟିକେ ଟୁଙ୍ଗା ଥାଉ, ଆଖି ବୁଝି ପଡ଼ୁଥିବ ଯେମିତି ଶୋଇଲା ବେଳେ, ଯେମିତି ଟିକେ ଆଖି

0: ତାଙ୍କ ବନ୍ଦ ହେଇଗଲା ଜେଜୁଆଡେ ଚାଲିଲୁ ସବୁ ଆମର ସବୁ ଅଛି ଗୋଟେ କାଳିଆ ପୂଜା ଗୋଟେ ଅଛି ତାଳବଣ ଆମର ସବୁ ଠାର ହେଇଯା ତ ଏଇ ଜାଗାରେ ଏତିକି ବେଳେ ସବୁ
1: ସମସ୍ତେ ସେଇଠି
0: କରୁଥିବୁ ବାପା ମା କେତେବେଳେ ଆଖି ପୂଜା ଆମେ
1: ଚାଲିଲେ
0: ଆଉ ତା ବାଦ ଯାହା ଘରୁ ପେଲାଟା ଯୋଉ ଉତ୍ତମ ମଧ୍ୟମ ସେଇଟା କିଏ ଖାତିର କରୁଛି
1: ନା ସେଇ ଦୁଇ ମାସ ଯେମିତି ଆପଣ କହିଲେ ଷ୍ଟାର୍ଟିଂରୁ ରଜା ତ ରଜା ମାଡ଼ ଫାଡ ଖାଇଲେ ବି ସବୁ ସହିକି ସବୁ ମଜା ପୁଣି ଚାଲେ
0: ଏଗୁଡାକ ଆମେ ଖରାଦିନ ଛୁଟି ପ୍ରକୃତ ଆମେ ପିଲାମାନେ କଟେଇଦେଲୁ ଆମ ପିଲାଦିନର
1: ନାଇଁ ନାଇଁ ଠିକ କଥା କହିଲେ
0: କଟେଇଦେଲୁ ତାପରେ ସାଙ୍ଗସାଥି ଗୋଟେ ମଜା ଲାଗୁଥିଲା ମାମର ମାସରେ ଯାଉଥିଲେ କିନ୍ତୁ ଦିନେ ଓଳିଏ ନା ମାମର ମାସରେ ଏତେ ଚିହ୍ନାପର୍ତ ନଥିଲା ସାଙ୍ଗସାଥି ନିଜ ଗାଁରେ ଯୋଉ ଚିହ୍ନାପର୍ତ ଅନ୍ୟ ଗାଁରେ
1: ତାପରେ ସାଙ୍ଗସାଥି ଯୋଉ ଅଛନ୍ତି ଆପଣଙ୍କ ନିଜ ଗାଁରେ ଯୋଉ ସାଙ୍ଗସାଥି ପୁଣି ଯୋଉ କହିଲେ ବାଳୁଙ୍ଗା ଟିମ୍ ତାଙ୍କୁ ଛାଡିକି କଣ ଆଉ ଯିବାକୁ ଇଚ୍ଛା ହବ ସେତେବେଳେ
0: ତାପରେ ଦେଖନ୍ତୁ ଖାଲି ଆମେ ପୁଅ ନୁହେଁ ଝିଅ ପୁଅ ମିଶିକି 20-25 ଜଣ ଗୋଟେ ଟିମ୍ ଗଢିଥିଲୁ ଖରାଦିନ ଆସିଲା ନା ଆମ ମନ ରାଜା ହେଇଯିବୁ ଏଇ କାହାକୁ ବାପା ମା ସେତେବେଳେ ଆମ ପ୍ରଜା ହେଇଗଲେ ଆମେ ହେଲୁ ରାଜା ତାଙ୍କ କଥା କିଏ ଶୁଣୁଛି ଆଉ ବିଶେଷ କରି ଖରାଦିନ ଭାଇ ତାଳ ତ ବଢିଆ ଲାଗେ ଖାଇବାକୁ ତାଳ ଖାଇ ଖାଇ ତାତି ଆଉ ଓଠ ଆଉ ଆଙ୍ଗୁଠି ପୁରା କାଳିଆ ପଡିଯାଇଥିବ ଘରୁ ଆସିଲା କହିବ ମଜା ସେ ଆମ୍ବ ଚୋରି କଇଁଆ ଚୋରି କରି ଯୋଉ ଖାଇବା ଯେମିତି ଭାନ୍ଦେ ଭାଇ କହିଲେ ଏ ମଜା ଏବେ ନାହିଁ ଖରାଦିନ ପ୍ରକୃତ ମଜା ଅଛି କଣ ପିଲାମାନେ ଯେତେ ବାହାରକୁ ଛାଡିବ ତାଙ୍କ ମାନସିକ ସ୍ଥିତି ଆଉ ଶାରୀରିକ ମଜବୁତ ରହିବ ମାନସିକ ସ୍ଥିତି ବହୁତ ପିଲାମାନେ ସବୁବେଳେ ଖୁସି
1: ପ୍ରକୃତିର
0: ମଜାଟା ଖେଳ ବୁଲ ଆଜିକାଲି ଦେଖନ୍ତୁ ପିଲାମାନଙ୍କର ଅଳ୍ପ ଦିନ ମାନସିକ ଅବସ୍ଥା ଏମିତି ଦୋହଲି କିଛି କ୍ରାଇମ ବି କରୁଛନ୍ତି
1: ବଢିଆ କଥାଟି କହିଲେ ଏବଂ ସେଇ ଯୋଉ ମାନସିକ ଚାପ କୌଣସି ଗୋଟେ କଥାକୁ ନେଇକି ବହୁତ ଅଧିକ ସିରିୟସ ହେଇଯିବା ଭାବିବା ସବୁ କଥାକୁ ଏବଂ ବାହାର ପିଲାମାନଙ୍କ ସାଙ୍ଗରେ ମାନେ ଅଲଗା ପିଲାମାନଙ୍କ ସାଙ୍ଗରେ ନ ମିଶିବାରୁ ଯୋଉ କମ୍ୟୁନିକେସନର ଗ୍ୟାପ ଏସବୁ ଜିନିଷ ମଧ୍ୟ ଧୀରେ ଧୀରେ ତାଙ୍କ ଭିତରେ
0: ଡେଭଲପ୍ ହେଉଛି ସମ୍ପର୍କ ଗଢିବା ସମ୍ପର୍କ ରହିଥିଲା
1: ଆଜ୍ଞା
0: ଆଜ୍ଞା ବିଶେଷ କରି ଅଜା ଯେବେ ବୁଢା ବୁଢୀ ଥିବେ ତାଙ୍କ ସାଙ୍ଗରେ ଯୋଉ କଥା ଶୁଣା ସେ ତାଙ୍କ ଯୋଉ ଆଗକାଳିଆ ଯୋଉ ଭାଷା
1: କହୁଥିବେ ଗପ ଶୁଣାଉଥିବେ ଆଜ୍ଞା ଗପ ଶୁଣାଉଥିବେ କେତେ କଥା ଶିଖଉଥିବେ ସେଇ ସବୁ
0: ସନ୍ଧ୍ୟାବେଳେ ତ ଗପ ତ ଶୁଣୁଥିବ ଗପ ଶୁଣୁଥିବୁ କୋଉଠି ପାଲା ଦାସକାଟା ନାଚ ହବ ତାପରେ ଅଖା ଧରି ଦୌଡିବୁ ଆଉ ବିଶେଷ କରି ଖରାଦିନ ଆସିଲେ ପ୍ରତ୍ୟେକ ଗାଁରେ କମ୍ପିଟିସନ ଚାଲେ ଭିଡ଼ ଚାଲିବା ଇଏ ମଜା ସେ ସବୁ ଗଲା
1: ବଢିଆ ବଢିଆ କଥା ସବୁ ମନେ ପଡ଼ିକି ମନେ ପକେଇଦେଲେ ଆପଣ ଆପଣ କଲ୍ କଲେ ଏତେ ସୁନ୍ଦର ଭାବରେ ସବୁ ଜିନିଷ ମନେ ପକେଇଦେଲେ ଆପଣଙ୍କ କଥା ଶୁଣିକି ବି ବହୁତ ଶ୍ରୋତା ବନ୍ଧୁ ମାନେ ମନେ ପକେଇଦେଲେ
0: ଖୁସି ଲାଗୁଛି ସେତିକି ଦୁଃଖ ଲାଗୁଛି
1: ହଁ ନିଶ୍ଚୟ ଭାବରେ
0: ଆମେ ପିଲାଦିନ ଏଞ୍ଜୟ କରିଥିଲୁ
1: ଆଜ୍ଞା
0: ଆଉ ଏବେକାର ପିଲା ସେବେକାର ପିଲା ବହୁତ ଆକାଶ ପାତାଳୁ ବାପା ମା ବଦଳିଗଲେ
1: ଆଜ୍ଞା
0: ବାପା ମା ଯଦି ପିଲା ହେଇଯାଏ ପିଲାଙ୍କ ସାଙ୍ଗରେ ତାହେଲେ ପୁଣି
1: ସେ ସମୟ ଫେରି ଆସିବ ଯାହା ହଉ ଆପଣ କଲ୍ କଲେ ଭାଇ ସମୟ ବହୁତ କମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ବଢିଆ ଲାଗିଲା କଥା
0: ଆପଣ ଭଲ ଖୁସି ଥାନ୍ତୁ ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରି
1: ଆପଣମାନଙ୍କ ସହିତ ଆମର ବାର୍ତ୍ତାଳାପ ୟା ସହିତ ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା ବର୍ତ୍ତମାନ ଯେ କିଏ କରୁଛନ୍ତି କୋଉଠୁ କରୁଛନ୍ତି ଦେଖିବା ଏବଂ କଣ କହୁଛନ୍ତି ତାଙ୍କର ସେଇ ଖରାଦିନର ଛୁଟି ବିଷୟରେ ତାଙ୍କର ସେଇ ସ୍ମୃତି ବିଷୟରେ ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ହ୍ୟାଲୋ ଆଜ୍ଞା ନମସ୍କାର କିଏ କହୁଥିଲେ ହ୍ୟାଲୋ

0: ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା କୁହନ୍ତୁ। ହ୍ୟାଲୋ
1: ଅରିମିତ ଅରିମିତ ଅସଙ୍ଗତ ମୁହଁ।

0: ଭାସଙ୍ଗ ତ ମୁହ ଶୁକାନି ଏ ଗାଁର ପୁଅ ତୁରି ଶ୍ରୀମତୀର ମଣି ମଣି ମଣି ଜୟ ମା ଶାଳା।
1: ଆଜ୍ଞା ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?

ପରେ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି, କୋଉ ଚଳଚ୍ଚିତ୍ରର, କୋଉ ଆଲବମ୍ର, କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି, ତାଙ୍କ ନାଁ ଏବଂ ନିଜ ନାଁ ଠିକଣା ସହିତ ପଠାଇଦେବେ ଆମ ନମ୍ବର 09495963210ରେ। ଯଦି ସିମ୍ପଲ ୱେରେ ହ୍ୱାଟ୍ସଆପ୍ରେ ଆମ ସହିତ କନେକ୍ଟ ହେବା ପାଇଁ ଚାହୁଁଛନ୍ତି, ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ଆମକୁ ଏସ୍ଏମ୍ଏସ୍ କରିପାରିବେ, ମେସେଜ୍ କରିପାରିବେ। ନମ୍ବର ହେଉଛି 8895254200। ତେବେ ସାଥୀ, ଆଜି ଫାର୍ଷ୍ଟ ଆମକୁ ଯିଏ ମେସେଜ କରିସାରିଛନ୍ତି ଅଲରେଡି, ସେମାନେ ହେଉଛନ୍ତି ବାସନ୍ତୀ, ଲକ୍ଷ୍ମୀପ୍ରିୟା, ରୋଜାଲିନ, ବିଶ୍ୱରଞ୍ଜନ, ଦିବ୍ୟଚନ୍ଦନ, ସ୍ୱରାଜ କଲୋନୀ, ମଦନ ମୋହନ ନଗର, ପଟିଆ, ଭୁବନେଶ୍ୱରରୁ। ସେମାନେ ଶୁଣିବା ପାଇଁ ଚାହିଁଛନ୍ତି ଅନାରୀ ଚଳଚ୍ଚିତ୍ରରୁ ଗୋଟେ ସୁନ୍ଦର ଗୀତ, ଏବଂ ଡେଡିକେଟ୍ କରୁଛନ୍ତି ଲିଜା ରାଣୀ, କଲ୍ୟାଣୀ, ସୁରେଖା, ରଶ୍ମି, ମାମି, ଲତା ନାନୀ ଏବଂ ଅଲ୍ ଦ ଶ୍ରୋତା ଫ୍ରମ୍ ଆକାଶବାଣୀ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଏବଂ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ସମସ୍ତଙ୍କୁ, ସବୁ ଷ୍ଟାଫ୍ମାନଙ୍କୁ, ସବୁ ଶ୍ରୋତା ବନ୍ଧୁମାନଙ୍କୁ। ଏବଂ ପରେ ପରେ ଆଉ ଗୋଟେ ସୁନ୍ଦର ଗୀତ ମଧ୍ୟ ବଜାଇଦେବୁ। ଏହି ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି, ନରସିଂହପୁର କେନ୍ଦ୍ରାପଡ଼ାରୁ ଶୁଭ ସକାଳ ଜଣାଇକି ଲେଖିଛନ୍ତି ସମୀର ଖଟୁଆ। ତାଙ୍କ ଅନୁରୋଧରେ ମଧ୍ୟ ଗୋଟିଏ ସୁନ୍ଦର ଗୀତ, ତାଙ୍କର ମନପସନ୍ଦର ଗୀତ। ଏହି ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣମାନଙ୍କ ପାଇଁ ପ୍ଲେ କରିଦେଉଛୁ। ଷ୍ଟେଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ।

ପରବର୍ତ୍ତୀ ମେସେଜଟି ଆମକୁ କରିଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ। ବିଶ୍ୱଜିତ ବାବୁ ନମସ୍କାର, ଆଜିର ତମାମ କାର୍ଯ୍ୟକ୍ରମ ବହୁତ ବଢ଼ିଆ ହୋଇପାରିଛି। ଏହା ସମ୍ଭବ ହୋଇପାରିଛି ଆପଣଙ୍କର ସୁନ୍ଦର ଶବ୍ଦ ସଂଯୋଜନାର ଉପସ୍ଥାପନା ଶୈଳୀ ପାଇଁ, ଏଣୁ ଆମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ଅଭିନନ୍ଦନ। ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଲେଖୁଛନ୍ତି ଏ ମେସେଜଟି। ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ, ଏବଂ ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ, ଆମକୁ ବହୁତ ଖୁସି ଲାଗୁଛି। ଏବଂ ତାଙ୍କର ଅନୁରୋଧ ରହିଛି ଯେ ମୋହରା ଚଳଚ୍ଚିତ୍ରରୁ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ସେ ଚାହିଁଛନ୍ତି। ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧରେ ମୋହରା କଥାଚିତ୍ରରୁ ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି ଯାହାକୁ ଗାଇଛନ୍ତି କୁମାର ଶାନୁ ଏବଂ ଆୟିଶା ହୋତା, ଆପଣଙ୍କ ପାଇଁ ପ୍ଲେ କରିଦେଉଛୁ। ନିଶ୍ଚିତ ଆନନ୍ଦ ବକ୍ସିଙ୍କର ଲେଖା, ବିଜୁ ଶାହଙ୍କର କମ୍ପୋଜିସନ୍, କାଶ କଭି ଏସା ହୋତା, କୁମାର ଶାନୁଙ୍କ କଣ୍ଠରେ ବ୍ୟୁଟିଫୁଲ୍ ଟ୍ରାକ୍ଟି ଆପଣମାନଙ୍କ ପାଇଁ। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ସହିତ ମେସେଜ ଲେଖୁଛନ୍ତି ରେନ୍ବୋ ଏସ୍ଏମ୍ଏସ୍ ଦିଲ୍ ସେ ଦିଲ୍ ତକ୍। ଜୟ ଜଗନ୍ନାଥ ଜୀ, ଆପ୍ କେସେ ହୋ? ହମ୍ ତ ବହୁତ ଅଛେ ହେଁ, ଆପ୍ କେସେ ହି ବୋଲିଏ। ମହାରାଜ କୀର୍ତ୍ତନ ପୁରୀ ଗୋସ୍ୱାମୀ, ଲକ୍ଷ୍ମୀନ ଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଲସୀ, ଦିଶା ଗୋସ୍ୱାମୀ, ନରଗୋଡ଼ା ଛତିଶଗଡ଼ ସେ ୟେ ମେସେଜ କର ରହେ ହେଁ ଔର ସୁନ୍ନା ଚାହତେ ହେଁ ଅମର ଚଳଚିତ୍ର ସେ କଥାଚିତ୍ର ସେ ୟେ ସୁନ୍ଦର ସା ଗାନା ଲତା ମଙ୍ଗେସ୍କର ଜୀ କେ ଆୱାଜ ମେ ଜରୁର ଆପକେ ଲିଏ ହମ୍ ୟେ ଗାନା ପ୍ଲେ କରିଦେଙ୍ଗେ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଔର କହିଏ ଦିଲ୍ ସେ ଦିଲ୍ ତକ୍।

ଏଥର ମେସେଜ୍ ଟି କରିଛନ୍ତି ଆମକୁ ସୁଚିତ୍ରା ସେନାପତି ଶହୀଦ ନଗର ଭୁବନେଶ୍ୱରରୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ରାତ୍ରି ଘୋଷଙ୍କ କଣ୍ଠରେ ଲେଖିଦେଲି ତୁମ ନାଁ ଆଲବମ୍ରୁ ଯିଏ ମୋତେ ଆଣିଦେବ ମୋ ପିଲାଦିନ ଏ ସୁନ୍ଦର ଗୀତଟି ଏବଂ ବ୍ୟୁଟିଫୁଲ୍ ଟପିକ୍ ବ୍ୟୁଟିଫୁଲ୍ ସଙ୍ଗସ୍ ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି ଗୁଡ୍ ମର୍ଣ୍ଣିଂ ବୋଲି ଲେଖିଛନ୍ତି ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପାଇଁ ଏହି ସୁନ୍ଦର ଗୀତଟି

ଏଥରକ ମେସେଜ କରୁଛନ୍ତି ଅସ୍ତିଆ ବାଙ୍କି ଆଠଗଡ଼ କଟକରୁ ସୁମନ୍ତ କୁମାର ରାଉତ, ପୁତୁରା କାହ୍ନା, ଜୟ ଜଗନ୍ନାଥ ଲେଖିଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ମେରେ ୟାର କି ସାଦି ଚଳଚ୍ଚିତ୍ରରୁ ଏକ ଲଡ଼କି। ଏ ବ୍ୟୁଟିଫୁଲ ଟ୍ରାକ୍ଟି ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣଙ୍କ ପାଇଁ, ଏବଂ ତା ସହିତ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆମକୁ କରିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି। ବନ୍ଧୁଟିଏ ଖୋଜୁ ଖୋଜୁ ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ, ଟୁକୁ ପ୍ରଧାନ, ଟିକି ମିକି, ଟୁକୁନା ପାତ୍ର, ମାଣିଆ ବନ୍ଧ।

ଏଥର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି କଣ୍ଟଲ ଆଠଗଡ଼ରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି ଗଙ୍ଗଶିଳୁ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଏବଂ ଲେଖୁଛନ୍ତି ଯେ ସକାଳର ଅର୍ଘ୍ୟଥାଳି ନରେନ୍ଦ୍ର ପୋଖରୀରେ କାଳିଆର ଚାପ ଖେଳର ଆଲୋଚନା ଭାରି ଭଲ ଲାଗିଲା ଏବଂ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ ଶୁଣିଥିବାରୁ ଆପଣଙ୍କ ଅନୁରୋଧରେ ଏହି ସୁନ୍ଦର ଗୀତଟି ଆପଣ

ଏଥର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି, କାର୍ଯ୍ୟକ୍ରମର ଶେଷ ଗୀତ ଭାବରେ ଆମେ ସାମିଲ କରୁଛୁ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ, ମମତା ପାଲ, ପତି ପତ୍ନୀ ଔର ତବାଇଫ ଚଳଚ୍ଚିତ୍ରରୁ କେହେନା ନା ତୁମ ୟେ କିସି ସେ, ସିଙ୍ଗର ମହମ୍ମଦ ଅଜିଜ ସଲମା ଆହାଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ଟି ଆପଣମାନଙ୍କ ସମସ୍ତଙ୍କ ପାଇଁ।

ସାଧି ଇଏ ଥିଲା ଆପଣମାନଙ୍କ ସହିତ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲା। ସକାଳେ ଏପର୍ଯ୍ୟନ୍ତ ମୁଁ ଥିଲି ଆପଣମାନଙ୍କର ସହିତ, ବାଣ୍ଟୁଥିଲି ଅନେକ କିଛି ମିଠା ଖଟା କଥା, ଏବଂ ତା ସହିତ କିଛି ଇଣ୍ଟରେଷ୍ଟିଂ ଟପିକ୍ସ ବିଷୟରେ ଆଲୋଚନା ବି ଆମେ କଲେ, ଖରା ଛୁଟି ବିଷୟରେ ବି କଥା ହେଲେ। ସଫର ବହୁତ ଇଣ୍ଟରେଷ୍ଟିଂ ରହିଥିବ ବୋଲି ମୁଁ ଆଶା କରୁଛି। ବର୍ତ୍ତମାନ ସମୟ ଦେଲାଣି ଇସାରା, ଏଇଠି ୱାଇଣ୍ଡ ଅପ୍ କରିବାକୁ ପଡ଼ିବ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲାକୁ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: है नहीं कि कोई उपाय बताएंगे और हम उसी को फॉलो करेंगे, उसको 108 बार रोज जपेंगे और कुछ हो जाएगा या किसी मंदिर में माथा टेकेंगे। हमें खुद प्रयास करना पड़ेगा। तो एज ए पेरेंट या फिर बच्चों को किस तरह से मैनेज करना है?
1: करेक्ट। तो आपने एकदम सही कहा कि एज अडल्ट एज वर्किंग, आजकल मोस्टली वर्किंग पेरेंट्स होते हैं, तो हम लोगों को स्पेशली कोविड में बच्चों ने देखा जब हम घर से काम कर रहे थे कि 8-8, 9-9 घंटे मम्मी पापा अपने लैपटॉप पे होते हैं और हमें तो सलाह दे रहे हैं कि 2 घंटे से कम रखिए। तो आपको एक सबसे ज्यादा जरूरी है बच्चों को एक फ्रैंक उनसे बात करना कि आप ये क्यों कर रहे हो, और उनको ये बोलना कि जब आप जॉब करोगे तो आपको भी डिपेंडेंट होना पड़ेगा। जो मैंने आपसे शुरू में कहा था कि स्क्रीन को विलेन मत बनाइए, क्योंकि स्क्रीन उनके लाइफ को आसान बनाने के लिए है। जो हम कोविड में 2 साल शायद हमारे पास नौकरी नहीं होती अगर हम स्टे एट होम वाला ऑप्शन नहीं होता। तो टेक्नोलॉजी को आप अपनी लाइफ आसान बनाने के लिए यूज करना है, उसको अपने ऊपर हावी नहीं होने देना। ये बात आपको खुद के लिए भी ध्यान रखनी पड़ेगी, इसलिए मैंने कहा अपने भी नोटिफिकेशंस बंद करिए कि आप जब चाहे आप टेक्नोलॉजी को यूज करें, टेक्नोलॉजी आपको नहीं रुझाए। तो ये मैसेज हमें बच्चों को भी देना पड़ेगा कि स्क्रीन खराब चीज।
2: आकाशवाणी ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ। ଚାଦ ସାମରିକ ଶିବିର ଉପରେ ବୋକୋ ହାରମ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଗସ୍ତରେ ଆସିଥିବା ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଏବଂ ପ୍ରତିନିଧି ମଣ୍ଡଳ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ଜାରି ରହିଛି। ତୋ ଲାମ୍ ଭାରତକୁ 3 ଦିନିଆ ଗସ୍ତରେ ଆସିଛନ୍ତି। ତାଙ୍କୁ ଆଜି ସକାଳେ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଜଣାଇଥିଲେ। ଗତ ଏପ୍ରିଲ୍ ମାସରେ ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୋ ଲାମ୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତୋ ଲାମ୍ ଆଜି ବିଶ୍ୱ ବ୍ୟାପାର ସମ୍ପର୍କିତ ଭାରତୀୟ ପରିଷଦ ଦ୍ୱାରା ଆୟୋଜିତ 56ତମ ସାପ୍ରୋ ହାଉସ୍ ବକ୍ତୃତା ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର 6ଟି ସହରରେ ଯୋଗାଯୋଗ ବୃଦ୍ଧି କରିବା ନେଇ ମଞ୍ଜୁର ହୋଇଥିବା ରେଳ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର 19ଟି ଜିଲ୍ଲାରେ ରେଳ ପ୍ରକଳ୍ପ ନେଇ କ୍ୟାବିନେଟ୍ ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା ଦେଶରେ ଯୋଗାଯୋଗ ତ୍ୱରାନ୍ୱିତ ହେବ ଏବଂ ରେଳ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ, ଦେଶର ଭିଭିଭୂମି ଏବଂ ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହାଦ୍ୱାରା ମଧ୍ୟ ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଗୁଆହାଟୀସ୍ଥିତ ରାଜଭବନଠାରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ଇସ୍ତଫା ପ୍ରଦାନ ଦ୍ୱାରା ରାଜ୍ୟରେ ନୂତନ ସରକାର ଗଠନ ପ୍ରକ୍ରିୟା ଆଗେଇବ। ଆସାମର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରାଗ ଗୋଏଲ ରାଜ୍ୟପାଳଙ୍କୁ ଆସାମ ବିଧାନସଭା ନିର୍ବାଚନର ଫଳାଫଳ ଗତକାଲି ପ୍ରଦାନ କରିଥିଲେ ଏବଂ ରାଜ୍ୟ ବିଧାନସଭା ଲାଗି ନୂତନ ଭାବେ ନିର୍ବାଚିତ ସଦସ୍ୟମାନଙ୍କର ନାମ ତାଲିକା ପ୍ରଦାନ କରିଥିଲେ। ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଏନ୍ଡିଏ 126ଟି ଆସନରୁ 102ଟି ଆସନରେ ବିଜୟ ଲାଭ କରିଛି। ବିଜେପି ସଂଖ୍ୟାଗରିଷ୍ଠ ଦଳ ଭାବେ 82ଟି ଆସନ ଲାଭ କରିଛି। ଅନ୍ୟପକ୍ଷରେ ଏହାର ସହଯୋଗୀ ଦଳ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଏବଂ ଆସାମ ଗଣପରିଷଦ 10ଟି ଲେଖାଏଁ ଆସନ ଜିତିଛନ୍ତି। କଂଗ୍ରେସ ମାତ୍ର 19ଟି ଆସନ ଅକ୍ତିଆର କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଶର୍ମା କହିଛନ୍ତି ରାଜ୍ୟପାଳ ମନ୍ତ୍ରିମଣ୍ଡଳରେ ଇସ୍ତଫା ଗ୍ରହଣ କରିବା ସହ ସାମ୍ପ୍ରତିକ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଛନ୍ତି। ରାଜ୍ୟପାଳ ମନ୍ତ୍ରିମଣ୍ଡଳକୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ସରକାରରେ ସହଯୋଗ କରିବା ଲାଗି କହିଛନ୍ତି। ମେ 11 ତାରିଖ ପରେ ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ସେ ମତ ଦେଇ କହିଛନ୍ତି ବିଜେପି ବିଧାୟକ ଦଳ ନେତୃତ୍ୱ ଏ ସମ୍ପର୍କରେ ନିଷ୍ପଭି ନେବ। ସେ କହିଛନ୍ତି ସମସ୍ତ ପ୍ରକ୍ରିୟା ଅନୁଧ୍ୟାନ କରିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ନିଷ୍ପଭି ଚୂଡ଼ାନ୍ତ ହେଲା ପରେ ଏନ୍ଡିଏ ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ନେଇ ଦାବି ଉପସ୍ଥାପନ उपस्थापन करा जिबो।

ପଶ୍ଚିମବଙ୍ଗରେ ନୃତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କୋଲକାତାଠାରେ ପହଞ୍ଚବେ ଏବଂ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବା ସହ ବିଜେପି ବିଧାୟକ ଦଳର ନେତାଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ରାଜ୍ୟରେ ଶପଥ ଗ୍ରହଣ ସମାରୋହ ତାରିଖ ଘୋଷଣା କରାଯିବ। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲ ଏବଂ ନିର୍ବାଚନ ଆୟୋଗର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟି 293 ବିଧାନସଭା ଆସନ ବିଶିଷ୍ଟ ଭୋଟ୍ ଫଳାଫଳ ପ୍ରଦାନ କରିଥିଲେ। ସରକାରୀ ଭାବେ ନିର୍ବାଚନ ଫଳାଫଳ ରାଜ୍ୟପାଳ ଗ୍ରହଣ କରିବା ପରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ରାଜ୍ୟପାଳ ଆଜି ନିଷ୍ପଭି ନେବାର ସମ୍ଭାବନା ରହିଛି। ତାମିଲନାଡୁରେ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ଗଠିତ ଟିଭିକେ ଦଳ ନୂତନ ସରକାର ଗଠନ ନେଇ ରାଜନୈତିକ ପ୍ରକ୍ରିୟା ସରଗରମ ହୋଇଛି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲେପକର ଆଜି ଅପରାହ୍ନରେ ଚେନ୍ନାଇଠାରେ ପହଞ୍ଚିବା ପରେ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଟିଭିକେ 108 ଆସନ ଲାଭ କରିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା 118 ଆସନ ପାଇଁ ଆଉ ମାତ୍ର 11 ଜଣ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ଟିଭିକେ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ସହିତ ଆଲୋଚନା ଜାରି ରଖିଛି। କଂଗ୍ରେସ ମୁଖପାତ୍ର ଗିରିଶ ଚୌଧୁରୀଙ୍କର କହିଛନ୍ତି ଟିଭିକେକୁ ସମର୍ଥନ ପାଇଁ ତାଙ୍କ ଦଳର ବୈଠକ ପରେ ନିଷ୍ପଭି ନିଆଯିବ। ସେହିପରି ଏଆଇଏଡିଏମ୍କେରୁ ବିଜୟୀ ହୋଇଥିବା ଲିମା ରୋଜ୍ କହିଛନ୍ତି ଟିଭିକେକୁ ସମର୍ଥନ ଜଣାଇବା ଲାଗି ତାଙ୍କ ଦଳରେ ଆଲୋଚନା ଚାଲିଛି। ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିବାରୁ ବିଜେପି ତାହାର ଦୃଢ଼ ନିନ୍ଦା କରିଛି। ଏହା ଗଣତନ୍ତ୍ର ଏବଂ ସମ୍ଭିଧାନ ପ୍ରତି ଆକ୍ରମଣ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର, ଏଠାରେ ଗଣତନ୍ତ୍ରକୁ ସର୍ବଦା ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଥିବାରୁ ଏହାର ପ୍ରତିକ୍ରିୟାରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ସେ ଏପରି ନିଷ୍ପଭିରୁ ଓହରିଯିବା ଉଚିତ। ଦେଶର ଗଣତନ୍ତ୍ର ପ୍ରକ୍ରିୟାରେ ସର୍ବଦା କ୍ଷମତାର ପରିବର୍ତ୍ତନକୁ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହା ବିଜେପି ପ୍ରତି ଆକ୍ରମଣ ନୁହେଁ, ବରଂ ଗଣତନ୍ତ୍ର ଏବଂ ସମ୍ଭିଧାନ ପ୍ରତି ଆକ୍ରମଣ ବୋଲି ସେ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ଦେବେ ନାହିଁ ବୋଲି ଜଣାଇବା ପରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ପ୍ରଧାନ କହିଛନ୍ତି ଜନସାଧାରଣଙ୍କ ମତାମତକୁ ମମତା ବାନାର୍ଜୀ ଗ୍ରହଣ କରିପାରୁ ନାହାନ୍ତି। ସେ ଜନସାଧାରଣଙ୍କ ମତକୁ କେବଳ ଅଗ୍ରାହ୍ୟ କରୁଛନ୍ତି ତାହା ନୁହେଁ, ବରଂ ନିର୍ବାଚନ ଆୟୋଗ ଏବଂ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ସମାଲୋଚନା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍ର ସାମରିକ ଶିବିର ଉପରେ ବୋକୋ ହାରାମ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ 23 ଜଣ ସୁରକ୍ଷା କର୍ମଚାରୀ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଚାଦିଆନ ସୈନ୍ୟ ଆହତ ହୋଇଛନ୍ତି। ଚାଦ୍ ହ୍ରଦ କୂଳରେ ଅବସ୍ଥିତ ଶିବିର ଉପରେ ସୋମବାର ରାତିରେ ଆକ୍ରମଣ କରାଯାଇଥିଲା। ଜାତିସଂଘରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଏହି ସନ୍ତାସବାଦୀ ଗୋଷ୍ଠୀ ପକ୍ଷରୁ ବହୁ ସଂଖ୍ୟାରେ ଲୋକମାନଙ୍କୁ ଆକ୍ରମଣ କରାଯାଉଛି। ଏହାଦ୍ୱାରା ବହୁ ଲୋକ ସ୍ଥାନଚ୍ୟୁତ ହେଉଛନ୍ତି। ନିକଟ ବର୍ଷରେ ବୋକୋ ହାରାମ ଉଗ୍ରବାଦୀ ଗୋଷ୍ଠୀ ବହୁ ଅପହରଣ ସହ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। 2024 ମସିହା ଅକ୍ଟୋବରରେ ଏହି ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଆକ୍ରମଣ ଫଳରେ 40 ଜଣ ଚାଦିଆନ ସୈନ୍ୟ ନିହତ ହୋଇଥିଲେ। ରୁଷ ପକ୍ଷରୁ ଗତକାଲି ରାତିସାରା ଆକାଶମାର୍ଗରୁ ଆକ୍ରମଣ ପରେ ୟୁକ୍ରେନ୍ର 27 ଜଣ ଲୋକ ନିହତ ହୋଇଛନ୍ତି ଏବଂ 12ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିଭିଆନ୍ ଅଭିଯୋଗ କରି କହିଛନ୍ତି ମସ୍କୋ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଜାପୋର୍ ଜିଆରେ ବୋମା ଆକ୍ରମଣରେ 12 ଜଣ ଲୋକ ନିହତ ହୋଇଛନ୍ତି। ସେହିପରି କ୍ରାମାଟୋର୍ସୋନିପ୍ର ଏବଂ ପୋଲଟାଭା ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜାତିସଂଘ ପକ୍ଷରୁ ଉଭୟ ରାଷ୍ଟ୍ରକୁ ଯୁଦ୍ଧବିରତି ପାଇଁ କୁହାଯାଇଛି। ଇରାନ୍ର ତେହେରାନ୍ଠାରେ ଏକ ସପିଂ ମଲ୍ରେ ଅଗ୍ନିକାଣ୍ଡ ଘଟି 8 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 26 ଜଣ ଆହତ ହୋଇଛନ୍ତି। ତେହେରାନ୍ ପ୍ରଦେଶର ଆଣ୍ଡିସ୍ ସହରରେ ଅବସ୍ଥିତ ଆଗ୍ରାବାନ୍ ସପିଂ ମଲ୍ରେ ଗତକାଲି ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ୱଷ୍ଟ ଜଣାପଡ଼ିନାହିଁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ବୈଦ୍ୟୁତିକ ଯାନ କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଅଟୋ ସମ୍ମିଳନୀ ଓ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଜୀବାଶ୍ମ ଇନ୍ଧନର ବିକଳ୍ପ ଏବଂ ଏହାର ପ୍ରୋହାହନ ଦିଗରେ ଏକ ସମନ୍ୱିତ ଗବେଷଣା ଜାରି ରହିଛି। ଏ କ୍ଷେତ୍ରରେ କୃଷକମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଏଥିଲାଗି ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗବେଷଣା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

0: କରାଯାଉଛି। ଇତିମଧ୍ୟରେ 1,60,000 କୋଟି ଟଙ୍କାର ବ୍ୟୟ ଅଟକଳରେ ଦିଲ୍ଲୀ ରାଜଧାନୀ ଅଞ୍ଚଳରେ ସଡ଼କ ନିର୍ମାଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରି 155 ରନ୍ କରିଥିଲା। ଏହାର ଜବାବରେ 156 ରନ୍ ବିଜୟ ଲକ୍ଷ୍ୟ ପିଛା କରି ଚେନ୍ନାଇ ସୁପର କିଙ୍ଗ୍ସ 17 ଓଭର ଓ 3ଟି ବଲ୍ରେ 2ଟି ୱିକେଟ୍ ହରାଇ 169 ରନ୍ କରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ୍ ଅପରାଜିତ 87 ରନ୍ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଜାରି। ଆସାମ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପ୍ରଦାନ କଲେ ଇସ୍ତଫାପତ୍ର। ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ। ଚାଦ୍ ସାମରିକ ଶିବିର ଉପରେ ବୋକୋ ହାରମ୍ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani. I am Anuja Kumar with the Midday News. The headlines. Prime Minister Narendra Modi holds talks with President of Vietnam Tho Lam in New Delhi. Several MOUs exchanged in the fields of digital technology, rare earth and medical product regulations. Hectic parleys continue in Tamil Nadu among parties as TVK is set to stake claim for forming government despite lack of majority figure. Assam Chief Minister Himanta Biswa Sarma tenders resignation. Swearing-in ceremony of the new government to take place after 11th of May. India and European Union launch joint initiative to strengthen EV battery recycling capacity. IMD forecasts heavy rainfall over Assam, Bihar, Kerala, Tamil Nadu and Puducherry today. And in IPL cricket, host Sunrisers Hyderabad to take on Punjab Kings in the evening. And now the news in detail. India and Vietnam today inked several MOUs in the fields of digital technology, rare earths, medical products regulation, public sector audit, digital payment system and culture and tourism. The agreements were signed after the talks between Prime Minister Narendra Modi and President of Vietnam Tho Lam in New Delhi this afternoon. During the talks, both leaders held wide-ranging discussions across the spectrum of bilateral relations as also on regional and global issues of mutual interest. We now go over live at Hyderabad House, where Prime Minister Narendra Modi is briefing the media on the outcomes of the talks.
2: Fast payment system bhi jald hi link hone ja rahe hain. Saath hi, ab hum dono desho ke beech, state to state aur city to city cooperation ko bhi majboot karne ja rahe hain. Friends, Vietnam भारत की एक्ट ईस्ट पॉलिसी और बीजन महासागर का एक मुख्य स्तंभ है। इंडो पैसिफिक क्षेत्र में भी हमारा कॉमन आउटलुक है। हम अपनी सुदृढ़ होती हुई रक्षा और सुरक्षा सहयोग से रूल ऑफ लॉ, शांति, स्थिरता और समृद्धि के प्रति योगदान देते रहेंगे। वियतनाम के सहयोग से भारत आसियान के साथ अपने संबंधों को भी और व्यापक बनाएगा। योर एक्सलेंसी, पहलगाम आतंकी हमले की कड़ी निंदा करने और आतंकवाद के विरुद्ध हमारे संघर्ष में साथ खड़े रहने के लिए हम वियतनाम के आभारी हैं। वैश्विक उथल पुथल और आर्थिक चुनौतियों के इस दौर में अपने टैलेंट, गुड गवर्नेंस और इकोनॉमिक रिफॉर्म्स के बल पर भारत और वियतनाम दुनिया की सबसे तेजी से बढ़ती इकोनॉमीज के रूप में उभर रहे हैं। अब हमारी एनहैंस स्ट्रेटेजिक पार्टनरशिप के माध्यम से हम एक दूसरे की रैपिड ग्रोथ के सहायक बनेंगे। जैसा कि

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक समय वर्तमान स्टूडियो घड़ी दिन 2:32। परवर्ती कार्यक्रम आंचलिक संपादक।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ଆୟୋଜିତ ଉଚ୍ଚସ୍ତରୀୟ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହିତ ଆଲୋଚନା କରୁଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ଆଜି ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକର ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ

ପ୍ରମୋଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। ଦ୍ରୁତ ଅଭିବୃଦ୍ଧି ଓ ରଣନୈତିକ ଯୋଜନା ସହ ଓଡ଼ିଶା ବର୍ତ୍ତମାନ ଶିଳ୍ପ ଜଗତ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି ବୋଲି ଗତକାଲି ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍ ଶୋରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଥିଲେ। ନବରଙ୍ଗପୁର ଜିଲ୍ଲାକୁ ଗ୍ରାମୀଣ ବିକାଶ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 10 ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ଓ ଉପଭୋକ୍ତା ସେବା କେନ୍ଦ୍ରର ମଧ୍ୟ ସେ ଉଦ୍ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ସଡ଼କ ଓ ସେତୁବନ୍ଧ ଯୋଜନା ଅନ୍ତର୍ଗତ 32ଟି ରାସ୍ତା ଓ 4ଟି ସେତୁର ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ଏବଂ ବିଧାୟକ ନରସିଂହ ଭତ୍ରା ପ୍ରମୁଖ ଉପସ୍ଥିତ ଅଛନ୍ତି। ରାୟଗଡ଼ା ରେଳ ଡିଭିଜନ ଆସନ୍ତା ଜୁନ୍ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳ ଅଧୀନରେ ରାୟଗଡ଼ା ତୃତୀୟ ରେଳ ଡିଭିଜନ ଭାବେ କାମ କରିବ। ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ଉନ୍ନତି ଓ ଆକାଂକ୍ଷାକୁ ପୂରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସହଯୋଗ ରହିଆସିଛି। ରାୟଗଡ଼ା ରେଲୱେ ଡିଭିଜନର କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଘଟିଛି। ପର୍ଯ୍ୟଟନର ବୃଦ୍ଧି, ସମାବେଶୀ ଓ ସ୍ଥାୟୀ ଉନ୍ନତିକୁ ନୂତନ ଗତି ମିଳିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ଦେଶର ଉନ୍ନତିରେ ଏକ ପ୍ରମୁଖ ଭାଗିଦାରୀ ଭାବେ ଗଢ଼ି ତୋଳିବା ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଏହା ଏକ ମାଇଲଖୁଣ୍ଡ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପୂର୍ବତଟ ରେଳବାଇ ଅଧୀନରେ ପୂର୍ବରୁ ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ରହିଛି। ରାୟଗଡ଼ା ଡିଭିଜନ ଅଧୀନରେ ମୋଟ 695 କିଲୋମିଟର ରେଳପଥ ରହିବ। ୱାଲ୍ଟର ଡିଭିଜନର କିଛି ଷ୍ଟେସନ ରାୟଗଡ଼ା ଡିଭିଜନରେ ଅନ୍ତର୍ଭୁକ୍ତ କରାଯାଇଛି। ରାୟଗଡ଼ା ନୂଆ ରେଳ ଡିଭିଜନ ଭିତ୍ତିଭୂମି ବିକାଶ ପାଇଁ ପ୍ରାୟ 107 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ମିଶନ ଶକ୍ତି ସଭାଗୃହରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ଛତ୍ରପୁର ବ୍ଲକ ସିଡିପିଓ ପ୍ରଣମିତା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବାଲ୍ୟ ବିବାହ ରୋକିବାରେ ବିଭିନ୍ନ ସଂଗଠନର ଭୂମିକା ବିଷୟରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ୟୁନିସେଫ୍ର ଜିଲ୍ଲା ସଂଯୋଜକ ଦେବବ୍ରତ ମହନ୍ତ, ମହିଳା ସୁରକ୍ଷା ଅଧିକାରୀ ଡି ନାଗରତ୍ନମ୍ ବାଲ୍ୟ ବିବାହ ରୋକିବା ପାଇଁ ସମସ୍ତଙ୍କୁ ସମୂହ ସଂକଳ୍ପ ପାଠ କରାଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଶ୍ୱାସରୋଗ ବା ଆଜମା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଆଜମାରେ ପୀଡ଼ିତ ବ୍ୟକ୍ତିଙ୍କ ଉପଶମ ସମୟର ଆବଶ୍ୟକତା। ଏହି ରୋଗରୁ ରକ୍ଷା ପାଇବା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି। ଆଜମା ଦିବସରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରାୟ 1400 ଅଧ୍ୟାପକ ପଦବୀ ପୂରଣ ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ନିକଟରେ 14ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହେବା ପରେ ଏବେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି, ରାଜ୍ୟସ୍ତରୀୟ ଯୋଗ୍ୟତା ପରୀକ୍ଷା କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନର ମାନବ ସମ୍ଭଳ ଓ ଭିତ୍ତିଭୂମି ବିକାଶ ପାଇଁ ଅର୍ଥ ବ୍ୟୟବରାଦ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଜରିଆରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଜାରି ରହିଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ପାଇଁ 676 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପିଏମ୍ ଉଷା ଅଧୀନରେ 100 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ପିଏମ୍ ଉଷା ଜରିଆରେ ରାଜ୍ୟରେ ମୋଟ 20ଟି ସରକାରୀ ମହାବିଦ୍ୟାଳୟକୁ 5 କୋଟି ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ଦିଆଯାଇଛି।
488 ও ৬৬২ বর্গ মহাবিদ্যালয়ের ভিত্তিভূমি বিকাশ পাই রাজ্য বজেট্রু

500 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟୟ ଅଟକଳ କରାଯାଇଥିବା ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପାଇଁ ଆସନ୍ତା 11 ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବ୍ସାଇଟ୍ www.bscodisha.ac.inରେ ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ 22 ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ପଡ଼ିବ। ଅନ୍ଲାଇନ୍ ଆବେଦନ 24 ଘଣ୍ଟା ଜାରି ରହିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କ ପ୍ରମାଣପତ୍ର ପ୍ରଦାନ କରିବେ। ଆବେଦନକାରୀ ବୋର୍ଡ ୱେବ୍ସାଇଟ୍ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନ୍ଲୋଡ୍ କରିପାରିବେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆସନ୍ତା 8 ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲା ପରିଷଦ ସଭାଗୃହରେ 10ମ ବାର୍ଷିକ ବୋର୍ଡ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା 32 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ପୁଲିସ୍ ଅଧୀକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଦିବ୍ୟାଙ୍ଗ ଛାତ୍ରୀ ଲକ୍ଷ୍ମୀ ଖେମୁଣ୍ଡୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ 20,000 ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା 7ଟି ସ୍ଥାନରେ ହେଲମେଟ୍ ହବ୍ର ଶୁଭାରମ୍ଭ କରାଯାଇଛି। ଏଥିରେ ବାଇକ୍ ଚାଳକଙ୍କୁ 50 ଟଙ୍କାରେ ହେଲମେଟ୍ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରୁ ଫେରିବା ପରେ ହେଲମେଟ୍ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ୍ ଟାଟା ହକି ଆନୁକୂଲ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ହକି ଶିବିର ଆରମ୍ଭ ହୋଇଛି। ଶିବିର ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ 6ରୁ 16 ବର୍ଷ ବୟସର 80ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କୁ ହକିର କଳାକୌଶଳ ସହ ଉଚ୍ଚକୋଟୀର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଉଦ୍ଘାଟନୀ ସମାରୋହ ପରେ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଖେଳାଳିମାନେ ବୃତ୍ତିଗତ ମାର୍ଗଦର୍ଶନରେ ଆଧୁନିକ ହକିର କୌଶଳ ଶିଖିବାର ସୁଯୋଗ ପାଉଥିବା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 6ରୁ 7 ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ନବରଙ୍ଗପୁର ଜିଲ୍ଲାର 22ଟି ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କଲେ ବିଭାଗୀୟ ମନ୍ତ୍ରୀ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ସ ମୁଁ ଜିତେନ୍ଦ୍ର କୁମାର ନାୟକ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ତୋ ଲାମ୍ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେପଟେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଶଶି ଶେଖର ଭାମ୍ପତି। ଆଇଆଇଟି ବମ୍ବେର ପୁରାତନ ଛାତ୍ର ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଶ୍ରୀ ଭାମ୍ପତି ଭାରତର ପ୍ରଯୁକ୍ତି ଓ ଗଣମାଧ୍ୟମ ଜଗତରେ ଜଣେ ପ୍ରମୁଖ ବ୍ୟକ୍ତି ଭାବେ ଜଣାଶୁଣା। ଚାଦ ସାମରିକ ଶିବିର ଉପରେ

ଆଜି ବୋକୋ ହାରାମ ଉଗ୍ରବାଦୀ ଆକ୍ରମଣରେ 23 ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦଠାରେ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ନବରଙ୍ଗପୁର ଜିଲ୍ଲାର 22 ପଞ୍ଚାୟତ ପାଇଁ ପାନୀୟ ଜଳ ପ୍ରକଳ୍ପର ହେଲା ଲୋକାର୍ପଣ। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏବଂ ଖେଳ ଖବରରେ, ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି।

କାନ୍ଦ ଭଲ ହଉ କି ମନ୍ଦ ସବୁରେ ଆମକୁ ଦରକାର ହୁଏ ଆମ ପରିବାରର ଆମ ଘର ଲୋକଙ୍କର। ଘର ଲୋକ ପାଖରେ ଥିଲେ ଖୁସି ହେଇଯାଏ ଦୁଇଗୁଣା ଆଉ ଦୁଃଖ କଷ୍ଟ ସବୁ ହେଇଯାଏ ପୁରା ଅଧା। ଘର ଲୋକ ପରିବାର ପାଖରେ ଆସି ବସିଗଲେ ସବୁକିଛି ପାଖରେ ଥିଲା ଭଳି ଲାଗିଥାଏ ଆଉ ଘର ଲୋକଙ୍କ ମୁହଁରେ ସେ ଯୋଉ ହସ ଫୁଟି ଉଠେ ଯେତେବେଳେ ସେ ଚେନ୍ନାଇ ହସ ଫୁଟି ଉଠେ ଆଉ ସେ ଯୋଉ ଖୁସିର କାରଣ ଯେତେବେଳେ ଆମେ ହେଇଥାଉ ନା ସେତେବେଳେ ତ ନିଜ ମନର ଖୁସି କହିଲେ ନ ସରେ। ପରିବାର ଯାହା ଆମ ନିଜ ଲୋକଙ୍କୁ ନେଇ ଗଠିତ ନିଜ ପ୍ରିୟଜନଙ୍କୁ ନେଇ ଗଠିତ ସେହି ପରିବାରରେ କେତେବେଳେ ସଦସ୍ୟ ବେଶୀ ଥାନ୍ତି ତ ପୁଣି କାହା କାହା ପରିବାରର ସଦସ୍ୟ କହିଲେ କେବଳ ଦୁଇ ଜଣ କି ତିନି ଜଣ। ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସୀ ତେଲ ତାକ। ଆଉ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ଅପରାହ୍ନ। ଷୁଡ଼ିଓ ଖଣ୍ଡରେ ସମୟ ବର୍ତ୍ତମାନ ଅପରାହ୍ନ 5:04 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ଆପଣଙ୍କର ଆଉ ଆମର ଫେଭରେଟ୍ ଶୋ ଯାହାର ନାଁ ହେଉଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ଆଉ ଆଜି ଡାଇଲ୍ ଇନ୍ରେ ସାଥୀ ଆପଣମାନଙ୍କଠୁ କିଛି ମତାମତ ଆମେ ଲୋଡ଼ୁଛୁ ମତାମତ ସେଇ ପରିବାର ଉପରେ। ସମସ୍ତେ ତ ଜାଣନ୍ତି ପରିବାର ସେଇ ଫ୍ୟାମିଲି ସାଧାରଣତଃ ଦୁଇ ପ୍ରକାର ଗୋଟେ ହେଉଛି ଜଏଣ୍ଟ ଫ୍ୟାମିଲି ଆଉ ଗୋଟେ ହେଉଛି ନ୍ୟୁକ୍ଲିୟର ଫ୍ୟାମିଲି। ଆଉ ସେ ଯୋଉ ଜଏଣ୍ଟ ଫ୍ୟାମିଲି ସେଥିରେ ସାଧାରଣତଃ ସଦସ୍ୟ ସଂଖ୍ୟା ଥାଏ ଟିକେ ବେଶୀ ଆଉ ନ୍ୟୁକ୍ଲିୟର ଫ୍ୟାମିଲିରେ ସଦସ୍ୟ ଟିକେ କମ୍ ଥାନ୍ତି। ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆମ ସହିତ କନେକ୍ଟ ହେଇ ଆପଣ ଆମ ସହିତ ସେୟାର କରନ୍ତୁ ଯେ ଆପଣଙ୍କ ହିସାବରେ ଏଇ ଯୋଉ ଜଏଣ୍ଟ ଫ୍ୟାମିଲି ଆଉ ନ୍ୟୁକ୍ଲିୟର ଫ୍ୟାମିଲି ଉଭୟର କ'ଣ କ'ଣ ଫାଇଦା ରହିଛି କ'ଣ କ'ଣ ପ୍ଲସ୍ ପଏଣ୍ଟ ରହିଛି ଆପଣଙ୍କ ହିସାବରେ ସେ ସବୁ ବିଷୟରେ ଆପଣ ଆଜି ଆମ ସହିତ କନେକ୍ଟ ହେଇକି ନିଜର ମତାମତ ସେୟାର କରିପାରିବେ। କନେକ୍ଟ ହେବା ପାଇଁ ଡାଇଲ୍ କରନ୍ତୁ ନମ୍ବର ହେଉଛି 0671-2303-153। ଆଉ ଥରେ କହି ରଖୁଛି ସାଥି ଆମ ନମ୍ବରଟି ଡାଏଲ କରନ୍ତୁ 0671-2303-153।

0: ଦେଖି ନବା ସେଠି ପ୍ରଥମ କଲ୍ ଟି କିଏ କରିଛନ୍ତି, କିଏ ଆମ ସହିତ ଆଜି ପ୍ରଥମ କଲର୍ ହିସାବରେ ଯୋଡ଼ି ହେଇଛନ୍ତି। ହ୍ୟାଲୋ,
1: ଆମ ଘର ଏକ ମନ୍ଦିର, ସେ ତ ସର ଗଠୁ ସୁନ୍ଦର। ଆମ ଘର ଏକ ମନ୍ଦିର, ସେ ତ ସର ଗଠୁ ସୁନ୍ଦର। ମମତାର ମୂରତି ମନେ ଦିଏ ସକତି, ମମତାର ମୂରତି ମନେ ଦିଏ ସକତି। ଆମର ଆମେ ସବୁ।

0: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। ଆଜ୍ଞା ବହୁତ ବହୁତ ସ୍ୱାଗତ କରୁଛି ଆଜିର ଡାଲି ଇନ୍ ଲାଇଭ ଚିଟ୍ଚାଟ୍ ରେ। ଆଉ ଖାସ କରି ଆପଣଙ୍କୁ ଖୁବ ସାରା ଶୁଭେଚ୍ଛା ଆଉ ଶୁଭକାମନା ଯେ ଆପଣ ଆଜି ଆମ ଡାଲି ଇନ୍ ଲାଇଭ ଚିଟ୍ଚାଟ୍ ର ଫାଷ୍ଟ କଲର।
0: ତେବେ
1: ବହୁତ ହି ଭଲ ଲାଗିଲା ଆପଣଙ୍କ ଗୀତଟି, ବହୁତ ହି ସୁରିଲା ଥିଲେ ଆପଣ, ସେଥିପାଇଁ ବି ବହୁତ ବହୁତ ଧନ୍ୟବାଦ। ତେବେ ଆଜିର ଟପିକ ଉପରେ କଣ କହିବେ?
0: ବହୁତ ସୁନ୍ଦର ବିଷୟବସ୍ତୁ। ମୁଁ ଏଇଟା ହିଁ ଯୌଥ ପରିବାର ଆଉ ଯୋଉ ଛୋଟ ସିଙ୍ଗିଲ ପରିବାର ନେଇକି ଗୋଟେ ବିଷୟବସ୍ତୁ ଆସିବା ଦରକାର, ଯାହା ହଉ ଏମିତି ଗୋଟେ ସୁନ୍ଦର ଟପିକ ଆଣିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ଆପଣ ଯୌଥ ପରିବାର ଆଉ ସିଙ୍ଗିଲ ଯୋଉ ଛୋଟ ପରିବାର ବିଷୟରେ କଥା ଯୋଉ ନେଇଛନ୍ତି, ଏଇ ପରିବାର ବିଷୟରେ କହିବାକୁ ହେଲେ ଯୌଥ ପରିବାରଟା ସବୁବେଳ ପାଇଁ ଭଲ ଥିଲା, ଆଜି ବି ଭଲ ଅଛି। ଯୋଉଠି ବି ଏକାଠି ରହିଛନ୍ତି ମା ବାପାଙ୍କର ଦୁଇ ତିନି ପୁଅ ଥାନ୍ତୁ ଆଉ ଝିଅମାନେ ଥାନ୍ତୁ ବା ତାଙ୍କ ବାପା ବା ଅଜା ଆଇ ବା ଜେଜେବାପା ଜେଜେମା ଏମାନଙ୍କୁ ନେଇକି ଯୋଉ ପରିବାରଟା ଗଢି ଉଠୁଛି, ଯୋଉଠି ଯୌଥ ପରିବାର ରହିଛି, ସେ ପରିବାରର ସଂସ୍କାର ସଂସ୍କୃତି ଆଉ ତାଙ୍କର ଯୋଉ କଥାବାର୍ତ୍ତା ବ୍ୟବହାର ତାଙ୍କର ଯୋଉ ଏକତା, ଏଇ ଜିନିଷଟା ଆଜିକାଲି ଆଉ କୋଉଠି ଆଜ୍ଞା ଦେଖିବାକୁ ମିଳୁନାହିଁ। ସେଟା ବହୁତ ଭଲ, ବହୁତ ଭଲ। ଦିନେ ବି ଆମ ପରିବାରରେ ଆମେ 14 ଜଣ ଥିଲୁ, ଆମେ 3 ଭାଇରେ ଘର ଥିଲା, ବାପା ମା ଥିଲେ ଆଉ ଆମର ଭଉଣୀ ମାନେ ବି ସବୁ ଥିଲେ ସେତେବେଳେ, ଆଉ ଆମର 14-15 ଜଣଙ୍କୁ ନେଇକିରି ଆମର ବି ଗୋଟେ ବହୁତ ବଡ ପରିବାର ଥିଲା। ସମୟ କ୍ରମେ ସେ ପରିବାର ଭଉଣୀ ମାନେ ବାହାସା ହେଇଗଲେ, ବାପା ବି ଚାଲିଗଲେ, ମା ବି ଚାଲିଗଲେ। ଏବେ ମୁଁ 35-40 ବର୍ଷ ଧରିକିରି କଟକରେ ରହୁଛି, ବର୍ତ୍ତମାନ ଆମେ 2 ଆମର ବି 2 ଏମିତିଆ ଛୋଟ ପରିବାରରେ।
1: ତାହେଲେ ସାଥୀ ମତେ ଗୋଟେ କଥା କୁହନ୍ତୁ, ଆପଣଙ୍କର ଯେତେବେଳେ ଜଏଣ୍ଟ ଫ୍ୟାମିଲି ଥିଲା ଆପଣ ତାକୁ ବି ଅନୁଭବ କରିଛନ୍ତି ଆଉ ଅବିକା ନ୍ୟୁକ୍ଲିୟର ଫ୍ୟାମିଲି ତାକୁ ବି ଆପଣ ଅନୁଭବ କରୁଛନ୍ତି, ତାହେଲେ ଡିଫରେନ୍ସ କୋଉଠି ଟିକେ ଦେଖିବାକୁ ପାଉଛନ୍ତି, ମାନେ କୋଉଠି ଟିକେ ସୁବିଧା ଅଧିକ ଥିଲା?
0: ସୁବିଧା ଅଧିକ ନିଶ୍ଚିନ୍ତ ଭାବରେ ଜଏଣ୍ଟ ପରିବାରରେ ଥିଲା। ସେତେବେଳେ ଯେକୌଣସି କାମ ରୋଷେଇବାସ ଠାରୁ ଆରମ୍ଭ କରି ବାହାର ବିଲବାଡି ଧନ୍ଦା ସବୁ ଥିଲା। ସେ ସମୟରେ ଆମର ବି ଚାଷବାସ, ଯେମିତି ବାପା ଦାଦା ବଡ ବାପା ଥିଲେ ସେମାନେ 3 ଜଣ ମିଶିକି ଚାଷବାସ କରୁଥିଲେ, ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଆମ ଘରେ ଚଳୁଥିଲେ। ଆଉ ସେ ସମୟରେ ଘର କାମ କରିବା ପାଇଁ ହେଲେ ରୋଷେଇବାସ ଭଲ ମନ୍ଦ ହେଲେ ମୋ ବୋଉ କରନ୍ତି, ବଡ ମା ସାନ ବୋଉ ସମସ୍ତେ ମିଶିକି ସେମାନେ କରନ୍ତି। ଆଉ ପିଠାପଣା ହଉ କିମ୍ବା ଏ ଯୋଉ ରଜ ପର୍ବ ହଉ ଦଶହରା ହଉ, ଆଉ ଆମର ସେଠି ମକର ସଂକ୍ରାନ୍ତି ବି ଅତି ଧୁମଧାମରେ ହୁଏ, ଗାଁରେ ଯୋଉ ପର୍ବଟା ହୁଏ, ଆଉ ଏଇ ସବୁ ମେଳା ମହୋତ୍ସବ ପର୍ବପର୍ବାଣି ସମୟରେ ଏତେ ବଢିଆ ଲାଗେ, ଆପଣ କୁହନ୍ତୁନି। ସେସବୁ କଥା କହିଲେ ତ ବହୁତ କଷ୍ଟ ଲାଗେ, ଯେ ଗୋଟେ ପର୍ବ କୃଷି ଭିତ୍ତିକ ପର୍ବ ରଜ ଆସୁଛି, ସେ ରଜ ଯୋଉ ଆସେ ରଜର ଯୋଉ ପ୍ରସ୍ତୁତି ସଜବାଜ ଦିନ ଠାରୁ ପିଠାପଣା ବ୍ୟବସ୍ଥା ହେଇଯାଇଥିବ, ରାତି ପାହିଲା ବେଳକୁ ପିଠା ପୋଡ଼ ପିଠା କିଣିବ କଟା ହଉଥିବ, ସମସ୍ତେ ଗାଧୋଇକି ଆସୁଥିବେ, ପିଲାମାନେ ନୂଆ ଡ୍ରେସ୍ କିଣୁଥିବେ, ସେ ଯୋଉ ଏକତା, ସିଏ ଯୋଉ ଘରର ଯୋଉ ଆଚାର ବ୍ୟବହାର ଲୋକଙ୍କର ଯୋଉ ଗହଳି, ସେଇ ଜିନିଷ ଆଉ ଦେଖିବାକୁ ମିଳୁନି, ବର୍ତ୍ତମାନ ଏକୁଟିଆ ହିଁ ଏକୁଟିଆ।
1: ଆଜ୍ଞା, ତାହେଲେ ମତେ ଗୋଟେ ଛୋଟ କଥା କୁହନ୍ତୁ, ଗୋଟେ
0: ଯୌଥ ପରିବାର, ଯୌଥ ପରିବାର ବର୍ତ୍ତମାନ ଯୋଉ ପରିବାର ମା ଛୁଆଙ୍କୁ ନେଇକି ଗୋଟେ ଛୋଟ ପରିବାର, ଯଦି ପିଲା ଯଦି ଟିକେ ବଡ ହେଇକି କୋଉଠି ହଷ୍ଟେଲରେ ଛାଡିଦେଲେ, ପାଠ ପଢିଲା କିମ୍ବା କୋଉଠି ଗୋଟେ ଚାକିରି ବାକିରି ଗଲା, ପୁଣି ସେଇ ମା ବାପା ଯୋଉ ଏଟାକୁ ସେ ଏକା ରହିଯାଇଛି।
1: ତାହେଲେ ମୋର ଗୋଟେ ଛୋଟ କ୍ୱେଶ୍ଚନ ଆପଣଙ୍କୁ, ଯେ ଆପଣ ଯୌଥ ପରିବାରର ପ୍ଲସ୍ ପଏଣ୍ଟ କହିଲେ, ଜଏଣ୍ଟ ଫ୍ୟାମିଲିର ପ୍ଲସ୍ ପଏଣ୍ଟ କହିଲେ, ତାହେଲେ ଆପଣଙ୍କ ମତରେ ନ୍ୟୁକ୍ଲିୟର ଫ୍ୟାମିଲିର ତ କିଛି ନା କିଛି ପ୍ଲସ୍ ପଏଣ୍ଟ ଥିବ ନିଶ୍ଚୟ, ନା ସବୁ ହିଁ ମାଇନସ୍ ପଏଣ୍ଟ?
0: ତୁମେ ପ୍ଲସ୍ ପଏଣ୍ଟ ଅଛି, ସିଏ ଯୋଉ ପ୍ଲସ୍ ପଏଣ୍ଟ ଆମେ ଯୋଉ ବଡ ପରିବାର ଭିତରୁ ଯୋଉ ଚଳିକି ଆସିଲୁ, ସେ ସବୁ ଛୋଟ ପରିବାର ଭିତରେ ଯୋଉ

0: କହୁଛନ୍ତି ଛୋଟ ପରିବାର ଭିତରେ ସେଥିରେ ଚଳିବାର ତଳ ନୀତି ନେଇକିରି ଯେକୌଣସି କାମଟା କରାଯାଏ ଆମକୁ ପସନ୍ଦ ଲାଗେନି ଏତେ ଅବଶ୍ୟ ଅଭାବ ନାହିଁ
1: ଆପଣ ଗୋଟେ ୱେରେ ମାନେ ଯେମିତି କମ୍ପେୟାର କରିଦଉଛନ୍ତି ନିହାତି ଆପଣ ଜଏଣ୍ଟ ଫ୍ୟାମିଲିର ଯେହେତୁ ବିଲଙ୍ଗ କରିଛନ୍ତି ସେଥିପାଇଁ ଆପଣ ନ୍ୟୁକ୍ଲିୟର ଫ୍ୟାମିଲିକୁ ସେ ଜିନିଷରେ କମ୍ପେୟାର କରିଦେଉଛନ୍ତି କିନ୍ତୁ କିଛି ନା କିଛି ତ ତାର ଗୋଟେ ପ୍ଲସ୍ ପଏଣ୍ଟ ତ ଥିବ ହିଁ
0: ଅଛି ଯଦିଓ ବି ସେଇଟା ଯଦି କୁହାଯିବ ଧର ବଡ ପରିବାର ଭିତରେ ଯେକୌଣସି କାମଟା ହଉଥିଲା ସମସ୍ତେ ଏକତା ହେଇକି କରୁଥିଲେ ଯାହା ହଉଥିଲା ବାଟି ଗୁଣ୍ଡି ସମସ୍ତେ ଖାଇବା ପିନ୍ଧିବା ଠାରୁ ଆରମ୍ଭ କରି ସମସ୍ତଙ୍କୁ ସମାନ ଭାବରେ ଦେଖା ଯାଉଥିଲା ସେତେବେଳେ ତଥାପି ତା ଭିତରେ ବି କମ ବେଶୀ ରହୁଥିଲା କିନ୍ତୁ ସେଇ ଯୋଉ ଛୋଟ ପରିବାର ଭିତରେ ଯୋଉ ଜିନିଷଟା ହେଲା ସେଟା ଆମେ ପସନ୍ଦ କରି ଆମର ଯୋଉ ଗୋଟେ ପିଲା ବା ଦିଟା ପିଲା ତାଙ୍କ ପାଇଁ ଯୋଉ ପସନ୍ଦ କରି ଜିନିଷ କରିବା ବା ଖାଇବା କରିବା କିମ୍ବା ପିନ୍ଧିବାର କରିବା କିମ୍ବା ପାଠ ପଢେଇବାର ଯୋଉ ବ୍ୟବସ୍ଥାଟି ରହିଛି ସେଟା କୋଉଠି ନା କୋଉଠି ଟିକେ ପିଲାଙ୍କ ମନ ଚାହିଁଲା ଭଳିଆ ଷ୍ଟ୍ରଙ୍ଗ ଥାଏ ବର୍ତ୍ତମାନ ସେଇଟା ଦିଏ
1: ତାମାନେ ଏଠି କହି ହବ ଯେ ଟିକେ ଖର୍ଚ୍ଚ କମି ଯାଇଛି
0: ଖର୍ଚ୍ଚ ନା ନା ଖର୍ଚ୍ଚ କମି ଯାଇଛି ବୋଲି କୁହାଯିବନି ଏଇଟା ବି ଏଥିରେ ଖର୍ଚ୍ଚ ବେଶୀ ଏଥିରେ ବେଶୀ ଖର୍ଚ୍ଚ ଆଜ୍ଞା ସେ ସମୟରେ ଯୋଉଭଳି ଭାବରେ ଖର୍ଚ୍ଚବାର୍ଚ୍ଚ କରାଯାଉଥିଲା ଯେମିତି ପରିବାରରେ ଚଳୁଥିଲେ ସେ ସମୟରେ ବାହାର ଜିନିଷ ପ୍ରତି ଏତେ ହୁଏତ ନଜର ନଥିଲା ବାହାରେ ଏବେ କଣ ଆଜିକାଲିକା ଯୁଗରେ ବର୍ତ୍ତମାନ ସବୁ କିଣା ଯେମିତିକି ପାଣି ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ଆମେ ସହରରେ ଯେମିତି ରହିଛୁ ସବୁ କିଣୁଛୁ ଏଠି ସେତେବେଳେ ପାଣି ଭଳିଆ କଣ ସେତେବେଳେ ପନିପରିବା ତ ବାଡି ଘର ମାନଙ୍କରେ ଏତେ ହଉଥିଲା ଚାଷ ହଉଥିଲା ଯେ କିଛି କିଣା ବିକା ବି ନଥିଲା ସେ ସମୟରେ ଅଭାବଟା ଦେଖାଯାଏନି କିନ୍ତୁ କୋଉଠି ନା କୋଉଠି ଟିକେ ଅଳ୍ପ ଟିକେ ଅଶାନ୍ତି ଥାଏ
1: ଠିକ ଅଛି ସେଠି
0: ଅଶାନ୍ତି ଥାଏ
1: ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ
0: ନଯାଏ
1: ଆଜ୍ଞା
0: ଏବେ ସେଇଟା ବେଶୀ ହଉଛି ଆଉ କଣ
1: ଆଜ୍ଞା ଆପଣଙ୍କ ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଆଜି ଫାର୍ଷ୍ଟ କଲର୍ ହିସାବରେ ଯୋଡ଼ି ହେଇଥିଲେ ସେଥିପାଇଁ ବହୁତ ବହୁତ ଶୁଭେଚ୍ଛା ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
0: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ସାଥୀ ଫାର୍ଷ୍ଟ କଲର୍ ହିସାବରେ ଯୋଡ଼ି ହେଇଥିଲେ ଦିବାକର ଭାଇ ସିଏ ଜଣେଇଲେ ନିଜର ମତାମତ ଯେ ଜଏଣ୍ଟ ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି ଆଉ ନ୍ୟୁକ୍ଲିୟର ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି ଆପଣ ବି ଜଣେଇ ପାରିବେ ଆମ ସହିତ କନେକ୍ଟ ହେଇ କନେକ୍ଟ ହେବା ପାଇଁ ଡାଏଲ୍ କରନ୍ତୁ 0671-2303-153 ଆଉ ଜଣେଇ ଦିଅନ୍ତୁ ଆମ ସହିତ ସେୟାର କରିଦିଅନ୍ତୁ ନିଜର ମତାମତ ସେଇ ଯୋଉ ଜଏଣ୍ଟ ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି ଆଉ ନ୍ୟୁକ୍ଲିୟର ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି ଦେଖି ନବା ନେକ୍ସଟ ସାଥୀ ଆମ ସହିତ କିଏ କୋଉଠି ଯୋଡ଼ି ହେଇଛନ୍ତି ହ୍ୟାଲୋ
2: ହ୍ୟାଲୋ ଶୁଭ ସନ୍ଧ୍ୟା ମ୍ୟାଡାମ ନମସ୍କାର
1: ନମସ୍କାର ଶୁଭ ସନ୍ଧ୍ୟା କିଏ କହୁଥିଲେ କୋଉଠୁ କଲ୍ କରିଥିଲେ
2: ମୁଁ ମୁନା ପଣ୍ଡା କୋଟିଲା କନାପୁର ଜଗତସିଂହପୁର କହୁଥିଲି
1: ମୁନା ଭାଇ ନମସ୍କାର ସ୍ୱାଗତ କରୁଛି ଆଜିର ଡାଇଲି ଇନ୍ ଲାଇଫ ଚିଟ୍ଚାଟ୍ କୁ
2: ଧନ୍ୟବାଦ
1: କେମିତି ଅଛନ୍ତି
2: ମୁଁ ତ ସବୁବେଳେ ବିନ୍ଦାସରେ ଖୁସିରେ ଅଛି ଆଶା ହେଉଛି ମା ଶାରଳାଙ୍କ ଆଶୀର୍ବାଦରୁ ଆପଣ ବିନ୍ଦାସରେ ଥାନ୍ତୁ ଖୁସିରେ ଥାନ୍ତୁ ସୁସ୍ଥ ଥାନ୍ତୁ ମା ଶାରଳା ଆପଣ ମୋଟ ବଡ଼ ରଖିଥାନ୍ତି
1: ଆଜ୍ଞା ଆଜ୍ଞା ମୁଁ ଆପଣମାନଙ୍କ ଭଲ ପାଇବା ଆପଣମାନଙ୍କ ଆଶୀର୍ବାଦରେ ବହୁତ ହିଁ ଭଲ ଅଛି ଖୁସିରେ ଅଛି ତେବେ କଣ କହିବା ଆଜିର ଟପିକ ଉପରେ
2: ଦେଖନ୍ତୁ ଆପଣ ଟପିକ ରଖିଛନ୍ତି ବଡ଼ ପରିବାର ଏବଂ ଛୋଟ ପରିବାର ପ୍ଲସ୍ ପଏଣ୍ଟ କଣ
1: ଆଜ୍ଞା
2: ଦେଖନ୍ତୁ ବଡ଼ ପରିବାର ପ୍ଲସ୍ ପଏଣ୍ଟ ଗୋଟେ ଅଛି କଣ ଯୌଥ ପରିବାରରେ ଜଣେ ମୁରବୀ ରହୁଥିଲେ ଜଣେ ଘର ମୁରବୀ ସେ ଘରର ଘର ବାହାର ସବୁ ଦାୟିତ୍ୱ ନେଇ ସବୁ କିଛି ଭଲମନ୍ଦ ବୁଝୁଥିଲେ ପର୍ବପର୍ବାଣି ବାହାର ବର୍ତ୍ତାର ସମସ୍ତେ ଏକାଠି ରହୁଥିଲେ ଜଣଙ୍କ ଉପରେ ନିର୍ଭର ହଉଥିଲା ସେ ସବୁ ନେଇ ଆଣି ଥୋଇପାରୁଥିଲେ ବାପା ମା ଜେଜେମା ଦାଦା ଖୁଡି କି ବଡ଼ ବାପା ବଡ଼ ମା ଆମର ଗୋଟେ ଜଏଣ୍ଟ ଫ୍ୟାମିଲି ଅଛି ଆମର ବଡ଼ ପରିବାର 7 ଜଣ 4 ଭାଇ ଆମେ ସମସ୍ତେ ଏକାଠି ଅଛୁ ଭଲ ମନ୍ଦରେ କଣ ଜଣଙ୍କ ଦେହ ଖରାପ ହେଲା ଆଉ ଜଣେ ତାକୁ ସାହାଯ୍ୟ କରୁଥିଲା କାମ ଧନ୍ଦାରେ ଜଣେ ଯଦି ଭାଉଜ ଗଲ ବାପର ସାନ ଅଛି ତେବେ ନେଇ ଆଣି ଥୋଇପାରୁଥିଲା ସେଥିରେ ପ୍ଲସ୍ ପଏଣ୍ଟ ହେଉଛି ଏୟା ଆଉ ଛୋଟ ପରିବାର ପ୍ଲସ୍ ପଏଣ୍ଟ ହେଲା କଣ ଯାହା କରେ ନିଜ ଇଚ୍ଛାରେ କରେ ଆପଣ ଖାଇଲେ କେତେ ନ ଖାଇଲେ ତ କେହି ନାହାନ୍ତି କହିବେ ଆପଣ ମନ ଇଚ୍ଛା ଖାଇପାରିବେ ମନ ଇଚ୍ଛା ଖର୍ଚ୍ଚ କରିପାରିବେ ମନ ଇଚ୍ଛା ଯାହା ପାଇଁ ତାହା କରିପାରିବେ କିନ୍ତୁ ଜଏଣ୍ଟ ଫ୍ୟାମିଲି ସେଇଟା ନଥିଲା ଜଏଣ୍ଟ ଫ୍ୟାମିଲି ଜଣେ ମୁରବୀ ସେ ସବୁ ଭଲ ମନ୍ଦ ଦେଖୁଥିଲା ଯିଏ 5000 ଟଙ୍କା ରୋଜଗାର କରୁଥିଲା ତାକୁ ସେତିକି ସମ୍ମାନ ମିଳୁଥିଲା ଯିଏ 1000 ଟଙ୍କା ରୋଜଗାର କଲା ତାକୁ

0: ସମ୍ମାନ ମିଳୁଥିଲା।
1: ଆଜ୍ଞା,
0: ଛୋଟ ପରିବାର ଗୋଟେ ହଉଛି କଣ, ଆପଣ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିବେ, ନିଜ ଇଚ୍ଛାରେ ଖାଇବା ପିଇବା ବୁଲି ପାରିବେ, କିନ୍ତୁ ଜଏଣ୍ଟ ଫ୍ୟାମିଲି ସେସବୁ ନଥିଲା। ଯାହା ମୁରବୀ ମାନେ ନିର୍ଦ୍ଦେଶ ଦେଉଥିଲେ ସବୁ ତାଙ୍କର କଥା ମାନୁଥିଲେ, କିନ୍ତୁ ଗୋଟେ ମାଇନସ
1: ପଏଣ୍ଟ ଧରି ନେଇ ପାରିବା ଯେ ଜଏଣ୍ଟ ଫ୍ୟାମିଲିରେ ଟିକେ ସ୍ୱାଧୀନତା କମ ଥିଲା ଆଉ ନ୍ୟୁକ୍ଲିୟର ଫ୍ୟାମିଲିରେ ଟିକେ ସ୍ୱାଧୀନତା
0: କମ ନଥିଲା। ଯେ ଘର ମୁରେ ସେ ସବୁ ନେଇ ଆଣି ଚଳୁଥିଲା, ସମସ୍ତେ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ, ତା ମାନେ ସମସ୍ତେ ବନ୍ଦୀ କରିକି ରଖୁଥିଲେ। ସେ ଗୋଟେ ଶୃଙ୍ଖଳା, ଗୋଟେ ଶାସନ, ଗୋଟେ ଅନୁଶାସନ ହେଇକି ଗୋଟେ ଘରେ ସମସ୍ତେ ରହୁଥିଲେ, ଯାହାକି ଗୋଟେ ଗୋଟେ ପରିବାର ଭଳିଆ ପରିବାର ଦେଖାଯାଉଥିଲା। ସେ ପରିବାରଟା ଜଏଣ୍ଟ ଫ୍ୟାମିଲି, ଚାରି ଭାଇ କି ପାଞ୍ଚ ଭାଇ ଏକାଠି ହେଇକି ରହିଥିଲେ, ଏକା ମନ ଯାହା କରୁଥିଲେ ସମସ୍ତେ ମିଳିମିଶି କରୁଥିଲେ, ଜଣେ ଘରେ ରହୁଥିଲେ, ସେ ଘର ନେଇ ଆଣି ଶୋଇବା। ଏବେ କଣ ଯେ ଛୋଟ ପରିବାର ଭିତରେ ଆପଣ ଦେଖନ୍ତୁ, ମନ ଇଚ୍ଛା ଆପଣ ଯାହା ପାଇଁ ତାହା କରିପାରିବେ। ଯଦି କିନ୍ତୁ ମାଇନସ ପଏଣ୍ଟ ହେଲା, ଧରିନିଅନ୍ତୁ ଛୋଟ ପରିବାର ବାପା ମା ପୁଅ ଝିଅ ଦି ଜଣ, ଯଦି ମା ଦେହ ଖରାପ ଥିଲା ସେଠି ସାହାଯ୍ୟ କରିବା ପାଇଁ କେହି ନାହାନ୍ତି, ଆମେ ସେଠି ଟଙ୍କା ମଡେଇ ପଡେ। ତେଣୁ ଜଏଣ୍ଟ ଫ୍ୟାମିଲି ସେସବୁ ନାହିଁ, ଜଣେ ଦେହ ଖରାପ ଥିଲା ଆଉ ଜଣେ ତାକୁ ସାହାଯ୍ୟ କରିଥିଲା, ଜଣେ ବାପରୁ ଗଲେ ଆଉ ଜଣେ ବି ଥିଲା ସେ କାମ ନେଇ ଆଣିବାରେ। କିନ୍ତୁ ଛୋଟ ପରିବାର ଗୋଟେ ସୁବିଧା କଣ, ଆପଣ ନିଜ ଇଚ୍ଛା ଯାହା ପାଇଁ ତାହା କରିପାରୁଥିଲେ, ଆପଣଙ୍କ ପରେ କେହି ମୁରବୀ ନାହାନ୍ତି। କିନ୍ତୁ ଛୋଟ ପରିବାର ଆଜିକା ଡେଟ୍ରେ ମୋତେ ବହୁତ ଜେଜା ଜାଗା ଜେଜା ଠିକ ଅଛନ୍ତି, କିନ୍ତୁ ଜଏଣ୍ଟ ଫ୍ୟାମିଲି ଅପେକ୍ଷା ଛୋଟ ପରିବାର ଏତେ ଭଲ ନୁହେଁ। ଜଏଣ୍ଟ ଫ୍ୟାମିଲି ଆପଣ ସବୁ ସୁବିଧା, ସବୁ ସୁଖ ସୁବିଧା ପାଇପାରିବେ। ଛୋଟ ପିଲା ବି ମାନେ ଥିବେ, ସେମାନେ ଜେଜେ ଜେଜେମା ପାଖରେ ରହିକି ବହୁତ କିଛି ଶିଖିପାରିଥିଲେ, କିନ୍ତୁ ଦେଖନ୍ତୁ ଛୋଟ ପରିବାର ଜେଜେ ଜେଜେମା ବଦଳରେ ଆୟା ରହୁଛନ୍ତି, ତାଙ୍କ ଘରେ ବାପା ମା ଛାଡ଼ିଦେଲେ ଗଲେ କ୍ଲବ ପାର୍ଟି ବୁଲିଲେ। ସେ ପିଲା ଭବିଷ୍ୟତ ଯାହା ଆପଣ ଜାଣିଥିବେ, ସମସ୍ତେ ବି ଦେଖୁଛନ୍ତି ଦୁନିଆ ଯାହା ହଉଛି, କିନ୍ତୁ ଜଏଣ୍ଟ ଫ୍ୟାମିଲି ସେସବୁ ନଥିଲା। ହସ ଖୁସି ଗୋଟେ ଥିଲା, ଗୋଟେ ପର୍ବପର୍ବାଣି ଏକାଠି ବସି ପାଳନ କରୁଥିଲେ, ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଥିଲା। କିନ୍ତୁ ଜଏଣ୍ଟ ଫ୍ୟାମିଲି ଭଲ, ଛୋଟ ପରିବାର ଜେଜା ମତେ ଜେଜା ଠିକ ଅଛନ୍ତି, କିନ୍ତୁ ଗୋଟିଏ ପକ୍ଷେ ଆପଣ ନିଜ ଇଚ୍ଛା ଯାହା ପାଇଁ ତାହା କରିପାରୁଥିଲେ, କେହି ଆପଣଙ୍କ ଉପରେ ମୁରବୀ ନାହାନ୍ତି। ଆଉ ଛୋଟ ପରିବାର ବାପା ମୁରବୀ ହେଲେ, ମା ମୁରବୀ, ପୁଅ ମୁରବୀ, ଝିଅ ମୁରବୀ, ମାନେ କେହି କାହାକୁ ମାନୁ ନାହାନ୍ତି। କିନ୍ତୁ ଜଏଣ୍ଟ ଫ୍ୟାମିଲି ଜଣେ ମୁରବୀ ରହିଥିଲା, ତାଙ୍କ କଥା ସବୁ ମାନୁଥିଲେ, ଯାହାକି ଗୋଟେ ସମାଜରେ ଗୋଟେ ଶୃଙ୍ଖଳା ଥିଲା, ଯାହା ଏବେ ସେସବୁ ଠିକ ହେଲାଣି, ସମାଜ ଗୋଟେ ବିଶୃଙ୍ଖଳା ହେଇଗଲା ଆଉ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ମୂଲ୍ୟବାନ ମତାମତ ପାଇଁ। ତେବେ ରହୁଛି, ନମସ୍କାର।
0: ରହୁଛି, ମା ଆଗେ ପ୍ରାର୍ଥନା କରୁଛି, ଆମ ରେମ୍ବୋ ପରେ ଏମିତି ଜଏଣ୍ଟ ଫ୍ୟାମିଲି ହେଇଥାଉ, ସମସ୍ତଙ୍କୁ ସମସ୍ତେ ସହଯୋଗ କରନ୍ତୁ।
1: ଆଜ୍ଞା,
0: ଘଣ୍ଟା ଗୋଟେ ରଖିଥାନ୍ତୁ। ରହୁଛି, ନମସ୍କାର।
1: ନମସ୍କାର।

0: ଦେଖିନ ବା ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି। ହ୍ୟାଲୋ, ଓ ଓ ଫୋନ ଲାଇନଟି କଟିଯାଇଛି। ଠିକ ଅଛି, କିଛି କଥା ନାହିଁ, ଆଉ ଥରେ ଆପଣ ଆମ ସହିତ କନେକ୍ଟ ହେଇପାରିବେ। କନେକ୍ଟ ହେବା ପାଇଁ ଡାଏଲ କରନ୍ତୁ 0671-2303-153। ନେଇଯିବା ନେକ୍ସଟ କଲ୍ଟି। ହ୍ୟାଲୋ
1: ହ୍ୟାଲୋ,
0: କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କଲ୍ କରିଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତିକା ବଜାର, ଜଗତସିଂହପୁର।
0: ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଡାଇଲିନ ଲାଇଭ ଚିଟଚାଟକୁ।
1: ବହୁତ ବହୁତ ଧନ୍ୟବାଦ।
0: ତାହେଲେ ସାଥୀ, ଆଜି କଣ କହିବେ ଆମର ଏଇ ଟପିକ ଉପରେ, ଆପଣଙ୍କର କଣ ମତାମତ ରହିଛି?
1: ଫୁଲ ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ ଭଉଣୀ କହିବି, ଆମର ଗୋଟେ କଥାରେ ଅଛି, ଗୋଟେ ଗାଈ ରାତି ପାଇଲା ବେଳକୁ ମୋଟେ ନାହିଁ। ତେଣୁ ବର୍ତ୍ତମାନ ଆଧୁନିକ ଅତ୍ୟାଧୁନିକ କଳି ଯୁଗରେ, ଏଆଇ ଜମାନାରେ, ଯେତେ ଭାଇ ସେତେ ଘର, ଯେତେ ଭାଇ ସେତେ ହାଣ୍ଡି, ମାନେ ସମ୍ପତ୍ତି ପାଇଁ କି ବର୍ତ୍ତମାନ କଳି ଝଗଡା, ମାରପିଟ, ହଣାକୁଟା ଏସବୁ ଚାଲିଛି କଳି ଯୁଗରେ। ତେଣୁ ଆମର ଯେମିତି ଗୋଟେ କଥା ନାହିଁ, ବିନା ଯୁଦ୍ଧ ଦେବି ନାହିଁ ସୂଚ୍ୟଗ୍ର ମେଦିନି। ତେଣୁ ବିନା ଯୁଦ୍ଧରେ ବି ସୂଚୀ ଅଗରେ ବି ଜମି କେହି କାହାକୁ ଦବାକୁ ବି ଚାହୁଁନାହାନ୍ତି। ବର୍ତ୍ତମାନ ଯୁଗରେ ଆପଣ ଯଦି କହିବେ ଯୌଥ ପରିବାର ରହିବ, ଯେତେ ବଡ଼ ଫ୍ୟାମିଲି, ଦିନକୁ ଦିନ ଆଜ୍ଞା ବର୍ତ୍ତମାନ ଦେଖନ୍ତୁ, ନିଜର ଜନ୍ମକଲା ବାପା ମାଆଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଉନାହାନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ନେଇ ଛାଡୁଛନ୍ତି, ଆଉ ବାପା ମାଆଙ୍କୁ ତ ମାନୁନାହାନ୍ତି। ଆପଣ ନିଜର ତ ଗାର୍ଡିଆନ

0: ଠିକ ନାହିଁ, ମୋର ବି ଠିକ ନାହିଁ, ବର୍ତ୍ତମାନ ଯୌଥ ପରିବାର କୋଉଠୁ ଆସିବ? ତେଣୁ ବର୍ତ୍ତମାନ ଦେଖନ୍ତୁ ସବୁ ଭାଙ୍ଗିକି ଚୋରମାର ଯିଏ ଆଜିକାଲି ଲଭ୍ ମ୍ୟାରେଜ କଲେ, ଶ୍ୱଶୁର ଶାଶୁ ହେଲେ ତାଙ୍କର ମାନେ ମେନ୍ ବାପା ଆଉ ମା, ତେଣୁ ତାଙ୍କ କଥାରେ
1: ଆମେ ଟପିକ ଉପରେ ଯିବା ଯେ ଆପଣଙ୍କ ମତରେ ପ୍ଲସ୍ ପଏଣ୍ଟ କଣ?
0: ମୋ ମତରେ ଯୌଥ ପରିବାର ଠିକ ଯେ, କିନ୍ତୁ ବର୍ତ୍ତମାନ କଳିଯୁଗରେ ଏଇଟା ଚାଲୁନି। ବର୍ତ୍ତମାନ ଦେଖନ୍ତୁ ସବୁ ଭାଙ୍ଗିକିରି ଚୁରମାର ବର୍ତ୍ତମାନ ବାହାରେ ରହୁଛନ୍ତି, ଚାକିରି କଲେ, ରୋଜଗାର କଲେ, ଖାଇଲେ, ନିଜ ଜନ୍ମ କଲା ବାପା ମାଆକୁ ମାନେ ଯିଏ ଦଶ ମାସ ଦଶ ଦିନ ଗର୍ଭ ଧରିକି ଏତେ କଷ୍ଟ କରି ଦୁଃଖ ଜଞ୍ଜଳା ସହିକିରି ମାନେ ବଡ କରିଛନ୍ତି, ତାଙ୍କୁ ବି ଅନଉନାହାନ୍ତି, ତାଙ୍କ ମୁହଁକୁ ଅନଉନାହାନ୍ତି, ତାଙ୍କୁ ମାରୁଛନ୍ତି, ବୃଦ୍ଧାଶ୍ରମ ଜରାଶ୍ରମ ନେଇ ଛାଡୁଛନ୍ତି।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ମୂଲ୍ୟବାନ ମତାମତ ପାଇଁ। ତେବେ ରହୁଛି, ନମସ୍କାର,
0: ଜୟ ଜଗନ୍ନାଥ।

0: ସାଥି ଆପଣ ବି କନେକ୍ଟ ହେଇପାରିବେ ଆମ ସହିତ। ନମ୍ବରଟି ହେଉଛି 0671230315। ଆଉ ଆମ ସହିତ କନେକ୍ଟ ହେଇ ଜଣେଇ ଦିଅନ୍ତୁ ଆପଣଙ୍କର ସେଇ ମୂଲ୍ୟବାନ ମତାମତ ଆମ ସହିତ ସେୟାର କରିଦିଅନ୍ତୁ। ଆଉ ଜଣେଇ ଦିଅନ୍ତୁ ଯେ ଜଏଣ୍ଟ ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି ଆଉ ନ୍ୟୁକ୍ଲିୟର ଫ୍ୟାମିଲିର କଣ କଣ ପ୍ଲସ୍ ପଏଣ୍ଟ ଅଛି। नेक्स्ट कॉलर हम सहित किए जोड़ी छंती। हेलो,
1: महफिल थी दुआओं की, महफिल थी दुआओं की कि मैंने भी एक दुआ मांग ली कि मेरे अपने सदा खुश रहे, मेरे साथ भी मेरे बाद भी। नमस्कार आज्ञा।
0: नमस्कार, किए कोथले कोट कॉल करथले?
1: मु समीर पंडा कहछि तेलंगापिंठ कटकर।
0: ସ୍ୱାଗତ କରୁଛି ଆପଣଙ୍କୁ ଆଜିର ଡେଲି ଇନ୍ ଲାଇଫ ଚିଟ୍ ଚାଟ୍ କୁ। ତେବେ ଆଜିର ଟପିକ ଉପରେ କଣ କହିବେ?
1: ନିହାତି ଆଜି ଗୋଟେ ବଢିଆ ବିଷୟବସ୍ତୁ ଆଣିଛନ୍ତି। ଯେହେତୁ ମୁଁ ଜଏଣ୍ଟ ଫ୍ୟାମିଲିକୁ ବିଲଙ୍ଗ କରେ ଏବଂ ପରିବାର କଥା ଯେତେବେଳେ ଆସେ ମୁଁ ଜଏଣ୍ଟ ଫ୍ୟାମିଲିକୁ ପ୍ରିଫର କରେ, କାହିଁକି ନା ମୁଁ ଜଏଣ୍ଟ ଫ୍ୟାମିଲିକୁ ବିଲଙ୍ଗ କରେ। କେବଳ ଏବେ ନୁହଁ, ଆମ ପିଢି ନୁହଁ, ଆମ ବାପା ମାନେ ବି ଥିଲେ, ଆମ ଜେଜେମାନେ ବି ଥିଲେ, ଆମ ପିଢି ପର୍ଯ୍ୟନ୍ତ ବି ଆମେ ଜଏଣ୍ଟ ଫ୍ୟାମିଲିରେ ଚଳି ଆସୁଛୁ। ଆପଣ ଫରକ କଥା ଦର୍ଶେଇବା ପାଇଁ କହିଛନ୍ତି ଯେ ଜଏଣ୍ଟ ଯୌଥ ପରିବାର ଏବଂ ସିଙ୍ଗିଲ ପରିବାର। ମୁଁ ମ୍ୟାକ୍ସିମମ କଥା କହିବି। ଦେଖନ୍ତୁ, ଗୋଟେ ଜଏଣ୍ଟ ଫ୍ୟାମିଲିରେ କଣ ହବ, ଯେତେବେଳେ ପରସ୍ପରର ଜଏଣ୍ଟ ଫ୍ୟାମିଲି ଆଜିକାଲି ଭାଙ୍ଗି ଯାଉଛି, କାହିଁକି ନା ହୀନ ମାନସିକତା ପାଇଁ, ସ୍ୱାର୍ଥପରତା ଗୁଣ ରହିବା ପାଇଁ। ଅଧିକା ରୋଜଗାର ମୁଁ କରୁଛି, ସାନ ଭାଇ କମ୍ ରୋଜଗାର କରୁଛି, ସେଠି ଟିକେ ତ୍ୟାଗ ରହୁନି ଯେ ସମସ୍ତ କିଛି କିଛି ଦେବେ, କିନ୍ତୁ ମୁଁ ଅଧିକା ଦେବି ସିଏ କମ୍ ଦବ, ଏ ଯୋଉ ଭାବନା ଏବଂ ମୋର ତୋର ଭାବନା ଯୋଉ ଚାଲି ଆସିଲା, ଧୀରେ ଧୀରେ ଯୌଥ ପରିବାରରେ ମାନେ ସ୍ୱାର୍ଥପରତାର ସଂକୀର୍ଣ୍ଣ ମାନସିକତା ପଶିଗଲେ ଯୌଥ ପରିବାର ଭାଙ୍ଗି ଯାଉଛି ଏବଂ ଅଲଗା ଅଲଗା ହେଇଯାଉଛନ୍ତି। କିନ୍ତୁ ଯେତେବେଳେ ଆମେ ଗୋଟେ ରଜୁରେ ବନ୍ଧା ହେଇକି ଥିବା ପରିବାର, ଯେମିତି ପୂର୍ବରୁ ମୁନା ଭାଇନା କହୁଥିଲେ, ଯଦି ଗୋଟେ ଘରେ ଦୁଇ ଯାହା କି ଚାରି ଯାହା ଅଛନ୍ତି, ତିନି ଯାହା ଅଛନ୍ତି, ଚାରି ଭାଇ ଅଛନ୍ତି ଏବଂ ତାଙ୍କର ସ୍ତ୍ରୀ ମାନେ ଅଛନ୍ତି, ତାଙ୍କର ପିଲାମାନେ ଅଛନ୍ତି, କାହାର ଦେହ ଖରାପ ହେଲା ଆଉ ଜଣେ ଧରିକିନି ଘରର ଯାବତୀୟ କାମକୁ ମାଡି ବସିବ, ଜଣେ ଘରକୁ ଯାଇଛନ୍ତି ଆଉ ଅନ୍ୟମାନେ ତାଙ୍କ କାମ କରିବେ, ଘରେ ଛୋଟ ଛୋଟ ପିଲାମାନେ ଆସିବେ, ଧରି ନିଅନ୍ତୁ କେହି ଜଣେ ଘରର ମହିଳା କର୍ମଜୀବୀ ଅଛନ୍ତି, ତାଙ୍କ କୁନି ପିଲାମାନଙ୍କୁ ରଖିବା ପାଇଁ କି ବଡ ବୋଉ ଅଛନ୍ତି କିମ୍ବା ସାନ ବୋଉ ଅଛନ୍ତି ବା ଖୋଳି ଅଛନ୍ତି ବା ଜେଜେମା ଅଛନ୍ତି, ସମସ୍ତେ ସୁଖଟାକୁ ବି ବାଣ୍ଟି ନେବେ ଏବଂ ଦୁଃଖଟାକୁ ବି ବାଣ୍ଟି ନେବେ, ଏବଂ ଟିକେ ଟିକେ ତ୍ୟାଗ କଲେ ଆପଣମାନେ ମାନେ ଗୋଟେ ଏଇ ସମାଜରେ ଗୋଟେ ଉଦାହରଣ ହିଁ ରହିବେ। ମୁଁ କାହିଁ ଉଦାହରଣ କଥା କହୁଛି, ଆମର ଜଣେ ପିଇସା ଘର ଅଛି କାକଟପୁର ମଙ୍ଗଳା ମନ୍ଦିର ପାଖରେ, ଏବେ ବି ତାଙ୍କର ଚାରି ଭାଇ ମାନେ ଚାକିରି କରୁଥିଲେ, ତାଙ୍କ ପିଲାମାନେ ଏବେ ଚାକିରି କଲେଣି, ଆମ ପିଇସା ମାନେ ସେମାନେ ରିଟାୟାର୍ଡ କରିସାରିଲେ, ଅବସର ପରେ ମଧ୍ୟ ସେମାନେ ଯୌଥ ପରିବାର ହେଇ ଚଳୁଛନ୍ତି। ଆଉ ସବୁଠୁ ଖୁସିର କଥା, ବେଳେ ବେଳେ ମୁଁ ଯାଏ ଯେ ଯେତେବେଳେ ଖରାବେଳ ଖାଇବା ହଉ ବା ସକାଳର ଜଳଖିଆ ହଉ, ସମସ୍ତେ ଯଦି ଘରେ ଆଭେଲେବୁଲ ଅଛନ୍ତି, ଚାରି ଭାଇ ଏକାଠି ନହେଲେ ଖାଦ୍ୟ ପରସା ଯିବ ନାହିଁ, ଇଏ ତାକୁ ଖୋଜୁଥିବ, ସିଏ ତାକୁ ଖୋଜୁଥିବ, ଆଉ ସେ ଯୋଉ ମାନେ ଏକାଠି ହେଇ ବସିବାର, ଯେତେବେଳେ ଆମେ ପରସ୍ପର ସାମ୍ନାସାମ୍ନି ଗୋଟେ ସ୍ଥାନରେ ଏକତ୍ର ହେଇଯିବା ଏବଂ ଯଦି ପରିବାରର କୌଣସି ଫଙ୍କସନ

0: ରହୁଛି, ବିବାହ ରହୁଛି, ବ୍ରତଘର ରହୁଛି, କିମ୍ବା ଏନି ଅକେଜନ ରହୁଛି, କେବଳ ଆମର ଯୌଥ ପରିବାର ନୁହେଁ, ତା ସହିତ ଆମ ଯୋଉମାନେ ଆଟାଚମେଣ୍ଟ ହେଇକି ଅଛନ୍ତି, ଆମ ମାମୁଁ ଘର, ମାଉସୀ ଘର, ଆମର ପିଇସି ଘର, ସମସ୍ତେ ଯେତେବେଳେ ଏକାଠି ହେଇଗଲେ, ତେଇଶ ଆମର ତେଇଶ ପରିବାର, ତେଇଶଟା ଯେତେବେଳେ ଷାଠିଏ ହେଇଯାଉଛି, ସେ ଖୁସି ଆହୁରି ବଢିଯାଉଛି। ତେଣୁ ମୁଁ କେବଳ ଏଇଟା ହିଁ କହିବି, ଯୌଥ ପରିବାର ରହିଲେ ଅନେକ ଉପକାର ରହିଛି। ଏବଂ ଯୋଉମାନେ ଦେଖନ୍ତୁ କିଛି ପାଠ ପଢିବା ପାଇଁ ଆସିକି ଦୂର ଜାଗାରୁ ଆସିକି ସହର ମାନଙ୍କରେ ରହୁଛନ୍ତି ପିଲାମାନେ, କିମ୍ବା କୌଣସି କମ୍ପାନୀରେ ଅଳ୍ପ ଦରମାରେ ଚାକିରି କରୁଛନ୍ତି, ସେମାନେ ମଧ୍ୟ ମେସ୍ କରି ରହୁଛନ୍ତି। ଆଉ ମେସ୍ ହଉଛି ଯୌଥ ପରିବାରର ଆଧୁନିକ ରୂପ। କେମିତି ନା, ଅଳ୍ପ ଦରମା ମିଳୁଛି, କିନ୍ତୁ ଯଦି ଆମେ ମେସ୍ କରିଦଉଛେ, ଚାରି ଛଅ ଜଣ ଏକାଠି ହେଇଯାଉଛେ ମନ ମିଳେଇକି, ସମସ୍ତଙ୍କର କିଛି କିଛି ପଇସା ଆମର ମେସ୍, ଆମେ ଆରାମରେ ଖାଇପିଇ ଘର ଭଡା ଦେଇ କିଛି ପଇସା ଆମ ଘରକୁ ଆମେ ପଠେଇ ପାରୁଛେ।
1: ଆଜ୍ଞା, ଏଇଟା ତ ଆପଣ ଗୋଟେ ବହୁତ ହି ସୁନ୍ଦର କଥା କହିଲେ। ସେ ଯୋଉ ଅବିକାର, ସେ ଯୋଉ ଆଧୁନିକତାର ଛାପରେ ଆମେ ସବୁ ପଡିଯାଇଛେ, ସେ ଯୋଉ ମେସ୍ କରିକି ରହୁଛେ, ସେଇଟା ବି ତ ଗୋଟେ ଆମର ଛୋଟ ଫ୍ୟାମିଲି ନା, ନ୍ୟୁକ୍ଲିୟର ଫ୍ୟାମିଲି ନୁହେଁ, କିନ୍ତୁ ସେଇଟା ବି ଗୋଟେ ଜଏଣ୍ଟ ଫ୍ୟାମିଲି।
0: ସେଇଠି ଟିକେ ଟିକେ ତ୍ୟାଗ ହେଲେ କାହାକୁ ଭିଡ଼ ପଡିବନି, କିମ୍ବା କେହି ଅସୁବିଧାରେ ରହିବନି। ଏଟା ହଉଛି ଜଏଣ୍ଟ ଫ୍ୟାମିଲିର ସବୁଠୁ ବଡ଼ ଉପଲବ୍ଧି। ଯୋଉମାନେ ମାନେ ସିଙ୍ଗଲ ଫ୍ୟାମିଲି, ବା ଧରନ୍ତୁ କିଏ ଗୋଟିଏ ପୁଅ ଅଛନ୍ତି, ସେ ତ ନିହାତି ସିଙ୍ଗଲ, କିନ୍ତୁ ଯୋଉମାନେ ଯୌଥ ପରିବାରରୁ ବାହାରି ଯାଇକି ସିଙ୍ଗଲ ରହିବାକୁ ଚେଷ୍ଟା କରୁଛନ୍ତି।
1: ଏଇଠି ଗୋଟେ କଥା ପଚାରିବାକୁ ଚାହିଁବି, ଯେ ଆପଣ ଯେମିତି କହିଲେ ନ୍ୟୁକ୍ଲିୟର ଫ୍ୟାମିଲି ବି ମାନେ ଜଏଣ୍ଟ ଫ୍ୟାମିଲିରୁ ଅଲଗା ହେଇ ନ୍ୟୁକ୍ଲିୟର ଫ୍ୟାମିଲି ବି ହେଇଯାଉଛନ୍ତି, ତ ସେମିତି କିଛି ଅନିର୍ଦ୍ଦିଷ୍ଟ କାରଣ ବି ହେଇପାରେ, କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ବି ହେଇପାରେ, ସେ ଜବ୍ ପାଇଁ ବି ହେଇପାରୁ, ଯେ ସେଥିରେ ଯେତେବେଳେ ଜଏଣ୍ଟ ଫ୍ୟାମିଲିରୁ ଅଲଗା ହେଇଯାଉଛନ୍ତି, ନ୍ୟୁକ୍ଲିୟର ଫ୍ୟାମିଲି ହଉଛନ୍ତି, ଛୋଟ ଛୋଟ ଫ୍ୟାମିଲି ନେଇକି ରହୁଛନ୍ତି, ସେମାନଙ୍କ ଭିତରେ ବି ତ ଏକତା ରହୁଛି। ସେମାନେ ବି କିଛି ନା କିଛି ପର୍ବପର୍ବାଣୀରେ ଘରକୁ ଫେରୁଛନ୍ତି, ପୁଣି ତାଙ୍କ ଭିତରେ ଏକତା ସେମିତି ରହୁଛି, ସେମାନେ ମିଳିମିଶି ରହୁଛନ୍ତି।
0: କଥା ହଉଛି
1: ସେଇଟାକୁ କଣ
0: କୁହାଯିବ, ଯୋଉମାନେ ଜବ୍ କରୁଛନ୍ତି ବାହାରେ ରହୁଛନ୍ତି, ଠିକ ଅଛି ସେମାନେ, କିନ୍ତୁ ମନଟା ଏକ ଅଛି, ସେଠି କେବେ ହେଲେ ସେମାନେ ଅଲଗା ହେଇନାହାନ୍ତି, ହୃଦୟରୁ ଅଲଗା ହେଇନାହାନ୍ତି। ଆମ ପିଲାମାନେ ବି ବାହାରେ, ମୋ ପୁତୁରା ବି ପୁତୁରା ପୁତୁରା ବହୁ ରହୁଛନ୍ତି ପୁନେରେ, ଆଉ ଜଣେ ରହୁଛନ୍ତି ମୁମ୍ବାଇରେ, ଜଣେ ଭୁବନେଶ୍ୱରରେ, ତାଙ୍କ ଜବ୍ କ୍ଷେତ୍ରରେ ପରସ୍ପର ଜବ୍ କରିଛନ୍ତି, ଘରଠୁ ଦୂରରେ ରହୁଛନ୍ତି, କିନ୍ତୁ ଏନି ଅକେଜନ ପଡିଲା ନିହାତି ଘରକୁ ଆସୁଛନ୍ତି। ତେଣୁ ସେ ଜାଗାରେ ଉଭୟ ଉଭୟ ଯେଝା ବାଟରେ ଯାହାକୁ ଯାହା ଭଲ ଲାଗିଲା, କିନ୍ତୁ ମତେ ମୁଁ ପ୍ରିଫର କରେ, ଯେହେତୁ ବିଲଙ୍ଗ କରେ ଜଏଣ୍ଟ ଫ୍ୟାମିଲିକୁ, ମୁଁ କହିବି ଜଏଣ୍ଟ ଫ୍ୟାମିଲି ଭଲ।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇ ମୂଲ୍ୟବାନ ମତାମତ ପାଇଁ। ତେବେ ରହୁଛି, ନମସ୍କାର।
0: ନମସ୍କାର।

0: ହଁ ସେଥି ଜଏଣ୍ଟ ଫ୍ୟାମିଲିର ବି କିଛି ନା କିଛି ପ୍ଲସ୍ ପଏଣ୍ଟ ଅଛି, କିଛି ନା କିଛି ନୁହଁ। ଆମ ଶ୍ରୋତାବନ୍ଧୁମାନେ ଯେମିତି ସେୟାର କରୁଛନ୍ତି ତାଙ୍କର ମତାମତ, ତ ମୋତେ ଲାଗୁଛି ଜଏଣ୍ଟ ଫ୍ୟାମିଲିର ଟିକେ ବେଶୀ ହିଁ ପ୍ଲସ୍ ପଏଣ୍ଟ ଅଛି। ତେବେ ମୁଁ ଜାଣିବାକୁ ଚାହୁଁଛି ନ୍ୟୁକ୍ଲିୟର ଫ୍ୟାମିଲିର କ'ଣ ପ୍ଲସ୍ ପଏଣ୍ଟ ଅଛି, ଦେଖିବା ସେ ବିଷୟରେ ଆମ ସହିତ କିଏ ଯୋଡ଼ି ହେଇକି ନିଜର ମତାମତ ଦେଉଛନ୍ତି। ତେବେ ନେକ୍ସଟ କଲ୍ ଲାଗିଯାଇଛି, ଦେଖିନବା କିଏ ଆମ ସହିତ କନେକ୍ଟ ହେଇଛନ୍ତି।
1: ଆକାଶବାଣୀ କଟକ ଏଫଏମ୍ ରେନ୍ବୋ କାଇଁ ବନ୍ଦ ହେଇଗଲା, ଦିଲ୍ଲୀରୁ ଚାଲିଲା
0: ସାଥି, କିଛି ଆଜି ସ୍ପେଶାଲ ଥିଲା ସେଥିପାଇଁ ଆପଣ ଦିଲ୍ଲୀରୁ କିଛି ସ୍ପେଶାଲ ପ୍ରୋଗ୍ରାମ ଗୁଡା ଶୁଣି ପାରୁଥିଲେ। ଭଲ ଲାଗିଲାନି ପ୍ରୋଗ୍ରାମ ଗୁଡିକ?
1: ହଁ ହଁ ଭଲ ଲାଗିଲା। ଡକ୍ଟର ଯୋଉ କହିଲେ ଗରମ ଉପରେ ହିଟ ଉପରେ ସେଗୁଡା ସବୁ ଭଲ ଲାଗିଲା ଶୁଣିବା ପାଇଁ, ଯେ କିନ୍ତୁ ପୁରା 5ଟା ଯାଏ ବନ୍ଦ ହେଇଗଲା।
0: ନାଇଁ ବନ୍ଦ ହେଇନଥିଲା, ତେବେ ଆଜି କିଛି ସ୍ପେଶାଲ ପ୍ରୋଗ୍ରାମ ଆପଣ ମାନଙ୍କୁ ଭେଟି ଦିଆଯାଇଥିଲା। ତେବେ ଠିକ ଅଛି, ଆଜିର ଟପିକ ଉପରେ କଣ କହିବେ
1: ଶୁଣନ୍ତୁ। ଆଜ୍ଞା
0: ଆଜ୍ଞା କୁହନ୍ତୁ।
1: ଆମେ ମୁଁ ଯୌଥ ପରିବାରରୁ ଚଳିଛି, ଯୌଥ ପରିବାରରେ ରହିଛି, ଯୌଥ ପରିବାରରେ ସ୍ନେହ ଶ୍ରଦ୍ଧା ସଦିଚ୍ଛା ସହଯୋଗ ଏକତା ନିଃସ୍ୱାର୍ଥପରତା ତ୍ୟାଗ ସବୁ କିଛି ଆପଣ ପାଇବେ। ଅନ୍ୟମାନେ ଯାହା କହୁଥିଲେ ଯେ ସେଠି ଜଣେ ମୁରବୀ ରହୁଥିଲେ, ଜଣେ

0: ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଉ ଗୀତ ପରେ ପୁଣି ଥରେ ଆମେ ବ୍ୟାକ୍ କରିଲୁ ଆପଣମାନଙ୍କ ସହିତ କଥା ହେବା ପାଇଁ। ଯେମିତିକି ଆଜି ଆମର ଟପିକ୍ ରହିଛି ଯେ କଣ କଣ ପ୍ଲସ୍ ପଏଣ୍ଟ ରହିଛି, କଣ କଣ ଭଲ ସବୁ ଫାଇଦା ଗୁଣବାଲା ଫ୍ୟାମିଲି କଣ ରହିଛି, ମାନେ ଯେମିତି ଜଏଣ୍ଟ ଫ୍ୟାମିଲି ଭଲ କେତେ ଭଲ ଆଉ ନ୍ୟୁକ୍ଲିୟର ଫ୍ୟାମିଲି କେତେ ଭଲ, ସେ ବିଷୟରେ ଆମ ସହିତ ଚର୍ଚ୍ଚା କରିବା ପାଇଁ ଯୋଡ଼ି ହେଇଛନ୍ତି ଆମ ସହିତ ଆମର ନେକ୍ସଟ କଲର। ଦେଖି ନେବା କିଏ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ମୁଁ କିଶୋର କଟକରୁ ଦୀପକ ଦାସ କହୁଥିଲି।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଲି ଲାଇଭ ଚିଟ୍ଚାଟକୁ।
1: ଧନ୍ୟବାଦ ଆଜ୍ଞା।
0: କେମିତି ଅଛନ୍ତି?
1: ହଁ ସେମିତି, ଟିକେ ଖରାପ ଅଛି, ଦେହ ଟିକେ ଅସୁସ୍ଥ ଅଛି।
0: ଆଚ୍ଛା, ଭଗବାନ କରନ୍ତୁ ଆପଣ ଜଲ୍ଦି ହିଁ ସୁସ୍ଥ ହେଇଯାଆନ୍ତୁ। ତେବେ ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ, ଆପଣଙ୍କର ଯାହା ବି ଆଜି ପ୍ରସଙ୍ଗ ଅଛି ସମସ୍ତେ, ମୁଁ ତ ଏଇ ଅଳ୍ପ ସମୟ ଶୁଣିଥିଲି, ମୁଣ୍ଡରୁ ଶୁଣିନି, ତେବେ ସମୀର ଭିନା ଯାହା ବି କହୁଥିଲେ ସେ ନିଶ୍ଚିତ ସତ୍ୟ କହୁଥିଲେ। ଦେଖିବେ ଯୌଥ ପରିବାରରେ ଆପଣ ଯାହା ଯାହା ଯୋଉ ଦିଗ ସବୁ କହିଲେ, ସହାନୁଭୂତି କୁହନ୍ତୁ, ସାହାଯ୍ୟ କୁହନ୍ତୁ, ସମର୍ପଣ କୁହନ୍ତୁ, ଆଚ୍ଛା ତ୍ୟାଗ କୁହନ୍ତୁ, ସେବା କୁହନ୍ତୁ, ସବୁକିଛି ମାନେ ପାଇବେ। ଧରନ୍ତୁ ଜଣଙ୍କର କିଛି ବି ସମସ୍ୟାରେ ସମ୍ମୁଖୀନ ହେଲେ ଅନ୍ୟମାନେ ତାଙ୍କୁ ସହଯୋଗ କରିବାକୁ, ଜଣଙ୍କର ସମସ୍ୟା ହେଲେ ଆଉ 5 ଜଣ କି ଆଉ 4 ଜଣ କି ଯେତେ ଜଣ ସଦସ୍ୟ ଥିବେ ସମସ୍ତେ ସହଯୋଗ କରନ୍ତି। ସେ ଶିକ୍ଷା କ୍ଷେତ୍ରରେ ହଉ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହଉ, ଅର୍ଥନୀତିରେ ଅର୍ଥ କ୍ଷେତ୍ରରେ ହଉ, ବା ପାରିବାରିକ ସମସ୍ୟା ହଉ, ବା ସାମାଜିକ ସମସ୍ୟା ହଉ, ବା ଶିକ୍ଷା କ୍ଷେତ୍ରରେ କୌଣସି ସମସ୍ୟା ହଉ, ବା ଯେକୌଣସି ସମସ୍ୟା ହଉ, ବୃତ୍ତିଗତ କିଛି ସମସ୍ୟା ହଉ କିମ୍ବା ଦେହ ଅସୁସ୍ଥ ହଉ, ସମସ୍ତଙ୍କ ଠାରୁ ଜଣଙ୍କର ମାନେ କିଛି ସମସ୍ୟା ହେଲେ ସମସ୍ତେ ସହଯୋଗ କରନ୍ତି। ଆଉ ତା ସହିତ ଦେଖିବେ, କିନ୍ତୁ ଆଉ ଗୋଟେ କଥା ବି ଏଠି ଅଛି, 5 ମନ 50 ପ୍ରକୃତି, ଏଇଟା ଏବେ ନୁହେଁ, ଏଇଟା ସବୁକାଳେ ରହିଆସିଛି। ସମସ୍ତଙ୍କ ମନୋଭାବ କେବେ ସମାନ ନଥାଏ କି ସମସ୍ତେ ସେମିତି ଉତ୍ସର୍ଗୀକୃତ ମନୋଭାବ ନେଇକି ସବୁ ପ୍ରତ୍ୟେକ ସଦସ୍ୟ ନଥାନ୍ତି। ତଥାପି ମଧ୍ୟ ଯେହେତୁ ଗୋଟେ ପରିବାରରେ ସମସ୍ତେ, ଯୌଥ ପରିବାରରେ ସମସ୍ତେ ଏକାଠି ହେଉଛନ୍ତି, ତାଙ୍କ ଅନିଚ୍ଛାକୃତ ଭାବେ ମଧ୍ୟ ସେମାନେ କିଛି କିଛି ଶିକ୍ଷା ଲାଭ କରନ୍ତି ଯେ ନାଇଁ, ଆମେ ଯଦି ବି ନିଜର ବଦଗୁଣ ଅଛି ତେବେ ସେ ମଧ୍ୟ ତାଙ୍କର ବଦଗୁଣକୁ ମାନେ ଏଡ଼ାଇ କିଛି କିଛି ଭଲ କାମ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି ବି ଅଛି, ଜଣେ ଜଣେ ଯଦି ଅତି କଳହ ପ୍ରକୃତିର ଥିବେ ବା ପ୍ରତ୍ୟେକ କଥାକୁ ମାନେ ପରିବାରର ଯୋଉ ସଦସ୍ୟ ଯୋଉ ଅଛନ୍ତି, ସବୁ ଯୌଥ ପରିବାର ଯିଏ ବି ତାଙ୍କୁ ମୁଖ୍ୟ ରହିଲେ, ତାଙ୍କ କଥାକୁ ଅବଜ୍ଞା କରିକି ମଧ୍ୟ ସେ କଣ କରନ୍ତି, କିଛି ନା କିଛି କଳହରେ, ଏମିତି ଘରେ କଳହ ସୃଷ୍ଟି କରନ୍ତି। ଅବା ସେଥିରେ କଣ ହୁଏ ନା, କେବଳ ନିଜର ଘରର ଶାନ୍ତି, ନିଜର ଶାନ୍ତି ତ ଭଙ୍ଗ ହୁଏନି, ସାରା ପରିବାର ସଦସ୍ୟମାନଙ୍କ ଭିତରେ ଶାନ୍ତିର ଭଙ୍ଗ ହୁଏ, ଯାହାଫଳରେ କି ଅନ୍ୟାନ୍ୟ ସଦସ୍ୟମାନେ ଅସୁବିଧାରେ ପଡନ୍ତି ବା ମନମାଳିନ୍ୟ ହୁଏ।
0: ମୁଁ ଏଇଠି ଆପଣଙ୍କୁ ଟିକେ ପଜ୍ କରିବା ପାଇଁ ଚାହିଁବି, ମୋ ମନରେ ଗୋଟେ କ୍ୱେଶ୍ଚିନ୍ ଆସିଲା, ଭାବୁଛି ଆପଣ ମୋ ଡାଉଟ୍ଟା କ୍ଲିୟର କରିବେ। ଯେତେବେଳେ ଆମର କେବେ ବି ଫାର୍ଷ୍ଟରୁ ଜଏଣ୍ଟ ଫ୍ୟାମିଲି ତ ନଥିବ, ଗୋଟେ ନ୍ୟୁକ୍ଲିୟର ଫ୍ୟାମିଲିରୁ ହିଁ ସଦସ୍ୟ ସଂଖ୍ୟା ବଢି ବଢିକି ହିଁ ଜଏଣ୍ଟ ଫ୍ୟାମିଲି ହେଇଥିବେ, ତାହେଲେ ନ୍ୟୁକ୍ଲିୟର ଫ୍ୟାମିଲି କଣ ଖରାପ?
1: ନା, ନ୍ୟୁକ୍ଲିୟର ଫ୍ୟାମିଲି ଖରାପ ନୁହେଁ, ନ୍ୟୁକ୍ଲିୟର ଫ୍ୟାମିଲି ଭଲ। କିନ୍ତୁ ଦେଖିବେ, ଯେମିତି ସମାଜରେ ଆମେ ଯେ ମଣିଷ ହେଲା ଗୋଟେ ସାମାଜିକ ପ୍ରାଣୀ, ଯେହେତୁ ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ବସବାସ କରୁଛି, ସମାଜ କହିଲେ କେବଳ ନିଜେ ତ ଏକା ନୁହେଁ କିମ୍ବା ନିଜ ବାପା ମା ନିଜର ପରିବାର ନୁହେଁ, ତା ସାଙ୍ଗରେ ଆଉ ଯେଉଁମାନେ ମଣିଷ ସହିତ ମାନେ ଅଛନ୍ତି ସେମାନେ ସମସ୍ତେ ସାମାଜିକ।
0: ଆପଣମାନେ ଯେମିତି କହୁଛନ୍ତି ଯେ ଜଏଣ୍ଟ ଫ୍ୟାମିଲିରେ ଜଣେ ମୁରବୀ ଥାନ୍ତି ଆଉ ତାଙ୍କୁ ସମସ୍ତେ ମାନିକି ଚଳନ୍ତି, ସେଟା ଠିକ?
1: ଆଜ୍ଞା, ସେଇଟା ନିଶ୍ଚିତ, ସେଇଟା ସମସ୍ତେ ମାନିକି ଚଳନ୍ତି। ତେଣୁକରି ସମସ୍ତେ ଯେତେବେଳେ ଆମ ବାପା ଧରନ୍ତୁ ମାନୁଛନ୍ତି, ସେ ମୁଖ୍ୟକୁ ଯେ ଜେଜଙ୍କୁ ଧରନ୍ତୁ ମାନୁଛନ୍ତି, ତେଣୁକରି ଆମେ ମାନୁଛୁ। ତେଣୁକରି ଅନ୍ୟମାନେ ଯେଉଁମାନେ ବି ଆସିବେ ନୂଆ ଆମ ସହିତ, ଯେଉଁମାନେ ଯୋଗ ଦଉଛନ୍ତି ନୂଆ, ଆମର ପିଲାମାନେ ହୁଅନ୍ତି ମଧ୍ୟ, ସେମାନେ ମଧ୍ୟ ମାନିବେ ସେ ପରମ୍ପରାଟାକୁ, ସେ ଶିଖିବାକୁ ପାଆନ୍ତି, ଗୋଟେ ମାନେ କ୍ରମାନ୍ୱୟରେ ଧାରାବାହିକ ଭାବେ ଏଇଟା ଚାଲେ, ମାନେ ପିଢି ପରେ ପିଢି ଚାଲେ।
0: ମୋର ଗୋଟେ କ୍ୱେଶ୍ଚିନ୍ ଏଠି ଆପଣଙ୍କୁ ରହିବ, ସମସ୍ତ ଶ୍ରୋତା ବନ୍ଧୁଙ୍କୁ ବି ରହିବ, ଯେ ଆପଣମାନେ ଯୋଉ କହୁଛନ୍ତି ଯେ ଯେମିତି ଆମର ଜଏଣ୍ଟ ଫ୍ୟାମିଲିରେ ଜଣେ ମୁରବୀ ରହୁଛନ୍ତି, ସମସ୍ତେ ତାଙ୍କୁ ମାନୁଛନ୍ତି, ସେଇ

0: ବି ନ୍ୟୁକ୍ଲିୟର ଫ୍ୟାମିଲିରେ ବି ରହିଥିବେ, ତାଙ୍କୁ ସେଇଠୁ ହିଁ ସମସ୍ତେ ମାନିକି ଆସିଥିବେ।
1: ହଁ, ନ୍ୟୁକ୍ଲିୟର ଫ୍ୟାମିଲିରେ ରହିଲେ ମଧ୍ୟ ନ୍ୟୁକ୍ଲିୟର ଫ୍ୟାମିଲିରେ ଯିଏ ବି ଥାନ୍ତି, ଆମର ଯିଏ ହେଡ୍ ଅଫ୍ ଦ ଫ୍ୟାମିଲି ଥାନ୍ତି, ସେମାନେ ପ୍ରଥମେ ତ ଧରନ୍ତୁ ଜଣେ ବାପାଙ୍କର ଦୁଇ କି ତିନି ପୁଅ ଅଛନ୍ତି, ଧରନ୍ତୁ ଜଣେ ମାନେ କୌଣସି କାରଣ ନଥାଏ ସେମାନେ ଘରଠାରୁ ଦୂରରେ ରହୁଛନ୍ତି, ବୃତ୍ତିଗତ କିଛି ଆବଶ୍ୟକତା ନାହିଁ କିମ୍ବା କିଛି କୌଣସି ଆବଶ୍ୟକତା ନାହିଁ ବାହାରେ ରହୁଛନ୍ତି, କାହିଁକି ନା ଘରଠାରୁ ଅଲଗା ରହୁଛନ୍ତି, ସେ ନିଜର ଶିଖ ସୁବିଧା ପାଇଁ ସେ ଏକାଠି ରହିବାକୁ ଚାହୁଁନାହାନ୍ତି, ନିଜେ ଅର୍ଥଶୀଳ ଅଛନ୍ତି ସେଥିପାଇଁ ରହିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଲଗା ରହୁଛନ୍ତି ମାନେ ସେମାନେ ପରିବାର ସହିତ ମିଶିକି ରହିବାକୁ ଚାହୁଁନାହାନ୍ତି, ମାନେ ସେମାନେ ନିଶ୍ଚିତ ଭାବେ ତାଙ୍କ ପିଲା ଯିଏ ହବ ସିଏ ବି ସେ ଶିଖିବ ଯେ ମୁଁ ସିଏ ତ ସ୍ୱାର୍ଥପର ଭାବେ ସେ ନିଜ ଭାଇ ଠାରୁ ଅଲଗା ରହୁଛନ୍ତି ବା ନିଜ ବାପା ଠାରୁ ଅଲଗା ରହୁଛନ୍ତି। ଆଜ୍ଞା ପର୍ସନାଲ ଚଏସ ହେଲେ ମଧ୍ୟ ସେଟା କୁପ୍ରଭାବ ପଡେ ପିଲାମାନଙ୍କ ଉପରେ, କୁପ୍ରଭାବ ପଡେ, ସେମାନେ ମାନେ ଭଲ ଶିକ୍ଷା କିଛି ପାଆନ୍ତିନି। ଯେମିତିକି ଦେଖନ୍ତୁ ଯେ ଆଗେ ଯେଉଁ ଜେଜେ ଥିଲେ ବା ଜେଜେମା ଥିଲେ ପରିବାର ଭିତରେ, ତାଙ୍କ ପିଲାମାନଙ୍କର ଯୋଉ ଦୁଇ ପୁଅ ଥାନ୍ତୁ କି ତିନି ପୁଅ ଥାନ୍ତୁ, ଯେତେ ପୁଅ ଝିଅ ଥାନ୍ତୁ, ତାଙ୍କ ପିଲାମାନେ ସବୁଙ୍କ ନାତି ନାତୁଣୀ, ସେମାନଙ୍କଠୁ ଗପ ମାଧ୍ୟମରେ କାହାଣୀ ମାଧ୍ୟମରେ ନିଜ ଅନୁଭୂତି ଅତୀତର ଯୋଉ ଅଙ୍ଗେନିଭା କାହାଣୀ ମାଧ୍ୟମରେ ସେ ବହୁତ କିଛି ସୁଶିକ୍ଷା ଦେଉଥିଲେ, ଯାହାଫଳରେ ପିଲାମାନେ ଆଜିକାଲି ଯୋଉ ଟିଭି ମୋବାଇଲ ଠାରୁ ବହୁତ ଦୂରରେ ଅଜାଙ୍କୁ ଛାଡୁନଥିଲେ, ଜେଜେମାଙ୍କୁ ଛାଡୁନଥିଲେ, ତାପରେ ସେଇ ଶିକ୍ଷା କାହାଣୀ ମାଧ୍ୟମରେ ତାଙ୍କୁ ସୁଶିକ୍ଷା ଦେଉଥିଲେ, ଯେମିତି ପିଲାମାନେ ମଧ୍ୟ ସୁଚରିତ୍ରବାନ ହଉଥିଲେ, ଶୃଙ୍ଖଳିତ ହଉଥିଲେ, ତେଣୁ ଏସବୁ ଶିକ୍ଷା ମିଳୁନି, ସେଥିପାଇଁ ଯେ ଅଲଗା ରହିଲେ ଏସବୁ ଶିକ୍ଷା ପିଲାମାନଙ୍କୁ ମିଳୁନି।
0: ଆଜ୍ଞା, ବହୁତ ହିଁ ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଆପଣଙ୍କର ଏଇ ମୂଲ୍ୟବାନ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି, ନମସ୍କାର।
1: ଧନ୍ୟବାଦ, ଆଜ୍ଞା ରହୁଛି, ନମସ୍କାର।

0: ଯାଇକି ନେବା। ନେକ୍ସଟ କଲର କିଏ ଆମ ସହିତ ଯୋଡି ହେଇଛନ୍ତି? ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
1: ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାରୁ ରାଜୀବ ଗୌଡ କହୁଥିଲେ।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଟ ଚିଟ ଚାଟ କୁ।
1: ହଁ ନମସ୍କାର ମ୍ୟାଡମ,
0: କେମିତି ଅଛନ୍ତି?
1: ହଁ ମ୍ୟାଡମ ଭଲ ଅଛି।
0: ଆଜିର ଟପିକ ଉପରେ କଣ କହିବେ
1: ମ୍ୟାଡମ? ମୋ ମତରେ ନ୍ୟୁକ୍ଲିୟର ଫ୍ୟାମିଲିଟା ସବୁଠୁ ଭଲ, ଛୋଟ ପରିବାର ଭଲ। ଯେହେତୁ ଯେମିତି ଗୋଟେ କ୍ଲାସ ରୁମ ରେ 100-150 ପିଲା ଥିବେ, ଗୋଟେ ଟିଚର ପାଠ ପଢେଇଲା ଆସି ବହୁତ କଷ୍ଟ, ଆଉ ଇଞ୍ଜେକ୍ସନ ହେଇଥିଲେ ପାଠ ପଢେଇବାଟା ବହୁତ ଭଲ। ଛୋଟ ପରିବାର ହେଇଥିଲେ ସବୁଠୁ ଭଲ, ବାପା ମା ତାଙ୍କର ପୁଅ ଝିଅ ତାଙ୍କ କଥା ତାଙ୍କେ ବୁଝିଲେ, ଆଉ ଯୌଥ ପରିବାରରେ ଗହଳି ହେଲେ ମାନେ ଭଲ ଯେତିକି ଖରାପ ତାଠୁ ଟିକେ ଅଧିକା ବୋଲି ମୁଁ ଭାବୁଛି।
0: ଆଜ୍ଞା, ତେବେ ଆପଣଙ୍କୁ ବହୁତ ବହୁତ ଫାର୍ଷ୍ଟ ଧନ୍ୟବାଦ ମୁଁ ଦେବାକୁ ଚାହୁଁଛି, କାହିଁକି ନା ଆମ ସାଥିମାନେ ପୂର୍ବରୁ ସମସ୍ତେ ଯୌଥ ଫ୍ୟାମିଲିର ପ୍ଲସ୍ ପଏଣ୍ଟ କହି କହି ଆସିଲେ। ଆପଣ ଫାର୍ଷ୍ଟ କଲର ଯିଏକି ନ୍ୟୁକ୍ଲିୟର ଫ୍ୟାମିଲିର ପ୍ଲସ୍ ପଏଣ୍ଟ କହିଲେ ନା, ନିହାତି ଅନ୍ୟମାନେ ବି କହିଥିଲେ, କିନ୍ତୁ ତାଙ୍କର ପଲ୍ଲାଟା ଭାରି ଥିଲା ଟିକେ ଜଏଣ୍ଟ ଫ୍ୟାମିଲି ଉପରେ। ଯା ହଉ, ଆପଣ ଟିକେ ବାଲାନ୍ସ କରିଦେଲେ
1: ମ୍ୟାଡମ। ମାନେ ଛୋଟ ପରିବାରଟା ମାନେ ସବୁଠୁ ଭଲ ଦେଖିବାକୁ ଗଲେ, ଯେମିତିକି ଭାଇ ଭାଇ ଭିତରେ ଭଲ ପଡୁଛି, କିନ୍ତୁ ସ୍ତ୍ରୀ ସ୍ତ୍ରୀ ଭିତରେ କଳି ଲାଗୁଛି, ସେଥିପାଇଁ ମାନେ ଡିଭାଇଡ୍ ହେଇଯାଉଛି। ତାପରେ ସେତିକି ଘର ଥିବା ଦରକାର, ସେତିକି ଲାଟ୍ରିନ୍ ବାଥରୁମ୍ ସବୁ ସ୍ପେଶାଲ ସ୍ପେଶାଲ ହେଇଥିଲେ ଯୌଥ ଫ୍ୟାମିଲିଟା ଚଳିବ, ଆଉ ନହେଲେ ଛୋଟ ପରିବାରଟା ଏକା ସବୁଠୁ ଭଲ। ଛୋଟ ପରିବାର ତାଙ୍କର ତାଙ୍କ ଲେଖା ତାଙ୍କେ ବୁଝିଲେ, ତାଙ୍କର ଖାଇବା ପିଇବା ଭଲ ମନ୍ଦ ସବୁ ଯାହା କଥା ସେ ବୁଝିଲେ ମ୍ୟାଡମ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ ଯୋଡ଼ି ହେଲେ, ନିଜର ଏତେ ମୂଲ୍ୟବାନ ମତାମତ ଆମ ସମସ୍ତଙ୍କ ସହିତ ସେୟାର କରିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି, ନମସ୍କାର।
1: ନମସ୍କାର ମ୍ୟାଡମ।

0: ଦେଖିନା ବା ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ ଚାଟ୍ କୁ। କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ମୁଁ ସାଇ କହୁଛି ବେଲପଡ଼ାରୁ।

0: ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ଚାଟ୍ କୁ। କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ମୁଁ ସାଇ କହୁଛି, ବେଲପଡ଼ାରୁ।
0: ନମସ୍କାର ସାଇ, ସ୍ୱାଗତ କରୁଛି ଆଜିର ଡାଇଲି ଲାଇଭ ଚିଟ୍ଚାଟ୍ କୁ। ତେବେ ଟପିକ ଉପରେ କଣ କହିବେ?
1: ମୁଁ ତ କହିବି, ମତେ ଛୋଟ ଫ୍ୟାମିଲି ଭଲ ଲାଗେ। ଆମର ତ ଛୋଟ ଫ୍ୟାମିଲି, ତ ମତେ ଛୋଟ ଫ୍ୟାମିଲି ଭଲ ଲାଗେ। କାହିଁକି ନା ମୁଁ ଦେଖିଛି ଯୋଉମାନଙ୍କର ଜଏଣ୍ଟ ଫ୍ୟାମିଲି, ସେମାନେ କଣ ହୁଏ ନା, ଯଦି ଘରେ ଗୋଟେ ଟିଭି ଥିବ, ଧର ବଡ ଭାଇ ଆଣିଛନ୍ତି, ସମସ୍ତଙ୍କର ଦେଖିବାକୁ ମନ। ତ ବଡ ଭାଇଙ୍କର ପରିବାର ଯେତେବେଳେ ଦେଖୁଥିବେ, ସାନ ଭାଇର ପରିବାର ଯେତେବେଳେ ଚାହିଁବ ଅନ୍ୟ କଣ ଦେଖିବାକୁ, ତ ସେ ଦେଖେଇଦେବେନି ଯେତେବେଳେ। ସେଇଠୁ ହିଁ ଝଗଡା ହବ, କହିଲେ ନାଇଁ ସିଏ ଆଣିଛି ସିଏ ଦେଖିବେ, ଆମକୁ କାଇଁ ଦେଖେଇଦେବେ। ତ ଏଇଟା ହୁଏ,
0: ମାନେ
1: ଯାହା ବି ଆଣିବା ଇଚ୍ଛା ଥିବ, କିନ୍ତୁ କାହାକୁ ପଚାରିବାକୁ ପଡିବନି, ନିଜେ ଆଣିବ। ଯେମିତି ପର୍ବପର୍ବାଣି ପଡିଲା, ଆଉ ତ ଯଦି ଜଏଣ୍ଟ ଫ୍ୟାମିଲି ହେଇଥିବ, ସମସ୍ତଙ୍କ ପାଇଁ ଆଣିବାକୁ ତ ସମସ୍ତଙ୍କ ପାଖରେ ପଇସା ଥିବ, ସେଇଟା ତ ମୁଁ କହିପାରିବିନି। ତ ସମସ୍ତଙ୍କ ପାଇଁ ଯଦି ନ ଆଣିବ, କାହା ପାଇଁ ବି ଆଣିବନି।
0: ମୋର ଗୋଟେ କ୍ୱେଶ୍ଚନ,
1: ମନ ଦୁଃଖ କରିବେ, ତ ଏଇଟା ହବନି ଜଏଣ୍ଟ ଫ୍ୟାମିଲିରେ। କିନ୍ତୁ ଛୋଟ ଫ୍ୟାମିଲିରେ ଯାହା ପର୍ବପର୍ବାଣି ଆସିଲା, ଛୁଆଙ୍କ ପାଇଁ ନେଇ ଆସିଲା, ଆଉ କାହାକୁ ବି ପଚାରିବାକୁ ନଥିବ।
0: ଆଜ୍ଞା, ଆପଣଙ୍କର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। କିନ୍ତୁ ମୁଁ ସେତେବେଳେ ଗୋଟେ କ୍ୱେଶ୍ଚନ ଆପଣଙ୍କୁ ପଚାରିବାକୁ ଟ୍ରାଏ କରୁଛି, ଆପଣ ଶୁଣୁ ହିଁ ନାହାନ୍ତି।
1: ସରି, ମତେ ମୁଁ ଟିକେ କଥା କହିଲା ବେଳେ ମୁଁ ଆଉ କିଛି ଶୁଣେ ନା।
0: ଆଜ୍ଞା ଆଜ୍ଞା, କିଛି ଅସୁବିଧା ନାହିଁ।
1: ଖରାପ ଅଭ୍ୟାସ?
0: ନାଇଁ ନାଇଁ, ଖରାପ ଅଭ୍ୟାସ ନୁହଁ, ସେଇଟା ନିଜର ଅଭ୍ୟାସ, ସେଇଟା ଆମର ୟୁନିକନେସ୍। ତେବେ ମୁଁ ଆପଣଙ୍କୁ ଗୋଟେ ଛୋଟ, ଆପଣଙ୍କ କଥାରୁ ହିଁ ମୁଁ ଗୋଟେ କ୍ୱେଶ୍ଚନ ପାଇଲି, ମୁଁ ଆପଣଙ୍କୁ ସେଇଟା ପଚାରିବାକୁ ଚାହୁଁଛି। ଆପଣ ଯୋଉ ଟିଭି ରିଲେଟେଡ୍ କଥା କହିଲେ, ସେଇଟା ଆମର ଛୋଟ ଫ୍ୟାମିଲିରେ ବି ହଉଛି। ଆମେ ଯେତେବେଳେ ଛୋଟ ପିଲା ଥିଲୁ, ଅବିକା ବି ସେ ଜିନିଷ, ଯେତେବେଳେ ଆମ ଭାଇ ଭଉଣୀଙ୍କ ଭିତରେ ଫାଇଟ୍ ଲାଗୁଛି, ଗୋଟେ ଟିଭିରେ କିଏ କାର୍ଟୁନ ଦେଖିବାକୁ ଚାହୁଁଥିବ, କିଏ ସିରିଏଲ ଦେଖିବାକୁ ଚାହୁଁଥିବ, କିଏ ସ୍ପୋର୍ଟସ ଦେଖିବାକୁ ଚାହୁଁଥିବ, ସେତେବେଳେ ବି ତ ଝଗଡା ଲାଗେ ନୁହଁ?
1: ଆଜ୍ଞା, ସେଇଟା ହୁଏ, କିନ୍ତୁ ମାନେ କେହି କହିବାକୁ ନଥିବ ଯେ ନାଇଁ ଏଇଟା ବଡ଼ବାପା ଆଣିଛନ୍ତି ବୋଲି ଆମକୁ ଦେଖେଇ ଦଉନାହାନ୍ତି। ଏମିତି ତ କହିପାରିବୁନି, ଆମେ ଏମିତି ଭାଇ ଭଉଣୀଙ୍କ ଭିତରେ କଣ ଝଗଡା ହୁଏ ନା ହୁଏ, କିନ୍ତୁ ଏଇଟା ହୁଏ ନା ଯେ ମାନେ ମୋର ତୁମର ସେଇଟା ହୁଏ ନା, ମୋର ତୋର ଏଇଟା ନଥାଏ।
0: ଆଚ୍ଛା, ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଆପଣ ଆମ ସହିତ କନେକ୍ଟ ହେଇଥିଲେ, ସେଥିପାଇଁ ବି ବହୁତ ବହୁତ ଧନ୍ୟବାଦ ରହୁଛି। ନମସ୍କାର।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ସାଥୀ, ଏଇଟା ତ ଆମ ସମସ୍ତଙ୍କର ନିଜସ୍ୱ ମତ, କାହାକୁ ଜଏଣ୍ଟ ଫ୍ୟାମିଲି ଭଲ ଲାଗେ, କାହାକୁ ନ୍ୟୁକ୍ଲିୟର ଫ୍ୟାମିଲି ଭଲ ଲାଗେ। ତ ଆପଣଙ୍କ ପାଇଁ କଣ ରହିଛି ଜଏଣ୍ଟ ଫ୍ୟାମିଲିର ପ୍ଲସ୍ ପଏଣ୍ଟ ଆଉ ନ୍ୟୁକ୍ଲିୟର ଫ୍ୟାମିଲିର ପ୍ଲସ୍ ପଏଣ୍ଟ, ଆମ ସହିତ ଶେୟାର କରିଦିଅନ୍ତୁ, ଡାଏଲ କରନ୍ତୁ। ଆମ ନମ୍ବର ହେଉଛି 0671-2303-153। ଦେଖିନବା ଏଥର ଆମ ସହିତ କିଏ କନେକ୍ଟ ହେବାକୁ ଚାହିଁଛନ୍ତି। ହ୍ୟାଲୋ।
2: ହ୍ୟାଲୋ ମ୍ୟାଡାମ, ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ମୁଁ ଅବିନାଶ ମିଶ୍ର କହୁଛି, ଭୁବନେଶ୍ୱରରୁ।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ଚାଟ୍ କୁ। କେମିତି ଅଛନ୍ତି?
2: ଭଲ ଅଛି ଆଜ୍ଞା।
0: ତାହେଲେ ଆଜିର ଟପିକ ଉପରେ କଣ କହିବେ, ଆପଣଙ୍କର ମତାମତ କଣ?
2: ଦେଖନ୍ତୁ, ପ୍ରଥମ କଥା ଯଦି ମୁଁ କହିବି, ଯୌଥ ପରିବାର, ଯୌଥ ପରିବାର, ମୁଁ ଯୌଥ ପରିବାରରେ ପଢିକି ଆସିଛି। ଆମେ 12 ଭାଇ 6 ଭଉଣୀ। ଯେତେବେଳେ ମୁଁ ମୋ ନନାଙ୍କ ସାଙ୍ଗରେ ଗାଁକୁ ଆସେ, ସେତେବେଳେ ଯୌଥ ପରିବାର ଦେଖିଲେ ଭାରି ଖୁସି ଲାଗେ। ସମସ୍ତଙ୍କ ମନରେ ସ୍ନେହ, ଶ୍ରଦ୍ଧା, ଆତ୍ମୀୟତା, ଭଲ ପାଇବା ସବୁ ନଥିଲା। ଗୋଟେ ପରିବାରରେ ସମସ୍ତେ ଏକାଠି ରହୁଥିଲେ, ସମସ୍ତଙ୍କର ମନୋଭାବ ଏକାଠି ହଉଥିଲା, ସମସ୍ତଙ୍କ ମଧ୍ୟରେ ଏକତା ଥିଲା, ଭଲ ଲାଗୁଥିଲା। ଆଉ ସେତେବେଳେ ମୁଁ ଆସିକି ଗାଁରେ ପହଞ୍ଚିବି, ଯୋଉଟା ମୁଁ ନିଜେ ଅନୁଭବ କରିଛି, ମୁଁ ସେଟା ଆପଣଙ୍କୁ ମୁଁ କହୁଛି। ଯେତେବେଳେ ଆସିକି ମୁଁ ମୋ ନନାଙ୍କ ସାଙ୍ଗରେ ଗାଁରେ ପହଞ୍ଚିବି, ସେତେବେଳେ ମୋ ଦଦେଇ ଆସିଲେ ମୁଁ ଖୁସି ହୁଏ, ମୋ କକେଇ ଆସିଲେ ମୁଁ ଖୁସି ହୁଏ, ଦୁଇଟିକି ପଳାଏ ତାଙ୍କ ପାଖରେ ଗେଲ ହୁଏ। ମୁଁ କହେ ମାନେ ଦଦେଇ ଆସିଲେଣି କି କକେଇ ଆସିଲେଣି, କକେଇ ଆସିଲେଣି, ଏମିତି ମୁଁ କହେ, ମୋତେ ଭାରି ଖୁସି ଲାଗେ। ଆଉ ଗୋଟେ କଥା ମୁଁ ଏଠି କହିବା ପାଇଁ ଚାହିଁବି, ଯୌଥ ପରିବାରରେ ଆଗକାଳରେ ହଉ କି ଏବେ ବି ଯଦି କାହାର ଯୌଥ ପରିବାର ଥିବ, ତ ଯୌଥ ପରିବାରରେ ଲୋକମାନେ ମିଶିକି ରହିଲେ ବି କିଛି ଲୋକଙ୍କ ମନରେ, କିଛି ଲୋକ ସମସ୍ତେ ନୁହନ୍ତି, କିଛି ଲୋକଙ୍କ ମନରେ ଈର୍ଷାଭାବ ଥାଏ, ଯୋଉଟା କି ଛୋଟ ପରିବାରରେ ନଥାଏ। କାହିଁକି ନା ଯୌଥ ପରିବାରରେ ଆମେ ଯଦି ମିଶିକି ରହୁଛୁ, କିଏ ବଡ ଚାକିରି କରିଛି, କିଏ କିଏ ଭଲ ପାଠ ପଢୁଛି, କିଏ ଚାକିରି କରିକି ଗୋଟେ ଘର କିଣୁଛି, ତ ସେ ଜାଗାରେ 90% ଲୋକ ଖୁସି ହୁଅନ୍ତି, 10% ଲୋକ ଈର୍ଷା କରନ୍ତି। କିନ୍ତୁ ଛୋଟ ପରିବାରରେ କଣ ହୁଏ, ଯଦି କିଏ ଭଲ ଚାକିରି ପାଇଲା, କି ଚାକିରି ପାଇକି କିଏ ଘର କିଣିଲା, କି ଯଦି କିଏ ସୁଖ ଶାନ୍ତିରେ ରହିଲା, ତ ସେଠି ଈର୍ଷାଭାବ ନଥାଏ। ସେଠି ଛୋଟ ପରିବାରରେ କେବଳ ସ୍ୱାମୀ

0: ପୁଅ ଝିଅ ବାପା ମା କିନ୍ତୁ ଯୌଥ ପରିବାରରେ ସମସ୍ତେ ଥାନ୍ତି ମନ ଭିତରେ
1: ଆଉ ସାଥି ଏଇ ଈର୍ଷା ଏଇ ଈର୍ଷା ପରାୟଣ ଭାବ ସକାଶେ ହିଁ ଯୌଥ ପରିବାର ଗୁଣ୍ଡ ଗୁଣ୍ଡ ହେଇଯାଏ ନୁହେଁ
0: ହଁ ନିହାତି ମୁଁ ଯୋଉଟା ଅନୁଭବ କରୁଛି ମୁଁ ସେଟା କହୁଛି ଆଜ୍ଞା ଯୌଥ ପରିବାରରେ ମୁଁ କହିଲି ନା ଟିକେ ଆଗରୁ ଆପଣଙ୍କୁ ଯୌଥ ପରିବାରରେ ଏକତା ଥିଲେ ବି କିଛି ଲୋକଙ୍କ ମନରେ ଈର୍ଷା ଭାବ ଥାଏ ସେମାନେ କାହାର ସୁଖ ସହିପାରନ୍ତିନି କିନ୍ତୁ ଛୋଟ ପରିବାରରେ ଈର୍ଷା ଭାବ ନଥାଏ ଘର ସେଠି ସୁଖ ଶାନ୍ତିରେ ରୁହେ ଚାକିରି ଯୋଉ ଚାକିରି ଯିଏ ଯୋଉ ଚାକିରି କରୁ ଯୋଉ ଯେତେ ଭଲରେ ରହିଲେ ବି ସେଗୁଡ଼େ ମାନେ ମାନେ ଶାନ୍ତି ଥାଏ କିନ୍ତୁ ଯୌଥ ପରିବାରରେ ଶାନ୍ତି ନଥାଏ କେବଳ ଖୁସି ଥାଏ ଆଉ ଆଜିକା ଡେଟ୍ରେ ଯୋଉଭଳି ଯୌଥ ପରିବାର ସବୁ ରହୁଛି କେବଳ ଲୋକ ଦେଖାଣିଆ ଖୁସି ଲୋକ ଦେଖାଣିଆ ସମ୍ପର୍କ ଏଇଟା ହଉଛି ଆଜ୍ଞା ଅପ୍ରିୟ ସତ କଥା
1: ବହୁତ ଭଲ ଲାଗିଲା ସାଥି ଆପଣଙ୍କ ସହିତ କଥା ହେଇ ଆପଣଙ୍କର ଏତେ ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
0: ଆଜ୍ଞା ମ୍ୟାଡମ୍ ନମସ୍କାର

ଏଥର ଦେଖି ନେବା କିଏ ଆମ ସହିତ ଯୋଡ଼ି ହେବାକୁ ଚାହିଁଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କିଏ କଲ୍ କରିଥିଲେ, କୋଉଠୁ କଲ୍ କରିଛନ୍ତି? ହ୍ୟାଲୋ।

0: ପଇସାରେ ମାନେ ଘର ଚଳେ, ତେଲ ଲୁଣ ସବୁ ଜିନିଷ ଆସେ, ସେଥିରେ ତାଙ୍କରି ପଇସାରେ ଘର ଚଳେ। ସେତେବେଳେ ଜଏଣ୍ଟ ଭଳିଆ ମାନେ ସେମାନେ ମିଶିକି ରହୁଥିଲେ, ବହୁତ ବହୁତ ସୁନ୍ଦର ଥିଲା ତାଙ୍କର ସବୁ। ସେତେବେଳେ କିଛି ଛନ୍ଦ କପଟ କିଛି ନଥିଲା, ସମସ୍ତେ ମିଶିକି ରହୁଥିଲେ, ଯାହା ଯାହା ହେଲେ ଏକୁଟିଆ ମାନେ ଆଡଜଷ୍ଟ ହେଇଯାଉଥିଲା, ମାନେ ସେମିତି କିଛି କଳି ଝଗଡ଼ା ବୋଲି କିଛି ନଥିଲା। ତାପରେ ପରେ ମାନେ ଏବେ ଯୋଉ ନ୍ୟୁକ୍ଲିୟର ସିଷ୍ଟମଟା ଯୋଉ ଆସିଲା, ମୁଁ ଗୋଟେ ମୋ ସାଙ୍ଗର ଉଦାହରଣ ଗୋଟେ ଦଉଛି। ସେ ଅସ୍ତରଙ୍ଗ କାକଟପୁରରେ ଯୋଉ ରହୁଥିଲା, ସେ ଆସି ଏଠି ଫ୍ଲାଟରେ ବଡ଼ବାପା ଘରେ ରହିକି ପାଠ ପଢୁଥିଲା। ସିଏ ଯେତେବେଳେ ବ୍ୟାଙ୍କ ପିଓ ଚାକିରି ପାଇଲା, ଆଉ ସିଏ ତାପରେ ନିଜେ ନ୍ୟୁକ୍ଲିୟର ହେଇଗଲା, ବୁଝିପାରିଲେ କି?
1: ମାନେ
0: ଆମେ ଦେଖୁଛୁ ସେ ଏବେ ମାନେ ବହୁତ ଭଲ ଷ୍ଟାଟସରେ ଅଛି ତାର, ମାନେ ଆଉ କାହା ସାର ଲିଙ୍କ ନାହିଁ, ମାନେ ଘର ପରିବାର ତାର ଅଛନ୍ତି ଗାଁରେ, କିନ୍ତୁ ସେ ଲିଙ୍କ ଆଉ ସେମିତି ନାହିଁ। ସେ ତାର ନିଜେ ନ୍ୟୁକ୍ଲିୟର ମାନେ ଯୋଉ ତାର ନିଜେ ଇଏରେ ବହୁତ ଭଲ ଅଛି। ଫ୍ରେଣ୍ଡ ମାନଙ୍କ ସାଙ୍ଗରେ ଆମର ଗେଟ୍ ଟୁଗେଦର ହୁଏ, ମାନେ କହୁଛୁ ଆମ ଷ୍ଟୋରି ସେଗୁଡା। ନ୍ୟୁକ୍ଲିୟର ଏବେ କଣ, ତମର କଳି ସେଗୁଡା ନେଇ କାହା ସାଙ୍ଗରେ ନିଜେ ନିଜେ ଚୁପଚାପ ରହିଲ, ନିଜ ବାଟରେ ନିଜେ ଯାହା କମେଇଲ, ନିଜ ସ୍ତ୍ରୀ ପିଲା ଛୁଆ ଧରି ରହିଲ ଏଇଟା। କିନ୍ତୁ କଥା ହଉଛି କଣ, ଯୌଥ ପରିବାରରେ କଣ ତମର ଗୋଟେ ଅସୁବିଧା ପଡିଲା, ସମସ୍ତେ ଏକଜୁଟ ହଉଥିଲେ, ଯାହା ହେଲେ ସାହାଯ୍ୟ କରିକି କେମିତି କଣ କଥାଟା ମୀମାଂସା କରିଦେବା, କେମିତି କଣ ହଉଥିଲା, ସେଟା ଚଳି ଯାଉଥିଲା, ଆଡଜଷ୍ଟ ହେଇଯାଉଥିଲା, କିନ୍ତୁ ଏବେ ସେଇଟା ଆଉ ନାହିଁ।
1: ତ ସାଥି, ଆପଣଙ୍କ ମତରେ ଜଏଣ୍ଟ ଫ୍ୟାମିଲିର ପ୍ଲସ୍ ପଏଣ୍ଟ ଟିକେ ଅଧିକା
0: ଥିଲା, ଏବେ ଆଉ ନାହିଁ? ଏବେ ନ୍ୟୁକ୍ଲିୟର ମାନେ ବହୁତ ଭଲ, ଯୋଉଟା କି ମୁଁ ଭାବୁଛି।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ମତାମତ ପାଇଁ।

ଭୁବନେଶ୍ୱର ଓ ହବ୍ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନକୁ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକାଡୋରା ନୀତି ଅନୁଷ୍ଠିତ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଶ୍ୱାସରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆଜମା ଦିବସ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍‌ଲାଇନ୍ସ ରାତି 7:00।

ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ନବମତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 17:25 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ସେହିପରି ଭାବରେ ରାତି 8:02 ଶୁଣିବେ ଗୀତରେ ମିତରେ ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10:00 ଶୁଣିପାରିବେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିପରି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 28ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଦୁର୍ଯ୍ୟୋଧନ ସାମଲ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ମର୍ଣ୍ଣିଂ ମେଲୋଡ଼ି ଶୁଣିବେ ସକାଳ 8:30।

0: ସକାଳ 9ଟାରେ ଶୁଣିବେ ଡାଏଲ ଇନ୍ ଲାଇଭ୍ ଚିଟ୍ ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ। ଦିନ 10ଟାରେ ଦିନ 11ଟାରେ ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ। ଦିନ 11:30 ମଧ୍ୟାହ୍ନ 12ଟାରେ ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ରହିଛି ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଆପଣ ରଖିପାରିବେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ। ସେହିପରି ଭାବରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ। ଦିନ 2:45 ଅପରାହ୍ନ 3ଟାରେ ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4ଟାରେ। ଡାଏଲ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିବେ ଅପରାହ୍ନ 5:02। ଏଥିରେ ନିଜ ମତ ଆପଣ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 10ମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15 ଏବଂ ରାତି 10ଟାରେ ଶୁଣିପାରିବେ ନିଜର ପ୍ରିୟର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସି ତିଲ୍ ତାକ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 9ମ ଭାଗ।
1: ଏପିସୋଡ୍ ନମ୍ବର 9।

0: ଶୁଣିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ନବମତମ ଭାଗ ଟ୍ୟୁନ୍ କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିମ୍ପୁ କାଟେ ତିଲସି ତିଲତା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ
1: ଇଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା आदौ मुख्याः वार्ताः नवदिल्ल्यां प्रधानमन्त्री नरेन्द्र मोदी वियतनाम देशस्य राष्ट्रपतिना तो लाम इत्यमुना सह सम्भाषणं विहितवान् अनेकानि सन्धिपत्राणि च विनिमयीकृतानि टीवीके प्रमुखेन विजयेन तमिलनाडोः राज्यपालेन सह कृतं मेलनं बहुमतसंख्याभावे

ଶୁଣିକରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତାକ ଷୋଳଗଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଏବଂ 40 ସେକେଣ୍ଡ ଆମକୁ ଶୁଣୁଥିବା ପ୍ରତ୍ୟେକ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟେ ତେଲ ସେଇ ତେଲ ତାକୁ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେଫ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ।

0: ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ବନ୍ଦର ଭିତ୍ତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରତିନିଧି ଦଳ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ମାଲ ପରିବହନ ଓ ବନ୍ଦର ଆଧାରିତ ଶିଳ୍ପରେ ସମ୍ଭାବନା ସୁଯୋଗକୁ ଆହୁରି ବ୍ୟାପକ କରିବ। ଆସନ୍ତାକାଲି ଭଦୋଦରାଠାରେ ନିବେଶକମାନଙ୍କ ସହିତ ଏକ ବୈଠକରେ ଆୟୋଜନ କରାଯାଇଛି। ଏଥିସହିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ କେଭାଡ଼ିଆ ଗସ୍ତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହି ଉଚ୍ଚସ୍ତରୀୟ ପ୍ରତିନିଧି ଦଳରେ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି। ପଶ୍ଚିମ ଏସିଆରେ ସାମ୍ପ୍ରତିକ ସ୍ଥିତି ମଧ୍ୟରେ ଦେଶରେ ଏଲ୍ପିଜି ଯୋଗାଣ ସ୍ୱାଭାବିକ ରହିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ଶର୍ମା କହିଛନ୍ତି, ଘରୋଇ ଇନ୍ଧନ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି କରାଯାଇ ନାହିଁ। ପେଟ୍ରୋଲ୍ ଓ ଡିଜେଲ୍ର ମଧ୍ୟ ମୂଲ୍ୟ ବୃଦ୍ଧି ହୋଇନାହିଁ। ଗୁଜବରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଶ୍ରୀମତୀ ଶର୍ମା ପରାମର୍ଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖରେ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ସେଦିନ ପୂର୍ବାହ୍ନ 10:00 ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମବଙ୍ଗରେ ପ୍ରମୁଖ ରାଜନୈତିକ ସମାବେଶ ଅନୁଷ୍ଠିତ ହେବାରେ ଏହି ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆର ଏକ ଐତିହାସିକ ମହତ୍ତ୍ୱ ରହିଥିବା ଦୃଷ୍ଟିରୁ ଶପଥ ଗ୍ରହଣ ଉତ୍ସବ ଲାଗି ଏହି ସ୍ଥଳକୁ ଚୟନ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଶିକ୍ଷକ ସମ୍ମିଳନୀର ଆୟୋଜନ କରାଯିବ। ଏଥିସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିକ୍ଷାବର୍ଷ ପୂର୍ବବର୍ଷର ସମୀକ୍ଷା ସହିତ ଆରମ୍ଭ ହୋଇଥାଏ, ଯାହା ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନୂତନ ମୂଳଦୁଆ ସ୍ଥାପନ କରେ। ଜାତୀୟ ଶିକ୍ଷାନୀତି 2020 ସହିତ ସମନ୍ୱୟ ରକ୍ଷା କରି ବିଦ୍ୟାଳୟ ପରିଚାଳନା କମିଟି ଅଧିକ ଅଂଶଗ୍ରହଣ, ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ଏବଂ ଆଧୁନିକ ଶିକ୍ଷା ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି।
1: ଆମରି ଦେଶ ମେ ଜୋ ଲଗଭଗ 15 ଲକ୍ଷ ସ୍କୁଲ୍ସ ହେ ସଭି ସ୍କୁଲ୍ସ ମେ ଷ୍ଟୁଡେଣ୍ଟସ୍ ଟିଚର୍ସ ଅର୍ ସୋସାଇଟି କି ବିଚ୍ ମେ ସମାଜ ଅର୍ ବିଦ୍ୟାର୍ଥୀ ଅର୍ ଶିକ୍ଷକଙ୍କ ବିଚ୍ ମେ ଏକ ବ୍ରିଜ ବନାନେ କି କାମ ସ୍କୁଲ୍ ମ୍ୟାନେଜମେଣ୍ଟ କମିଟି କରେଗା। ବଚ୍ଚୋଁ କି ମଲ୍ଟି ଡାଇମେନ୍ସନାଲ ଡେଭଲପମେଣ୍ଟ, ଚୌମୁଖୀ ବିକାଶ କେ ଲିଏ ଉନକି ପଢ଼ାଇ, ଉନକି ସ୍ୱାସ୍ଥ୍ୟ, ଉନକି ବ୍ୟବସ୍ଥା, ଉନକି ମେଣ୍ଟାଲ ହେଲ୍ଥ, TWSN, ଏ ସାରା ବିଷୟକେ ଉପର ଜୋ ବ୍ୟବସ୍ଥା ହେ ସରକାର କି ଦାୟିତ୍ୱ ହେ ବ୍ୟବସ୍ଥା ବନାନା, ଲେକିନ ବ୍ୟବସ୍ଥା କି ଆଗେ ଜୋ ହ୍ୟାଣ୍ଡ ହୋଲ୍ଡିଂ କି ଆବଶ୍ୟକତା, ମେଣ୍ଟରିଂ କି ଆବଶ୍ୟକତା ହେ, ଉସମେ ସ୍କୁଲ ମ୍ୟାନେଜମେଣ୍ଟ କମିଟି କି ବହୁତ ବଡ଼ା ଭୂମିକା ହେ, ସ୍କୁଲ ପ୍ରବନ୍ଧନ ସମିତି କି ବହୁତ ବଡ଼ା ଭୂମିକା ହେ।
0: ଭୁବନେଶ୍ୱର ଓହବ୍ଠାରେ ଆଜି ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳକଙ୍କ ଯୋଜନା କାର୍ଯ୍ୟାନ୍ୱୟନ ଓ ରୂପାୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଜିଲ୍ଲାସ୍ତରରେ ଚାଲିଥିବା ବିଭିନ୍ନ ଶିଳ୍ପ ଯୋଜନାର ଅଗ୍ରଗତି, କାର୍ଯ୍ୟାନ୍ୱୟନ ଓ ଆଗାମୀ ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଳ୍ପ ବିକାଶ, ଉଦ୍ୟୋଗିକ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ, ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଟିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେବ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ମସିହାରେ ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରରେ ପରିଚିତ କରିବ।

0: ୱେବ୍ ଡକ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। କେନ୍ଦ୍ର ସରକାର ଶଶି ଶେଖର ଭେମ୍ପତିଙ୍କୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ଭେମ୍ପତି ତିନି ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ। ପ୍ରସାର ଭାରତୀର ଅଧ୍ୟକ୍ଷ ଭାବରେ ପ୍ରସୂନ ଜ୍ୟୋତିଙ୍କ ପଦୋନ୍ନତି ପରେ ଶ୍ରୀ ଭେମ୍ପତିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଗଣମାଧ୍ୟମ, ପ୍ରସାରଣ ଏବଂ ସାଧାରଣ ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆସନ୍ତା ଶନିବାର ଦିନ ଭଉଁରୀ ତିଥିରେ ଚକାଡେରା ନୀତି ଅନୁଷ୍ଠିତ ହେବ। ତିନି ରଥର ମୋଟ 42 ଚକ ମଧ୍ୟରୁ ଆଜି ସୁଦ୍ଧା 13 ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏ ସମ୍ପର୍କରେ ଶୁଣନ୍ତୁ ଆମ ପୁରୀ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
1: ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କର ଆରମ୍ଭ ହୋଇଥିବା ରଥ ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଜାରି ରହିଅଛି। ରଥ ଖଳାରେ ଶୁଭୁଛି ମହାରଣାମାନଙ୍କ ନିହଣ ଓ ମୁଗୁର ମାଡ଼ର ପ୍ରଚଣ୍ଡ ଶବ୍ଦ। ତିନି ରଥର ନାହାକା ଚକ ଓ ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଭଉଁରୀ ଦିନ ଚକ ଅଖ ଡେରା ନେଇ ସମସ୍ତଙ୍କ ରହିଅଛି ଅପେକ୍ଷା। ସେପଟେ ପରମ୍ପରା ଅନୁସାରେ ଗତ ନୃସିଂହ ଚତୁର୍ଦ୍ଦଶୀ ଠାରୁ ରୂପକାର ସେବକମାନଙ୍କ ଦ୍ୱାରା କୋଣଗୁଜ ଅନୁକୂଳ ସହ ସିଂହ ବିରାଳ ନିର୍ମାଣ କାର୍ଯ୍ୟ ଜାରି ରହିଅଛି।
0: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିରେ ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିକାଶମୂଳକ ଯୋଗାଯୋଗ, ସରକାରୀ ସଞ୍ଚାର ବ୍ୟବସ୍ଥାର ପରିବର୍ତ୍ତିତ ରୂପରେଖ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଯୋଗାଯୋଗର ଭାଷା ସରଳ ହେବା ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଅଧିକାରୀମାନେ ଜାଣିବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ। ସଠିକ୍ ଏବଂ ଭୁଲ ତଥ୍ୟ ମଧ୍ୟରେ ପାର୍ଥକ୍ୟ ଓ ପ୍ରଭାବ ସମ୍ପର୍କରେ ଏକ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଅଧିକାରୀମାନଙ୍କୁ ମାର୍ଗଦର୍ଶନ କରାଯାଇଛି। ଓଡ଼ିଶା କ୍ୟାଡର 2025 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଆଇଆଇଏସ୍ ପ୍ରଶିକ୍ଷାର୍ଥୀମାନେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ନିର୍ବାଚନ ପରିଚାଳନା ରଣନୀତି, ଭୋଟର ତାଲିକା ପଞ୍ଜୀକରଣ ପ୍ରକ୍ରିୟା, ଇଭିଏମ୍ ଓ ଭିଭିପାଟ୍ ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ। ଏକ ସୁସ୍ଥ ଗଣତନ୍ତ୍ର ଗଠନରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ଅଧିକାରୀମାନେ ଏ କ୍ଷେତ୍ରରେ ଦକ୍ଷତା ହାସଲ କରିବା ଜରୁରୀ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି। ବଲାଙ୍ଗୀର ଜିଲ୍ଲା ପରିଷଦ ସଭାଗୃହରେ ରବିଧାନ ସଂଗ୍ରହ ନିମନ୍ତେ କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର 125 ପ୍ରାଥମିକ କୃଷି ସମବାୟ ସମିତି ଓ 11 ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଟିଟିଲାଗଡ଼ରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 38.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 4 ସ୍ଥାନ ରାୟଗଡ଼ା, କଳାହାଣ୍ଡି, ନୟାଗଡ଼ ଓ ଗଞ୍ଜାମରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତା 7 ପର୍ଯ୍ୟନ୍ତ ବଜ୍ରପାତ ସହିତ ବର୍ଷା ହେବ ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମୁମ୍ବାଇରେ ୱେବ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ହେବ ଆରମ୍ଭ ଏବଂ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

ସନ୍ଧ୍ୟା 7ଟା ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ରଶ୍ମିତା ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ନୂତନ ସରକାର ଗଠନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଶାସନକୁ ସୁଦୃଢ଼ ଏବଂ ଶିକ୍ଷା ଫଳାଫଳକୁ ଉନ୍ନତ କରିବାରେ ବିଦ୍ୟାଳୟ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ

ନିଯୁକ୍ତ ହେଲେ ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶି ଶେଖର ଭାମ୍ପତି। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେବ୍ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଟିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ପୁଞ୍ଜିନିବେଶର ଅପାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ଅହମ୍ମଦାବାଦଠାରେ ମୁଖ୍ୟମନ୍ତ୍ରୀ ନିବେଶକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରମୁଖ ଉଦ୍ୟୋଗୀ ଓ ନିବେଶକଙ୍କ ସହିତ ଆଲୋଚନା କରିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ଏବଂ ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନ୍ୟୁଜ୍ ହେଡ୍ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ରାତି 8ଟାରେ।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ 2030 ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଲା ପଞ୍ଜାବ କିଙ୍ଗ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହିତ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ବିଭିନ୍ନ

0: ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଶେଷକରି ଦୁଇ ଦେଶ ମଧ୍ୟରେ ବିବିଧ କ୍ଷେତ୍ରରେ ଜାରି ରହିଥିବା ଭାଗିଦାରୀ ଓ ଦ୍ୱିପକ୍ଷୀୟ ସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା। ଏହି ଆଲୋଚନା ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଭାରତ ଓ ଭିଏତନାମ ମଧ୍ୟରେ ଡିଜିଟାଲ୍ ଜ୍ଞାନକୌଶଳ, ବିରଳ ମୃତ୍ତିକା, ମେଡିକାଲ୍ ସାମଗ୍ରୀ ଅଧିନିୟମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଡିଟ୍, ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା, ସଂସ୍କୃତି ଓ ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରପତି ଶ୍ରୀ ଲାମ୍ଙ୍କ ସହ ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଭିଏତନାମର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଭାରତ ଗସ୍ତ କରିଛନ୍ତି। ଏହାଦ୍ୱାରା ଭାରତ ଭିଏତନାମ ସମ୍ପର୍କକୁ ଶ୍ରୀ ଲାମ୍ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭିଏତନାମର ପୁରାତନ ଚମ୍ପା ସଭ୍ୟତାର ଐତିହ୍ୟଗୁଡ଼ିକୁ ଭାରତରେ ସଂରକ୍ଷିତ ରଖିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଶ୍ରୀ ଲାମ୍ ତାଙ୍କ ଗସ୍ତ ବିହାରର ବୌଦ୍ଧଗୟା ପରିଦର୍ଶନ ସହିତ ଆରମ୍ଭ କରିଥିବାରୁ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଏକ ସଶକ୍ତ ସଭ୍ୟତାଗତ ଓ ଆଧ୍ୟାତ୍ମିକ ମହତ୍ୱ ବହନ କରେ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ଭିଏତନାମ କେ ପ୍ରେସିଡେଣ୍ଟ ବନ୍ନେ କେ ବାଦ ଏକ ମହିନେ କେ ଭିତରେ ହି ହୈ ଉନକା ଭାରତ ଆନା ଔର ଏକ ହାଇ ଲେଭଲ ଡେଲିଗେସନ ସମେତ କଇ ବିଜନେସ ଲିଡର୍ସ କେ ସାଥ ଆନା ୟେ ସ୍ପଷ୍ଟ କରତା ହୈ କି ବେ ଭାରତ ଭିଏତନାମ ସମ୍ବନ୍ଧୋ କୋ କିତନି ପ୍ରାଥମିକତା ଦେତେ ହୈ। ଇତନା ହି ନହିଁ, ଉନ୍ହୋନେ ଭାରତ କି ଯାତ୍ରା କି ଶୁରୁଆତ ବୌଦ୍ଧ ଗୟା ସେ କି। ये हमारे दोनों देशों की साझा सभ्यतागत और आध्यात्मिक परंपरा को दर्शाता है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଭାରତରୁ ଭିଏତନାମକୁ ଔଷଧ ରପ୍ତାନୀ ପରିମାଣ ବୃଦ୍ଧି ପାଇବ। ଏହାଛଡ଼ା କୃଷି, ମତ୍ସ୍ୟ ଓ ପଶୁଧନ ସାମଗ୍ରୀ ମଧ୍ୟ ସେଠାକୁ ସୁରୁଖୁରୁରେ ରପ୍ତାନୀ କରାଯାଇପାରିବ। ସେହିଭଳି ଦୁଇ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ସହିତ ଆର୍ଥିକ ସଂଯୋଗୀକରଣ ପ୍ରୋହାହନ ଦେବା ଲାଗି ନିଷ୍ପଭି ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତର ଆକ୍ଟ ଇଷ୍ଟ ନୀତି ଏବଂ ଭିଜନ ମହାସାଗର ନୀତିରେ ଭିଏତନାମର ଏକ ପ୍ରମୁଖ ଭୂମିକା ରହିଛି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରସଙ୍ଗରେ ଉଭୟ ଦେଶ ଏକମତ ପୋଷଣ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଆଇନ ଶୃଙ୍ଖଳା, ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର $16 ବିଲିୟନରେ ପହଞ୍ଚିଛି। ଆଗାମୀ 2030 ମସିହା ସୁଦ୍ଧା ଏହି ପରିମାଣକୁ $25 ବିଲିୟନରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: एनहेंस कॉम्प्रिहेंसिव स्ट्रेटेजिक पार्टनरशिप के स्तर पर ले जा रहे हैं। अब हम अपनी साझेदारी को और ऊंचे लक्ष्यों की ओर अग्रसर करेंगे। कल्चर, कनेक्टिविटी और कैपेसिटी बिल्डिंग के साथ साथ सिक्योरिटी, सस्टेनेबिलिटी और सप्लाई चेन रेजिलियंस, हर क्षेत्र में हमारा सहयोग नए स्तर पर पहुंचेगा। फ्रेंड्स, भारत और वियतनाम का बायलेटरल ट्रेड पिछले एक दशक में डबल होकर $16 बिलियन तक पहुंच चुका है। 2030 तक इसे $25 बिलियन तक पहुंचाने के लिए हमने आज कई महत्वपूर्ण निर्णय लिए हैं।
0: ଏହି ସାମ୍ବାଦିକ ସମ୍ମିଳନୀରେ ଭିଏତନାମ ରାଷ୍ଟ୍ରପତି କହିଛନ୍ତି, ଭାରତ ସହିତ ତାଙ୍କ ଦେଶର 50 ବର୍ଷ ଧରି ସୁସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ସମନ୍ୱିତ ରଣନୈତିକ ଭାଗିଦାରୀକୁ ସଫଳତାର ସହ 10 ବର୍ଷ ଧରି ନିର୍ବାହ କରିଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଭିଏତନାମ ପ୍ରତିପକ୍ଷ ତଥା ଉପପ୍ରଧାନମନ୍ତ୍ରୀ ଜେନେରାଲ୍ ଫାନ୍ ଭାନ୍ ଗ୍ୟାଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେଥିସହିତ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରାଯିବା ଉପରେ ଆଲୋଚନା କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ଓନୋଡା କିମିଙ୍କ ସହିତ ସ୍ୱାସ୍ଥ୍ୟ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଡକ୍ଟର ସିଂ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ସମେତ ବିଭିନ୍ନ କ୍ଷେତ୍ରରେ ବହୁଦିନରୁ ରହିଆସିଥିବା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି କହିଛନ୍ତି। ମିଳିତ ଗବେଷଣା, ଶିଳ୍ପ ଭାଗିଦାରୀ ଓ ସହବିକାଶ କ୍ଷେତ୍ରରେ ଦୁଇ ଦେଶ ଲାଗି ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ତାଙ୍କର ଜାପାନ ପ୍ରତିପକ୍ଷ ଭାରତର ତ୍ୱରିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନତା, କୃତ୍ରିମ ବୁଦ୍ଧିମତା ଆଦି କ୍ଷେତ୍ରରେ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି।

ଚଳିତ ବର୍ଷ ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ସମେତ ଅନ୍ୟ କେତେକ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଆଇଟି ପ୍ଲାଟଫର୍ମ ଇସିଆଇ ନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି କହିଛନ୍ତି, ଏହି ଇସିଆଇ ନେଟ୍ ଆପ୍ର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ହୋଇଥିବାର ପରିଲକ୍ଷିତ ହୋଇଛି ଏବଂ ଆଜି ସୁଦ୍ଧା 10 କୋଟିରୁ ଅଧିକ ଡାଉନ୍ଲୋଡ୍ ହୋଇଥିବା ସୂଚନା ମିଳିଛି। ସେହିଭଳି ଆୟୋଗଙ୍କ ସାଇବର ସୁରକ୍ଷା ପ୍ରୋଟୋକଲ୍ ଗଣତି ଦିନ ବିଭିନ୍ନ ସ୍ଥାନରୁ ଫଳାଫଳ ପୋର୍ଟାଲ୍ ସମେତ ପ୍ରମୁଖ ନିର୍ବାଚନ ପ୍ଲାଟଫର୍ମଗୁଡ଼ିକ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି 68 ଲକ୍ଷରୁ ଅଧିକ ସାଇବର ଆକ୍ରମଣକୁ ପ୍ରତିହତ କରାଯାଇପାରିଛି। ଏତଦ୍ବ୍ୟତୀତ ଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ନୂତନ କ୍ୟୁଆର୍ କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାର ଆସନ୍ତା 9 ତାରିଖ ଶନିବାର ଦିନ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ଶପଥ ଗ୍ରହଣ କରିବେ। ଏହି ସମାରୋହ ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଜେପି ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାରଙ୍କ ଏହି ଶପଥ ଗ୍ରହଣ ଉତ୍ସବ ଦିନ ସେଦିନ ପୂର୍ବାହ୍ନ 10ଟାରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତାମିଲନାଡୁ ବିଧାନସଭା ନିର୍ବାଚନରେ 108ଟି ଆସନରେ ବିଜୟୀ ହେବା ପରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂତନ ସରକାର ଗଠନ କରିବା ଲାଗି ରାଜ୍ୟପାଳ ବିଶ୍ୱନାଥ ଆଲ୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି। 51 ବର୍ଷୀୟ ବିଜୟ ଏହି ନିର୍ବାଚନରେ 2ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଗିରିଶ ଚୋଦା ତାଙ୍କ ଦଳର 5 ଜଣ ବିଧାୟକଙ୍କର ଟିଭିକେ ପ୍ରତି ସମର୍ଥନ ସମ୍ପର୍କିତ ଏକ ପତ୍ର ଏହାର ମୁଖ୍ୟ ବିଜୟକୁ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଡିଏମ୍କେ ସହିତ ବର୍ତ୍ତମାନ ମେଣ୍ଟରେ ଥିବା ଭିସିକେର ମୁଖ୍ୟ ଟି ଥିରୁ ମାଭା ଲାଭନ୍ କହିଛନ୍ତି, ଟିଭିକେ ମେଣ୍ଟରେ ଯୋଗଦେବା ଲାଗି ଯଦି ପ୍ରସ୍ତାବ ଆସେ ତେବେ ତାଙ୍କ ଦଳ ଏ ସମ୍ପର୍କରେ ନିଷ୍ପଭି ନେବ। ଭିସିକେ ଦଳର ବର୍ତ୍ତମାନ 2 ଜଣ ବିଧାୟକ ଅଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଇରାନ୍ ଯଦି ଆମେରିକାର ସର୍ତ୍ତରେ ରାଜି ହୁଏ ତେବେ 2 ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାପ୍ତି ଘଟିବ। ଏଥିସହିତ ହର୍ମୁଜ୍ ପ୍ରଣାଳୀ ଅବରୋଧକୁ ମଧ୍ୟ ହଟାଇ ଦିଆଯିବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଇରାନ୍ ଆମେରିକାର ଏହି ପ୍ରସ୍ତାବରେ ରାଜି ହେଲେ ଅପରେସନ୍ ଇପିକ୍ ଫ୍ୟୁରିକୁ ତୁରନ୍ତ ବନ୍ଦ କରିଦିଆଯିବ। ଇରାନ୍ ଯଦି ଏଥିରେ ରାଜି ନ ହୁଏ ତେବେ ଆମେରିକା ପକ୍ଷରୁ ଆକ୍ରମଣକୁ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭିଏତନାମ ରାଷ୍ଟ୍ରପତିଙ୍କ ସହିତ ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାର ପରିମାଣକୁ $25 ବିଲିୟନ୍ରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି ବୋଲି ଦେଲେ ସୂଚନା। ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ 2 ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେହି ତିଲ୍ ତାକ ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟା ଆସର ଆଉ ସନ୍ଧ୍ୟା ଆସରରେ ଫାର୍ଷ୍ଟ ମେସେଜ୍ଟି କରିଛନ୍ତି ସୁମିତ୍ରା ପଟିଆ ଭୁବନେଶ୍ୱରରୁ ଲେଖିଛନ୍ତି ଦିଦି ନମସ୍କାର ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ ସାଥୀ ଆପଣଙ୍କୁ ମଧ୍ୟ ମୋ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆପଣଙ୍କୁ ଭେରି ଗୁଡ୍ ଇଭିନିଂ ମୋ ତରଫରୁ ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ ଏବଂ ମୋ ତରଫରୁ ପ୍ରତି ନମସ୍କାର ତେବେ ସାଥୀ ଲେଖିଛନ୍ତି ଆଜି ତାଙ୍କ ଝିଅ ମାମାଙ୍କର ବର୍ଥଡେ ଆଉ ସେହି ଶୁଭ ଜନ୍ମଦିନ ଅବସରରେ ତାଙ୍କୁ ଜଣାଇଛନ୍ତି ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ସାଥୀ ଆପଣଙ୍କ ଝିଅଙ୍କୁ ଆମ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆମକୁ ଶୁଣୁଥିବା ଅଗଣିତ ଶ୍ରୋତା ବନ୍ଧୁଙ୍କ ତରଫରୁ ତାଙ୍କ ଶୁଭ ଜନ୍ମଦିନ ଅବସରରେ ଆମ ତରଫରୁ ଆମ ସମସ୍ତଙ୍କ ତରଫରୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତେବେ ବହୁତ ବହୁତ ଧନ୍ୟବାଦ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ନିଜର ଗୁଡ୍ ୱିଶେସ୍ ସମସ୍ତଙ୍କ ସହିତ ଜଣାଇଲେ ସମସ୍ତଙ୍କୁ ଗୁଡ୍ ଇଭିନିଂ ବି ଜଣାଇଛନ୍ତି ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସୀ ତିଲତାକ। ବର୍ତ୍ତମାନ ଯେଉଁ ଚାଲିଛି ସନ୍ଧ୍ୟା ଆସର, ସନ୍ଧ୍ୟା ଆସର ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ ଦେଖିନବା ସନ୍ଧ୍ୟା ଆସରରେ ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି, କୁଡ୍ କଲ୍ ମେସେଜଟି କରିଛନ୍ତି। ଏଇ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ସମସ୍ତଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ଏବଂ ତା ସହିତ ସମସ୍ତଙ୍କୁ ନିଜର ଆଶୀର୍ବାଦ ବି ପ୍ରଦାନ କରିଛନ୍ତି। ସମସ୍ତଙ୍କର ଶୁଭ ମନ ଆସିଛନ୍ତି। ସାଥି ଆପଣଙ୍କୁ ସମସ୍ତଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ଆମ ତରଫରୁ, ଆମର ପୁରା ରେନ୍ବୋ ପରିବାର ତରଫରୁ, ଆମର ସମସ୍ତ ଶ୍ରୋତା ବନ୍ଧୁଙ୍କ ତରଫରୁ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ଆଉ ସେଠି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ପ୍ରାର୍ଥନା ପାଇଁ, ଆପଣଙ୍କର ଗୁଡ୍ ୱିଶେସ୍ ପାଇଁ। ତେବେ ବହୁତ ବହୁତ ଧନ୍ୟବାଦ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଗୁଡ୍ ୱିଶେସ୍ ଆମ ସମସ୍ତଙ୍କ ସହିତ ସେୟାର କରିଥିବାରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେତେଲ ତାକ ସନ୍ଧ୍ୟା ଅସରରେ ନେକ୍ସଟ ମେସେଜଟି କରିଛନ୍ତି ରାଜକୁମାର ଭରଦ୍ୱାଜ ଆବାସିନ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଜଣାଇଛନ୍ତି ସମସ୍ତଙ୍କୁ ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ସାଥୀ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ମୋ ତରଫରୁ ପ୍ରତି ନମସ୍କାର ଆଣ୍ଡ ଜୟ ଜଗନ୍ନାଥ ସାଥୀ ଲେଖିଛନ୍ତି ଯେ ଆଜି ତାଙ୍କ ଷ୍ଟାଫ୍ ରୁଚିକା ରାୟଙ୍କର ହାପି ବର୍ଥ ଡେ ସେଥିପାଇଁ ତାଙ୍କୁ ଜଣାଇଛନ୍ତି ବହୁତ ସାରା ଶୁଭେଚ୍ଛା ଏବଂ ଶୁଭକାମନା ସାଥୀ ଆଜି ଆପଣଙ୍କ ଷ୍ଟାଫ୍ଙ୍କର ହାପି ବର୍ଥ ଡେ ରୁଚିକା ରାୟଙ୍କର ହାପି ବର୍ଥ ଡେ ତାଙ୍କ ବର୍ଥଡେ ଅବସରରେ ଶୁଭ ଜନ୍ମଦିନ ଅବସରରେ ଆମ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ତାଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ଏହା ସହିତ ସାଥୀ ଗୋଟିଏ ଶାୟରୀ ମଧ୍ୟ ଲେଖିଛନ୍ତି ପଢ଼ିକି ଶୁଣେଇ ଦେଉଛି ଆପଣମାନଙ୍କୁ ଦିଲ୍ କେ ବଜାର ମେ ଦୌଲତ ନହିଁ ଦେଖି ଜାତି ଦିଲ୍ କେ ବଜାର ମେ ଦୌଲତ ନହିଁ ଦେଖି ଜାତି ମହବତ ହୋ ଯାଏ ତୋ ସୁରତ ନହିଁ ଦେଖି ଜାତି ଏକ ହି ଶଖ୍ସ ପର ଲୁଟା ଦୋ ଅପନା ସବ କୁଛ କ୍ୟୁକି ପସନ୍ଦ ହୋ ଯାଏ ଚିଜ ତୋ କିମତ ନହିଁ ଦେଖି ଜାତି ବହୁତ ସୁନ୍ଦର ସାଥୀ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଶାୟରୀ ପାଇଁ ତା ସହିତ ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ଯୋଡ଼ି ହେଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଇସିଆଇ ନେଟ୍ ଆପ୍। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁମ୍ବାଇରେ ୱେବ୍ ଡକ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାସ 16 ତାରିଖରୁ ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ସିବିଏଫ୍ସିର ଅଧ୍ୟକ୍ଷ ନିଯୁକ୍ତ ହେଲେ ପ୍ରସାର ଭାରତୀର ପୂର୍ବତନ ସିଇଓ ଶଶି ଶେଖର ଭାମ୍ପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିକାର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡି ବୁକ୍ କଟକ ତିଲସି ତିଲ ତାକ ଷୋଳଘଣ୍ଟାରେ ସମୟ ବର୍ତ୍ତମାନ ରାତି 8:07 ଆଉ 45 ସେକେଣ୍ଡ ଆଉ ଏହା ସହିତ ଆରମ୍ଭ ହେଇସାରିଛି ଶୋ ଗୀତରେ ମିତରେ। ଆଉ ଗୀତରେ ମିତରେ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ। କୁହାଯାଏ ଜଳ ବହୁଳି ସୃଷ୍ଟିନାଶ, ଜଳ ବିହୁନି ସୃଷ୍ଟିନାଶ। ମାନେ ପାଣି ଯଦି ଲେବଲରୁ ଅଧିକ ହୁଏ ତାହେଲେ ବି ହାନିକାରକ, ଆଉ ପାଣି ଯଦି ଲେବଲରୁ କମ୍ ହୁଏ ସେଟା ବି ହାନିକାରକ। ଆମେ ବଞ୍ଚି ରହିବା ପାଇଁ ପାଣିର ତ ନିହାତି ଦରକାର ନା। ତେବେ ଖାଲି କଣ ଆମେ ନାଇଁ ସାଥୀ, ମଣିଷ ସହିତ ପଶୁ ପକ୍ଷୀ ଜୀବଜନ୍ତୁ ସାରା ପୃଥିବୀ ପାଇଁ ପାଣି ଅପରିହାର୍ଯ୍ୟ। ଆଉ ସେଇ ପାଣିର ହିଁ ଯଦି ଅଭାବ ହୁଏ ତାହେଲେ ଧୀରେ ଧୀରେ ଜଳର ଅଭାବ ହବାକୁ ଲାଗିଛି ସାଥୀ। ହେଇ ଦେଖୁନାହାନ୍ତି ନଦୀ ନାଳ ଗାଡ଼ିଆ ପୋଖରୀ ଧୀରେ ଧୀରେ କେମିତି ଶୁଖିବାରେ ଲାଗୁଛି। ହଁ ଆପଣ କହିପାରନ୍ତି ଯେ ଏବେ ଗ୍ରୀଷ୍ମ ଋତୁ ପାଇଁ, କିନ୍ତୁ ନିଜେ ଟିକେ ଭଲସେ ଭାବି ଦେଖନ୍ତୁ ତ, ସତରେ କଣ ଖାଲି ଏଇ ନଦୀ ନାଳ ପୋଖରୀ ଗାଡ଼ିଆ କେବଳ ଶୁଖିଯାଉଛି, ଆଉ ସେ ବି କଣ କେବଳ ଏଇ ଖରା ଦିନରେ? ଆଉ ଆମେ ପ୍ରତିଦିନ ପିଇବା ପାଇଁ ଯୋଉ ଜଳ ଉପରେ ଭରସା କରୁଛୁ, ହଁ ହଁ ସେଇ ଭୂତଳ ଜଳ, ତା ଲେବଲ କଣ ଧୀରେ ଧୀରେ ଆଜିକାଲି କମିଯାଉନି କି?

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ। ହଁ ସାଥୀ, ଆମେ ପିଇବା ପାଇଁ ଯେଉଁ ଜଳ ଉପରେ ନିର୍ଭର କରୁ ସେଇ ଜଳ ଆସେ ପ୍ରାୟ ଭୂମି ତଳୁ। ଘରେ ଘରେ ଯେଉଁ ନଳକୂପ ଖୋଳାଯାଇଛି ସେଥିରୁ ଯେଉଁ ପାଣି ଆସେ ସେଇଟା ଆସେ ସେଇ ଭୂମି ତଳୁ। ଆଉ ଆପଣମାନେ ଏବେ ରିସେଣ୍ଟଲି ନ୍ୟୁଜ୍ରେ ଶୁଣୁଥିବେ ଯେ ଅନେକ ସ୍ଥାନରେ ଏଇ ଗ୍ରାଉଣ୍ଡ ୱାଟର ଲେବଲ୍ ବା ଭୂମି ତଳ ବା ଭୂତଳ ଜଳସ୍ତର କମି କମି ଗଲାଣି। ଆଉ ଆଗାମୀ କିଛି ବର୍ଷ ଭିତରେ ଜଳର ଅଭାବ ଦେଖାଯିବାର ପରିସ୍ଥିତି ଆସିବାର କଳ୍ପନା ବି କରାଯାଉଛି। ତେବେ ଯଦି ସେଇ ଭୂତଳ ଜଳସ୍ତର ପୁରା କମିଯାଏ ତାହେଲେ ଭାବନ୍ତୁ ଯେ ଏଇ ପୁରା ମଣିଷ ସମାଜ କେମିତି ତିଷ୍ଠିବ। ସୋ ବେଳ ହୁଁ କିଛି ଉପାୟ କରିବାକୁ ହବ। ତା ପାଇଁ ଆମକୁ ଭୂତଳ ଜଳକୁ ସଂରକ୍ଷଣ କରିବାକୁ ହବ ସାଥୀ। ହେଲେ କେମିତି ସେ ବିଷୟରେ କହିବି ଆଗକୁ ନିଶ୍ଚୟ। ଏମିତି ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ। ଆଉ କହୁଥାନ୍ତୁ ଆମ ସହିତ ଦିଲ୍ ସେ ଦିଲ୍ ତକ୍।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ। ସାଥି ଆମେ ବ୍ୟାଙ୍କ ଗଲେ ଆକାଉଣ୍ଟରୁ ପଇସା ଉଠାଉ ଆଉ ପୁଣି ପରେ ଡିପୋଜିଟ୍ ବି କରୁ, ଆକାଉଣ୍ଟକୁ ପୁଣି ଫୁଲ୍ ବି କରୁ ନା। କିନ୍ତୁ ମଟର ହଉ କି ବୋରୱେଲ ହଉ କି ପମ୍ପ ସାହାଯ୍ୟରେ ଆମେ ଯୋଉ ଭୂମି ତଳୁ ଯୋଉ ଜଳକୁ ଆଣି ନିଜ ଦରକାରରେ ଲଗାଉଛୁ, ପୁଣି ତାକୁ କଣ ଆମେ ଫେରି ପାରୁଛୁ କି? ନାଇଁ ନା। କିନ୍ତୁ ଚେଷ୍ଟା କରିବା ଏଥର ଫେରିବାକୁ। ଭାବୁଛନ୍ତି ନା କେମିତି? ଜଳ ସଂରକ୍ଷଣ କରିକି।

ବର୍ଷା ଜଳକୁ ଡାଇରେକ୍ଟ ଯଦି ଆମେ ଭୂମି ମଧ୍ୟକୁ ଯିବା ପାଇଁ ବାଟ କରିବା ତାହେଲେ ସେହି ବର୍ଷା ଜଳ ଭୂମି ତଳେ ଯାଇ ସଞ୍ଚୟ ହୋଇ ରହିପାରିବ ଆଉ ତା ସହିତ ଆମ ଭବିଷ୍ୟତ ମଧ୍ୟ ସଞ୍ଚୟ ହୋଇପାରିବ। ଆଉ ବି ଆମେ ପ୍ରତିଦିନ ଜାଣତରେ ହେଉ ଅବା ଅଜାଣତରେ ଅନେକ ଲିଟର ପାଣି ୱେଷ୍ଟ କରିଦେଉ। ଯେମିତିକି ଦେଖିଥିବେ ଅନେକ ଜାଗାରେ ୱାଟର ଟ୍ୟାପ୍ରୁ ପାଣି ସେମିତି ଅନବରତ ବହି ଚାଲିଥାଏ। ଆଉ ଘରେ ଥିବା ସେହି ଆରୋ ଫିଲ୍ଟରରୁ ବି ଅନ୍ଫିଲ୍ଟର୍ଡ ୱାଟର ଡିସ୍ପେନ୍ସ ହୋଇ ଚାଲିଥାଏ ଦିନସାରା। ସେହିସବୁକୁ ସାଥି ଆମେ ସଞ୍ଚୟ କରିପାରିବା ଆଉ ଜଳକୁ ବୃଥା ନଷ୍ଟ କରିପାରିବା। ଆମେ ନିଜେ ସଚେତନ ହେବା ଦରକାର ପ୍ରଥମେ, ଆଉ ନିଜେ ସଚେତନ ହେବା ସହିତ ଅନେକ

ମଧ୍ୟ ସଚେତନ କରିପାରିବା। ଆଉ ତା ସହିତ ବି ଆମେ କୃଷି କ୍ଷେତ୍ରରେ ବି କିଛି ସେମିତି ପ୍ରଣାଳୀ ୟୁଜ୍ କରିପାରିବା ଯେଉଁଥିପାଇଁ କି ଯାହାଦ୍ୱାରା କି ଆମେ ୱାଟର ଲେବଲ୍କୁ କନଜର୍ଭ କରିପାରିବା, ଜଳ ସଂରକ୍ଷଣ କରିପାରିବା। ଯେମିତିକି ଆମେ କୃଷି କ୍ଷେତ୍ରରେ ଡିପ୍ ଇରିଗେସନ୍ ପ୍ରଣାଳୀ ଯଦି ଆମେ ୟୁଜ୍ କରିବା ତାହେଲେ ମଧ୍ୟ ଆମେ ୱାଟର୍କୁ ସେଭ୍ କରିପାରିବା।

ଆମେ ସଭି ହିଁ ଜାଣନ୍ତି ଗଛ ଲତା ଓ ଉଦ୍ଭିଦ ଆମର ପ୍ରକୃତ ବନ୍ଧୁ, ଆଉ ଏଇ ବନ୍ଧୁ ପାଣିକୁ ମଧ୍ୟ ସଞ୍ଚୟ କରିବାରେ ସାହାଯ୍ୟ କରିଥାନ୍ତି, ତା ସହିତ ମୃତ୍ତିକା କ୍ଷୟକୁ ବି ରୋକିଥାନ୍ତି। ସେଥିପାଇଁ ଆସନ୍ତୁ ସମସ୍ତେ ଚେଷ୍ଟା କରିବା ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ। ଗଛ ଲଗାଇବା ଦ୍ୱାରା କେବଳ ଯେ ଆମେ ମାଟି ଆଉ ପାଣିକୁ ସେଭ୍ କରିପାରିବା ସେଇଟା ନୁହେଁ, ସାଥି ଗଛ ଲଗାଇବା ଦ୍ୱାରା ଆମେ ପୁରା ଆମ ପରିବେଶକୁ ମଧ୍ୟ ସେଭ୍ କରିପାରିବା, ଆଉ ତା ସହିତ ଆମେ ଆମ ଲାଇଫକୁ ମଧ୍ୟ ବେଟର କରିପାରିବା। ସୋ ମନେ ରଖନ୍ତୁ, ଗ୍ରାଉଣ୍ଡ ୱାଟରକୁ ସେଭ୍ କରିବା ହେଉଛି ଆମ ଆଗାମୀ ପିଢ଼ି ଆଗାମୀ ଜେନେରେସନକୁ ସେଭ୍ କରିବା। ସୋ ସେଭ୍ ୱାଟର, ସେଭ୍ ଗ୍ରାଉଣ୍ଡ ୱାଟର।

0: ଗୀତଟି ଶୁଣୁଛନ୍ତି ତେଜାବ କଥାଚିତ୍ରରୁ, ଯାହାକୁ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀ। ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖତର ଏବଂ କମ୍ପୋଜ କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।
1: किसी का इंतजार,
2: कौन है वो
1: जिससे मैं करती हूँ

ବକ୍ସିଙ୍କ ଗୀତ ରଚନାରୁ ଗୀତଟି ଶୁଣୁଛନ୍ତି ସୌଦାଗର କଥାଚିତ୍ରରୁ, ଯାହାକୁ କମ୍ପୋଜ୍ କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଏବଂ କଣ୍ଠଦାନ କରିଛନ୍ତି ମନହର, କବିତା କୃଷ୍ଣମୂର୍ତ୍ତି ଏବଂ ସାଧୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭିଏତନାମ ରାଷ୍ଟ୍ରପତି ତୋ ଲାମ୍ଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 2030 ମସିହା ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ପରିମାଣକୁ 25 ବିଲିୟନ୍ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ। ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଉଭୟ ଦେଶ ସହମତ ପ୍ରକାଶ କରିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇକୁ ସମର୍ଥନ କଲା ଭିଏତନାମ। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କଠାରେ ଦାବି ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଆସନ୍ତା ଶନିବାର ଦିନ ନୂତନ ସରକାର ଶପଥ ଗ୍ରହଣ କରିବ ବୋଲି ରାଜ୍ୟ ବିଜେପି ମୁଖ୍ୟ ସମୀକ ଭଟ୍ଟାଚାର୍ଯ୍ୟଙ୍କ ସୂଚନା। ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆସନ୍ତାକାଲି ପାଟନା ଗାନ୍ଧି ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପୁଞ୍ଜିପତିମାନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପ ସମୃଦ୍ଧି କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି ଓଡ଼ିଶା। ନୂଆଦିଲ୍ଲୀରେ ବିଦ୍ୟାଳୟ ପରିଚାଳନା କମିଟିର ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାନସଭାର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ। ବିଧାନସଭାର ବିଭିନ୍ନ କମିଟିଗୁଡ଼ିକ କିପରି ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବ ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଏଥିରେ ଯୋଗ ଦେଇଥିବା ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। ରାଜ୍ୟରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ କାଳ ବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆମ ରାଜ୍ୟର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଲେଖନ୍ତୁ, କୋଉ ଗୀତଟି ଶୁଣିବାକୁ ଚାହୁଁଛନ୍ତି ତାର ପ୍ରଥମ ଧାଡି ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ କୋଉ ଫିଲ୍ମ ବା କୋଉ ଆଲବମ୍ ତାକୁ ଭଲସେ ମେନ୍ସନ୍ କରନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 ରେ। ଆପଣ ଚାହିଁଲେ ସାଥି ଆମ ସହିତ ହ୍ୱାଟ୍ସଆପ୍ ନମ୍ଘର ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ। ତେବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200। ପହଞ୍ଚିଯାଇଛି ଆଜିର ପ୍ରଥମ ମେସେଜଟି। ମେସେଜକୁ କହିଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି କନ୍ତୋଲ ଆଠଗଡ଼ରୁ। ପରେ ଆଉ ଗୋଟେ ମେସେଜ ଆସିଛି ଦେଓକାଲି ଶଙ୍ଖତରାସ କଟକରୁ। ମେସେଜକୁ କରିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ସାଥୀ ପହଞ୍ଚିଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକୁ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ମାଣିବନ୍ଧ ବଡମ୍ବାରୁ ଟୁକୁ ଟିକି ମିକି ଏବଂ ଟୁକୁନା ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ ସାଥି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ମୋତିନଗର ନ୍ୟୁଦିଲ୍ଲୀରୁ ଗୌରବ ମାନସୀ କବିତା ଅନିଲ ଏବଂ ଅରୋରା ଫ୍ୟାମିଲି ମେମ୍ବର ନେକ୍ସଟ ମେସେଜ୍ଟି କରିଛନ୍ତି ସରୋଜ ପ୍ରଜ୍ଞା ଅଠନଳା ପୁରୀରୁ ତାଙ୍କ ପରେ ପରେ ମେସେଜ୍ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଠ କଟକରୁ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତକ ବର୍ତ୍ତମାନ ଯୋଉ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ, ଗଦାଧର ତରସିଆ ଭୁବନେଶ୍ୱରରୁ, କରୁଣାକର ବେହେରା ତୁଳସୀପୁର କଟକରୁ, ସନ୍ତୋଷ କୁମାର ସାହୁ ଦାଳତୋଳା ଖୋର୍ଦ୍ଧାରୁ ଏବଂ ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ।

ଗୀତଟି ଶୁଣିଛନ୍ତି ତୁମ୍ବିନ କଥାଚିତ୍ରରୁ। ଗୀତଟିକୁ ଶୁଣିବା ପାଇଁ ରିକ୍ୱେଷ୍ଟ ଆସିଥିଲା ଭାଟାପଡ଼ା ଛତିଶଗଡ଼ରୁ। ଶୁଣିବା ପାଇଁ ଚାହିଁଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖିଲାଲ ବର୍ମା।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଆଜିର ରେନ୍ବୋ ଏସ୍ଏମ୍ଏସ୍ ଲାଷ୍ଟ ମେସେଜ୍ଟି ନେଇଯିବା। ମେସେଜ୍ଟି କରିଛନ୍ତି ବିଷ୍ଣୁପ୍ରିୟା ବେହେରା ତୁଳସୀପୁର କଟକରୁ। ଶୁଣିବାକୁ ଚାହିଁଛନ୍ତି ଆତିଫ ଅସଲମଙ୍କ କଣ୍ଠରେ ଲେଲା ମଜନୁ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତଟି ସାଥି ପହଞ୍ଚାଇଲେ ଆପଣଙ୍କ ପସନ୍ଦର ଗୀତ। ତେବେ ଯୋଉ ଯୋଉ ସାଥିମାନେ ଆମ ସହିତ ଯୋଡ଼ି ହୋଇଥିଲେ ସେମାନେ ହେଲେ ଇନ୍ଦ୍ରମଣି ବେହେରା ବସ୍ତପଡ଼ା କଟକରୁ, ମହାରାଜ କୀର୍ତ୍ତନ ପୁରୀ, ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀ ଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କଲ ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ, ନରଗୋଡ଼ା ଛତିଶଗଡ଼ରୁ, ତୁଳସୀଦାସ ମହତୋ, କଳ୍ପନା ମହତୋ, ମନୋରମା, ମନମୋହିନୀ, ଦୀନବନ୍ଧୁ, ଚାନ୍ଦେଲ ଝାଡ଼ଖଣ୍ଡରୁ, ଆବା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଭିଷେକ ରାୟ, ତପୋ ବଞ୍ଜେଇ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

ଏହି ସାଥୀ ଆମ ସହିତ ଯୋଡ଼ି ହୋଇଥିଲେ ଡକ୍ଟର ଅଭୟ କୁମାର ରାଉତ, ସୋନୁ ପୂଜାଲିନ ଏବଂ ଅନ୍ୟମାନେ ଓଲ୍ଡ ଏଲ୍ଆଇସି କଲୋନୀ କଟକରୁ ନିଶା କୁମାରୀ, ରେଶ୍ମା କୁମାରୀ, ଦେବେନ ଜମସେଦପୁର ଝାଡ଼ଖଣ୍ଡରୁ, କୈଳାସ ବେହେରା, କାମିନୀ ବେହେରା କନ୍ତଲା ଠକଡ଼ରୁ, ହାଲୁ ଭାଇ ସିଆନ ଠକଡ଼ରୁ, ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକସି ତିଲତା ଶ୍ରୀଗଡ଼ରେ ସମୟ ବର୍ତ୍ତମାନ ରାତି 11:08 ସମୟ ଯାଇଛି ସାଥୀ ଆଜି ଆପଣମାନଙ୍କଠାରୁ ବିଦାୟ ନେବାର କିନ୍ତୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ଶୁଣିନେବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟତାଳେ ଶୁଣିପାରିବେ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 28ତମ ଭାଗ ଶୁଣିପାରିବେ 6:40 ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ ଏ ବିଷୟରେ ଆଲୋଚନା କରିବେ ଡାକ୍ତର

ଦୁର୍ଯ୍ୟୋଧନ ସାମଲ ଶୁଭ ସକାଳ ଶୁଣିବେ ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ସକାଳ 9:00 ଶୁଣିବେ ଡାଇଲ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ରଖିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00 ଦିନ 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ଦିନ 11:30 ଦିନ 12:00 ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ଆପଣ ରଖିପାରିବେ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 2:45 ମୋ ଦେଶ ଶୁଣିପାରିବେ ଅପରାହ୍ନ 3:00 ଏବଂ ଅପରାହ୍ନ 4:00 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍ ଡାଇଲି ଲାଇଭ୍ ଚିଟ୍ଚାଟ୍ ଶୁଣିପାରିବେ ଅପରାହ୍ନ 5:02 ଏଥିରେ ନିଜ ମତ ଆପଣ ଫୋନ୍ କଲ୍ ମାଧ୍ୟମରେ ସେୟାର କରିପାରିବେ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ ରହୁଛି ନମସ୍କାର ଶୁଭରାତ୍ରୀ।

ନିଃସ୍ୱାର୍ଥ ଭକ୍ତିର ଉପମା କିଏ ବା ଦେଇପାରେ। ଭୋଗ ଶୋଷ ଭୁଲି ଅପିତୁ ନିଜକୁ ଭୁଲି ବିଭୁ ଭକ୍ତିରେ ଲୀନ ହୋଇଗଲା ପରି ହେଉଥିବା ବୀର ହନୁମାନ। ତାଙ୍କ ଚରଣାର ବିନ୍ଦରେ ସମର୍ପିତ ଆଜିର ଅର୍ଘ୍ୟଥାଳି, ଯାହାକୁ ଆପଣ ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁସହ 100.4 ଆକାଶବାଣୀ FM ରେନ୍ବୋ କଟକରେ। ଦିଲ୍ ସେ ଦିଲ୍ ତକ୍।

ହୃଦୟ ଉପରେ କଠୋର ସଂଯମ ରଖି ଲକ୍ଷ୍ୟ ସାଧନ କଲେ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହା ସୁନିଶ୍ଚିତ। ଏହି ଶିକ୍ଷା ମିଳେ ପ୍ରଭୁ ହନୁମାନଙ୍କ ଜୀବନ ଗାଥାରୁ। ଜ୍ଞାନ ଶ୍ରେଷ୍ଠ ସେ ବୁଦ୍ଧି ବିଦ୍ୟା ତଥା ସମ୍ବାଦ କୌଶଳର ଅଦ୍ୱିତୀୟ ଉଦାହରଣ। ଶିବଙ୍କ ଅଂଶରୁ ଜାତ ଶ୍ରୀ ହନୁମାନ ଜଣେ ଅନନ୍ୟ ସଙ୍ଗୀତକାର ମଧ୍ୟ। ସେଥିପାଇଁ ଯଦି କୌଣସି କଳାର ସାଧନା କରିବାର ଅଛି ତେବେ ଶରଣ ଯାଆନ୍ତୁ ମହାବୀର ହନୁମାନଙ୍କ ଚରଣାରବିନ୍ଦରେ।

ଭଗବାନ ଶ୍ରୀରାମଙ୍କ ସେବାରେ ଆତ୍ମସମର୍ପଣ କରିଥିବା, ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ବୀର ହନୁମାନଙ୍କୁ ସ୍ମରଣ କଲେ ନାଶ ଯାଏ ସମସ୍ତ ପାପ ତାପ କଳୁଷ କାଳିମା ତଥା ଅହଙ୍କାର। କୁହନ୍ତି ଯଦି ଆତ୍ମବିଶ୍ୱାସର ରହିଛି ଅଭାବ, ତେବେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ମନରୁ ସଂଶୟ ଭାବ ଦୂରେଇଯାଇ ବଢ଼େ ଆତ୍ମବିଶ୍ୱାସ। ହୃଦୟରୁ ନାନାଦି ଭୟ ତଥା ଆଧ୍ୟାତ୍ମିକ ଦିଗରେ ଆସୁଥିବା ବାଧା ସବୁ ବିନଷ୍ଟ ହୋଇ ମୁକ୍ତିର ପଥ ପରିଷ୍କାର ହୋଇଯାଏ, ଯଦି ସ୍ମରଣ କରିବା ମାରୁତିଙ୍କୁ।

ଏ ଯୁଗର ପ୍ରମୁଖ ତଥା ଜାଗୃତ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ହନୁମାନ, ଯିଏକି ପୃଥିବୀରେ ରହି ସମସ୍ତ ଭକ୍ତଙ୍କୁ ରକ୍ଷା କରନ୍ତି। ତାଙ୍କୁ ପୂଜା କଲେ, ତାଙ୍କୁ ସ୍ମରଣ କଲେ ମନରେ ସାତ୍ୱିକ ଉର୍ଜାର ସଞ୍ଚାର ହୁଏ, ଯାହା ଦିବ୍ୟ ଶକ୍ତିର ଅନୁଭବ ପ୍ରଦାନ କରେ। ଜୀବନୀ ଶକ୍ତିକୁ ବଢ଼ାଇବାକୁ ହେଲେ ନିତ୍ୟ ସ୍ମରଣ କରନ୍ତୁ, ଅହରହ ଜପନ୍ତୁ, ଜୟ ହନୁମାନ, ଜୟ ହନୁମାନ, ଜୟ ହନୁମାନ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ। ପରେ ପରେ ଶୁଣିପାରିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଷଡ଼ବିଂଶତମ ଭାଗ।

ଦ୍ୱାରକାରୁ ଫେରି ଅର୍ଜୁନ ଶୋକରେ ଭାଙ୍ଗି ପଡ଼ୁଥିଲେ। ଯୁଧିଷ୍ଠିର ବାରମ୍ବାର ପଚାରିବା ପରେ ଶ୍ରୀକୃଷ୍ଣଙ୍କ ଦେହ ଛାଡ଼ିବା କଥା କହିଲେ। ଶ୍ରୀହରିଙ୍କ ବିୟୋଗରେ ସବୁଆଡ଼ ହତଶ୍ରୀ। ଶ୍ରୀକୃଷ୍ଣଙ୍କ କୁଟୁମ୍ବମାନେ କୁଶସ୍ଥଳ ଛାଡ଼ି ଏରକାର ବଣରେ ପଶି ସୁରାପାନ କଲେ। ନିଶାରେ ଘାରି ହୋଇ ପରସ୍ପର ପିଟାପିଟି ହୋଇ ମଲେ। ଶ୍ରୀକୃଷ୍ଣଙ୍କ ବିୟୋଗ ସମ୍ବାଦ ପାଇ ମାତା କୁନ୍ତି ପ୍ରାଣ ହାରିଲେ, ଗୋବିନ୍ଦଙ୍କ ପାଦରେ ଲୀନ ହୋଇଗଲେ। ଶ୍ରୀକୃଷ୍ଣଙ୍କ ଧରା ଛାଡ଼ିବା ପରେ ପୃଥିବୀକୁ କଳି ମାଡ଼ି ଆସିଲା। ପରୀକ୍ଷିତଙ୍କୁ ରାଜଗାଦିରେ ବସାଇ ଯୁଧିଷ୍ଠିର ମୋକ୍ଷ ପ୍ରାପ୍ତି ପାଇଁ ଉତ୍ତର ଦିଗରେ ଚାଲିଲେ।

ଚିକିତ୍ସାରେ ରୋଗର ଉଗ୍ରତା ବା ଆକ୍ୟୁଟ୍ ଷ୍ଟେଜ୍ରେ ସେହି ସମୟର ଲକ୍ଷଣକୁ ଭିତ୍ତି କରି ଔଷଧ ନିର୍ବାଚନ କରି ପ୍ରୟୋଗ କଲେ ତୁରନ୍ତ ଶ୍ୱାସକଷ୍ଟ ଦୂର ହୋଇଯାଏ। ଏହିସବୁ ଔଷଧମାନଙ୍କ ମଧ୍ୟରୁ ଆକୋନାଇଟ୍, ସ୍ପଞ୍ଜିଆ, ହିପରସଲ୍ପ, ଆର୍ସେନିକାଲ୍, ଇପିକାକ୍, କାର୍ବୋଭେଜ୍, ନକ୍ସଭୋମ୍ ଇତ୍ୟାଦି ପ୍ରଧାନ। ଏତଦ୍ ବ୍ୟତୀତ ବ୍ଲାଟା ଓରିଏଣ୍ଟାଲିସ୍, ଗ୍ରିଣ୍ଡେଲିଆ, ଏର୍ବସନ୍ତ, ସେନେଗା, ଆସ୍ପିରୋସ୍ପର୍ମା, ସାମ୍ବୁକସ୍ ଇତ୍ୟାଦି ଔଷଧର ମୂଳ ଅର୍କ ବା ମଦର ଟିଙ୍କ୍ଚରରୁ ଗୋଟିଏ ବା ଦୁଇଟିରୁ ସାତ ଟୋପାରୁ ଦଶ ଟୋପା ଦୁଇ ଚାମଚ ଉଷୁମ ପାଣିରେ ମିଶାଇ ଦିନରେ ଚାରି ପାଞ୍ଚ ଥର ବ୍ୟବହାର ଦ୍ୱାରା ଶୀଘ୍ର ଶ୍ୱାସକଷ୍ଟରୁ ଉପଶମ ମିଳିଥାଏ। ତେବେ ସବୁ କ୍ଷେତ୍ରରେ ଚିକିତ୍ସକମାନଙ୍କୁ ପରାମର୍ଶ କରି ଚିକିତ୍ସା କରିବା ସର୍ବଥା ବାଞ୍ଛନୀୟ।

କେତେ ସୁନ୍ଦର ଏ ସକାଳ, କେତେ ଅଦ୍ଭୁତ ଏ ଜୀବନ, ଆଉ କେତେ ଅଜବ ବି ଏ ମନର ଭାବନା। ଯାହା ଅଛି ତାକୁ ଅଣଦେଖା କରୁଛି, ହେଲେ ଯାହା ନାହିଁ ତା ପଛରେ ଗଡ଼ଉଛି। ତେଣୁ ଚାଲନ୍ତୁ ଆଜିର ଏ ମନର ଯେଉଁ ଚିନ୍ତାଧାରା ତାକୁ ବଦଳେଇବା। ଯାହା ନାହିଁ ସେଥିପାଇଁ ମନ ଦୁଃଖ ନ କରି, ବରଂ ଯାହା ମିଳିଛି ସେଥିପ୍ରତି ଧ୍ୟାନ ଦେବା, ଆଉ ଜୀବନକୁ ଆହୁରି ଆହୁରି ଭଲ ପାଇବା। ଶୁଭ ସକାଳ ବନ୍ଧୁ।

ସ୍ୱାସ୍ଥ୍ୟ ହିଁ ସମ୍ପଦ। ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିଶ୍ଚିତ ରୂପେ ଆବଶ୍ୟକ। ତେଣୁ ଏହି ଅବସରରେ ଜାଗରୂକ ହୁଅନ୍ତୁ ଆସ୍ଥମା ସମ୍ପର୍କରେ। ବିଶ୍ୱ ଆସ୍ଥମା ଦିବସ ଅବସରରେ ଏ ବର୍ଷର ଥିମ୍ ରହିଛି ଇନ୍ହେଲ୍ଡ ଟ୍ରିଟମେଣ୍ଟସ୍ ଆକ୍ସେସିବଲ୍ ଫର୍ ଅଲ୍, ଅର୍ଥାତ୍ ଆସ୍ଥମା ପୀଡ଼ିତ ପ୍ରତ୍ୟେକଟି ବ୍ୟକ୍ତିଙ୍କ ପାଖରେ ଇନ୍ହେଲ୍ଡ ଟ୍ରିଟମେଣ୍ଟ ପହଞ୍ଚାଇବା, ଯଦ୍ୱାରା ରୋଗ ନିୟନ୍ତ୍ରଣରେ ରହିବା ସହ ସିରିୟସ୍ ଆଟାକ୍ରୁ ରୋଗୀଟିଏ ରକ୍ଷା ପାଇପାରିବ ଓ ଜୀବନ ବଞ୍ଚିପାରିବ। ୱାର୍ଲଡ ଆସ୍ଥମା ଡେ ଅବସରରେ ପହଞ୍ଚାନ୍ତୁ ଏହି ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ। ଦିଲ୍ ସେ ଦିଲ୍ ତକ୍।

0: ଶୁଣୁଛନ୍ତି ଶୁଭ ସକାଳକୁ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପୁରା ଦୁନିଆରେ। ଅତୀତକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଭାରତ ମାତାକୁ ସ୍ୱାଧୀନତାର ମୁକୁଟ ପିନ୍ଧାଇବାକୁ ଯାଇ ତାର କେତେ ଯେ ବୀରପୁତ୍ର ପ୍ରାଣବଳୀ ଦେଇଛନ୍ତି ତାର ଠିକଣା ନାହିଁ। ସେମିତି ଜଣେ ବୀରପୁତ୍ର ହେଲେ ଓଡ଼ିଶାର କେନ୍ଦୁଝର ମାଟିରେ ଜନ୍ମିତ ଆଦିବାସୀ ନେତା ଧରଣୀଧର ନାୟକ, ଯିଏକି 1864 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ଅନ୍ୟାୟୋଚିତ ରାଜସ୍ୱ ଆଦାୟ ତଥା ବିଠି ଖଟିବାକୁ ବିରୋଧ କରୁଥିଲେ ସେ। ସେତେବେଳେ ଗଡ଼ଜାତ ଅଞ୍ଚଳର ସମସ୍ତ ଆଦିବାସୀଙ୍କୁ ଏକାଠି କରି ସେ ଲଢ଼ିଥିଲେ ବ୍ରିଟିଶ ରାଜ ବିରୋଧରେ, ଦାବି କରିଥିଲେ ସ୍ୱାଧୀନତା, ଆଉ ଏଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ଉତ୍ତର ଜୀବନ ତାଙ୍କର ବିତିଥିଲା ଲୋକସେବାରେ। ଆଜି ବି ଓଡ଼ିଆ ଜାତି ତାଙ୍କୁ ଜଣେ ସଶକ୍ତ, ନିର୍ଭୀକ, ଲଢୁଆ ସ୍ୱାଧୀନତା ସଂଗ୍ରାମୀ ଭାବରେ ସ୍ମରଣ କରେ।
1: ଇନକିଲାବ ଜିନ୍ଦାବାଦ, ଇନକିଲାବ ଜିନ୍ଦାବାଦ, ଇନକିଲାବ ଜିନ୍ଦାବାଦ।

ସ୍ୱଚ୍ଛ ହସ୍ତ ହିଁ ଶରୀରର ସୁରକ୍ଷା କବଚ। ହାତ ଯଦି ମଇଳା ରୁହେ ତେବେ ରୋଗ ମାଡ଼ିବାଟା ଥାଏ। ତେଣୁ ସର୍ବଦା ନିଜ ହାତକୁ ପରିଷ୍କାର ପରିଚ୍ଛନ୍ନ ରଖିବାର ଆବଶ୍ୟକତା ରହିଛି। ଆଉ ସେଥିଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ 5 ମଇକୁ ପାଳନ କରାଯାଉଛି ବିଶ୍ୱ ହସ୍ତ।

ଏଇଠି ରଖୁଛି ଆଜି ସକାଳର ପ୍ରଶ୍ନ ଆପଣଙ୍କ ପାଇଁ। ଆମେ ୱାନ୍ସ ଏ ଟାଇମ୍ ମାନେ ଥରକରେ ଯେତେବେଳେ ଆମେ ହାତ ଧୋଉଛେ କେତେ ସମୟ ପାଇଁ ହାତ ଧୋଇବା ଦରକାର। ଆଉ ଥରେ କହି ରଖୁଛି ଆଜି ସକାଳର ପ୍ରଶ୍ନ, ଆମେ ଥରକରେ କେତେ ସମୟ ଲାଗି ହାତ ଧୋଇବା ଦରକାର। ଏ ସମ୍ପର୍କରେ ଉତ୍ତର ଦେବାକୁ ଚାହୁଁଥିଲେ ଆପଣ ଆମ ପାଖକୁ ମେସେଜ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ଆନ୍ସର ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09499632210। ଏହି ନମ୍ବରରେ 8895254200 ହେଉଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ମେସେଜ୍ କରି ଜଣାଇ ପାରିବେ ଆଜି ସକାଳର ପ୍ରଶ୍ନର ସଠିକ୍ ଉତ୍ତର। ପଚାରିଥିଲି ଆପଣଙ୍କୁ ଯେ ଆମେ ୱାନ୍ସ ଅ ଟାଇମ୍ ହାତ ଧୋଇଲେ କେତେ ସମୟ ପାଇଁ ହାତ ଧୋଇବା, ତ ଜଲ୍ଦି ଜଲ୍ଦି ଆମ ପାଖକୁ ଏ ପ୍ରଶ୍ନର ଉତ୍ତର ଲେଖି ପଠାନ୍ତୁ, କାରଣ ଯିଏ ସଠିକ୍ ଉତ୍ତର ପ୍ରଥମେ ଲେଖି ପଠାଇବେ ସେ ହେଇପାରିବେ ଆଜି ସକାଳର ଶ୍ରୋତା ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ। ତ ଡେରି କାହିଁକି କରୁଛନ୍ତି, ଜଲ୍ଦି ଜଲ୍ଦି ମେସେଜ୍ କରନ୍ତୁ ଆଉ ବ୍ୟୁଟିଫୁଲ୍ ରୋମାଣ୍ଟିକ୍ ଟ୍ରାକ୍ ଗୋଟିଏ ଆସୁଛି ଆପଣଙ୍କ ପାଖକୁ, ତାକୁ ଏନ୍ଜୟ କରନ୍ତୁ। ଦିଲ୍ ସେ ଦିଲ୍ ତକ୍।

ତ ଚାଲନ୍ତୁ ଜାଣିବା ଆଜି ଦିନର ଇତିହାସ ସମ୍ପର୍କରେ। 1970 ମସିହା ଆଜିର ଦିନରେ ପ୍ରସିଦ୍ଧ ଭାରତୀୟ ସ୍ପୋର୍ଟସ୍ ସୁଟର ସମରେଶ ଜଙ୍କର ଜନ୍ମ ହୋଇଥିଲା। ପରମବୀର ଚକ୍ର ପ୍ରାପ୍ତ କରିଥିବା ମେଜର ହୋସିଆର ସିଂହ ଜନ୍ମଗ୍ରହଣ କରିଥିଲେ 1937 ମସିହାରେ। ବେଙ୍ଗଲର ସ୍ୱାଧୀନତା ସଂଗ୍ରାମୀ ପ୍ରୀତିଲତା ୱାଡେଦାର ଜନ୍ମଗ୍ରହଣ କରିଥିଲେ 1911 ମସିହାରେ ତଥା 2006 ମସିହାରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଅଲିଙ୍କର ନିଧନ ଘଟିଥିଲା। ଏଥିଲା ଆଜି ଦିନର ଇତିହାସ।

କିନ୍ତୁ ତାକୁ ମିଶେଇକି ଯଦି ଗୋଟେ ନୂଆ ସୁନ୍ଦର କାହାଣୀ ବୁଣିପାରିବେ ତେବେ ସବୁଦିନ ପାଇଁ ତାହା ସାଇତା ହେଇ ରହିଯିବ ସ୍ମୃତିର ଆଲବମ୍ରେ।

ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెయిన్బో కటకు దిల్స దిల్ తక్ సునుతలే మార్నింగ మల్లోరి కెమిది లాగిలా నిశ్చయ జణైబే ఆ ఏబే ଆଜି ସକାଳର ପ୍ରଶ୍ନ ତାର ଉତ୍ତର ଦେବାର ସମୟ ଆଉ ଯିଏ ସଠିକ ଉତ୍ତର ଦେଇଛନ୍ତି ତା ପୂର୍ବରୁ ପ୍ରଶ୍ନଟି ଆଉଥରେ ଦୋହରାଇ ଦେଉଛି ପଚାରିଥିଲି ଆପଣଙ୍କୁ ୱାନ୍ସ ଅ ଟାଇମ୍ ଆପଣ ହାତ କେତେ ସମୟ ଧୋଇବା ଦରକାର ଅର୍ଥାତ୍ ଥରକରି ଆମେ ଯେତେବେଳେ ହାତ ଧୋଉଛେ କେତେ ସମୟ ପାଇଁ ହାତ ଧୋଇବା ଦରକାର ଆଉ ତାର ସଠିକ ଉତ୍ତର ହେଲା ସାଇଣ୍ଟିଫିକ୍ ଆନାଲିସିସ୍ରୁ ଏଇଟା ଧାର୍ଯ୍ୟ ହେଇଛି ଯେ ଆମେ ଅତିକମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଦରକାର ତ ସଠିକ ଉତ୍ତର ତ ବହୁତ ଜଣ ଆମ ପାଖକୁ ଲେଖି ପଠାଇଛନ୍ତି ହେଲେ ଯିଏ ପ୍ରଥମେ ଲେଖିକି ପଠାଇଛନ୍ତି ସେ ହେଉଛନ୍ତି ଉର୍ମିଳା ସେକ୍ଟର 11 ସିଡିଏ କଟକରୁ ତ ଉର୍ମିଳା ହେଇପାରିଛନ୍ତି ଆଜି ସକାଳର ଶ୍ରୋତା ମାନେ ଲିସନର୍ ଅଫ୍ ଦ ମର୍ଣ୍ଣିଂ ତ ଉର୍ମିଳା କଂଗ୍ରାଚୁଲେସନ୍ସ ତା ଛଡ଼ା ଆମ ପାଖକୁ ସଠିକ ଉତ୍ତର ଲେଖି ପଠାଇଛନ୍ତି କ୍ଷିତିଶ ଚନ୍ଦ୍ର କର ସେକ୍ଟର 11 ସିଡିଏ କଟକରୁ ଆଭା ସେନ୍ସ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଧୀରେନ୍ ପୂଜାରୀ ସାଲେପୁର

କଟକରୁ ପ୍ରଭାତୀ ମିଶ୍ର ସାଲେପୁର କଟକରୁ ଆଉ ତା ଛଡ଼ା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ସଠିକ ଉତ୍ତର ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ସାହୁ ଔଖୁମା ଭାପୁର ଢେଙ୍କାନାଳରୁ ଏବଂ କୃପା ସିନ୍ଧୁ କବି ଭୁବନେଶ୍ୱରରୁ ତ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଆପଣ ଏତେ ମାତ୍ରାରେ ଆମ ପାଖକୁ ସଠିକ ଉତ୍ତର ଲେଖି ପଠାଇଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମନ ଦୁଃଖ କରିବାର କିଛି ନାହିଁ ନେକ୍ସଟ ଟାଇମ୍ ନିଶ୍ଚୟ ଆପଣ ବି ହେଇପାରିବେ ଲିସନର୍ ଅଫ୍ ଦ ମର୍ଣ୍ଣିଂ ସୋ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଆଉ ପୁଣି ରହିଛି ଆପଣଙ୍କ ପାଇଁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ ସକାଳ 9:00 ଯେଉଁଥିରେ ଆଜିର ଟପିକ୍ ରହିଛି ଲାଇଫ୍ରେ ଆପଣ କାହା ଉପରେ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି ଆଉ କାହିଁକି ଡାଏଲ୍ କରନ୍ତୁ 0671-230-3153 ସକାଳ 9:00-10:00 ମଧ୍ୟରେ ଏବଂ ଶେୟାର କରନ୍ତୁ ଆପଣଙ୍କ ମତାମତ ଏ ସମ୍ପର୍କରେ ଦିଲ୍ ସେ ଦିଲ୍ ତକ୍

0: କଲ୍ ପରେ କଲ୍ ଆସିବାରେ ଲାଗିଛି ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ରେ ପଚାରିଥିଲି ଆପଣଙ୍କୁ ଲାଇଫ୍ରେ ସବୁଠୁ ଅଧିକ ବିଶ୍ୱାସ ଆପଣ କାହା ଉପରେ କରନ୍ତି ଆଉ କାହିଁକି ତ ଦେଖିନେବା କିଏ କରିଛନ୍ତି କଲ୍ ଏବଂ କ'ଣ କହୁଛନ୍ତି ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ୍ ନମସ୍କାର
0: ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ରମେଶ ଚନ୍ଦ୍ର ସାହୁ ଅଗମା ଭାପରୁ ଢେଙ୍କାନାଳରୁ କହୁଛି ମ୍ୟାଡମ୍
0: କେମିତି ଅଛନ୍ତି
1: ବହୁତ ବଢିଆ ଅଛି ଆପଣଙ୍କ ସୋ ଶୁଣିଛି ଆପଣଙ୍କ କଥାବାର୍ତ୍ତା ଶୁଣିଛି ଗୀତ ଶୁଣିଛି ବହୁତ ବଢିଆ ଲାଗୁଛି
0: ବହୁତ ବହୁତ ଧନ୍ୟବାଦ ଆଜିର ଟପିକ ଉପରେ କଣ କହିବେ
1: ଦେଖନ୍ତୁ ମ୍ୟାଡମ୍ ଆଜିକା ଡେଟ୍ରେ ମାନେ ଗୁରେ କ୍ଷେତ୍ରରେ ବିଶ୍ୱାସ ତ କରିବନି କିନ୍ତୁ ଏତେଟା ମନକୁ ଯେ ନ ପାଇଲା କାହାକୁ ବିଶ୍ୱାସ କରିବାଟା ମୋ ମତରେ ଭଲ ନୁହେଁ
0: କାହିଁକିନା
1: ଦୁନିଆଟା ଏମିତି ହେଇଗଲାଣି କାହାକୁ ବିଶ୍ୱାସ କରି ଗୋଟେ ଜିନିଷ ଦିଆହଉଛି କି କଣ ଗୋଟେ କରାହଉଛି କି ପଇସା କି କାହାକୁ କଣ ଦିଆହଉଛି
0: ତା
1: ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ମାନେ ଗଣ୍ଡଗୋଳ କରୁଛନ୍ତି ବା କରୁଛନ୍ତି ମୁଁ ମୋ କଥା ମୁଁ କହୁଛି ତେଣୁ ବିଶ୍ୱାସଟା ମାନେ କରିକି ଦିଆହଉଛି କିନ୍ତୁ ସେ ଆମକୁ ଅବିଶ୍ୱାସ କରୁଛନ୍ତି
0: ତେଣୁ
1: ମୋ ମତରେ ପ୍ରାୟ ଲୋକ ଦେଖିକି ମାନେ ବିଶ୍ୱାସ କର ଯାହାକି ମାନେ ଲୋକ ତ ଆଜିକାଲି ଚିହ୍ନି ପାରିବାନି
0: ତେଣୁ
1: ଅତି ବିଶ୍ୱାସର ଯିଏ ଅଛି ବନ୍ଧୁ ବାନ୍ଧବ ଯାହା ନିଜର ଲୋକ ତାକୁ ବିଶ୍ୱାସ କର କିନ୍ତୁ ଅଲଗା ଯୋଉ ଲୋକ ଅଛନ୍ତି ବାହାର ଲୋକ ଅଛନ୍ତି ସେମାନଙ୍କୁ ଦେଖି ଚାହିଁ ବିଶ୍ୱାସ କରିବାଟା ମୋ ମତରେ ଭଲ
0: କାହିଁକିନା
1: ଆଜିକା ଡେଟ୍ ବିଲକୁଲ ବିଲକୁଲ ଭଲ ଆଜିକାଲି ଲୋକ ନାହାନ୍ତି ସମସ୍ତେ ଅବିଶ୍ୱାସର କାମ କରୁଛନ୍ତି ତେଣୁ ମୋ ମତରେ ନିଜ ଲୋକ ସହିତ ବା ନିଜ ସାଙ୍ଗସାଥି ବା ତାଙ୍କର ଯେତେ ନିଜ ଲୋକ ଭାବିକି ଆମେ ଦେଖିବା ଜିନିଷ ଥାଏ
0: ଯେ
1: ଏମିତି ଆମକୁ ବିଶ୍ୱାସ କରିକି ଥରେ ଚର୍ଚ୍ଚା କରୁଛି ତାକୁ ମୋ ମତରେ ବିଶ୍ୱାସ କରିବା ଭଲ
0: ବହୁତ ବଢିଆ ବହୁତ ଭଲ କଥାଟେ ସେୟାର କଲେ ପ୍ରାକ୍ଟିକାଲ କଥାଟେ ସେୟାର କଲେ ସେଥିପାଇଁ
1: କାହିଁକିନା ଆଜିକା ଡେଟ୍ରେ ଲୋକ ବିଲକୁଲ ଭଲ ନାହାନ୍ତି ଆଉ ସାଇବର ଠକେତ ଯୋଉ ଭଉଣୀ ଆମର କହୁଥିଲେ ସାଇବର ଠକେତ ଆଜିକାଲି ଦୁନିଆରେ ବହୁତ ହେଲାଣି
0: ତେଣୁ
1: ମୋ ମତରେ କୌଣସି ସେୟାର ବି ତାଙ୍କ ସହିତ କରିବା ଦରକାର
0: ନିହାତି ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି ନମସ୍କାର କଥା ହଉଥିଲେ ଆମ ସହିତ ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ ଭଲ କଥାଟିଏ ପ୍ରାକ୍ଟିକାଲ କଥାଟିଏ କହିଲେ ଯେ ଯଦି ଆପଣ ସାମ୍ନା ଲୋକ ବିଷୟରେ ବେଶୀ କିଛି ଜାଣିନାହାନ୍ତି ତାଙ୍କୁ ବିଶ୍ୱାସ ବା ଭରସା କରିବା ଉଚିତ ନୁହେଁ ଆଉ ଆଉ ଗୋଟିଏ କଥା ସାଥି ଆପଣଙ୍କ ସହିତ ଆମେ ସେୟାର କରିବାକୁ ଚାହିଁବୁ ଯେ ଆଜିକାଲି ଦେଖାଯାଉଛି କିଛି ଏଭଳି ଲୋକ ମଧ୍ୟ ଥାନ୍ତି ଯେମିତି ଆପଣଙ୍କୁ ଅତି ନିଜର କରିପକାଇବେ ଯେମିତି ତାଙ୍କ ଛଡ଼ା ଆପଣଙ୍କର କେହି ୱେଲ୍ ବିଶର୍ ନାହାନ୍ତି ଦ୍ୟାଟ୍ ଇଜ୍ ଅ ଟ୍ରାପ୍ ଆଉ ତାପରେ କ'ଣ ହବ ସେଟା ଆପଣ ଜାଣିଥିବେ ତେଣୁ ସେଇ ଟ୍ରାପ୍ରେ ଫସନ୍ତୁନି ତ ଦେଖିନେବା କିଏ କରିଛନ୍ତି କଲ୍ ଆଉ କ'ଣ କହୁଛନ୍ତି ଏ ସମ୍ପର୍କରେ ହ୍ୟାଲୋ
2: ଆଜ୍ଞା ନମସ୍କାର ଆଜ୍ଞା ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

0: ସାର୍ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: କଟକର ସିଡିଏ ସେକ୍ଟର 6 ରୁ ଆଜ୍ଞା ଦିବାକର ସେଠି କହୁଥିଲି ମୁଁ।
0: କେମିତି ଅଛନ୍ତି?
1: ହଁ ପୁରା ବଢିଆ, ଫାଷ୍ଟ କ୍ଲାସ।
0: ଆଚ୍ଛା, ଆଜି ବହୁତ ଦିନ ପରେ କଲ କରିଛନ୍ତି।
1: ହଁ ଆପଣଙ୍କ ସୋରେ ମଝିରେ ଗୋଟେ ଥର ଦି ଥର ଖଣ୍ଡେ ମ୍ୟାଡମ ମୁଁ ଆଉ କରିପାରିନି, ବି ତା ଭିତରେ ସମୟ ବି ପାଇନି। ଆଜ୍ଞା
0: କିଛି କଥା ନାହିଁ, ଆପଣ ମାନେ କିଛି କିଛି ଯଦି ଆପଣ ରହିଯିବେ ନୂଆ କଲର୍ସ ମାନେ ବି ଆମକୁ କଲ କରିପାରିବେ, ବହୁତ ଭଲ କଥା। ତ କହିବାର କଥା
1: ଶୁଣେ ଶୁଣେ, କିନ୍ତୁ ରେଡିଓଟା ଲାଗିଥାଏ ମୁଁ ଶୁଣେ, ସେ ଶୁଣିବା ଭିତରେ ମୁଁ ସମୟ ପାଏନି ଡାଇଲ କରିବା ପାଇଁ। ଆଜ୍ଞା
0: କିଛି କଥା ନାହିଁ, ଭଲ କଥା, ଆଜି ତ ଲାଗିଯାଇଛି ନା। ତ ଆଜିର ଆଜିର ଟପିକ ଉପରେ କଣ କହିବେ?
1: ହଁ ଟପିକ ବହୁତ ସୁନ୍ଦର ଟପିକ ଆଣିଛନ୍ତି ଆପଣ ବିଶ୍ୱାସ ଉପରେ ନେଇକିରି, ତେଣୁକରି ପ୍ରଥମ ତ ବିଶ୍ୱାସ କରିବାକୁ ପଡିବ, ଯେମିତି ଗୋଟେ ଭାଗବତରେ ଅଛି, ମନ ମୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତେଣୁକରି ପ୍ରଥମେ ଆପଣ ଯେକୌଣସି କାମ କରିବା ପୂର୍ବରୁ, କାହାରିକୁ ପଚାରିବା ପୂର୍ବରୁ ନିଜେ 100 ଥର ଚିନ୍ତା କରିବାର ଅଛି, ଭାବିବାର ଅଛି, ମୁଁ କଣଟା ଠିକ କରୁଛି, ଭୁଲ କରୁଛି, ମୁଁ କଣଟା କରିବାକୁ ଯାଉଛି। ଯୋଉଟା ନିଜେ କରିବ ସେଟା ନିଜେ ଆଗ ଭଲସେ ତର୍ଜମା କରିବ, ନିଜ ସାଙ୍ଗରେ ନିଜେ ହିଁ କଥା ହବ, ତାପରେ ବିଶ୍ୱାସ ତ ନିଶ୍ଚିନ୍ତ ଭାବରେ ମା ବାପାଙ୍କୁ ତ କରାଯିବ, ଆଗେ ତ ମା ବାପାଙ୍କୁ ବିଶ୍ୱାସ କରାଯିବ। ତା ଛଡା ଆଖି ବନ୍ଦ କରିକିରି ଆଖି ଖୋଲିକି ଦେଖିଲା ବେଳକୁ ଆପଣ ଦେଖିପାରୁନାହାନ୍ତି ଭଗବାନ, କିନ୍ତୁ ମନ୍ଦିର ମାନଙ୍କରେ ସବୁ ସେଇ ବିରାଜମାନ ଅଛନ୍ତି, ଭଗବାନ ଜଗନ୍ନାଥ ଅଛନ୍ତି, ହନୁମାନ ଅଛନ୍ତି, ମା ଲକ୍ଷ୍ମୀ ଅଛନ୍ତି, ସବୁ ଠାକୁର ଠାକୁରାଣୀ ଦେବ ଦେବତା ଅଛନ୍ତି। ତାଙ୍କ ପାଖକୁ ଗଲେ ମାନେ ଅଦୃଶ୍ୟରେ ଆପଣ ଯିବେ, କିନ୍ତୁ ସେଠି ଆଖି ବୁଝିକି ବସିଲେ ହୁଏତ ସେଠି କିଛି ଆପଣଙ୍କୁ ସମାଧାନର ବାଟ ମିଳିପାରେ, ଯଦି ଆପଣ ବିଶ୍ୱାସ ରଖିଥିବେ ସେମିତି। ଆଉ ଗୋଟିଏ ଜାଗା ଯେମିତି ରହିଛି, ଛୋଟବେଳେ ଛୋଟ ପିଲା, ସବୁଠୁ ଛୋଟ ପିଲା ଯୋଉମାନେ ଏକଦମ ଛୋଟ ପିଲା, ସେମାନେ ଛନ୍ଦ କପଟ କିଛି ଜାଣିନାହାନ୍ତି, 2 ବର୍ଷ 5 ବର୍ଷ ଭିତରେ ଯୋଉ ପିଲା, ତାଙ୍କୁ ଯଦି ଆପଣ ଗୋଟେ କଥା ପଚାରି ଦେଉଛନ୍ତି ହଠାତ୍, କିନ୍ତୁ ତାଙ୍କ ଠାରୁ ପୁରା ସତଟା ପାଇବେ, ସେମାନେ ମିଛ ଜାଣିନାହାନ୍ତି ଏକଦମ ବିଶ୍ୱାସ କରିବେ। ଆପଣ ବଡ ଲୋକଙ୍କୁ ପଚାରିଲେ ସେମାନେ କଥା ଏପଟ ସେପଟ କରିପାରନ୍ତି, ଯଦି ଛୋଟ ପିଲାଟି ଅଛି ତାଙ୍କୁ ଯଦି ଆପଣ ପଚାରି ଦେବେ ସାଙ୍ଗେ ସାଙ୍ଗେ ସତ କଥାଟି କହିଦେବ। ତେଣୁକରି ବିଶ୍ୱାସ କରିବା ପାଇଁ ଅନେକ ପନ୍ଥା ଅଛି ଆଜ୍ଞା, ଆଉ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଅଛନ୍ତି। ହଁ, ତେଣୁକରି ଆମେ ବିଶ୍ୱାସ ଯୋଉ ରଖିବା, ପ୍ରଥମ କଥା ହେଲା ଭଗବାନଙ୍କୁ ବିଶ୍ୱାସ କରିବା, ଦ୍ୱିତୀୟ ତ ମା ବାପାଙ୍କୁ, ଆଉ ଟିକେ ନିଜ ମନକୁ ପଚାରିକି ଚିନ୍ତା କରିବାକୁ ପଡିବ ଆଜ୍ଞା, ଆଉ ଏସବୁ କରିବା ପୂର୍ବରୁ। ଆଉ
0: ବହୁତ ବଢିଆ, ବହୁତ ବଢିଆ ଅନୁଶୀଳନ ଦେଲେ, ସେଥିପାଇଁ ଧନ୍ୟବାଦ, ନମସ୍କାର।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ତ ଦିବାକର ଭାଇ ବହୁତ ଭଲ ଭଲ କଥା କହିଲେ, ଖାସ କରି ଯଦି ଆପଣ କୌଣସି ଆନ୍ସର ପାଉନାହାନ୍ତି, ନିଜ ମନକୁ ଅନୁଶୀଳନ କରନ୍ତୁ, ଭଗବାନଙ୍କ ପାଖରେ ବସନ୍ତୁ। ଖାସ କରି ସେ ଆଧ୍ୟାତ୍ମିକବାଦୀ ବହୁତ, ଆଉ ସେଥିପାଇଁ ବୋଧ ହୁଏ ସେ ବିଶ୍ୱାସର କଥା କହିଲେ, ବିଶ୍ୱାସ ମୂଳେ ହରି, ତେଣୁ ଚାଲନ୍ତୁ, ବହୁତ ବଢିଆ କଥା, ତାଙ୍କ ପନ୍ଥା ବି ବହୁତ ଭଲ। ହେଲେ ଆପଣଙ୍କ ପନ୍ଥା କ'ଣ ନିଶ୍ଚୟ କହିବେ, ହେଲେ ତା ପୂର୍ବରୁ ଶୁଣି ଦେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ୍ ସେ ଦିଲ୍ ତକ୍।

0: ସୁନୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ ସେ ଦିଲ ତକ୍ ମ୍ୟୁଜିକ୍ ମିତ୍ର ଅନ୍ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆଉ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ମିଛ ଦୁନିଆରେ ଗୋଟି

0: ମାରି ପାରିଛି ଗୋଟିଏ ହାତ ଜଗନ୍ନାଥ ହେ ମୋ ଜଗନ୍ନାଥ।
1: ଜୟ ମା ତାରା। ନମସ୍କାର ଅପା।
2: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ମା ଶାରଳାଙ୍କ ଝଙ୍କଡ଼ରୁ ଶାରଦା ଚରଣ ଦାସ କହୁଛି, କଣ୍ଟାପଡ଼ାରୁ।
2: କେମିତି ଅଛନ୍ତି?
1: ମୁଁ ଅପା ଭଲ ଅଛି।
2: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ? କହି ତ ସାରିଲେଣି, ତଥାପି ଆଉ ଥରେ ପଚାରିବାକୁ ଚାହିଁବି।
1: ଆଜ୍ଞା ଆଜ୍ଞା, ଦେଖନ୍ତୁ, ମୁଁ ଠାକୁରଙ୍କ ପ୍ରତି ମୁଁ ବହୁତ, ମୋର ମା ଶାରଳାଙ୍କ ପାଖରେ ମୁଁ ଯେତେବେଳେ ଅଛି ଏବଂ ମୁଁ ଶାରଳାଙ୍କ ପାଖକୁ ସବୁବେଳେ ତ ଯାଉଥିଲି, ଏବେ ତ ଯାଇପାରୁନି। ତାପରେ ଜଗନ୍ନାଥ, ମା ଶାରଳା ଆଉ ଗୋରେକନାଥ, ମୁଁ ମୋଟାମୋଟି ମୁଁ ଈଶ୍ୱର ବିଷୟ ଅଛି। ଆଉ ବାକି ରହିଲା ଯୋଉ ମାନବ ଆଡକୁ ଆପଣ ଯୋଉ ପ୍ରଶ୍ନ ପଚାରିଛନ୍ତି, ଯେ ବିଶ୍ୱାସ ତ ସଂସାର ଚାଲୁଛି ଅପା, କିନ୍ତୁ କିଛିଟା କଳିଯୁଗରେ ଅବିଶ୍ୱାସୀ ଯୁଗରୁ, ଗୋଟାଏ ଲୋକ ଯୁଗରୁ ଏଇଟା ହଜାର ଲୋକ ଆଜ୍ଞା ବିପଦରେ ପଡୁଛନ୍ତି। ତାର କାରଣଟା ମୁଁ ଆପଣ ଟିକେ କହୁଛି ଜଷ୍ଟ, ଯେ ଗୋଟାଏ ଲୋକ ଏମିତି ଅଛନ୍ତି, ଆପଣ ଠାରୁ ₹100 ନେବେ, କହିବେ ଦି ଦିନ ପରେ ଫେରେଇଦେବା, ଫେରେଇଦେବେ। ତାଠାରୁ ଅଧିକା ଅଧିକା ହେଲେ ହଜାର ଯାଏ ଫେରେଇବେ କି 2000 ଯାଏ, କିନ୍ତୁ ଆଉ ଟିକେ ଅଧିକା ହବ ଆଜ୍ଞା, ଆଉ ଧରାଛୁଆ ଆପଣଙ୍କୁ ଦେବେନି। ଏମିତି କେତେ କାଟେବଲ ଲୋକ ଅଛନ୍ତି, ୟାଦ୍ଵାରା ବିଶ୍ୱାସ ଆଜ୍ଞା ଅପା, ମୁଁ ଗୋଟେ ବିପଦରେ ପଡ଼ିଥିବି, ମୁଁ ମାଗିଲେ ବି ଆପଣ ମତେ ଆଉ ଦେବେ ନାହିଁ, କାରଣ ଅବିଶ୍ୱାସ ପଡ଼ିଥିବ। ଏଇଟା କିନ୍ତୁ ଠିକ ନୁହଁ, ଗୋଟେ ମଣିଷ ମାନବ ଜନ୍ମ ପାଇକି ଆମେ।

0: ଠକନ୍ତୁ ନାହିଁ କାହାକୁ, କାରଣ ଉପରବାଲା ଦେଖୁଛି ବାପା,
1: ଆଉ କିଏ ଦେଖୁନ ଦେଖୁ, ସିଏ ନିଶ୍ଚୟ ଦେଖୁଛନ୍ତି।
0: କିନ୍ତୁ ମୁଁ ସିନା ଠକିଦେବି ଆଜ୍ଞା, ମୋର ଲସ୍ ହେଇଯିବ, ଜଣଙ୍କ ଠାରୁ ହଜାର ଟଙ୍କା ଆଣି ଦେବି ନାହିଁ, କିନ୍ତୁ ମୋର ଆଜ୍ଞା କେତେ ପଇସା ଯିବ ତାର ବି
1: ରଖିପାରିବି
0: ନା।
1: ବହୁତ ବଢିଆ କଥା ଆପଣ ବୁଝିଛନ୍ତି, ଆଉ ଏଇ ଯୋଉ ମାନବ ଜୀବନର ଏଇ ଯୋଉ ନିୟମ ଗୁଡିକ ବୁଝିଛନ୍ତି ଆଉ ସେ ଅନୁସାରେ କାମ କରୁଛନ୍ତି, ବହୁତ ଭଲ ଲାଗିଲା।
0: ଅଭାବରେ ଥାନ୍ତୁ ଠିକ ଅଛି, ଅଭାବ ତ ମଣିଷର ଜୀବନର ଯୋଉ ଅଭାବ, କିନ୍ତୁ ସତ କଥା କହିକି ଆଣନ୍ତୁ, ଏବଂ ମିଛ କିଛି ଠାକୁରଙ୍କ ନାଁରେ କିଛି ଇଆରେ ମାଗିବାକୁ ଆସୁଛନ୍ତି ସେଟା କରନ୍ତୁ ନାହିଁ।
1: ନିହାତି ନିହାତି, ବହୁତ ବଢିଆ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
0: ଜୟ ମା ଶାରଳା, ନମସ୍କାର।
1: ଏ ଥିଲେ ଶାରଦା ଚରଣ ଦାସ, ଝଙ୍କଡ଼ରୁ ଆମ ପାଖକୁ କଲ୍ ଲଗେଇଥିଲେ ଏବଂ ଖୁବ୍ ଭଲ ଭଲ କଥା ସେୟାର କଲେ ଯେ ଅନ୍ୟାୟ କରନ୍ତୁନି, କାରଣ ଅନ୍ୟାୟ କଲା ମାତ୍ରେ ଆପଣଙ୍କ ସହିତ ମଧ୍ୟ କେତେବେଳେ କ'ଣ ହବ କେହି କହିପାରିବେନି। ତ ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ,
2: ନମସ୍କାର।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କେମିତି ଅଛନ୍ତି ବାସନ୍ତି?
2: ଭଲ ଅଛି।
1: ଆଜିର ଟପିକ ଉପରେ କଣ କହିବେ?
2: ବାପା, ମୁଁ ଆଜିକାଲି ଆଉ କାହାକୁ ବିଶ୍ୱାସ କରୁନି, ମୁଁ କିନ୍ତୁ ପ୍ରକୃତରେ ମୋ ବାପା ମା ଆଉ ଠାକୁରଙ୍କୁ ବିଶ୍ୱାସ କରେ, କାହିଁକି ନା ସେମିତି ମୋ ଜୀବନର ଗୋଟେ ଦୁର୍ଘଟଣା ଘଟିଯାଇଛି, ବିଶ୍ୱାସ କରିକି ବହୁତ ବଦନାମୀ ହେଇଯାଇଛି, ସେଥିପାଇଁ ମୁଁ କାହାକୁ ଆଉ ବିଶ୍ୱାସ କରୁନି। ଦି ଜଣ ମାନେ ସମସ୍ତଙ୍କ ସାଙ୍ଗରେ ସବୁ ସତା ଭାଇ ଭଉଣୀଙ୍କ ସାଙ୍ଗରେ କଥା ହଉଛି, କିନ୍ତୁ ଦି ଜଣ ଭାଇ ଦି ଜଣ ମତେ ଏମିତି ଧୋକା ଦେଇଥିଲେ, ମୋ ନାଁରେ ମାନେ ରେକର୍ଡିଂ କରିକି ଛାଡ଼ିଦେଲେ। ସେ ଭାଇ ଦି ଜଣ ଚିନ୍ନାଥ ଆଉ ରମେଶ ଚାନ୍ଦ୍ରା, ମାନେ ରେକର୍ଡିଂ କରେ ତା ସବୁ ବି ସେ ଜଣ କେତେ ଜଣ ସତା ଭାଇ ଭଉଣୀ ବି ସପୋର୍ଟ କରିଥିଲେ, କିନ୍ତୁ ମୋର ବାପା ମାନେ ମୁଁ ମିଛ କିଛି କହିଥାନ୍ତି ତାହେଲେ ମୋର କିଛି ହେଇଥାନ୍ତା, କିନ୍ତୁ ମୁଁ ସତରେ ଥିଲି, ମୋର ଜୟ ହେଲା, ମୁଁ ଜିତିଲି। କିନ୍ତୁ ମୁଁ ସେଥିପାଇଁ ଆଜିକାଲି ଆଉ କାହାକୁ ବିଶ୍ୱାସ କରେନି, ମୋ ବାପା ମା ମୋ ପିଲା ଛୁଆ ମୋର ବିଶ୍ୱାସ କରେ, ଠାକୁରଙ୍କୁ ମୋ ମା ମଙ୍ଗଳ ସନ୍ତୋଷୀ ମାତାଙ୍କୁ ବହୁତ ବିଶ୍ୱାସ କରେ, ତାଙ୍କୁ ମୁଁ ମାନିକି।
1: ବହୁତ ବଢିଆ, ବହୁତ ବଢିଆ, ରହିଲି, ନମସ୍କାର। ତ ଏଇଥିଲେ ବାସନ୍ତୀ ଶହୀଦନଗରରୁ, ଏବଂ ସେ ତାଙ୍କ କଥା କହିଲେ। ଆପଣ ବି ଚାହିଁଲେ କହିପାରିବେ ଆମକୁ ଯେ ଲାଇଫରେ ଆପଣ କାହାକୁ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି ଏବଂ କାହିଁକି। ଏ ସମ୍ପର୍କରେ ମତାମତ ଦେବାକୁ ଚାହୁଁଥିଲେ, କରିବାକୁ ପଡିବ ଟିକେ ୱେଟ, କାରଣ ଶୁଣି ଦଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି ଆପଣଙ୍କ ସହିତ କଥା ହେବି। ଦିଲ ସେ ଦିଲ ତାକ୍

0: ଫ୍ରେଣ୍ଡସ୍ କଥା ହେଉଥିଲେ ଆମେ ଯେ ଆପଣ କାହାକୁ ଲାଇଫ୍ରେ ସବୁଠୁ ଅଧିକା ବିଶ୍ୱାସ କରନ୍ତି ଆଉ କାହିଁକି। ଏ ସମ୍ପର୍କରେ ଆପଣ ଚାହିଁଲେ ଆମ ସହିତ ମତାମତ ସେୟାର କରିପାରିବେ। 06712303153 ହେଉଛି ଆମର ଡାଏଲ ନମ୍ବର, ତ ଜଲ୍ଦି ଫଟାଫଟ ଡାଏଲ କରନ୍ତୁ। ଆଉ ଆପଣ ଡାଏଲ କରିସାରିଲେଣି, ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
1: ହ୍ୟାଲୋ, ଶୁଭ ସକାଳ ମିଲୁ ମିତ୍ର ଅନୁମା, ନମସ୍କାର।
0: ନମସ୍କାର ମୁନ୍ନା ଭାଇ, କେମିତି ଅଛନ୍ତି?
1: ମୁଁ ତ ସବୁବେଳେ ବିନ୍ଦାସରେ ଅଛି, ଆଶା ଅଛି ମା ଶାଳଙ୍କ ଆଶୀର୍ବାଦରେ ଆପଣ ଭଲ ହେଇଥାନ୍ତୁ, ଖୁସି ହେଇଥାନ୍ତୁ, ବିନ୍ଦାସ ହେଇଥାନ୍ତୁ, ମା ଶାଳ ଆପଣ ଘଣ୍ଟ ଗୋଟେ ରଖିଥାନ୍ତା। ବହୁତ ଦିନ ହୁଅନ୍ତା ଆଜି ସକାଳ ବେଳା ମର୍ଣ୍ଣିଂରେ ଆସିଛନ୍ତି, ଆଉ ଆଜି ଦିନଟା ମୋ ପାଇଁ ସବୁଠୁ ବହୁତ ଭଲ କଟିଛି, କାହିଁକି ଆଜି ଆପଣ ପ୍ରୋଗ୍ରାମଟା ବହୁତ ବଢିଆ ହେଲା, ଘଡ଼ଘଡ଼ି ମାରୁଥାଏ, ତୋ ପାଇଁ ମୁଁ ରେଡିଓ ଶୁଣୁଥାଏ।
0: ତ ଆଜିର ଟପିକ ଉପରେ କଣ କହିବେ?
1: ଦେଖନ୍ତୁ ମ୍ୟାଡାମ, ମୁଁ ଦୁଇ ଜଣଙ୍କୁ ବେଶୀ ବିଶ୍ୱାସ କରେ, ସେ ହେଉଛି ଜଗତ ଜନନୀ ମା ଶାରଳା ଏବଂ ସମୟକୁ। କାରଣ ଦେଖନ୍ତୁ ମ୍ୟାଡାମ, ଆପଣ ମୁଁ ସମସ୍ତଙ୍କୁ ବିଶ୍ୱାସ କରେ, ଯିଏ ମୋ ସାଙ୍ଗେ ଅବିଶ୍ୱାସ କରନ୍ତି ମୁଁ ଦୁଇ ଜଣଙ୍କୁ ଜଣେଇଦିଏ, ଗୋଟେ ସମୟକୁ ଏବଂ ମାଙ୍କୁ। କାରଣ ଦେଖନ୍ତୁ ଆପଣ, ମୁଁ ମୋ କର୍ମଟା କଲି, ମୋ ସାଙ୍ଗରେ ଯେ ବିଶ୍ୱାସଘାତ ବେଇମାନେ ଡକାବାଦ କରନ୍ତି ସେ ମତେ କରନ୍ତିନି, ସେମାନେ ନିଜ ନିଜ କରୁଛନ୍ତି। କାରଣ ସମୟ ଏମିତି ଆସ ସେଇମାନଙ୍କୁ ଦଣ୍ଡ ପାଆନ୍ତି ନା। ଆଜି ପର୍ଯ୍ୟନ୍ତ ମୁଁ କାହା ସାଙ୍ଗେ ଅବିଶ୍ୱାସ କରିନି, କାରଣ ଅବିଶ୍ୱାସ କରିନି, ମୁଁ ଆଜି ପର୍ଯ୍ୟନ୍ତ ବହୁତ ଭଲ ରହିଛି, ସୁସ୍ଥ ରହିଛି, ରୋଗ ବୈରାମ ହେଲା। ଆଉ ଯୋଉମାନେ ବେଇମାନେ ଡକାଯ ବିଶ୍ୱାସଘାତ କରନ୍ତି ସେଇମାନେ ଅସୁବିଧାରେ ବେଶୀ ପଡନ୍ତି, କାରଣ ସମୟ ତାଙ୍କୁ ଏମିତି ନେଇକି ପହଞ୍ଚେଇ

0: ସେତେବେଳେ କର୍ମକୁ ଆଦିର କରି ଆମ ଭାଗ୍ୟରେ ଅଛି।
1: ନିଶ୍ଚୟ ନିଶ୍ଚୟ, ବହୁତ ଭଲ କଥା।
0: ସମୟକୁ ଯଦି ଆମେ ବିଶ୍ୱାସ କରିବା ନିଶ୍ଚିନ୍ତ ସମୟ ଅନୁସାରେ ଆମକୁ ଫଳ ଦବ ଆମ କର୍ମ ନେଇକି। ଆଉ ଯୋଉମାନେ ଆପଣଙ୍କ ସାଙ୍ଗରେ କିଏ ବେମାନେ ବିଶ୍ୱାସଘାତ କଲା ସେମାନେ ଭାବନ୍ତି ଆମେ କରିଦେଲୁ, ନାହିଁ, ପ୍ରକୃତ ସେ ନିଜକୁ ନିଜେ କରୁଛନ୍ତି, ଠକୁଛନ୍ତି ନିଜକୁ ନିଜେ। ଆଉ ସମୟ ଏମିତି ତାଙ୍କୁ ପହଞ୍ଚେଇ ଦେବ ସେଇ ଜାଗାରେ, ସେତେବେଳେ ଭାଗ୍ୟକୁ ଆଦି ରହୁଛେ କହିଲେ ଆମ ଭାଗ୍ୟରେ ଅଛି। ଆଉ କର୍ମ କରୁଛନ୍ତି ସେଟା ଆଉ କହିବେନି।
1: ଆପଣ
0: ଦେଖନ୍ତୁ ମ୍ୟାଡମ, ଆମେ ଆଠ ବୁଦ୍ଧି ବିଶ୍ୱାସ କରିବା କାହାକୁ, ଗୋଟେ ଡ୍ରାଇଭର ବସ୍ରେ, ସେ ଡ୍ରାଇଭରକୁ ଆମେ ବିଶ୍ୱାସ କରି ବସୁଛେ, ତାପରେ ଆମେ ନିର୍ଭର କରି ଆମେ ଯାଉଛେ ଯାତ୍ରା କରୁଛେ। ଗୋଟେ ଡକ୍ଟର ଆମେ ଯାଇକି ଆମେ ବିଶ୍ୱାସରେ ରୋଗ ତାକୁ କହିଲେ ତାକୁ ବିଶ୍ୱାସ କରିବା। କର୍ମ ଆମର କର୍ମ ଉପରେ ଆମେ ବିଶ୍ୱାସ ରଖିବା, ତାଙ୍କ ପାଇଁ ଛାଡ଼ିଦେବା। ଯଦି ସେମାନେ ବିଶ୍ୱାସଘାତ କରେ ସେମାନେ ଦଣ୍ଡ ପାଇବେ, ଭଗବାନ ଆମକୁ ଯୋଉ ବାଟ ହେଲେ ଆମକୁ ଭଲ କରିଦେବେ।
1: କିଛି
0: ଲୋକ ଅଛନ୍ତି ଆମେ ବିଶ୍ୱାସ କରିବାକୁ।
1: ନିହାତି ନିହାତି, ବହୁତ ଭଲ କଥାରେ ସେୟାର କଲେ, ବହୁତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ରହିଲି, ନମସ୍କାର।
0: ରହୁଛି ମାଆ କାକେ ପାତନା, ଆପଣ ସମସ୍ତେ ଆପଣଙ୍କୁ ବିଶ୍ୱାସ କରନ୍ତୁ, ଆପଣ ସମସ୍ତେ ବିଶ୍ୱାସ କରନ୍ତୁ, ଦେଜା କରଣ ଦେଜା ହେଇକି ଉପର ହେଲା ଫଳ ଦେବା। ରହୁଛି
1: ନମସ୍କାର। ତ ଏଇଥିଲେ ମୁନା ଭାଇ ଜଗତସିଂହପୁରରୁ। ଆଉ ଯେମିତିକି ସେ ନିଜ ଅନୁଭବ ସହିତ ନିଜର ଯାହା ଆଇଡିଓଲୋଜି ଅଛି ତାକୁ ସେୟାର କଲେ, ଆପଣ ବି ଚାହିଁଲେ ଆମ ସହିତ ସେୟାର କରିପାରିବେ। ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
2: ଦୁନିଆ ଚାଲେ ନା ଶ୍ରୀ ରାମ କେ ବିନା, ରାମଜୀ ଚାଲେ ନା ଶ୍ରୀ ହନୁମାନ କେ ବିନା। ନମସ୍କାର ଆଜ୍ଞା।
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: କେମିତି ଅଛନ୍ତି ପ୍ରଶାନ୍ତ?
2: ମ୍ୟାମ ଆଜି ଆପଣ ଏତେ ସୁନ୍ଦର ସକାଳରେ ଏତେ ସୁନ୍ଦର ବିଶ୍ଲେଷଣ କଲେ ଶ୍ରୀ ମହାବୀରଙ୍କ ଉପରେ, ଏବଂ ଏତେ ସୁନ୍ଦର ଭଜନ ପ୍ଲେ କଲେ, ବହୁତ ପୁରା ହୃଦୟ ପୁରା ବହୁତ ଖୁସି ହେଇଗଲା।
1: ବହୁତ ବହୁତ ଧନ୍ୟବାଦ, ଆପଣ ଶୁଣୁଛନ୍ତି ସେଇଟା ବହୁତ ବଡ଼ ପୁରସ୍କାର।
2: ଆପଣ ଯୋଉ ବିଶ୍ୱାସ ଆଉ କାହିଁକି ଏଇ ଯୋଉ ରଖିଛନ୍ତି, ଆ ଉପରେ ମୁଁ କହିବି ଯାହା ଭିତରେ ଥିବା ବାସ୍ତବତା କଣ। ଜୀବନ ମ୍ୟାମ ସୁରୁଖୁରୁରେ ଚାଲିବାକୁ ହେଲେ ପଜିଟିଭ ଚିନ୍ତାଧାରା ଦରକାର। ଆଉ ପଜିଟିଭ ଚିନ୍ତାଧାରା ମ୍ୟାମ କୋଉଠି ମିଳେ? ଏ ବିଶ୍ୱାସ ଆଉ ଭକ୍ତିରେ ହିଁ ମିଳେ।
1: ତ ଆପଣ କାହାକୁ ସବୁଠୁ ଅଧିକ ବିଶ୍ୱାସ କରନ୍ତି?
2: ମ୍ୟାମ ଆପଣ ତ କହିଛନ୍ତି ନା, ମୁଁ ଆରମ୍ଭରୁ ଯାହା କହିଛନ୍ତି ତାଙ୍କ ଉପରେ ବହୁତ ପ୍ରଗାଢ ବିଶ୍ୱାସ। ମ୍ୟାମ ବିଶ୍ୱାସ ଆଉ ଭକ୍ତି
1: ମାନେ ହନୁମାନଙ୍କ ଉପରେ ବହୁତ ବିଶ୍ୱାସ,
2: ଦୃଢ ଇଚ୍ଛା ଶକ୍ତି ଏସବୁର ସୃଷ୍ଟିକର୍ତ୍ତା। ତାପରେ ଯଦି ବିଶ୍ୱାସ, ଆଉ ତାପରେ ହନୁମାନ ଚାଳିଶା ଗୋଟେ ଏମିତି ଜିନିଷ ଚାଳିଶିଲାଣି, ମୁଁ ସବୁଦିନ ଅଧ୍ୟୟନ କରେ ଏବଂ ସେଇଠି ମୋର ପୁରା ମୁଖସ୍ଥ ହେଇଯାଇଛି। ଯେତେବେଳେ ମୁଁ କୌଣସି ବି ଅପ୍ରୀତିକର ପରିସ୍ଥିତିର ସୃଷ୍ଟି କରେ କି ବାଟ ଇଏ କରେ, ମୁଁ ଚାଳିଶା ବୋଲି କେତେବେଳେ ଘରେ ଆସି ପହଞ୍ଚିଯାଏ ମୁଁ ନିଜେ ବି ଜାଣିପାରେ ନା।
1: ବହୁତ ବଢିଆ। ତ ଆପଣଙ୍କର ଏମିତି ବିଶ୍ୱାସ, ଏଇଭଳି ଭଗବତ ବିଶ୍ୱାସ ଏମିତି ସୁଦୃଢ ହେଇକି ଥାଉ, ଆମ ସହିତ ଆପଣ ସବୁବେଳେ ଏମିତି ଯୋଡି ହେଇକି ଥାଆନ୍ତୁ।
2: ଆପଣଙ୍କ ଚଲାପଥ କୁସୁମିତ ହେଉ, ଏତିକି ଶ୍ରୀ ମହାବୀରଙ୍କ ନିକଟରେ ଅଳି।
1: ଓକେ, ବହୁତ
2: ସୁନ୍ଦର ଆଜି ସକାଳଟା ଏତେ ସୁନ୍ଦର, ଆଉ ମହାବୀରଙ୍କ ଉପରେ ଆଜି ଆପଣ ଯୋଉ ଇଏ କଲେ ଏଇଟା ମୁଁ ପ୍ରଥମ ଥର ମୁଁ ଶୁଣିଛି, କିନ୍ତୁ ବହୁତ ଖୁସି ଲାଗିଲା।
1: ଓକେ, ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ଭଲ ଲାଗିଛି ଜାଣି ବହୁତ ଖୁସି ଲାଗିଲା। ରହିଲି, ନମସ୍କାର।
2: ନମସ୍କାର ଆଜ୍ଞା।
1: ତ ଏଇଥିରେ ପ୍ରଶାନ୍ତ ରାଜହଂସରୁ, ଆଉ ଯେମିତିକି ସେ କହିଲେ ଯେ ତାଙ୍କର ମହାପ୍ରଭୁ ହନୁମାନଙ୍କ ଉପରେ ଦୃଢ଼ ବିଶ୍ୱାସ। ତ ଚାଲନ୍ତୁ ଏଇ ଗୀତଟି ପ୍ଲେ କରୁଛି ତାଙ୍କ ପାଇଁ।

0: ବିଶ୍ୱାସ କରେ ଆଉ କାହାରିକି ନାହିଁ।
1: ବହୁତ ବଢିଆ। ଏମିତି ହେଇଥାଏ ବେଳେ ବେଳେ, ଏମିତି ଏକ୍ସପିରିଏନ୍ସ ହୁଏ ଯେ ମଣିଷର ଏଇ ଯୋଉ ବିଶ୍ୱାସ ଜିନିଷଟା କହିଲେ ନା ପୁରା ଉଠିଯାଏ। ତ କିଛି କଥା ନାହିଁ, କାହା ଲାଇଫରେ କଣ ହବ ଆମେ କହିପାରିବାନି, କିନ୍ତୁ କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ସେଇଟା ସବୁଠୁ ବଡ କଥା। ସେଇ ସବୁ ପରିବାର ନିଶ୍ଚୟ ନିଶ୍ଚୟ, ଫ୍ୟାମିଲି ଉପରେ ଯଦି ବିଶ୍ୱାସ ନ ରହିଲା ତାହେଲେ ଆପଣ ଆଗକୁ ବଢିପାରିବେନି। ସେଇଟା ମୋ ହିସାବରେ କହିବା ଦରକାର ନାହିଁ। ଫ୍ୟାମିଲି

0: ରାମଲିଙ୍ଗ ଉପରେ ହିଁ ସେ ବିଶ୍ୱାସ କରନ୍ତି। ଆଉ ଆଗକୁ ଯାହା ବି ଆମେ କଥା ହେବା ନେକ୍ସଟ କଲରଙ୍କ ସହିତ, କାରଣ କଲ୍ ଲାଗିଗଲାଣି, ଦେଖିନେବା କିଏ କରିଛନ୍ତି କଲ।
1: ନମସ୍କାର,
0: ଆଜିର ଟପିକ ଉପରେ କଣ କହିବେ? ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ଶୁଣନ୍ତୁ, ମାନେ ମୁଁ ମୋ ବାପାଙ୍କୁ ବିଶ୍ୱାସ କରେ, କାହିଁକି ନା ଫର ଦି ଇଣ୍ଟେଗ୍ରିଟି ଅଫ୍ ହିଜ୍ କ୍ୟାରେକ୍ଟର। ତାଙ୍କଠୁ ବହୁତ ପ୍ରଶଂସା ତାଙ୍କ ବିଷୟରେ ମୁଁ ବହୁତ ଆଡୁ ଶୁଣିଛି, ବହୁତ ଇଞ୍ଜିନିୟର, ବହୁତ ଆଏଏସ୍, ବହୁତ ମାନେ ଡକ୍ଟର, ବହୁତ କେତେ ଜଣ କହନ୍ତି ତାଙ୍କ ଭଳିଆ ପୋଲିସ ଅଫିସର, ମାନେ ସାରା ଓଡ଼ିଶା ପୋଲିସ ମୁଁ ଦେଖିନି। ଆଉ ବହୁତ ଲୋକଙ୍କୁ ଉପକାର ସେ କରିଛନ୍ତି, ଛାଡ଼ନ୍ତୁ। ତାପରେ ମୁଁ ଜଗନ୍ନାଥଙ୍କୁ ବିଶ୍ୱାସ କରେ, ବୁଝିଲେ। ତାପରେ ଆଉ ଗୋଟେ କଥା କହିବି, ଯୋଉ ବିଶ୍ୱାସ ଅବିଶ୍ୱାସ କଥା ଚାଲିଛି ଡାଲିଟା ଲାଇଫରେ, ଭାରି ଇମ୍ପୋର୍ଟାଣ୍ଟ ଟପିକ। ମୁଁ ଗୋଟେ କଥା କହିବି, ବିଶ୍ୱାସ ଯଦି ଆମେ କେତେ ଜଣଙ୍କୁ ନ କରିବା ତାହେଲେ ଦୁନିଆ ଚାଲିବ କେମିତି? ଫର ଏକ୍ସାମ୍ପଲ, ମାନେ ହଜବେଣ୍ଡ ଆଣ୍ଡ ୱାଇଫ ଟୁ ବି ଫେଥଫୁଲ ଟୁୱାର୍ଡସ ଇଚ୍ ଅଦର। ଯଦି ହଜବେଣ୍ଡ ଆଣ୍ଡ ୱାଇଫ ନିଜ ନିଜକୁ ପରସ୍ପରକୁ ବିଶ୍ୱାସ ନ କରନ୍ତି, ଦୁନିଆ ଚାଲିବ କେମିତି? ଜଣେ ବିଜନେସ କରୁଛି ବିଜନେସ ମ୍ୟାନ, ଆଉ ଗୋଟେ ବିଜନେସ ମ୍ୟାନକୁ ମାନେ ବିଶ୍ୱାସରେ ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ବି ଦେଇଦେଉଛି, ସେ ବି ତାକୁ ଫେରି ପାଉଛି। ଯଦି ସେ ବିଶ୍ୱାସ ନ କରିବ ତାହେଲେ ବିଜନେସ ଚାଲିବ କେମିତି? ତେଣୁ ଆମେ କାହାକୁ ବିଶ୍ୱାସ କରିବା, ସେ କାପାବିଲିଟି ଆମର ରହିବା ଦରକାର, ଯେ ଜାଣିପାରିବା ଯେ ଏଇ ଅମୁକ ଲୋକଟି ହେଉଛି ଅନେଷ୍ଟ ଲୋକ। ଆମର ସେ କାପାବିଲିଟି ରହିଲେ ଆମେ ଠିକ ଲୋକକୁ ବିଶ୍ୱାସ କଲେ ଆମ ଦୁନିଆର ଗାଡି, ଜୀବନ ଗାଡି ଠିକ ଭଲରେ ଗଡି ଚାଲିବ।
0: ନିହାତି ନିହାତି, ବହୁତ ଭଲ ଭଲ କଥା ସେୟାର କଲେ, ଆଉ ବହୁତ ୟୁନିକ କଥା ସେୟାର କଲେ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ଆଜ୍ଞା, ନମସ୍କାର।
0: ତ ଏଥିରେ ପଦାରବିନ୍ଦ ଦାସ ସିଡିଏ କଟକରୁ ଖୁବ୍ ସୁନ୍ଦର ଭାବେ ନିଜ ବାପାଙ୍କ କଥା ସେୟାର କଲେ, ଯେ ସବୁଠୁ ଅଧିକା ସେ ବିଶ୍ୱାସ କରନ୍ତି ନିଜ ବାପାଙ୍କୁ। ଆଉ ଯାହା ବି କହିଲେ, ଦମ୍ପତି ଭିତରେ ଗୋଟିଏ ପ୍ରେମ ସହିତ ବିଶ୍ୱାସ ରହିବା ନିହାତି ଜରୁରୀ, କାରଣ ବିଶ୍ୱାସ ନଥିଲେ ଆମେ ସଂସାରର ଗାଡ଼ି ଚଳେଇ ପାରିବାନି। ଆଉ ଯେମିତି କହିଲେ, ବ୍ୟବସାୟରେ ମଧ୍ୟ ବେଳେବେଳେ ଆଖି ବୁଝିକି ବି ବ୍ୟବସାୟୀମାନେ ସବୁକିଛି ନିଜର ଇନଭେଷ୍ଟ କରନ୍ତି, କାରଣ ସେମାନେ ସେତିକି ବିଶ୍ୱାସ କରନ୍ତି ତାହା ଫେରି ଆସିବ, ନହେଲେ ତ ଗାଡ଼ି ଚାଲିବନି। ତ ବହୁତ ବଢିଆ କଥା, ଆପଣ ଭଲ ଭଲ କଥା ସେୟାର କଲେ। ତେବେ ଚାଲନ୍ତୁ ଏଇ କଥାରେ ଶୁଣିଦେବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦେଲ୍ ସେ ଦେଲ୍ ତାକ୍।

0: କଥା ହେଉଥିଲେ ଆମେ ଡାଇଲିନ୍ ଲାଇଫ୍ ଚିଟ୍ ଚାଟ୍ରେ, ଯେ ଲାଇଫ୍ରେ ଆପଣ ସବୁଠୁ ଅଧିକ ବିଶ୍ୱାସ କାହାକୁ କରନ୍ତି ଆଉ କାହିଁକି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ହ୍ୟାଲୋ, ହଁ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, ଉର୍ମିଳା କହୁଛନ୍ତି ସୁଧା ଷଡଙ୍ଗୀରୁ।
1: ଆଜ୍ଞା,
0: କେମିତି ଅଛନ୍ତି?
1: ବଢିଆ ଅଛି, ଭିଡ଼ ତ ଲାଗିଛି ଆଉ ଲାଷ୍ଟକୁ ଲାଗିଲା ଆଉ।
0: ତ ଆଜିର ଟପିକ ଉପରେ କଣ କହିବେ?
1: ପ୍ରଥମେ ନିଜକୁ ଆଗ ବିଶ୍ୱାସ କରିବା।
0: ପରଫେକ୍ଟ। ତାପରେ?
1: ତାପରେ ଅନ୍ୟମାନଙ୍କୁ ବିଶ୍ୱାସ ରଖିବା। ରଖିବା କାହାକୁ? ଯୋଉମାନେ ତମ ବିଶ୍ୱାସରେ ହିଁ ପୁରା ତମ ସାଥ ଦଉଥିବେ ରଖିବା। ଆଉ କେବେ ବି କାହା ସହିତ ବିଶ୍ୱାସ କରିବେ।
0: ନିହାତି ନିହାତି ନିହାତି, ବହୁତ ଭଲ କଥାଟା ସେୟାର କଲେ ଆପଣ। ହେଲେ ବହୁତ ବଢିଆ ହେଲେ, ଆପଣଙ୍କ ଭଏସ୍ ଏତେ କଟି କଟିକି ଆସୁଛି, ଆମେ ଆମ ପାଖରେ ଅଧା ଜିନିଷ ପହଞ୍ଚୁଛି, କିନ୍ତୁ କିଛି କଥା ନାହିଁ, ବୁଝି ହେଇଗଲା ଯାହା କହିଲେ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନା ଖାଲି ନମସ୍କାର ହବନି,
0: ଆଉ
1: କମେଡି ଗୀତ ଗୋଟେ ହଉ।
0: ପୁଣି କେବେ ନିଶ୍ଚୟ ଶୁଣିବି, ହେଲେ ସମୟ ହେଇଗଲାଣି, ହୁଏତ ଆଉ କେହି କଲ୍ କରୁଥିବେ ତାଙ୍କୁ ଶୁଣିବା। ଠିକ ଅଛି, ରହିଲି, ନମସ୍କାର। ତ ଏଇଥିଲେ ଉର୍ମିଳା ସୁଧା ଷଡଙ୍ଗୀରୁ, ଆଉ ଯେମିତିକି ସେ ବହୁତ ଭଲ କଥାଟେ ସେୟାର କଲେ, ଯେ ପ୍ରଥମେ ନିଜକୁ ବିଶ୍ୱାସ କରିବା ଶିଖନ୍ତୁ, ତାହେଲେ ହୁଏତ ଅନ୍ୟମାନଙ୍କୁ ବିଶ୍ୱାସ କରିବା ପାଇଁ ଇଜି ହେଇଯିବ। ତେବେ ଦେଖିନେବା କିଏ କରିଛନ୍ତି ଲାଷ୍ଟ କଲ୍। ହ୍ୟାଲୋ, ହ୍ୟାଲୋ,
2: ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର। କି ରାଜେଶ ଭାଇ କହୁଛନ୍ତି ଜଗତସିଂହପୁରରୁ?
2: ଆଜ୍ଞା, ଆପଣଙ୍କ ତ ପୁରା ଟ୍ରାଫିକ ଜାମ ଅଛି, ଆଉ ଆମର ଲାଷ୍ଟ ଗାଡ଼ିରେ ଲାଗିଲା ଆଉ।
0: କିଛି କଥା ନାହିଁ, ଲାଗି ତ ଯାଇଛି ନା। କେମିତି ଅଛନ୍ତି?
2: ହ୍ୟାଲୋ,
0: ହ୍ୟାଲୋ, କେମିତି ଅଛନ୍ତି?
2: ହ୍ୟାଲୋ,
0: ହ୍ୟାଲୋ,
2: ହଁ କୁହନ୍ତୁ।
0: ହଁ, ମୁଁ କହିଲି କେମିତି ଅଛନ୍ତି?
2: ଗୋଟେ ପ୍ରକାର ଅଛି, କାରଣ ଆମେ ଚାଷୀ ଲୋକ ତ ମୁଗ ଚାଷ କରିଥିଲୁ 2 ଏକର।

0: ଏଥର ଓପାଡି ତୁ ବିଲରେ ଗଜା ହେଲାଣି ଏଇ ଯୋଉ କାଳ ବୈଶାଖୀ ବର୍ଷା ଦେଖୁଛି ମୁଁ ତ ସକାଳୁ ଗଲା ହିରିକୁ ଛାଣି ଛାଣିକିରି ଗୋଟା ସୁଦ୍ଧା ଜୁଡୁ ଗୁଡୁ ଓଦା ଆଉ ତିନି ଚାରି କ୍ୱିଣ୍ଟାଲ ମୁଗ ପାଣିରେ ଯିବ ଆଉ କୋଡ଼ିଏ ବାଇଶ ହଜାର ଟଙ୍କା ଉଡ଼ିଗଲା ଆଉ
1: ନିଶ୍ଚିତ ଭାବେ ଏଇଟା ଗୋଟେ ଦୁଃଖର କଥା
0: ସାରା ଦୁନିଆରେ ଯେତେ ଚାଷୀ ସବୁ ହଇରାଣ ହଉଛନ୍ତି ଏଇ ବର୍ଷା ସବୁ ସାରିଲା ଆଉ
1: ତେବେ ଆଜିର ଟପିକ ଉପରେ କଣ କହିବେ
0: ବହୁତ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଧନ୍ୟବାଦ ଦେବି ଟପିକ ଉପରେ କହିବି ଯୋଉ ଆପଣ ରଖିଛନ୍ତି ଟପିକଟା ଯୋଉ ବିଶ୍ୱାସ ଅବିଶ୍ୱାସ ଆମର ଗୋଟେ କଥା ରହିଛି ବିଶ୍ୱାସ ମୂଳେ ହରି ତେଣୁ ବିଶ୍ୱାସରେ ତ ଦୁନିଆ ଚାଲିଛି କିନ୍ତୁ ଗୋଟେ କଥା ରହିଛି ଠିକିଲେ ଶିଖନ୍ତି
1: ତେଣୁ
0: ଯୋଉମାନେ ଶିଖନ୍ତି ସେମାନେ ଶିଖିବା ଉଚିତ କାରଣ ଆପଣ ଦେଖନ୍ତୁ ବିଭିନ୍ନ ଜାଗାରେ ଆପଣ ମିଡିଆ ହଉ ବିଭିନ୍ନ ଜାଗାରେ ଆଜ୍ ଏକ୍ସାମ୍ପଲ ଆପଣଙ୍କର ଯେମିତି ସାଇବର କ୍ରାଇମ ହଉଛି ବିଭିନ୍ନ ମାନେ ଆୱାରନେସ୍ ପ୍ରୋଗ୍ରାମ ସବୁ ଚାଲିଛି କିନ୍ତୁ ଲୋକମାନଙ୍କର ଆଜ୍ଞା ଲୋଭରୁ ପାପ ପାପରୁ ମୃତ୍ୟୁ ତେଣୁ ଲୋଭ ତ ଖାଇଲା କାଳେ କୋଟି ଟଙ୍କାର ଗୋଟେ ଲଟେରୀ ବାଜିଗଲା କି କୋଉଠି ଗୋଟେ ପାଞ୍ଚ ଲକ୍ଷ ପାଇଯିବି କି କୋଉଠି ଗୋଟେ ଗାଡି ପାଇଯିବି କି ତେଣୁ ଲୋଭ ଖାଇଲା ତେଣୁ ସବୁକିଛି ସେୟାର କରିବେ ଯୋଉମାନେ ସାଇବର କ୍ରାଇମ କରୁଛନ୍ତି ଆଜ୍ଞା ଲାଷ୍ଟକୁ ଆଜ୍ଞା ଆକାଉଣ୍ଟକୁ ଗୋଲ ବୁଲେଇ ଦେବେ ଆଉ ଆସିକି ପଶିଦେବେ ଘରେ ଅନେଇଥିବ ଉପରକୁ ଆଉ
1: ସେଇଥିପାଇଁ କି ତ ଆମେ ସବୁବେଳେ କହୁଛୁ ଯେ ଆପଣମାନେ ସଚେତନ ରୁହନ୍ତୁ ଯେକୌଣସି ଗୋଟେ ମେସେଜ ଆସିଗଲା ମାନେ ତାକୁ କ୍ୱିକ୍ ଲିଙ୍କ ଜମା ବି ସେୟାର କରିବେନି ସେଟା ସାଙ୍ଗେ ସାଙ୍ଗେ ଯଦି ଆପଣ ସେୟାର କରିବେ ମାନେ ସେମିତି ଅସୁବିଧା
0: ସବୁଆଡେ ଆୱାରନେସ୍ ପ୍ରୋଗ୍ରାମ ଚାଲିଛି ସାଇବର କ୍ରାଇମ ଯୋଉ ଓଡ଼ିଶା ପୋଲିସ ବି ସେଟା ଆୱାରନେସ୍ କରୁଛି କିନ୍ତୁ ଲୋକଙ୍କର ଲୋଭ ଖାଇଯାଉଛି ଲୋଭରେ ମାନେ ସବୁ ଆକାଉଣ୍ଟରୁ
1: ଆଉ ଗୋଟେ କଥା ଭଲ କଥା ସାଇବର କ୍ରାଇମ କହିଲି ମୁଁ ସେଥିପାଇଁ କହିଲି ଅଯଥା ଯୋଉ ଗେମିଙ୍ଗ ଯୋଉମାନେ କରୁଛନ୍ତି ଖାସ କରି ଛୋଟ ପିଲାମାନେ ସେମାନଙ୍କୁ କେମିତି ବିରତ ରଖିପାରିବେ ସେଇଟା ଚେଷ୍ଟା କରନ୍ତୁ କାରଣ ସେ ଗେମିଙ୍ଗରେ ବି ଅନେକ ପଇସା ଏମିତି ଯାଉଛି ଠକେଇରେ ତେଣୁ
0: ଛୋଟ ପିଲାମାନେ ଭଉଣୀ ଏଇଠି ଗୋଟେ ଆମର ଲୋକାଲରେ ଜୟଗଡ଼ରେ ସେଇ ମାନେ ନିଜ ବାପା ଆକାଉଣ୍ଟରୁ ପଇସା ନେଇକିରି ମାନେ ଖେଳିକି ଜୁଆ ଖେଳି ବ୍ରାଉନ ସୁଗାର ଖାଇ ଖାଇକି ଲାଷ୍ଟକୁ କଣ କଲା ନା ତା ବାପା ମା ପଇସା ଦେଲେ ନା ଯେମିତି ନିଜ ଭଉଣୀ କି ମାଆକୁ ବାପାକୁ ପଥରରେ ଛେଚିକି ହତ୍ୟା କରିକି ବର୍ତ୍ତମାନ ଆଳିପିଙ୍ଗଳା ଜେଲରେ ଅଛି ତେଣୁ ଏଇ ଟାଇପ୍ ର ଘଟୁଛି ଆଉ ମାତ୍ର ଷୋହଳ ସତର ବର୍ଷ ଟୋକାଟା ତେଣୁ ମସ୍ତିଷ୍କ ବିକୃତି ହେଇଯାଉଛି ପିଲାମାନଙ୍କର
1: ନିହାତି ସେଥିପାଇଁ କି ବାରମ୍ବାର ଆମେ କହୁଛୁ ଯେ ପିଲାମାନଙ୍କୁ ଏଇ ଗେମିଙ୍ଗ ରୁ ବିରତ ରଖନ୍ତୁ କାରଣ ଏଇଟା ବହୁତ ହି ଗୋଟେ ଖତରନାକ ଅଭ୍ୟାସ ଯୋଉଟା କି ଅନେକ ପରିବାର ନଷ୍ଟ କରିଦେଉଛି ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ
0: ଜୟ ଜଗନ୍ନାଥ
1: ତ ରାଜେଶ ଭାଇ ଜଗତସିଂହପୁରରୁ ଆମ ସହିତ କନେକ୍ଟ ହେଲେ ଏବଂ ଖୁବ ସୁନ୍ଦର କଥା ସବୁ ଆମ ସହିତ ସେୟାର କଲେ ଯେମିତିକି ସେ କହିଲେ ଯେ ନିଶ୍ଚିତ ରୂପେ ପ୍ରାକ୍ଟିକାଲ କଥା କହିଲେ ଏବଂ ସାଇବର ଠକେଇ କଥା ଯାହା କହିଲେ ଯେ ନିଶ୍ଚିତ ତାଧିରୁ ବିରତ ରହିବା କଥା ଆରମ୍ଭରୁ ଆମର ଦୀକ୍ଷା ଭଉଣୀ ମଧ୍ୟ ସେଇ କଥାଟା କହିଥିଲେ ଅଶୋକ ଭାଇ ବି ସେଇ କଥା କହିଲେ ଯେ ଆପଣମାନେ ବିଶ୍ୱାସ ରଖନ୍ତୁ ପ୍ରଥମ କଥା ବିଶ୍ୱାସ ରଖନ୍ତୁ ସତ କଥା କିନ୍ତୁ ଅନ୍ଧଭାବରେ ବିଶ୍ୱାସ ରଖନ୍ତୁନି ଅନ୍ଧବିଶ୍ୱାସ କରିବାଟା ହିଁ ସବୁଠୁ ବଡ଼ ଭୁଲ ଆଉ ବିଶ୍ୱାସ ନ କଲେ ଆମ ସଂସାର ବି ଚଳିବନି ତେଣୁ ଅନୁଶୀଳନ କରନ୍ତୁ ମନନ କରନ୍ତୁ କାହାକୁ ବିଶ୍ୱାସ କରିବା ଉଚିତ କିମ୍ବା ଅନୁଚିତ ଯେମିତିକି ଦିବାକର ଭାଇ କହିଥିଲେ ତ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ମାତ୍ରାରେ ଆମକୁ କଲ୍ କଲେ ଆଉ ତା ସହିତ ହଁ ନଟ୍ ଟୁ ମେନ୍ସନ୍ ମୁନ୍ନା ଭାଇ ବି ମଧ୍ୟ ବଢ଼ିଆ କଥା କହିଲେ ସମୟ ଉପରେ ସବୁକିଛି ଛାଡ଼ି ଦିଅନ୍ତୁ ସମୟକୁ ବିଶ୍ୱାସ କରନ୍ତୁ ଦେଖିବେ ସବୁକିଛି ଠିକ୍ ହେଇଯିବ ତେଣୁ ବହୁତ ଭଲ ଭଲ କଥା ଆଜି ସମସ୍ତେ ସେୟାର କରିଛନ୍ତି ଆଉ ପଦାରବିନ୍ଦ ସାର୍ ବହୁତ ବଢ଼ିଆ କଥା କହିଲେ ଯେ ପ୍ରାକ୍ଟିକାଲ କଥା କହିଲେ ବିଶ୍ୱାସ କରିବା କେମିତି ଜରୁରୀ ପରସ୍ପର ଉପରେ ବିଶ୍ୱାସ ଦୁଇ ଜଣ ଅଜଣା ଲୋକ ପରସ୍ପର ଉପରେ ବିଶ୍ୱାସ ନ କଲେ ସଂସାରର ଗାଡ଼ି ମଧ୍ୟ ଚାଲିବନି ତେଣୁ ବହୁତ ଭଲ ଭଲ କଥା ଆପଣମାନେ ସେୟାର କଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ବହୁ ମାତ୍ରାରେ ସେୟାର କଲେ ସେଥିପାଇଁ ବହୁତ ବଢ଼ିଆ ଲାଗିଲା ଆଜିର ଡ୍ରାଇଲ ଇନ୍ ଏମିତି ଆମକୁ ଶୁଣୁଥାନ୍ତୁ ଆଗକୁ ରହିଛି ରେନ୍ବୋ ଏସ୍ଏମ୍ଏସ୍ ତ ଜଲ୍ଦି ଜଲ୍ଦି ରେଡି ହେଇଯାଆନ୍ତୁ ନିଜ ମନ ପସନ୍ଦର ଗୀତ ଶୁଣିବା ପାଇଁ ଦିଲ୍ ସେ ଦିଲ୍ ତକ୍

ପସନ୍ଦର ଗୀତ ଯଦି କିଛି ଶୁଣିବାକୁ ଚାହୁଁଛନ୍ତି ଆପଣଙ୍କର, ତେବେ ଆମ ପାଖକୁ ମେସେଜ କରିପାରିବେ। ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜ ମନ ପସନ୍ଦର ଗୀତ, ତାର ପ୍ରଥମ ଲାଇନ୍ ଲେଖନ୍ତୁ, ସ୍ପେସ୍ ଦେଇ ଗୀତଟି କେଉଁ ଫିଲ୍ମ ବା ଆଲବମ୍ର ତା ନାଁ ଲେଖନ୍ତୁ, ସ୍ପେସ୍ ଦେଇ ନିଜ ନାଁ ଏବଂ ଠିକଣା ଲେଖି ସିଧା ପଠାଇ ଦିଅନ୍ତୁ 09495963210। ଏହି ନମ୍ବରରେ 8895254200 ରହିଛି ଆମର ହ୍ୱାଟ୍ସଆପ୍ ନମ୍ବର, ସେଠି ମଧ୍ୟ ପଠାଇ ପାରିବେ ମେସେଜ କରି। ଆଉ SMS ଆସି ପହଞ୍ଚିଯାଇଛି ଆମ ପାଖରେ। କରୁଣାକର ବେହେରା ତୁଳସୀପୁର କଟକରୁ ଶୁଣିବାକୁ ଚାହିଁଛନ୍ତି ଓମ୍ ଶାନ୍ତି ଓମ୍ର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଚାଲନ୍ତୁ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭାରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ। ଶୁଣିବାକୁ ଚାହିଁଛନ୍ତି କରନ୍ ଅର୍ଜୁନ ଚଳଚ୍ଚିତ୍ରର ଏହି ଗୀତଟି। ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରଶାନ୍ତ କୁମାର ବିଶୋଇ ଶ୍ରୀକରୁଆ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଆଣ୍ଡ ଶିଉଳି ମ୍ୟାମ୍ ଓକେ ସେ ଶିଉଳି ମ୍ୟାମ୍ଙ୍କୁ ବହୁତ ମିସ୍ କରୁଛନ୍ତି ସେଥିପାଇଁ ଭାବି ଦେଇଛନ୍ତି ଆଜି ଶିଉଳି ଆସିଛନ୍ତି ବୋଲି କିଛି କଥା ନାହିଁ ଶିଉଳି ନିଶ୍ଚୟ ଆସିବେ ଆଗକୁ ଆପଣଙ୍କ ସହିତ କଥା ହେବା ପାଇଁ ତ ଲେଖିଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅନ୍ଧା କାନୁନ୍ର ଗୀତରେ ଶୁଣେଇ ଦିଅନ୍ତୁ ପୁରା ରେଡିଓ ପରିବାରର ଶୁଭ ମନାସି ରହୁଛି ବହୁତ ବହୁତ ଧନ୍ୟବାଦ ଚାଲନ୍ତୁ ପ୍ରଶାନ୍ତଙ୍କ ଚଏସ୍ର ଗୀତଟି ଶୁଣିବା କିଶୋର କୁମାରଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଛତିଶଗଡ଼ ଦତରିଙ୍ଗୀ ଭାଟାପାରାରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖିଲାଲ ବର୍ମା। ଶୁଣିବାକୁ ଚାହିଁଛନ୍ତି ଗଦର ଚଳଚ୍ଚିତ୍ରର ଉଦିତ ନାରାୟଣ ଗାଇଥିବା ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ମଣ୍ଟୁ ସାର୍ ଜିଗରନ୍ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ନମସ୍କାର ଜୟ ଜଗନ୍ନାଥ ଆପଣଙ୍କର ପ୍ରେଜେଣ୍ଟେସନ୍ ପାଇଁ ହୃଦୟରୁ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଗଡ୍ ବ୍ଲେସ୍ ୟୁ ଜଗତର ନାଥ ଜଗନ୍ନାଥ ସବୁବେଳେ ଆପଣଙ୍କୁ ଭଲରେ ରଖିଥାନ୍ତୁ ଆପଣଙ୍କୁ ମଧ୍ୟ ଏତିକି ହଁ ମୋର କଳା ଠାକୁରଙ୍କ ନିକଟରେ ପ୍ରାର୍ଥନା ଶୁଭକାମନା ଅଲ୍ ଦ ବେଷ୍ଟ ଫର୍ ଓଜେଇ ଏକ୍ସାମ୍ସ ଅଫ୍ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ୍ ଏବଂ ଲେଖିଛନ୍ତି ଜୟ ମା ମଙ୍ଗଳା ଚଳଚ୍ଚିତ୍ରର ଏସ୍ ଜାନକୀ ଗାଇଥିବା ଏହି ଗୀତଟି ଶୁଣିବା ପାଇଁ ଚାଲନ୍ତୁ ଶୁଣିବା

0: ଗୋଟେ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରେମାନନ୍ଦ ବେହେରା ମଧୁମିତା ଦଳେଇ ଶିବାନୀ ଚୌଦ୍ୱାରରୁ ଶୁଣିବାକୁ ଚାହିଁଛନ୍ତି
1: ରୂପ ସଗଡ଼ିରେ ସୁନା କନିଆ
0: ଫ୍ରମ୍ ଦ ମୁଭି ଜଗା ହାତରେ ପଘା ଚାଲନ୍ତୁ ଶୁଣିବା

ପରବର୍ତ୍ତୀ ଗୀତରେ ରିକ୍ୱେଷ୍ଟ କରିଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ସଙ୍କେତ କୁମାର ଚଣ୍ଡି ଛକ କଟକରୁ ଶୁଣିବାକୁ ଚାହିଁଛନ୍ତି ସମର ସଲିମ ସାଇମନର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ ତା ସହିତ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଅଲ୍ ରେଡିଓ ଲିସନର୍ସ ଓକେ ଆପଣଙ୍କୁ ମଧ୍ୟ ଶୁଭ ସକାଳର ବହୁତ ବହୁତ ଶୁଭେଚ୍ଛା ଶେଖର ଘୋଷଙ୍କ କଣ୍ଠରେ ଏହି ଗୀତଟି ଆପଣଙ୍କ ପାଖରେ ପହଞ୍ଚାଇଲୁ।

ସନ୍ଧ୍ୟାରାଣୀ ସୂତାର କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି କାବେରୀ ଚଳଚ୍ଚିତ୍ରର ଏହି ଗୀତଟି ସୁରେଶ ୱାଡେଙ୍କରଙ୍କ କଣ୍ଠରେ।

ପରବର୍ତ୍ତୀ ଗୀତଟି ପ୍ରିନ୍ସ ଚଳଚ୍ଚିତ୍ରର ଗାଇଛନ୍ତି ମହମ୍ମଦ ରଫି ଏବଂ ରିକ୍ୱେଷ୍ଟ କରିଛନ୍ତି ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ତ ଚାଲନ୍ତୁ ଶୁଣିବା ଏ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାବନ ଚନ୍ଦ୍ର ପାଲ, ମମତା ପାଲ, କିଶୋରନଗର କଟକରୁ। ଶୁଣିବାକୁ ଚାହିଁଛନ୍ତି ଅମୀରି ଗରିବୀ ଚଳଚ୍ଚିତ୍ରର ଗୀତଟି ଅଲକା ୟାଗ୍ନିକ କଣ୍ଠରେ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ସେବାରାମ ମେହେର ବିଜେପୁର ବରଗଡ଼ରୁ ପାଗଳ କରିଛି ପାଉଁଛି ତୋର ଏହି ଚଳଚ୍ଚିତ୍ରରୁ ଗୀତଟିଏ ଶୁଣିବାକୁ ଚାହିଁଛନ୍ତି ଚାଲନ୍ତୁ ଶୁଣିବା ତାଙ୍କ ପସନ୍ଦର ଏହି ଗୀତଟି।

ଗୀତରେ ରିକ୍ୱେଷ୍ଟ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କି କଟକରୁ ଓଡ଼ିଆ ଆଲବମ୍ର ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ଚୁଲବୁଲି ଝିଅ ଆଲବମ୍ର ନାଁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଚାଲନ୍ତୁ ଶୁଣିବା ଏଇ ଗୀତଟି

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ସେୟା ନାଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଶକ୍ତି ମିଶ୍ର ଏବଂ ଅସୀମା ପଣ୍ଡାଙ୍କ ପଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଫିଲ୍ମ ଟଙ୍କା ତୋତେ ସଲାମରୁ ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ନମସ୍କାର ଆଜିର ଶୁଭ ସକାଳରେ ସବୁ ଶ୍ରୋତାମାନଙ୍କୁ ଶୁଭକାମନା ଆଜି ଏହି ଗୀତଟି ନିଶ୍ଚୟ ଶୁଣିଦେବେ ତ ଚାଲନ୍ତୁ ଶୁଣିବା ଏହି ଗୀତଟି

ନାଥଗଡରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସତୀ ଅନସୂୟ ଚଳଚ୍ଚିତ୍ରର ବାଣୀ ଜୟରାମ ଗାଇଥିବା ଏହି ଗୀତଟି ଚାଲନ୍ତୁ ଶୁଣିବା।

ସୋ ଫ୍ରେଣ୍ଡ ସେ ଥିଲା ଆଜିର ରେନ୍ବୋ ଏସ୍ଏମ୍ଏସ୍ ଯେଉଁଥିରେ ଅନୁ ଚେଷ୍ଟା କଲା ଆପଣଙ୍କ ଗୀତା ଆପଣଙ୍କ ପାଖରେ ପହଞ୍ଚାଇବା ଲାଗି, ଏବଂ ଯେଉଁମାନେ ରହିଗଲେ ମନ ଦୁଃଖ କରିବାର କିଛି ନାହିଁ, ବେଟର ଲକ୍ ନେକ୍ସଟ ଟାଇମ୍, ନିଶ୍ଚୟ ବାଜିବ ଆପଣଙ୍କ ମନ ପସନ୍ଦର ଗୀତ। ସମୟ ହେଇଗଲା ବିଦାୟ ନେବାର, କାରଣ ଆସିବାର ଯାହାକୁ ଅଛି ବା ଯିଏ ଆସେ ସିଏ ନିଶ୍ଚୟ ଫେରେ, ତେଣୁ ଫେରିବାର ସମୟ ଅନୁର। ୟାପରେ ଆସିବେ ଆପଣଙ୍କ ସାଥୀ ସୁଜାତା ଆପଣଙ୍କୁ ଏଣ୍ଟରଟେନ୍ କରିବା ଲାଗି, ଏବଂ ଆପଣଙ୍କ ମ୍ୟୁଜିକ୍ ମିତ୍ର ଅନୁକୁ ଦିଅନ୍ତୁ ଏବେ ବିଦାୟ। ଏତିକି କହିବି, ସବୁବେଳେ ଖୁସିରେ ରହନ୍ତୁ, ନିଜେ ହସନ୍ତୁ, ଅନ୍ୟକୁ ହସନ୍ତୁ, ଆଉ ସବୁଠାରୁ ବଡ଼ କଥା ନିଜକୁ ଭଲ ପାଆନ୍ତୁ। ହାଭ୍ ଅ ନାଇସ୍ ଡେ। ହମ୍ ହେ ରହି ପ୍ୟାର କେ ଫିର ମିଲେଙ୍ଗେ ନା, ଚଲତେ ଚଲତେ କିପ୍ ଶାଇନିଙ୍ଗ ଆଣ୍ଡ କିପ୍ ସ୍ମାଇଲିଙ୍ଗ। Bye-bye.

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲ ତକ ସହ ଚାଲିଛି କଳାକାର ସାଥୀ କବିତା କୃଷ୍ଣମୂର୍ତ୍ତିଙ୍କ ଜନ୍ମ 25 ଜାନୁଆରୀ 1958 ମସିହାରେ ଦିଲ୍ଲୀରେ ହୋଇଥିଲା। ତାଙ୍କର ପୂର୍ଣ୍ଣ ନାମ କବିତା ସୁବ୍ରମଣ୍ୟମ। ଶିଶୁକାଳରୁ ସେ ସଙ୍ଗୀତ ପ୍ରତି ବହୁତ ଆକର୍ଷିତ ଥିଲେ। ତାଙ୍କ ପରିବାରରେ ସଙ୍ଗୀତମୟ ପରିବେଶ ହୋଇଥିବାରୁ ସେ ଛୋଟବେଳୁ ଗୀତ ଶିଖିବାକୁ ଆରମ୍ଭ କରିଦେଇଥିଲେ। ତାଙ୍କ ମାତାପିତା ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହକୁ ଉତ୍ସାହିତ ମଧ୍ୟ କରିଥିଲେ। ଛୋଟବେଳରୁ କବିତା ରେଡିଓ ମଞ୍ଚରେ ଗାନ ଗାଇ ମାନେ ଗୀତ ଗାଇ ଲୋକଙ୍କ ମନ ଜିତିଥିଲେ। ତାଙ୍କ ସ୍ୱରର ମାଧୁର୍ଯ୍ୟ ଓ ସଠିକ୍ ସ୍ୱର ଧରିବାର କ୍ଷମତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ ଶାସ୍ତ୍ରୀୟ ସଙ୍ଗୀତ ସାଙ୍ଗରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ, ଯାହା ତାଙ୍କ ସଙ୍ଗୀତ ଜୀବନର ଭିତ୍ତି ହୋଇଥିଲା। କବିତା କୃଷ୍ଣମୂର୍ତ୍ତିଙ୍କ ସଙ୍ଗୀତ ଜୀବନ ଆରମ୍ଭ ହୋଇଥିଲା ମୁମ୍ବାଇରେ। ସେଠାରେ ସେ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ସହିତ ପରିଚିତ ମଧ୍ୟ ହୋଇଥିଲେ।

କବିତା କୃଷ୍ଣମୂର୍ତ୍ତି 1900 ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲେ। ତାଙ୍କ ଗୀତ ଚଳଚ୍ଚିତ୍ରକୁ ବହୁତ ସଫଳ କରିଥିଲା। ତାଙ୍କ ସ୍ୱରରେ ଭକ୍ତି, ରୋମାଣ୍ଟିକ ଗୀତ, ଦେଶଭକ୍ତି ଗୀତ ଓ ଶାସ୍ତ୍ରୀୟ ଭିତ୍ତିକ ଗୀତ ସମାନ ଭାବେ ସୁନ୍ଦର ଲାଗୁଥିଲା।

କବିତା କ୍ରିଷ୍ଣମୂର୍ତ୍ତି ତାଙ୍କ ସଙ୍ଗୀତ ଜୀବନରେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି। ତାଙ୍କ ଅସାଧାରଣ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି, ଯାହା ତାଙ୍କ ଦକ୍ଷତା ଓ ସମର୍ପଣର ପ୍ରମାଣ।

କବିତା କ୍ରିଷ୍ଣମୂର୍ତ୍ତି ଭାରତୀୟ ସଙ୍ଗୀତ ଜଗତର ଏକ ଉଜ୍ଜଳ ତାରକା, ଯାହାଙ୍କ ମାଧୁର୍ଯ୍ୟରେ ସ୍ୱର ଦଶକ ଧରି ଶ୍ରୋତାଙ୍କୁ ମୋହିତ କରିଆସୁଛି, ଯିଏ ନିଜ ପ୍ରତିଭା ଓ ପରିଶ୍ରମରେ ସଙ୍ଗୀତ ଜଗତରେ ଅମର ଅବସ୍ଥାନ ଗଢ଼ିଛନ୍ତି। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଯଦି ମନରେ ଦୃଢ଼ ସଂକଳ୍ପ ଓ ଆଗ୍ରହ ଥାଏ, ତେବେ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ଲାଭ କରିହେବ। କବିତା କ୍ରିଷ୍ଣମୂର୍ତ୍ତିଙ୍କ ସଙ୍ଗୀତ ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଓ ସଦାସ୍ମରଣୀୟ ରହିବ।

ଇତ୍ୟାଦି ମାନବ ଜୀବନର ସବୁଠୁ ସୁନ୍ଦର ଏବଂ ସମ୍ବେଦନଶୀଳ ଅଧ୍ୟାୟ, ଯେମିତିକି ଶିଶୁବେଳରେ ନିର୍ମଳ ମନ, ନିର୍ମଳ ହସରୁ ଆରମ୍ଭ କରି ଯୁବାବସ୍ଥାର ସ୍ୱପ୍ନମୟ ପଦଚାରଣ ପର୍ଯ୍ୟନ୍ତ। ହଁ ବନ୍ଧୁ, ପ୍ରତ୍ୟେକ ପର୍ଯ୍ୟାୟରେ ଯେମିତି ନିଜସ୍ୱ ରଙ୍ଗ ରହିଛି, ଯେଉଁ ରଙ୍ଗମାନଙ୍କ ମଧ୍ୟରୁ ଯୁବାବସ୍ଥା ହେଉଛି କୃଷ୍ଣଚୂଡ଼ା।

0: ଯେମିତି ଫୁଲର ରକ୍ତିମ ରଙ୍ଗ ପରି ଆକର୍ଷକ ଏବଂ ଉତ୍ସାହମୟ। ଯେପରି କୃଷ୍ଣଚୂଡ଼ା ଗଛ ଗ୍ରୀଷ୍ମ ଦିନରେ ତାପକୁ ଅବହେଳା କରି ଲାଲ ଫୁଲରେ ଭରି ଦେଇଥାଏ, ସେହିପରି ଆମ ବୟସର କୃଷ୍ଣଚୂଡ଼ା ମାନେ ଜୀବନର ଦୁର୍ବଳତାକୁ ଅବହେଳା କରି ନୂଆ ସ୍ୱପ୍ନର ରଙ୍ଗରେ ଖେଳି ଯାଇଥାଏ। ସାଥି ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ର, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।
1: ખુબ ખુબ આભાર, આપણા ગુજરાતમાં હાલો અને એની આગળ બહુ જ નામનું ગામ છે, ત્યાં મજૂર વર્ગ બહુ છે, તો મને એક ગીતની ફરમાઈશ કરી હતી અને ત્યાં કઈક થાકીને લોકો સાંજે મોજું કરતા હોય ત્યારે કઈક આવું ગાય।

వెల్కమ్ బ్యాక్ వన్స్ అగైన్. ట్యూన్ కొచ్చింది 100.4 ఆకాశవాణి ఎఫ్ఎం రెండు ఒకటి తెలుసు దిల్ తక్కు. సో చలిచి కిచి కథ కిచి గీత. ସାଥୀ କୃଷ୍ଣଚୂଡ଼ା ଫୁଲ ଯେମିତି ଦୂରରୁ ଦେଖିଲେ ଆକର୍ଷଣୀୟ ଲାଗେ, ସେପରି ଆମ ଯୁବାବସ୍ଥା ସ୍ୱପ୍ନମାନେ ମଧ୍ୟ ଦୂରରୁ ବହୁତ ସୁନ୍ଦର ଲାଗନ୍ତି. ହଁ, ଯେଉଁ ସମୟରେ କି ପଢ଼ାଶୁଣା, ଖେଳ, ଗୀତ, ଚିତ୍ରକଳା ଇତ୍ୟାଦିରେ ଆମର ଆଗ୍ରହ ବଢ଼ିଯାଇଥାଏ, ନିଜକୁ ପ୍ରମାଣ କରିବାର ମଧ୍ୟ ଇଚ୍ଛା ଜାଗ୍ରତ ହୋଇଥାଏ. ଜୀବନକୁ ନୂଆ ଦିଗ ଦେବା ପାଇଁ ମନ ସବୁବେଳେ ଚେଷ୍ଟା କରେ ନା. ଯେଉଁ ଅବସ୍ଥାରେ ମାନେ ଯୁବାବସ୍ଥାରେ ଯଦି ଆମେ ଠିକ୍ ବାଟରେ ଯିବା, ଠିକ୍ ମାର୍ଗଦର୍ଶନ ଆମକୁ ମିଳିଯିବ, ତେବେ ଆମ ଜୀବନ ଉଜ୍ଜଳ ହୋଇଯିବ.

ଯେଉଁ କିଶୋରାବସ୍ଥାରେ ଆମ ଶରୀରରେ ବହୁତ ପରିବର୍ତ୍ତନ ଆସିଥାଏ, ଯାହା ପ୍ରକୃତିର ସାଧାରଣ ନିୟମ। ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟାଏ ମ୍ୟୁଜିକାଲ ବ୍ରେକ୍ ର। ଏଞ୍ଜୟ କରୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଯେଉଁ ସମୟ କି ଆମକୁ ଆଗକୁ ବଢିବାର ପ୍ରେରଣା ଦେଇଥାଏ, କିନ୍ତୁ ସାଥେ ଏହି ରଙ୍ଗ ସଦା ସୁନ୍ଦର ରହିବା ପାଇଁ ଆମକୁ ସଚେତନ ରହିବା ଆବଶ୍ୟକ। ଯୁବାବସ୍ଥା ହେଉଛି ଜୀବନର ସୁବର୍ଣ୍ଣ ସମୟ, ଯେଉଁ ସମୟରେ କି ଆମେ ନିଜକୁ ଗଢିବା, ନୂଆ କୌଶଳ ଶିଖିବା, ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦରକାର। ସମୟ ତ ଅମୂଲ୍ୟ, ଆମେ ଯଦି ଏହାକୁ ଅବହେଳା କରିବା ତାହେଲେ ସମୟ ଆମକୁ ପଛକୁ ନେଇଯିବ। ଆମେ ଯଦି ତାର ଉଚିତ ବ୍ୟବହାର କରିବା ତାହେଲେ ଆମେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ବୟସର କୃଷ୍ଣଚୂଡ଼ା ହେଉଛି ଜୀବନର ସବୁଠୁ ରଙ୍ଗୀନ ଅଧ୍ୟାୟ, ଯାହା ଆମକୁ ଶକ୍ତି, ସାହସ ଓ ସ୍ୱପ୍ନ ଦେଖିବାକୁ ଶକ୍ତି ଯୋଗାଇଥାଏ। ତାକୁ ଯଦି ଆମେ ଠିକ୍ ସଦୁପଯୋଗ କରିବା, ଯାହାର ମୂଲ୍ୟ ବୁଝି ସେହି ସମୟର ଉଚିତ କାମ କରିବା, ତାହେଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା ଏବଂ ଭଲ ମଣିଷଟିଏ ମଧ୍ୟ ହୋଇପାରିବା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦଲସ ଦଲତା ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ସାଥୀ ଯେଉଁ ଦେଶେ ହସେ ସବୁଜ କ୍ଷେତ ଯେଉଁଠି ନଦୀ ଝରଣା ଗାଁ ସେ ହେଉଛି ଭାରତ ଯାହାର ନାଁ ଭାରତ ତାହାରି ନାଁ ଯେଉଁଠି ଭାରତ ମାତୃଭୂମିର ସୌନ୍ଦର୍ଯ୍ୟ ସମୃଦ୍ଧି ଓ ସଂସ୍କୃତିର ଅଦ୍ଭୁତ ଚିତ୍ର ଅଙ୍କା ହୋଇଛି।

ଭାରତ ହେଉଛି ବିଭିନ୍ନତାରେ ଏକତାର ଦେଶ। ପ୍ରକୃତିର ଅପାର ଦାନ, ସଂସ୍କୃତିର ଗଭୀରତା, ଐତିହ୍ୟର ଗୌରବ ଓ ମନୁଷ୍ୟତାର ମାଧୁର୍ଯ୍ୟ ମିଶି ଏକ ଅଦ୍ଭୁତ ଚିତ୍ର ତିଆରି କରିଛି। ସତରେ ଆମ ଭାରତ କେତେ ସୁନ୍ଦର! ଭାରତର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ଉତ୍ତରେ ହିମାଳୟ ପର୍ବତମାଳା ଦୃଢ଼ ପାହାଡ଼ର ଦେଶକୁ ସୁରକ୍ଷା ଦେଇଛି। ଦକ୍ଷିଣରେ ନୀଳ ସମୁଦ୍ର ତରଙ୍ଗ ଦେଶକୁ ଆଲିଙ୍ଗନ କରିଛି। ପୂର୍ବ ଓ ପଶ୍ଚିମରେ ମଧ୍ୟ ଅନେକ ପାହାଡ଼ ଓ ଉପତ୍ୟକା ଓ ଅରଣ୍ୟ ଭାରତର ସୌନ୍ଦର୍ଯ୍ୟକୁ ଅଧିକ ମନୋହର କରିଛି। ସବୁଜ କ୍ଷେତ ହସି ଉଠେ ଚାଷୀଙ୍କ ଘାମରେ। ଧାନ, ଗହମ, ଡାଲି, ସବୁଜ ଇତ୍ୟାଦି ଫସଲକୁ ସମୃଦ୍ଧ କରେ ଦେଶର ଚାଷୀ। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା। ବର୍ତ୍ତମାନ ଶୁଣନ୍ତୁ ସେ ଗୋଟେ ସୁନ୍ଦର ଗୀତ, ଯୋଡ଼ିଏ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।